ଆକାଶବାଣୀ ଜୟପୁର। ଆଜି ରବିବାର 1948 ଶତାବ୍ଦ ବୈଶାଖ 20 ଦିନ 2026 ମସିହା ମେ ମାସର 10 ତାରିଖ। ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ 5:57 ମାଙ୍ଗଳିକ।

ଅତୀତ ପାଇଁ ଦୁଃଖିତ ନ ହୋଇ ଭବିଷ୍ୟତର ଚିନ୍ତା ନ କରି କାର୍ଯ୍ୟ କରିଚାଲନ୍ତୁ। ଏହାଦ୍ୱାରା ଆପଣ ସବୁ ପରିସ୍ଥିତିରେ ପ୍ରସନ୍ନ ରହିପାରିବେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ସେ ଅନନ୍ତ, ସେ ନିରାକାର, ସେ ଅନ୍ତର୍ଯ୍ୟାମୀ। ସୃଷ୍ଟିର ଆରମ୍ଭରେ ସେ, ଶେଷରେ ମଧ୍ୟ ସେ। ତାଙ୍କରି କୃପା ଓ କରୁଣାରୁ ସକଳ ଜୀବଜଗତ ଆତଜାତ। ଏ ମାୟାମୋହ ସଂସାରର କ୍ରୋଧ ଓ ହିଂସା ତ୍ୟାଗ କରି ସେହି ପ୍ରଭୁଙ୍କର ଭଜନ ଜଣାଣ ଗାନ କଲେ ମନ ଆନନ୍ଦରେ ପ୍ରଫୁଲ୍ଲିତ ହୋଇଯାଏ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନିହାରିକା ପଟ୍ଟନାୟକ ଗାଇଛନ୍ତି ରଘୁନାଥ ପଟ୍ଟନାୟକଙ୍କ ରଚନାରୁ।

ଦୟାମୟ କରୁଣାମୟ ଭଗବାନ ସମସ୍ତଙ୍କ ପ୍ରତି ଉଦାରତା ଭାବ ପୋଷଣ କରିଥାନ୍ତି। ପବିତ୍ର ଦୃଷ୍ଟିରେ ଶୁଦ୍ଧ ଭକ୍ତି ଭାବ ରଖି ତାଙ୍କର ଦର୍ଶନ କଲେ ମନରେ ଓ ହୃଦୟରେ ଆପେ ଆପେ ଶୁଭଙ୍କର ଭାବ ସୃଷ୍ଟି ହୋଇଯାଏ। କୌଣସି ବ୍ୟକ୍ତି କିମ୍ବା କୌଣସି ଘଟଣା ବିଷୟରେ ଖରାପ ଚିନ୍ତାଧାରା ଆମ ମନକୁ ସ୍ପର୍ଶ କରିପାରେ ନାହିଁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଗୋପୀନାଥ ମହାପାତ୍ର ଗାଇଛନ୍ତି ଡକ୍ଟର କୁମାରମଣି ସାହୁଙ୍କ ରଚନାରୁ।

ଥାନ୍ତି, ତଥାପି ସେ ସର୍ବବ୍ୟାପକ। ହୃଦୟରେ ଭକ୍ତିଭାବ ରଖି ଅନ୍ତରର ସହ ତାଙ୍କର ଆରାଧନା କଲେ ସେ ଆମର ସହାୟକ ହୋଇଥାନ୍ତି। କାର୍ଯ୍ୟକ୍ରମର ଶେଷରେ ସୁପ୍ରଭା ପାଢ଼ୀ ଗାଇଛନ୍ତି ଅମୂଲ୍ୟ ମହାପାତ୍ରଙ୍କ ରଚନାରୁ।

ପରମ ପୁରୁଷ ଭଗବାନ, ଯିଏକି ସମସ୍ତଙ୍କଠାରୁ ବଡ଼ ଆଉ ଅନନ୍ୟ, ଭକ୍ତି ଦ୍ୱାରା ସେ ମିଳିଥାନ୍ତି, ଯଦିଓ ସେ ତାଙ୍କ ଧାମରେ

0: ସୃଷ୍ଟିକର୍ତ୍ତାଙ୍କ ସୃଷ୍ଟି ଅତି ସୁନ୍ଦର, ଏଇଠି ସବୁକିଛି ସମ୍ଭବ। ପରମ ପୁରୁଷଙ୍କ ସୃଷ୍ଟିରେ ସ୍ନେହ, ପ୍ରେମ, ଭକ୍ତି, ଶାନ୍ତି, ସମର୍ପଣ ସବୁକିଛି ପରିପୂର୍ଣ୍ଣ। ସେହି ସୃଷ୍ଟିକର୍ତ୍ତାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ସମୟର ପାହାଚରେ ଆଗକୁ ଆଗେଇ ଯିବା। ସେ ଆମକୁ ଏକ ସୁନ୍ଦର ଜଗତର ପଥ ଦେଖାଇଦେବେ। ଶେଷରେ ସମସ୍ତଙ୍କର ମଙ୍ଗଳ କାମନା କରି ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଜଗନ୍ନାଥ ପାଣିଗ୍ରାହୀ, ନିହାରିକା ପଟ୍ଟନାୟକ, ଗୋପୀନାଥ ମହାପାତ୍ର ଏବଂ ସୁପ୍ରଭା ପାଢ଼ୀ। ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ ରଘୁନାଥ ପଟ୍ଟନାୟକ, ଡକ୍ଟର କୁମାରମଣି ସାହୁ ଏବଂ ଅମୂଲ୍ୟ ମହାପାତ୍ରଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର ତ୍ରୟୋଦଶ ଭାଗ।
1: Episode 13

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର ତ୍ରୟୋଦଶତମ ଭାଗ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ଲକ୍ଷ୍ମୀଧର ସାହୁ।
1: ସୁଧୀବୃନ୍ଦ, ଆପଣ ମୋତେ ଗୋଟିଏ କଥା କହିଲେ, ମୁଁ ବି ଆପଣଙ୍କୁ ଗୋଟିଏ କଥା କହିଲି। ଆପଣ ମୋ କଥାକୁ ବିଶ୍ୱାସ କରିଗଲେ, ମୁଁ ବି ଆପଣଙ୍କ କଥା ଗ୍ରହଣ କରିଗଲି। କିନ୍ତୁ ତୃତୀୟ ବ୍ୟକ୍ତି ଜଣକ ଟିକେ ଚିନ୍ତା କରି କଥାଟିକୁ ଗ୍ରହଣ କରିବାକୁ ରାଜି ହେଲେ। ଏ ଯେଉଁ କଥାବାର୍ତ୍ତା ଆମମାନଙ୍କ ମଧ୍ୟରେ ହେଲା, ତାର ମାଧ୍ୟମ ହେଲା ଭାବର ଆଦାନ ପ୍ରଦାନ। ଏହି ଭାବକୁ ଆପଣ ବିଶ୍ୱାସରେ ଗ୍ରହଣ କଲେ, ମୁଁ ବି। କିନ୍ତୁ ତୃତୀୟ ଜଣକ କଥାଟାକୁ ବିଶ୍ୱାସ ଅବିଶ୍ୱାସର ସନ୍ଧିକ୍ଷଣରେ ରହିଗଲେ। କହିବାକୁ ଗଲେ ଆମର ସମସ୍ତ କର୍ମମୟ ଜୀବନକୁ ଏହି ବିଶ୍ୱାସ ହିଁ ପରିଚାଳିତ କରେ। ଆପଣ ଜଣକୁ ବିଶ୍ୱାସ କରି ଭଲ ଫଳ ପାଇପାରନ୍ତି, କିମ୍ବା ଠକାମିରେ ମଧ୍ୟ ପଡ଼ିପାରନ୍ତି। ଏଣୁ ବିଷୟବସ୍ତୁର ସତ୍ୟାସତ୍ୟକୁ ନେଇ ବିଶ୍ୱାସ ତରାଜୁରେ ତୋଲିବା ଦରକାର। ଜାତି କୁହନ୍ତୁ, ଧର୍ମ କୁହନ୍ତୁ, ସମାଜ କୁହନ୍ତୁ, ସଂସ୍କୃତି କୁହନ୍ତୁ, ସବୁର ଅକ୍ଷଦଣ୍ଡ ହେଲା ଏ ବିଶ୍ୱାସ। ବାଇବଲରେ ଲେଖା ଅଛି, ସୃଷ୍ଟିର ପ୍ରଥମ ନର ନାରୀ ଆଦମ ଆଉ ଇଭ ଈଶ୍ୱରଙ୍କ ନିର୍ଦ୍ଦେଶକୁ ଯେତେଦିନ ଯାଏ ବିଶ୍ୱାସ କରି ଆସିଥିଲେ, ସେତେଦିନ ପର୍ଯ୍ୟନ୍ତ ସେମାନଙ୍କ ମନରେ ମୋହ ମାୟା ଛନ୍ଦ କପଟର ଆବିଳତା ସ୍ପର୍ଶ କରିନଥିଲା। କିନ୍ତୁ ପରମୁହୂର୍ତ୍ତରେ ଶୈତାନର ପ୍ରଲୋଭନରେ ବଶବର୍ତ୍ତୀ ହୋଇ ତାରି ଉପଦେଶ ଓ ନିର୍ଦ୍ଦେଶକୁ ବିଶ୍ୱାସ କରିବା ଦ୍ୱାରା ସେମାନେ ପ୍ରକୃତିର ଦାସ ହୋଇଗଲେ, ଆଉ ଏହାରି ଫଳସ୍ୱରୂପ ଆଜିର ମାନବ ସମାଜର ସୃଷ୍ଟି। ଡାର୍ୱିନ୍ଙ୍କ ମତ ଅନୁସାରେ ସମୁଦ୍ର ଜେଲିରୁ ଧୀରେ ଧୀରେ ପ୍ରାଣୀ ଜଗତର ସୃଷ୍ଟି ହୋଇଛି। ପୁଣି ଆଜିର ବୈଜ୍ଞାନିକ ଯୁଗରେ ପରୀକ୍ଷା ନଳୀରେ ଶିଶୁର ବିକାଶ ସାଧନ ହୋଇପାରୁଛି। ଅନ୍ୟ ଦିଗରେ ସୌରଜଗତରେ ବୈଜ୍ଞାନିକ ଚିନ୍ତାଧାରାର ବିସ୍ତାର ଘଟୁଛି। ଅନେକ କିଛି ଅଘଟଣ ଘଟଣ ଘଟିଯାଉଛି। ଯଦିଓ ଆମେ କୌଣସି ଗୋଟିଏ ବି ସିଦ୍ଧାନ୍ତର ସଂସ୍ପର୍ଶରେ ଆସୁନାହୁଁ, ତଥାପି ଗବେଷକ ତଥା ଚେତନଶୀଳ ବ୍ୟକ୍ତିମାନଙ୍କର ଚିନ୍ତାଧାରା ଓ ଗବେଷଣା ସମ୍ପର୍କରେ ଅବଗତ ହେବା ମାତ୍ରେ ଆମ ମନରେ ଏକ ଗଭୀର ବିଶ୍ୱାସ ସୃଷ୍ଟି ହେଉଛି। ସବୁକିଛି ଗ୍ରହଣ କରେ ଏହି ମନ। ମନର ମୂଳେ ଏ ଜଗତ, ଏହି ମନକୁ କିଏ କେଉଁ ଭାବରେ ଲଗାଏ? ଏହି ମନ ଯଦି ବିଶ୍ୱାସ କଲା, ବାଲିଗରଡ଼ା ବି ଦେବତା ପାଲଟିଯାଏ। ଯେ ବିଶ୍ୱାସ ନ କଲା, ଦେବତା ବି ପଥର ହୋଇଯାଏ। ଯେଉଁମାନଙ୍କୁ ଆମେ ନାସ୍ତିକ କହୁ, ସେମାନଙ୍କର ଭଗବତ ସତ୍ତା ଉପରେ ବିଶ୍ୱାସ ନଥାଏ। କିନ୍ତୁ ମନର ଉର୍ଦ୍ଧ୍ୱରେ ଯେଉଁ ଚେତନ ଶକ୍ତି ରହିଛି, ସେ ନାସ୍ତିକ ମନକୁ ମଧ୍ୟ ସମୟ ସମୟେ ଭଗବତ ବିଶ୍ୱାସ ପ୍ରତି ଟାଣି ନେଇଯାଏ। ଏହି ମନ ହିଁ ଆନନ୍ଦ ସୁଖ ଶାନ୍ତି ଖୋଜେ। ଏହି ମନ ହିଁ ଦୁଃଖ ଅଶାନ୍ତିର କାରଣ ହୁଏ। ଭୋଗୀର ମନ ବିଳାସ ବ୍ୟସନରେ, ରୋଗୀର ମନ କାତର ଯନ୍ତ୍ରଣାରେ, ପାଗଳର ମନ ପ୍ରଳାପ ବାଚାଳତା ଭିତରେ, ଆଉ ଯୋଗୀର ମନ ଦିବ୍ୟ ଚେତନା ଭିତରେ। ଏକ ଛକ ବିଭିନ୍ନ ରାସ୍ତା। ମନ ଭିତରେ ଯେଉଁ ବିଷୟରେ ଦୃଢ଼ ବିଶ୍ୱାସ ହୁଏ, ତାହାକୁ ଆମେ ଅନୁସରଣ କରୁ। ଚିହ୍ନିବା ଲୋକ ଠିକ୍ ରାସ୍ତା ଧରୁଛି, ଆଉ ଅବାଟରେ ଯିବା ଲୋକ ଅନ୍ଧକାର ଭିତରେ କୂଳ କିନାରା ପାଉନି। ଯେଉଁଠି ବିଶ୍ୱାସଟା ହୁଗୁଳି ଯାଉଛି, ମନରେ ସନ୍ଦେହ ଆସିଯାଏ। ଘଟଣାଟି ସତ୍ୟ ହେଉ କିମ୍ବା ମିଛ ହେଉ, ମନ ତାକୁ ଜାବୁଡ଼ି ଧରୁଛି। ଫଳରେ ଅବିଶ୍ୱାସର କୁହୁଡ଼ି ଭିତରେ ବହୁ କିଛି ଅଘଟଣ ଘଟିଯାଉଛି। ମନ ମାଳିନ୍ୟଠାରୁ ଆରମ୍ଭ କରି

0: ଆକଟା ପର୍ଯ୍ୟନ୍ତ ବିଭିନ୍ନ ଘଟଣା ଘଟିଯାଉଛି ଏଇ ମନର ଯୋଗୁଁ। ସୁଧୀବୃନ୍ଦ, ଏଇ ମନଟା ଲଗାମ ଛଡ଼ା ଘୋଡ଼ା ଭଳି, ମୁହୂର୍ତ୍ତକ ପାଇଁ ଏଇଠି ଅଛି ତ ଆର ମୁହୂର୍ତ୍ତରେ ଚନ୍ଦ୍ରଲୋକରେ, ତାହେଲେ ଏହାକୁ ଆୟତ୍ତ କରିବା କ'ଣ ଆମର କର୍ତ୍ତବ୍ୟ ନୁହେଁ? ନିଶ୍ଚୟ କର୍ତ୍ତବ୍ୟ ରହିଛି। ପ୍ରଥମେ ବିଷୟଟିକୁ ବୁଝିବାକୁ ହେବ, ବିଶ୍ଳେଷଣ କରିବାକୁ ହେବ, ପରୀକ୍ଷା ନିରୀକ୍ଷା କରିବାକୁ ହେବ, ତାପରେ ବିଶ୍ୱାସ କରିବାକୁ ହେବ। ଯଦି ମନ ଯାହା କହିଲା ସେ କଥାକୁ ହଠାତ୍ ଆମେ ବିଶ୍ୱାସ କରିଦିଅନ୍ତି, ତାହେଲେ ଆମେ ବିପଦରେ ପଡ଼ିବା। ଆଉ ତା ଛଡ଼ା ଘଟଣାଗୁଡ଼ିକ ଅତିରଞ୍ଜିତ ହୋଇ ପରିସ୍ଥିତିକୁ ଆହୁରି ଗଭୀର କରିଦେବ। ଏଣୁ ଚିନ୍ତା କରିବା କଥା, ଏ ବିଶ୍ୱାସ ଶବ୍ଦଟି ଆମକୁ ଉଚିତ ମାର୍ଗରେ ପରିଚାଳିତ କରୁଛି କି ନାହିଁ। ସେଥିପାଇଁ କଥାରେ କୁହାଯାଇଛି, ବୁଝି ବିଚାରି କାର୍ଯ୍ୟ କଲେ ପ୍ରମାଦ ନ ପଡ଼ି ଭଲେ।
1: ଶୁଣିଲେ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଥିଲେ ଲକ୍ଷ୍ମୀଧର ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1467 କିଲୋହର୍ଟ୍ଜ୍ ଯୋଗେ, FM ର 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ ଫୋନ୍ର ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
2: ଆଜିର ଚାଷବାସ କଥାରେ ଜାଣିବା ଜହ୍ନି ଚାଷ ସମ୍ପର୍କରେ। ଜହ୍ନି ଏକ ଲୋକପ୍ରିୟ ପନିପରିବା ଯାହା ଓଡ଼ିଶାର ଜଳବାୟୁରେ ବେଶ ଭଲ ଭାବରେ ଚାଷ କରାଯାଇପାରେ। ଏହା କେବଳ ସ୍ୱାସ୍ଥ୍ୟକର ନୁହେଁ, ବରଂ ବାଣିଜ୍ୟିକ ଦୃଷ୍ଟିକୋଣରୁ ଚାଷୀମାନଙ୍କ ପାଇଁ ଅତି ଲାଭଜନକ। ଜହ୍ନି ଏକ ଗରମ ଓ ଆର୍ଦ୍ର ଜଳବାୟୁର ଫସଲ। ଏହାର ବୃଦ୍ଧି ପାଇଁ 25 degrees Celsius ରୁ 35 degrees Celsius ତାପମାତ୍ରା ସବୁଠାରୁ ଉପଯୁକ୍ତ। ଅତ୍ୟଧିକ ଶୀତ ବା କାକର ଏହି ଗଛ ପାଇଁ କ୍ଷତିକାରକ। ନିଗିଡ଼ା ଦରସା ବା ବାଲିଆ ଦରସା ମାଟି ଜହ୍ନି ଚାଷ ପାଇଁ ଉତ୍ତମ। ମାଟିର ଅମ୍ଳତା ବା pH 6.0 to 7.0 ମଧ୍ୟରେ ରହିବା ଆବଶ୍ୟକ। ଜଳ ନିଷ୍କାସନର ସୁବିଧା ଥିବା ଜମି ଏଥିପାଇଁ ବହୁତ ଜରୁରୀ। ଜହ୍ନି ଚାଷ ବର୍ଷକୁ 2-3 times ଆମେ ଚାଷ କରିପାରିବା, ଯେପରିକି ଖରିଫ ବା ବର୍ଷା ଦିନିଆରେ ଜୁନ୍ରୁ ଜୁଲାଇ ମାସ, ରବି ଚାଷ ବା ଶୀତଦିନିଆ ଚାଷ ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ କରିପାରିବା, ଆଉ ଖରାଦିନିଆ ଚାଷ ଜାନୁଆରୀରୁ ଫେବୃଆରୀ ମାସ ମଧ୍ୟରେ ଆମେ କରିପାରିବା। ଚାଷ କରିବା ପୂର୍ବରୁ ଜମି ପ୍ରସ୍ତୁତି କିପରି କରିବା ସେ ବିଷୟରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ। ଜମିକୁ 2-3 times ଭଲ ଭାବରେ ଚଷି ମାଟିକୁ ଗୁଣ୍ଡ କରିବା ଉଚିତ। ତାପରେ ଶେଷ ଅଡ଼ଚାଷ ସମୟରେ ଏକର ପ୍ରତି 8-10 tons ସଢ଼ା ଗୋବର ଖତ ପ୍ରୟୋଗ କରିବା ଉଚିତ। ଧାଡ଼ିକୁ ଧାଡ଼ି 2 meter ଓ ଗଛକୁ ଗଛ 80 cm ବ୍ୟବଧାନ ରଖି ବୁଣିବା ଉଚିତ। ଗୋଟିଏ ସ୍ଥାନରେ 2-3 bihan 2 cm ଗଭୀରରେ ପତିବା ଆବଶ୍ୟକ। ବର୍ଷା ଦିନରେ ହିଡ଼ କରି ଗଛ ଲଗାଇଲେ ଜଳବନ୍ଦୀର ସମସ୍ୟା ରହିବ ନାହିଁ। ଜହ୍ନି ଗଛରେ ସନ୍ତୁଳିତ ସାର ପ୍ରୟୋଗ କଲେ ଫଳର ଆକାର ଓ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ। ଏକର ପିଛା 40 kg ସବୁଜ ସାର, 20 kg ଫସ୍ଫରସ୍, 20 kg ପଟାସ ଆବଶ୍ୟକ ରହିଥାଏ। ଅଧା ସବୁଜ ସାର ଓ ସମ୍ପୂର୍ଣ୍ଣ ଫସ୍ଫରସ୍ ଓ ପଟାସ ଲଗାଇବା ସମୟରେ ଦେବା। ବାକି ଅଧା ସବୁଜ ସାର ଗଛରେ ଫୁଲ ଆସିବା ବେଳେ ପ୍ରୟୋଗ କରିବା ଉଚିତ। ଖରାଦିନରେ 5-7 days ବ୍ୟବଧାନରେ ଜଳସେଚନ କରିବା ଆବଶ୍ୟକ, ଆଉ ବର୍ଷା ଦିନେ ଜଳ ନିଷ୍କାସନ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। ଜହ୍ନି ଏକ ଲତା ଜାତୀୟ ଫସଲ ହୋଇଥିବାରୁ ଏହା ମାଡ଼ିବା ପାଇଁ ବ୍ୟବସ୍ଥା କରିବା ଦରକାର, ଯେମିତିକି ବାଉଁଶ ବା ଜାଲ ବ୍ୟବହାର କରି ମାସା ବା ଟ୍ରେଲିସ୍ ପ୍ରସ୍ତୁତ କଲେ ଫଳଗୁଡ଼ିକ ଝୁଲି ରହିଥାଏ। ଏହାଦ୍ୱାରା ଫଳ ସିଧା ହୁଏ, ଜଲ୍ଦି ପଚେ ନାହିଁ ଏବଂ ଅମଳ ମଧ୍ୟ ସହଜ ହୋଇଥାଏ। ଗଛ ଛୋଟ ଥିବାବେଳେ ନିୟମିତ ଘାସ ମଧ୍ୟ ବାଛିବା ଉଚିତ। ଜହ୍ନିରେ ସାଧାରଣତଃ ଫଳ ମାଛି, ଜଉ ପୋକ ଓ ଲାଲ ପୋକର ପ୍ରାଦୁର୍ଭାବ ଦେଖାଯାଏ। ଏଥିପାଇଁ ଅନେକ ପ୍ରକାର ସ୍ପ୍ରେ, ଅନେକ ପ୍ରକାର ପାଉଡର ମିଳୁଛି, ଯାହାକି ଆମେ ସମୟ ଦେଖି ଉପଯୋଗ କରିବା ଆବଶ୍ୟକ। ବିହନ ବୁଣିବାର 60-70 days ପରେ ଜହ୍ନି ଅମଳକ୍ଷମ ହୋଇଥାଏ। ଫଳଗୁଡ଼ିକ କଅଁଳ ଥିବା ଅବସ୍ଥାରେ ହିଁ ତଳିବା ଉଚିତ, ନଚେତ୍ ଏହା ଭିତରେ ଶିରା ବା ତନ୍ତୁ ବଢ଼ିଯାଇଥାଏ। ଜହ୍ନିରେ ଭରପୁର ମାତ୍ରାରେ ଭିଟାମିନ୍ ସି, ଆଇରନ୍ ଓ ମ୍ୟାଗ୍ନେସିୟମ୍ ଥାଏ। ଏହା ରକ୍ତ ପରିଷ୍କାର କରିବାରେ ଓ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ। ଜହ୍ନି ଚାଷ

0: ଓଡ଼ିଶାର ଚାଷୀ ଭାଇଙ୍କ ପାଇଁ ଏକ ସ୍ୱଳ୍ପକାଳୀନ ଓ ଲାଭଦାୟକ ବ୍ୟବସାୟ। ବୈଜ୍ଞାନିକ ପ୍ରଣାଳୀ ଓ ଉପଯୁକ୍ତ ମାଡ଼ା ବ୍ୟବସ୍ଥା ଗ୍ରହଣ କଲେ ଜଣେ ଚାଷୀ ଏଥିରୁ ବେଶ୍ ଭଲ ଦୁଇ ପଇସା ରୋଜଗାର କରିପାରିବେ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରେଞ୍ଜୋଡ଼ି। ଆଜି ଏଥିରେ ଅମନାତ୍ୟ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଶିବରାମ ଅମନାତ୍ୟ ଏବଂ ସାଥୀମାନେ।
1: ଆଜି ଆପଣମାନେ ଶିବରାମ ଅମନାତ୍ୟ ଏବଂ ତାଙ୍କ ସାଥୀ ଗାଇଥିବା ଅମନାତ୍ୟ ସମ୍ପ୍ରଦାୟର ଗୀତ ଶୁଣିବେ। ପ୍ରଥମେ ପହିଲି ଉଆଁସ ପର୍ବ ସମୟର ଗୀତଟିଏ ଶୁଣନ୍ତୁ। ଏହି ପର୍ବ ଦିନ ପୁଅ ଝିଅ ମିଶି ମାଛଧରା ଗୀତ ଗାଆନ୍ତି ଏବଂ ଗାଁ ଦାଣ୍ଡରେ ନାଚନ୍ତି।

ଶୁଣିଲେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଳି। ଆଜି ଏଥିରେ ଅମନାତ୍ୟ ସମ୍ପ୍ରଦାୟର ଗୀତ ପରିବେଷଣ କଲେ ଶିବରାମ ଅମନାତ୍ୟ ଏବଂ ସାଥୀମାନେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: तत्रान्तरे ह्यः नूतन सर्वकार रचनायै टीवीके दलेन प्रमाणितं यत् तत्पार्श्वे विंशत्युत्तर शत विधायकानां समर्थनं वर्तते। प्रधानमन्त्री ग्राम सड़क योजनायाः पञ्चविंशतितमीं वर्षपूर्तिम् उपलक्ष्य मध्यप्रदेशे सीहोर जनपदस्य भैरुन्तास्थले अद्य रजत जयन्ती समारोहः आयोजयिष्यते। केन्द्रीय ग्रामीण विकास मन्त्री शिवराज सिंह चौहानः अस्य कार्यक्रमस्य अध्यक्षतां करिष्यति। भारतीय अर्थविभागेन आगामिषु द्वित्रेषु दिवसेषु केरल लक्षद्वीप दक्षिण कर्णाटक तमिलनाडु पुदुच्चेरी कराईकलेषु प्रचण्डवृष्टेः संभावना प्रकाशिता। प्रिया श्रोतारः, संस्कृत जगता सम्बद्धैः विभिन्नैः क्रियाकलापैः संवलितस्य संस्कृत साप्ताहिकीति विशिष्ट कार्यक्रमस्य प्रसारणम् आकाशवाण्याः एफएम गोल्ड प्रवाहिकातः अद्य मध्याह्ने सार्धैकवादनतः भविष्यति। भवन्तः सर्वे यथाकालं श्रोतुं प्रभवन्ति। अन्ते क्रीडा वार्तासु, इण्डियन प्रीमियर लीग क्रिकेट स्पर्धा मालिकायां गतरात्रौ जयपुरे आयोजिते द्वन्द्वे गुजरात टाइटन्स दलेन राजस्थान रॉयल्स दलं 77 धावनांकैः पराजितम्। आदौ पणं विजित्य राजस्थान रॉयल्स दलं क्षेत्ररक्षणं कर्तुं निर्णीतवत्। ततः गुजरात टाइटन्स दलेन 30+200 धावनांकानां विजय लक्ष्यं स्थापितम्। इति वार्ताः।
1: ଶୁଣିଲେ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25ରେ ଶୁଣିବେ ଟିକି ରାଇଜ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଆକାଶବାଣୀରେ ଶିଶୁ କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ମନୋଜ କୁମାର ସାମନ୍ତରାଙ୍କ ସହ ସାକ୍ଷାତକାର। ସକାଳ 8:30ରେ ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ, ଶିଳ୍ପୀମାନେ ହେଲେ ସୁବାସ ଦାସ ଏବଂ ସୁଧା ମିଶ୍ର। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45ରେ। ସକାଳ 9:00ରେ ଶୁଣିବେ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହାଲୋ ମୋ ପସନ୍ଦ। ହାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ ଶୁଣିବେ ପୂର୍ବାହ୍ନ 10:00ରେ। ପୂର୍ବାହ୍ନ 10:30ରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଦିନ 11:00ରେ ଶୁଣିବେ ଆକାଶବାଣୀ ଲାଇଭ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 12:00ରେ, ଦିନ 2:15ରେ ଏବଂ ସନ୍ଧ୍ୟା 6:10ରେ। ଓଡ଼ିଆ ଭକ୍ତି ଗୀତ ଶୁଣିବେ ଦିନ 12:30ରେ। ହିନ୍ଦୀ ଚଳଚ୍ଚିତ୍ରରୁ ଭକ୍ତି ଗୀତ ଶୁଣିବେ ଦିନ 1:05ରେ। ଦିନ 1:20ରେ ଶୁଣିବେ ଘର ଓ ଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସାକ୍ଷାତକାର ଆକାଶବାଣୀ ଏବେ 90 ବର୍ଷରେ। ଅପରାହ୍ନ 5:00ରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଆଲୋଚନା 90 ବର୍ଷରେ ଆକାଶବାଣୀ। ଅପରାହ୍ନ 5:30ରେ ଶୁଣିବେ ଚୈତି ଜହ୍ନ କାର୍ଯ୍ୟକ୍ରମ, ଏଥିରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ ବିଷୟ ରହିଛି ମଧ୍ୟସ୍ଥତା କାର୍ଯ୍ୟକ୍ରମ ବୋଇଲେ କାହିଟା। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00ରେ ଏବଂ ରାତି 8:00ରେ। ରାତି 7:30ରେ ପ୍ରଚାର କରିବ କିଷାନବାଣୀ ଡାଇଲଗ କାର୍ଯ୍ୟକ୍ରମ, ସମ୍ପର୍କ ସେତୁ ଶୁଣିବେ ରାତି 8:15ରେ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। 7:05ରେ ଶୁଣିବେ ଆଞ୍ଚଳିକ ସମ୍ବାଦ, 7:10ରେ ଶୁଣିବେ ଆମର ସ୍ୱାସ୍ଥ୍ୟ ଏବଂ 7:15ରେ ଶୁଣିବେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ବନ୍ୟାଜନିତ ପରିସ୍ଥିତିର ମୁକାବିଲା ପାଇଁ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା କରାଯିବ। ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ଏବଂ ନଦୀ ପରିଚାଳନା ଓ ଗୁରୁତ୍ୱପୂର୍ଣ୍ଣ ଭିଭିଭୂମି ସୁରକ୍ଷା ଆଦି ଉପରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ 2,77,523 ମାମଲାର ଫଇସଲା କରାଯାଇଛି। ମୋଟ 99,95,29,39 ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ସେବା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ହାଇକୋର୍ଟ ସମେତ ସମସ୍ତ ଜିଲ୍ଲା ତଥା ତାଲୁକସ୍ତରୀୟ ଅଦାଲତଗୁଡ଼ିକରେ ବିଚାରାଧୀନ ମାମଲାଗୁଡ଼ିକର ଆପୋଷ ଆଲୋଚନା ମାଧ୍ୟମରେ ଫଇସଲା କରାଯାଇଛି। ଆଗାମୀ ପିଢ଼ିକୁ ସୁସ୍ଥ ଓ ଶିକ୍ଷିତ କରି ଗଢ଼ି ତୋଳିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ଭଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ତାପମାତ୍ରାର ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଏବଂ ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ବର୍ଜନ କରିବା ନେଇ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତିମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦ୍ରଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର 2025 ଘୋଷଣା କରାଯାଇଛି। ବିଭିନ୍ନ ବର୍ଗରେ ଦେଶର 42 ପଞ୍ଚାୟତକୁ ଏଥିପାଇଁ ମନୋନୀତ କରାଯାଇଛି। ଓଡ଼ିଶାର 5 ପଞ୍ଚାୟତ ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଗ୍ରାମାଞ୍ଚଳରେ ସମାବେଶୀ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଥାଏ। ଆସନ୍ତା 3 ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ କରାଯିବ। ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବାହାର ଚନ୍ଦ୍ରଯାତ୍ରା ଆଜି ଶେଷ ହେଉଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦ୍ରଯାତ୍ରାର ଆଜି ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଗତ ସନ୍ଧ୍ୟାରେ ଭଉଁରୀ ତିଥି ଅବସରରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ 21 ଘେରା ଜଳକ୍ରୀଡ଼ା କରିଥିଲେ। ଆକାଶବାଣୀର ନବବର୍ଷ ପୂର୍ତ୍ତି ଅବସରରେ କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନରେ ଏକ ସଙ୍ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆକାଶବାଣୀ ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ହୃଷିକେଶ ପାଣି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଶିକ୍ଷା ସୂଚନା ବିଶେଷକରି କୃଷିକ୍ଷେତ୍ର ତଥା କୃଷକଙ୍କ ଉନ୍ନତିରେ ଆକାଶବାଣୀର ଅନନ୍ୟ ଭୂମିକା ରହିଛି। ଏଥିରେ ରୀତା ପଟ୍ଟନାୟକ ଏବଂ ଅମିତ ଦାସ ସଙ୍ଗୀତ ଓ ବାଦ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ମାଲକାନଗିରି ଜିଲ୍ଲାରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ପ୍ରଥମେ ଶରବିନ୍ଦ ରାଜଶିର୍ଖେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟ ଅବହେଳା କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ

0: କରାଯିବ ବୋଲି ଶ୍ରୀ ରାଜଶେର୍କେ କହିଛନ୍ତି। କେବିକେ ଅଞ୍ଚଳରେ ରେଳ ସଂଯୋଗୀକରଣ ଏବଂ ରେଳ ଭିଭିଭୂମିର ବିକାଶ ଉପରେ ରାଜ୍ୟସଭା ସଦସ୍ୟ ସୁଜିତ କୁମାର ଗୁରୁତ୍ୱ ଦେଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଏ ସଂକ୍ରାନ୍ତ ଏକ ଦାବିପତ୍ର ଶ୍ରୀ କୁମାର ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଖଲିକୋଟ ଅଞ୍ଚଳକୁ ଏକ ପର୍ଯ୍ୟଟନ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି। କରାଖୋଲ ବିଟ୍ ହାଉସ୍ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ ଜିଲ୍ଲାରେ ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନ ରଙ୍ଗମଞ୍ଚଠାରେ ଚାଲିଥିବା ଆଦିବାସୀ ନୃତ୍ୟ ସଙ୍ଗୀତ ମହୋତ୍ସବ ଡଙ୍ଗର ଆଜି ଉଦ୍ଯାପିତ ହେବ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ବିଭିନ୍ନ ଆଦିବାସୀ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଉଛି। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ପୂର୍ବାହ୍ନ 10:00 ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ରାଜ୍ୟରେ ପ୍ରଥମଥର ପାଇଁ ସ୍କ୍ୱାସ୍ ଚମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ପ୍ରତିଯୋଗିତାରେ ମୋଟ 6 ଜିଲ୍ଲାରୁ 34 ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରିଛନ୍ତି। ମହିଳା ପୁରୁଷ ଏବଂ 35 ବର୍ଷର ଉର୍ଦ୍ଧ୍ୱ ମାଷ୍ଟର୍ସ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅଂଶୁଘାତ ପାଇଁ ପ୍ରାକୃତିକ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବିଜୟ କୁମାର ପୃଷ୍ଟି।
2: ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପ ଅର୍ଥାତ୍ ଅଂଶୁଘାତରୁ ରକ୍ଷା ପାଇବାକୁ ହେଲେ କେତେକ ଜରୁରୀ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ। ପ୍ରଥମତଃ ଖରାଦିନେ ଅନ୍ତତଃ 15 ଗ୍ଲାସ୍ ପାଣି ପିଇବା ଜରୁରୀ। ଏକାଥରକେ ନ ପିଇ ଅଳ୍ପ ଅଳ୍ପ ପାଣି ଅଧିକ ଥର ପିଇବା ଭଲ। ସକାଳୁ ଉଠିଲେ 2-3 ଗ୍ଲାସ୍ ଉଷାପାନ ସବୁଠୁ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ। ଦ୍ୱିତୀୟରେ ସାଧାରଣତଃ ଦେଖାଯାଏ ଗରମ ସମୟରେ ବିଭିନ୍ନ ପ୍ରକାର ଆଧୁନିକ ଥଣ୍ଡା ପାନୀୟ ପିଆଯାଏ। ଏଥିରେ ଥାଏ ଚିନି ଶିରା, ବିଭିନ୍ନ ଫଳରସର ସୁଗନ୍ଧିତ ରସ, ଗ୍ଲୁକୋଜ୍ ପାଣି, ଅପ୍ରାକୃତିକ ରଙ୍ଗ, କାଫିନ୍, ରାସାୟନିକ ପଦାର୍ଥ ଇତ୍ୟାଦି ଯାହା ପେଟକୁ ବିଷାକ୍ତ କରେ। ଏଗୁଡ଼ିକ ଶରୀରର ଅଧିକ ତାପ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ଯାହା ଶରୀର ମଧ୍ୟରୁ ରକ୍ତ ଶୋଷି ନିଏ ଏବଂ ବିଭିନ୍ନ ଅଂଶରେ କୁପ୍ରଭାବ ପକାଏ। ଏଭଳି ପାନୀୟ ପଦାର୍ଥଠାରୁ ଦୂରରେ ରହିଲେ ହୁଏତ ଶରୀର ଥଣ୍ଡା ରହିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ମଧ୍ୟ ଅତୁଟ ରହେ। ତୃତୀୟତଃ ପ୍ରାକୃତିକ ଉପାୟରେ ଗ୍ରୀଷ୍ମ ଋତୁରେ ଥଣ୍ଡା ରହିବାର ବହୁତ ଉପାୟ ରହିଛି। ପ୍ରଥମେ ଗୁରୁପାକ ଖାଦ୍ୟକୁ ନିୟନ୍ତ୍ରଣ କରିବା ଉଚିତ। ଅତ୍ୟଧିକ ମାଂସ, ଅଣ୍ଡା, ମସଲାଯୁକ୍ତ ଖାଦ୍ୟ, ଭଜା ବା ଛଣା ଖାଦ୍ୟ, ଅଧିକ ତେଲଯୁକ୍ତ ଖାଦ୍ୟ ହଜମ ନ ହୋଇ ଅଧିକ ଅମ୍ଳ ସୃଷ୍ଟି ହୁଏ, ଫଳରେ ଶରୀରରେ ଅଧିକ ତାପ ସୃଷ୍ଟି ହୁଏ। ବରଂ ଯେଉଁ ଖାଦ୍ୟ ହଜମ କରାଏ ଏବଂ ଥଣ୍ଡା ରଖେ, ଯଥା ସାଲାଡ଼, ବିଭିନ୍ନ ଋତୁଫଳ, ସନ୍ତୁଳା, ଅକାଣ୍ଡିଆ ଚାଉଳର ଭାତ, ଚୋକଡ଼ଯୁକ୍ତ ଅଟାର ରୁଟି, ଗଜା ମୁଗ, ଗଜା ବୁଟ ଏବଂ ପାନୀୟ ମଧ୍ୟରେ ପରିବା ସିଝା ଝୋଳ, ସବୁଜ ଗହମ ଘାସ ରସ, ଦହି ଚଲା ସବୁଠୁ ଉପକାରୀ। ପରିବା ମଧ୍ୟରେ ବିଲାତି, ମୂଳା, ଗାଜର, ବିଟ୍ ଏବଂ ସବୁଜ ଶାଗ ମଧ୍ୟରେ ପାଳଙ୍ଗ, ମେଥି, କୋଶଳା, ଥାଲକୁଡ଼ି, ଯେଉଁଥିରେ ଜଳୀୟ ଅଂଶ ଅଧିକ ଥାଏ ଏବଂ ପ୍ରାକୃତିକ ଖାଦ୍ୟସାର ଓ ଖଣିଜ ପଦାର୍ଥ ମିଳିବା ସହ ଅଧିକ ବନସ୍ପତି, ରାସାୟନିକ ପଦାର୍ଥ ଏବଂ ପ୍ରାକୃତିକ ରଙ୍ଗ ରସ ମଧ୍ୟ ଭରପୁର ଥାଏ। ସେହିଭଳି ଫଳମାନଙ୍କ ମଧ୍ୟରେ ଫୁଟି କାକୁଡ଼ି, ତରଭୁଜ, ଖରଭୁଜ, ବେଲ, ସପୁରୀ, କମଳା ବହୁ ପରିମାଣରେ ଖାଇଲେ ଶରୀର ଥଣ୍ଡା ରହିଥାଏ। ଏହି ସମୟରେ ଗରମ ପାନୀୟ ଚା, କଫି ପରିବର୍ତ୍ତେ ବନସ୍ପତି ଚା କିମ୍ବା ଲେମ୍ବୁ ଚା, ଆଇସ୍କ୍ରିମ୍ ବଦଳରେ କଷ୍ଟାର୍ଡ ଫ୍ରୁଟ୍, ଫଳ ସାଲାଡ୍ ଏବଂ ବସା ଦହି ନେବା ଉଚିତ। ଆମେ ମନେ ରଖିବା ଉଚିତ ଆମର ଖାଦ୍ୟ ହିଁ ଆମ ଶରୀରରେ ଅଧିକ ଉତ୍ତାପ ସୃଷ୍ଟି କରିଥାଏ। ଏହା ବ୍ୟତୀତ ଅଂଶୁଘାତରୁ ମୁକ୍ତି ପାଇବା ପାଇଁ କେତେକ ପ୍ରତିଷେଧକ ଓ ଚିକିତ୍ସା ବ୍ୟବସ୍ଥା ଅବଲମ୍ବନ କରିବାକୁ ପଡ଼ିଥାଏ। ପ୍ରତ୍ୟହ 2-3 ଥର ଥଣ୍ଡା ଜଳରେ ସ୍ନାନ କରିବା ବିଧେୟ। ସପ୍ତାହରେ ଥରେ ନିମ୍ବ ପାଣିରେ ସ୍ନାନ କଲେ ରୋଗ ପ୍ରତିରୋଧକ ଶକ୍ତି ମିଳିବା ସଙ୍ଗେ ସଙ୍ଗେ ଅପୂର୍ବ ଶକ୍ତି ମିଳେ। ରୌଦ୍ରତାପରେ ବାହାରକୁ ବାହାରିଲେ ଧଳା ସୂତାକନାର ପ୍ୟାଣ୍ଟ ସାର୍ଟ

ଓ ଟୋପି କିମ୍ବା ପଗଡ଼ି ବ୍ୟବହାର କରିବା ସବୁଠୁ ନିରାପଦ। ସାଥିରେ ପାଣି ବୋତଲ ନେବାକୁ ଭୁଲିବେ ନାହିଁ। ହଁ, ଅତି ଜରୁରୀ କାମ ଥିଲେ ଖରାରେ ଯାଆନ୍ତୁ, ଯଥେଷ୍ଟ ପାଣି ପିଇ ବାହାରନ୍ତୁ ଏବଂ ଆଖିରେ ସବୁଜ ରଙ୍ଗର ଚଷମା ପିନ୍ଧିଲେ ଭଲ। ପାଦରେ ଜୋତା ରହିବା ଉଚିତ। ପ୍ରତି ଘଣ୍ଟାରେ ଥରେ ପାଣି ପିଇ ମୁହଁ ହାତ ଥଣ୍ଡା ପାଣିରେ ଧୋଇବା ସହ ଆଖିରେ ପାଣି ଛିଟା ମାରିବା ଉଚିତ। ରାତିରେ ଖୋଲା ଜାଗାରେ କିମ୍ବା ଘର ଭିତରେ ଝରକା ଖୋଲି ଶୋଇବା ଉଚିତ। ଯଦି ରୌଦ୍ର ତାପରେ ଆପଣଙ୍କ ପାଟି ଶୁଖିଯାଉଛି କିମ୍ବା ଦେହ ଅବଶ ଲାଗୁଛି ଏବଂ ଆଖିକୁ ସବୁ ଅନ୍ଧାର ଦେଖାଯାଉଛି, ସଙ୍ଗେ ସଙ୍ଗେ ଏକ ଖୋଲା ପବନ ବୋହୁଥିବା ଛାଇ

0: କିମ୍ବା ଦହି ଚଲା ପିଆଇଲେ ସବୁଠୁ ଭଲ। ସାମାନ୍ୟ ସୁସ୍ଥ ହେବା ପରେ ସଙ୍ଗେ ସଙ୍ଗେ ଶୀତଳୀ ଓ ଶୀତକାରୀ ପ୍ରାଣାୟାମ କରିବା ଦ୍ୱାରା ବାହାରର ଥଣ୍ଡା ବାୟୁ ଶରୀର ମଧ୍ୟରେ ଶୀତଳ ପ୍ରଦାନ କରିଥାଏ। ମୋଟାମୋଟି କହିବାକୁ ଗଲେ ପ୍ରକୃତିର ଋତୁଫଳ ଓ ପନିପରିବା ଖାଆନ୍ତୁ, ଅଂଶୁଘାତରୁ ମୁକ୍ତି ପାଆନ୍ତୁ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଅଂଶୁଘାତ ପାଇଁ ପ୍ରାକୃତିକ ଚିକିତ୍ସା, ଏ ସମ୍ପର୍କରେ ଆଲୋଚନା କରିଥିଲେ ବିଜୟ କୁମାର ପୃଷ୍ଟି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 runs ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରିବେ। ପୂର୍ବାହ୍ନ 11:00 ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର 45th ବାର୍ଷିକ ଉତ୍ସବରେ ଯୋଗଦେବା ସହ ସେଠାରେ ନିର୍ମିତ ଆର୍ଟ ଅଫ୍ ଲିଭିଂ ଅନ୍ତର୍ଜାତୀୟ କେନ୍ଦ୍ରର ଧ୍ୟାନ କେନ୍ଦ୍ରକୁ ଉଦ୍ଘାଟନ କରିବେ। ଶ୍ରୀ ମୋଦି ସେଠାରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ 3:00 ଶ୍ରୀ ମୋଦି ହାଇଦ୍ରାବାଦ ଗସ୍ତ କରି 9,400 crore ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଶ୍ରୀ ମୋଦି 167 number ଜାତୀୟ ରାଜପଥର ଗୁଦେବେଲୁରୁ ମହବୁବନଗର ପର୍ଯ୍ୟନ୍ତ 4-lane ବିଶିଷ୍ଟ କାର୍ଯ୍ୟର ସମ୍ପ୍ରସାରଣ ସମ୍ପର୍କିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ 3,175 crore ଅଧିକ ଟଙ୍କା ଖର୍ଚ୍ଚ ହେବ। ପିଏମ୍ ମିତ୍ର ଯୋଜନା ଅଧୀନରେ ୱାରଙ୍ଗଲଠାରେ ନିର୍ମିତ କାକଟୀୟ ମେଗା ଟେକ୍ସଟାଇଲ୍ ପାର୍କର ମଧ୍ୟ ଶ୍ରୀ ମୋଦି ଉଦ୍ଘାଟନ କରିବେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦଠାରେ ନିର୍ମିତ ସିନ୍ଧୁ ହସ୍ପିଟାଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶରେ ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଓ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ ଆଜି ପୂର୍ବାହ୍ନ 10:00 ଚେନ୍ନାଇଠାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଟିଭିକେର 9 ବିଧାୟକ ମନ୍ତ୍ରୀପଦ ପାଇଁ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ 120 ବିଧାୟକଙ୍କ ସମର୍ଥନ ଥିବା ସ୍ୱଷ୍ଟ ହେବା ପରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଥିଲେ। 234 ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ଶ୍ରୀ ବିଜୟଙ୍କ ପ୍ରତି ଭିସିକେ ଏବଂ ଆଇୟୁଏମ୍ଏଲ୍ ଦଳର ସମର୍ଥନ ଥିବା ତଥ୍ୟ ଉପସ୍ଥାପନ ପରେ ରାଜ୍ୟପାଳ ତାଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲେ। ସେଠାକାର ଲୋକଭବନରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ବିଜୟଙ୍କୁ ଆସନ୍ତା ବୁଧବାର କିମ୍ବା ତା ପୂର୍ବରୁ ବିଧାନସଭାରେ ଆସ୍ଥା ଭୋଟ୍ ଲୋଡ଼ିବାକୁ ହେବ। ରାଷ୍ଟ୍ରପତି ଦ୍ରୌପଦୀ

ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସ୍ୱାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ନୂଆ ସରକାର ଗଠନ ଲାଗି ରଙ୍ଗାସ୍ୱାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତମାସ 9 ତାରିଖରେ ଅନୁଷ୍ଠିତ ନିର୍ବାଚନରେ ଏଆଇଏନ୍ଆର୍ସି ସମର୍ଥିତ ଏନ୍ଡିଏକୁ ସ୍ୱଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସ୍ୱାମୀ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। କେରଳରେ ସରକାର ଗଠନ ନେଇ ଗତକାଲି ନୂଆଦିଲ୍ଲୀରେ କଂଗ୍ରେସ ଦଳର ବରିଷ୍ଠ ସଦସ୍ୟମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ, ବରିଷ୍ଠ ନେତା ରାହୁଲ ଗାନ୍ଧି, କେରଳର ମହାସଚିବ ଦାୟିତ୍ୱରେ ଥିବା ଦୀପା ଦାସମୁନ୍ସି, ସାଧାରଣ ସଚିବ କେସି ବେଣୁଗୋପାଳ ଏବଂ କେରଳର ବରିଷ୍ଠ ନେତା ରମେଶ ଚେନିଥଲ୍ଲା ଏବଂ ଭିଡି ସାଥିସାନ୍ ଯୋଗ ଦେଇଥିଲେ। ଦଳୀୟ ସୂଚନା ଅନୁଯାୟୀ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ ଓ ରାହୁଲ ଗାନ୍ଧି କେରଳର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଖୁବ୍ ଶୀଘ୍ର ଘୋଷଣା କରିବେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ କହିଛନ୍ତି ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି ବୋଲି ସେ ବିଶ୍ୱାସ କରୁଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯଦି ଏହି ପରିସ୍ଥିତି ଲାଗି ରହେ ତେବେ ଉଭୟ ପକ୍ଷ ବ୍ୟାପକ କ୍ଷତି ସହିବେ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ୟୁରୋପୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ସମ୍ପର୍କରେ ଶ୍ରୀ ପୁତିନ୍ କହିଛନ୍ତି ଜର୍ମାନର ପୂର୍ବତନ ଚାନ୍ସେଲରଙ୍କ ସହ ସେ ଆଲୋଚନା କରିବା ଲାଗି ଆଗ୍ରହୀ ଥିଲେ। ଅନ୍ୟପକ୍ଷରେ ରୁଷ ୟୁକ୍ରେନ୍ ମଧ୍ୟରେ ଯଦି ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେବ ସେ ୟୁକ୍ରେନ୍ର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବେ। ଇତିମଧ୍ୟରେ ମସ୍କୋ ଓ କିଭ୍ ତିନିଦିନିଆ ଅସ୍ତ୍ରବିରତି ଲାଗି ସମ୍ମତି ପ୍ରକାଶ କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଯାତାୟତ ଲାଗି ପ୍ରସ୍ତୁତି ସ୍ୱରୂପ ବ୍ରିଟେନ୍ ଯୁଦ୍ଧପୋତ ଏଚ୍ଏମ୍ଏସ୍ ଡ୍ରାଗନ୍ ମୁତୟନ କରିଛି। ପୂର୍ବରୁ ଇରାନ୍ ଯୁଦ୍ଧ ପରେ ସାଇପ୍ରସ୍କୁ ସମର୍ଥନ କରିବା ଲାଗି ଏହି ଯୁଦ୍ଧପୋତ ଅନ୍ୟତ୍ର ମୁତୟନ କରାଯାଇଥିଲା। ବ୍ରିଟେନ୍ର ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ହର୍ମୁଜ୍ ପ୍ରଣାଳୀରେ ପରିସ୍ଥିତି ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ଅନେକ ଦେଶ ଉଦ୍ୟମ କରୁଥିବା ସମୟରେ ବ୍ରିଟେନ୍ ମଧ୍ୟ ସେଥିରେ ସାମିଲ ହୋଇଛି। ଭାରତ ବାଂଲାଦେଶ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ତ୍ରିପୁରାର ସେପାହିଜାଲା ଜିଲ୍ଲାରେ ଉତ୍ତେଜନା ବୃଦ୍ଧି ପାଇଛି। ଗତ ଶୁକ୍ରବାର ରାତିରେ ସେଠାରେ ସଂଘର୍ଷ ଯୋଗୁଁ 3 ଜଣ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ 23 ଜଣ ଆହତ ହୋଇଛନ୍ତି। ପଥାରିଆ ଦର ସୀମା ନିକଟ 101 ନମ୍ବର ଗେଟ୍ରେ ଏହି ଘଟଣା ଘଟିଥିଲା। ଅନେକ ଚୋରା ଚାଲାଣକାରୀ ମାଛ ଧରିବା ପାଇଁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଚୋରା ଚାଲାଣକାରୀମାନେ 0 ପଏଣ୍ଟ ଦେଇ ବାଂଲାଦେଶକୁ ଫେରିଯିବାକୁ ଉଦ୍ୟମ କରୁଥିବା ବେଳେ ସୀମା ସୁରକ୍ଷା ବଳ ଦ୍ୱାରା ସେମାନଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେମାନେ ବିଏସ୍ଏଫ୍ ଉପରେ ଆକ୍ରମଣ କରିଥିଲେ। ଆତ୍ମରକ୍ଷା ପାଇଁ ବିଏସ୍ଏଫ୍ ଯବାନମାନେ ପାଲଟା ଗୁଳିଚାଳନା କରିଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ 2 ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ପରେ ବିଏସ୍ଏଫ୍, ବାଂଲାଦେଶର ସୀମା ସୁରକ୍ଷା ସଂଗଠନ ଓ ସ୍ଥାନୀୟ ପୁଲିସ୍ ମଧ୍ୟରେ ଅନୁଷ୍ଠିତ ବୈଠକରେ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି। ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ବିଭାଗ, ସ୍ୱୟଂଶାସିତ ସଂସ୍ଥା ଓ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗରେ ନିୟୋଜିତ ଆଉଟ୍ସୋର୍ସିଂ ଏବଂ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ପଦକ୍ଷେପ ଫଳରେ ସଠିକ୍ ସମୟରେ ଦରମା ପ୍ରଦାନ, ସାମାଜିକ ସୁରକ୍ଷା ଅଂଶଧନ ନିଶ୍ଚିତ କରିବା ଏବଂ ଠିକାଦାର ଓ ନିଯୁକ୍ତିଦାତାଙ୍କୁ ଅଧିକ ଉତ୍ତରଦାୟୀ କରିବା ଭଳି ବ୍ୟବସ୍ଥା ରହିଛି। ଶ୍ରମ ସଂହିତା ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ପଦକ୍ଷେପ ସ୍ୱରୂପ ସମୟ ଅନୁସାରେ ମଜୁରୀ ଓ ସାମାଜିକ ଅଂଶଧନ ପ୍ରଦାନ କରିବା କ୍ଷେତ୍ରରେ ବିଳମ୍ବ ଘଟିଲେ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ କଳା ତାଲିକାଭୁକ୍ତ କରିବା ଓ ଦଣ୍ଡବିଧାନ କରିବା ଭଳି ବ୍ୟବସ୍ଥା ରହିଛି। ମଜୁରୀ ପ୍ରଦାନ କରିବା ପରେ ଠିକାଦାରମାନେ ପ୍ରତିମାସର 10 ତାରିଖ ସୁଦ୍ଧା ବିଲ୍ ଦାଖଲ କରିବେ। ମାସର 15 ତାରିଖ ସୁଦ୍ଧା ଡିଡିଓମାନଙ୍କୁ ବିଲ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ପଞ୍ଚାୟତ ପୁରସ୍କାର 2025 ପାଇଁ କେନ୍ଦ୍ର ସରକାର 42 ପଞ୍ଚାୟତକୁ ମନୋନୀତ କରିଛନ୍ତି। ଆସନ୍ତା ମାସ 3 ତାରିଖରେ ନୂଆଦିଲ୍ଲୀରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 77 ରନ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। 230 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ 16 ଓଭର 3ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 155

0: ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଆଜି ଆଇପିଏଲ୍ କ୍ରିକେଟ୍ରେ ଦୁଇଟି ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଅପରାହ୍ନ 3:30ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନ୍ଧ୍ୟା 7:30ରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଟିକି ରାଇଜ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ସୁରଭି ମହାପାତ୍ର ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ। ଆଜି ଏଥିରେ ଶୁଣନ୍ତୁ ଆଲୋଚନା, ଆକାଶବାଣୀରେ ଶିଶୁ କାର୍ଯ୍ୟକ୍ରମର ଗୁରୁତ୍ୱ। ଆଲୋଚକ ମନୋଜ କୁମାର ସାମନ୍ତରାୟ।

0: ନମସ୍କାର ପିଲାମାନେ।
1: ପିଲାମାନେ, ଟାଣ ଖରା ହେଉଛି ବୋଲି ତମମାନଙ୍କର ସବୁ ସ୍କୁଲ ଛୁଟି ହୋଇଗଲାଣି, ତା ମାନେ ତମମାନେ ସବୁ ଘରେ ଅଛ। ଆଜି ତ ରବିବାର, ରବିବାର ମାନେ ତମମାନଙ୍କର ଛୁଟି ଦିନ। ଟାଣ ଖରାରୁ ମୁକ୍ତି ପାଇବା ପାଇଁ ତମମାନଙ୍କର ସିନା ଛୁଟି ହୋଇଯାଇଛି, କିନ୍ତୁ ଏଇ ଛୁଟି ଦିନରେ ତମେମାନେ ଜମା ସମୟ ନଷ୍ଟ କରନି। ତମମାନଙ୍କ ଭିତରୁ ଅନେକ ଅଛ ଯେଉଁମାନେ ସବୁ ବାପା ମାଙ୍କୁ ନ କହି ବାହାରକୁ ବାହାରି ଯାଅ ବିଭିନ୍ନ ପ୍ରକାର ଖେଳ ଖେଳିବାକୁ ବା ସାଙ୍ଗସାଥୀଙ୍କ ସହିତ ବୁଲିବା ପାଇଁ। କିନ୍ତୁ ପିଲାମାନେ, ଦିନ 11ଟାରୁ 3:30 ପର୍ଯ୍ୟନ୍ତ ବାହାରକୁ ବୁଲିବା ପାଇଁ ପୁରାପୁରି ମନା କରାଯାଇଛି, କାରଣ ସୂର୍ଯ୍ୟଙ୍କର ତାପମାତ୍ରା ଏହି ସମୟରେ ଯଥେଷ୍ଟ ପରିମାଣରେ ଥାଏ, ଯାହାଫଳରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଂଶୁଘାତ ହୁଏ। ତେଣୁ ତ କୁହାଯାଏ ପିଲାମାନେ, ଖରାଦିନେ ଆମେ ଯଥେଷ୍ଟ ମାତ୍ରାରେ ପାଣି ପିଇବା ଉଚିତ। ଯେଉଁ ଫଳ ପନିପରିବାରେ ଜଳୀୟ ଅଂଶ ଥାଏ ସେହିଭଳି ଖାଦ୍ୟ ବା ସେହିଭଳି ଫଳ ପନିପରିବା ଖାଇବା ଦରକାର। ଯେଉଁ ଖାଦ୍ୟ ଖାଇଲେ ପେଟ ଖରାପ ହୁଏ ସେହିଭଳିଆ ଖାଦ୍ୟ ଖାଇବା ପାଇଁ ତମେ ବାପା ମାଙ୍କ ନିକଟରେ ଜମା ଅଳି କରନି। ହଁ ପିଲାମାନେ, ସମୟ ବଡ଼ ବଳବାନ, ତମେ ସମୟ ଜମା ନଷ୍ଟ କରନି। ଅଧିକାଂଶ ତମମାନଙ୍କର ଅନଲାଇନ୍ କ୍ଲାସ୍ ଚାଲିଥିବ, ସେହି ଅନଲାଇନ୍ କ୍ଲାସ୍ରେ ଯୋଗ ଦିଅ। ଶିକ୍ଷକ ଶିକ୍ଷୟିତ୍ରୀମାନେ ଯାହା ପଢ଼ାଉଛନ୍ତି ଅନଲାଇନ୍ ମାଧ୍ୟମରେ ତାହାକୁ ଗ୍ରହଣ କର। ତମେ ଯଦି ଠିକ୍ ସମୟରେ ଉଠିବ, ଠିକ୍ ସମୟରେ ନିଜର ପାଠ ପଢ଼ିଦେବ, ତେବେ ବାପା ମା ଭାରି ଖୁସି ହେବେ। ଆଉ ଗୋଟେ କଥା ମନେ ରଖ ପିଲାମାନେ, ଫ୍ରିଜ୍ରେ ରହିଥିବା ପାଣି ଜମା ପିଅ ନାହିଁ, କାରଣ ଏହା ଦେହକୁ କ୍ଷତି କରେ। ଆଇସ୍କ୍ରିମ୍ ଯଥେଷ୍ଟ ପରିମାଣରେ ଖାଅ ନାହିଁ। ବାପା ମା ବା ଘରେ ଥିବା ଗୁରୁଜନ ବ୍ୟକ୍ତିମାନେ ଯାହା କହୁଛନ୍ତି ତାକୁ ମାନିକି ଚଳ। ତେବେ ପିଲାମାନେ, ଆଜି କାର୍ଯ୍ୟକ୍ରମ ଆରମ୍ଭ କରିବା ଏକ ସୁନ୍ଦର ଗୀତରୁ। ତମମାନେ ସବୁ ଚୁପଚାପ ଶୁଣ।

ବେଳେବେଳେ ତୁମମାନଙ୍କ ମନରେ ପ୍ରଶ୍ନ ଆସୁଥିବ ପିଲାମାନେ, ଆମେ ଯାହା କାର୍ଯ୍ୟକ୍ରମ ପ୍ରଚାର କରୁଛୁ, କିଏ ତ ରେଡ଼ିଓରେ ଶୁଣୁଛ, ଆଜିକାଲି ମୋବାଇଲ ଯୁଗ ହୋଇଗଲା, ଆଣ୍ଡ୍ରଏଡ୍ ମୋବାଇଲରେ ମଧ୍ୟ ଆମ କାର୍ଯ୍ୟକ୍ରମ ତୁମମାନେ ଶୁଣିପାରୁଛ। ବର୍ତ୍ତମାନ ସମୟରେ ପିଲାମାନେ, ଯଦିଓ ଅନେକ ଘରେ ରେଡ଼ିଓ ନାହିଁ, ସମସ୍ତେ ମୋବାଇଲ ବ୍ୟବହାର କରୁଛନ୍ତି, ତୁମେ ରେଡ଼ିଓ ବି ଦେଖିନଥିବ, କିନ୍ତୁ ଯେତେବେଳେ ତୁମେ ମୋବାଇଲରେ ବା କିଏ କିଏ ରେଡ଼ିଓରେ କାର୍ଯ୍ୟକ୍ରମ ଶୁଣୁଛ, ତୁମମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ, ଏ ଯେଉଁ ଅପା ବଡ଼ ଭାଇ କଥା ହେଉଛନ୍ତି, ପ୍ରକୃତରେ ଏମାନେ ମୋବାଇଲରେ ଅଛନ୍ତି ନା ରେଡ଼ିଓରେ ଅଛନ୍ତି, କେମିତି ଏମାନଙ୍କର କଥା ଆମ ପାଖକୁ ପହଞ୍ଚୁଛି। ଅପା ବଡ଼ ଭାଇ କହୁଛନ୍ତି, ବେଳେବେଳେ ଗୀତ ଶୁଣୁଛନ୍ତି, ଆମ ଭଳିଆ କୁନି ସାଥୀଙ୍କ ସହିତ କଥାବାର୍ତ୍ତା ପ୍ରଚାର କରୁଛନ୍ତି, ନାଟିକା ପ୍ରଚାର କରୁଛନ୍ତି, ଏସବୁ କେମିତି ସମ୍ଭବ ହୋଇପାରୁଛି? ହଁ ପିଲାମାନେ, ଏଇଟା ହେଉଛି ବିଜ୍ଞାନର ଯୁଗ, କମ୍ପ୍ୟୁଟରର ଯୁଗ। କେତେ ପରିଶ୍ରମ କରି, କେତେ ବୁଦ୍ଧି ଖଟେଇ ବୈଜ୍ଞାନିକମାନେ ରେଡ଼ିଓ ଉଦ୍ଭାବନ କଲେ, ଯାହାଫଳରେ ଆମେ ଦେଶ ବିଦେଶର ଖବର ବା ଦେଶ ବିଦେଶର ସବୁ କଥା ଆମେ ରେଡ଼ିଓ ମାଧ୍ୟମରେ ଶୁଣିପାରୁଛୁ। ତେବେ ପିଲାମାନେ, ତୁମମାନେ ଜାଣିଲେ ଖୁସି ହେବ, ବର୍ତ୍ତମାନ ଆମ ଦେଶରେ ଆକାଶବାଣୀ ତାର 90 ବର୍ଷ ପୂରଣ କରିସାରିଛି। ତାମାନେ ଯାହା ଆମେ ବର୍ତ୍ତମାନ ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ, ସେମିତି ଭାରତର ବିଭିନ୍ନ ସ୍ଥାନରେ ଆକାଶବାଣୀ ରହିଛି। ବର୍ତ୍ତମାନ ଆମ ଦେଶରେ 400ରୁ ଅଧିକ ଆକାଶବାଣୀ କେନ୍ଦ୍ର ରହିଛି, ଆଉ ଓଡ଼ିଶାରେ 13ଟି ଆକାଶବାଣୀ କେନ୍ଦ୍ର ରହିଛି। କଟକରେ ଏହାର ମୁଖ୍ୟ ପ୍ରସାରଣ କେନ୍ଦ୍ର ରହିଛି, ଯାହାକୁ ଆମେ କ୍ୟାପିଟାଲ ଷ୍ଟେସନ ବୋଲି ମଧ୍ୟ କହୁ। ସେମିତି ଆମ ଜୟପୁରରେ ମଧ୍ୟ ଆକାଶବାଣୀ କେନ୍ଦ୍ର ରହିଛି, ଯାହାକି 1964 ଜୁନ୍ 28 ଆରମ୍ଭ ହୋଇଥିଲା। ଆମ ଆକାଶବାଣୀ ଜୟପୁର କେନ୍ଦ୍ରରେ ଓଡ଼ିଆ ଭାଷା, ଦେଶିଆ, କନ୍ଧ ତଥା ସୌରା ଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଯେମିତିକି ତୁମମାନେ ପ୍ରତି ରବିବାର 7:25 ଟିକି ରାଇଜ କାର୍ଯ୍ୟକ୍ରମ ଶୁଣୁଛ, ସେମିତି ସବୁ ବୟସର ଶ୍ରୋତାଙ୍କ ପାଇଁ, ଯେମିତିକି ବୟସ୍କମାନଙ୍କ ପାଇଁ, ଯୁବକମାନଙ୍କ ପାଇଁ, ମହିଳାମାନଙ୍କ ପାଇଁ, ଚାଷୀ ଭାଇମାନଙ୍କ ପାଇଁ, ଆଉ ସଙ୍ଗୀତ ଓ ନାଟକ ପ୍ରିୟ ଶ୍ରୋତାଙ୍କ ପାଇଁ ମଧ୍ୟ ଆମେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରୁଛୁ। ହଁ ପିଲାମାନେ, 1936 ପ୍ରତିଷ୍ଠିତ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ପ୍ରସାର ଭାରତୀର 2 ବିଭାଗ ରହିଛି, ଗୋଟିଏ ହେଲା ଦୂରଦର୍ଶନ, ଆଉ ଗୋଟିଏ ହେଉଛି ଆକାଶବାଣୀ। ସେତେବେଳେ ଏହାକୁ ଅଲ୍ ଇଣ୍ଡିଆ ରେଡ଼ିଓ ବୋଲି କୁହାଯାଉଥିଲା, ପରେ ପରେ ଏହା ଆକାଶବାଣୀ ଅର୍ଥାତ୍ ଆକାଶରୁ ଆସୁଥିବା ସ୍ୱର ବୋଲି କୁହାଯାଉଥିଲା, ମାନେ ସଂସ୍କୃତରେ ଏହାର ଆକ୍ଷରିକ ଅର୍ଥ ହେଉଛି ପିଲାମାନେ ଆକାଶରୁ ସ୍ୱର। କୁହାଯାଏ 1936 ଏମ୍ଭି ଗୋପାଳ ସ୍ୱାମୀ ଯେତେବେଳେ ମୈସୁରରେ ଥିବା ଅଲ୍ ଇଣ୍ଡିଆ ରେଡ଼ିଓ ଷ୍ଟେସନରୁ ପ୍ରାୟ 200 ଗଜ ଦୂରରେ ଅବସ୍ଥିତ ତାଙ୍କ ବାସଭବନରେ ଭାରତରେ ପ୍ରଥମ ଘରୋଇ ରେଡ଼ିଓ ଷ୍ଟେସନ ପ୍ରତିଷ୍ଠା କରିଥିଲେ। ପରେ ପରେ 1936

ମସିହା ଜୁନ୍ 8 ତାରିଖରେ ଅଲ୍ ଇଣ୍ଡିଆ ରେଡିଓ ନାମକରଣ କରାଯାଇଥିଲା। 1943 ମସିହା ଫେବୃଆରୀ ମାସରେ ନୂଆଦିଲ୍ଲୀର ପାର୍ଲାମେଣ୍ଟ ଷ୍ଟ୍ରିଟ୍ରେ ଏଆଇଆର୍ର ନୂତନ ପ୍ରସାରଣ ଗୃହ ଉଦ୍ଘାଟନ କରାଯାଇଥିଲା। 1956 ମସିହାରେ ଅଲ୍ ଇଣ୍ଡିଆ ରେଡିଓର ଆନୁଷ୍ଠାନିକ ଭାବରେ ନାମକରଣ ଆକାଶବାଣୀ କରାଯାଇଥିଲା ଏବଂ ଏହାର ମୁଖ୍ୟାଳୟକୁ ଆକାଶବାଣୀ ଭବନ ନାମକରଣ କରାଯାଇଥିଲା। 1947 ମସିହା ଭାରତ ସ୍ୱାଧୀନ ହେବା ପରେ ଅଲ୍ ଇଣ୍ଡିଆ ରେଡିଓ ନେଟୱାର୍କରେ କେବଳ 6 ଷ୍ଟେସନ୍ ଥିଲା। ସେଗୁଡ଼ିକ ହେଲା ଦିଲ୍ଲୀ, ମୁମ୍ବାଇ, କଲିକତା, ମାଡ୍ରାସ୍, ଲକ୍ଷ୍ନୌ। ତେବେ ପିଲାମାନେ, ଏହିଭଳି ଆକାଶବାଣୀ ତାର ନବବର୍ଷ ପୂରଣ କରିସାରିଛି। ତମେ ବର୍ତ୍ତମାନ ଯେମିତିକି ଆକାଶବାଣୀ ଜୟପୁର କେନ୍ଦ୍ରରୁ ତମମାନଙ୍କର କାର୍ଯ୍ୟକ୍ରମ ଶୁଣୁଛ, ସେମିତି ଭାରତର ବିଭିନ୍ନ ଆକାଶବାଣୀ କେନ୍ଦ୍ରରେ ମଧ୍ୟ ତମ୍ଭଳିଆ ଛୋଟ ଛୋଟ ପିଲାଙ୍କ ପାଇଁ ଗୁଡ଼ାଏ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଟିକିରାଇଜ କାର୍ଯ୍ୟକ୍ରମ ପ୍ରଥମେ ସଜୀବ ପ୍ରସାରଣ କରାଯାଉଥିଲା, କିନ୍ତୁ ଆସ୍ତେ ଆସ୍ତେ ଏହାକୁ ପରିବର୍ତ୍ତନ କରାଯାଇଛି ଏବଂ ଏବେ ରେକର୍ଡିଂ କରାଯାଇ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ତମେ ଭାବୁଥିବ ପିଲାମାନଙ୍କ ପାଇଁ ଆକାଶବାଣୀରେ କାହିଁକି କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ପିଲାଙ୍କ ପାଇଁ ଯେଉଁ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି ତାହା ବାସ୍ତବିକ ପିଲାଙ୍କ ପାଇଁ କେତେ ଜରୁରୀ? ହଁ ପିଲାମାନେ, ତମମାନେ ହେଉଛ ଆଜିର ଶିଶୁ, କାଲିର ନାଗରିକ। ବର୍ତ୍ତମାନ ବୟସରୁ ତମମାନେ ଭଲ ଭଲ କଥା ଶୁଣିଲେ, ଦେଶ ବିଦେଶର କଥା ଜାଣିଲେ, ଆମ ରାଜ୍ୟ ଆମ ଜିଲ୍ଲାର କଥା ଜାଣିଲେ ହିଁ ଭବିଷ୍ୟତରେ ଭଲ ମଣିଷ ହେବ। କିଏ ତ ଇଞ୍ଜିନିୟର, କିଏ ତ ଡାକ୍ତର, କିଏ ତ ନେତା ହୋଇ ଦେଶ ସେବାରେ ମନ ଦେବା।

0: ତାହେଲେ ପିଲାମାନେ ଆଜି ଆକାଶବାଣୀର ନବବର୍ଷ ପୂରଣ ଅବସରରେ ଆମର ଗୋଟିଏ ବିଷୟ ରହିଛି, ଆକାଶବାଣୀରେ ଶିଶୁମାନଙ୍କ ପାଇଁ କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ଏକ ସୁନ୍ଦର ସାକ୍ଷାତକାର। ଅପା ତାଙ୍କ ସହିତ କଥାବାର୍ତ୍ତା କରୁଛନ୍ତି, ତମମାନେ ମନ ଦେଇ ଚୁପଚାପ ଶୁଣ।
1: ହଁ ପିଲାମାନେ, ଆଜି ଆମ ଗହଣରେ ଆମରି ଏଇ ଆକାଶବାଣୀ ସହିତ ଜଡ଼ିତ, ଯିଏକି ତାଙ୍କ ଜୀବନର ଅଧାରୁ ଅଧିକ ସମୟ ଏଇ ଆକାଶବାଣୀରେ ଦେଇଦେଇଛନ୍ତି, ଆଉ ଆମର ସୌଭାଗ୍ୟ ସେ ଆମରି ଜୟପୁର ଆକାଶବାଣୀରେ ବରିଷ୍ଠ ଉଦ୍ଘୋଷକ ଭାବରେ ଥିଲେ। ପିଲାମାନେ ସିଏ ଆଉ କିଏ ନୁହନ୍ତି ପିଲାମାନେ, ସମସ୍ତ

0: ପରିଚିତ
1: ମନୋଜ ସାମନ୍ତରାୟ।
0: ଚାଲ ପିଲାମାନେ ଆମେ ମନୋଜ ଭାଇଙ୍କ ପାଖରୁ କିଛିଟା ଗୁରୁତ୍ୱପୂର୍ଣ୍ଣ କଥା ଶୁଣିବା ଯେ ଏଇ ଟିକି ରାଇଜା କାର୍ଯ୍ୟକ୍ରମ କେତେ ଗୁରୁତ୍ୱପୂର୍ଣ୍ଣ ପିଲାମାନଙ୍କ ପାଇଁ।

0: ଭାଇ ନମସ୍କାର, ଟିକି ରହିଛ କାର୍ଯ୍ୟକ୍ରମକୁ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ।
1: ନମସ୍କାର ନମସ୍କାର ନମସ୍କାର ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ସଦିଚ୍ଛା ଓ ଶୁଭକାମନା। ଟିକି ରାଇଜ କାର୍ଯ୍ୟକ୍ରମ ଟିକେ ଟିକେ ପିଲାମାନଙ୍କର କାର୍ଯ୍ୟକ୍ରମ ଏ ବିଷୟରେ ମୁଁ ଯେତେବେଳେ ଭାବେ ଯେତେବେଳେ ଏହାକୁ ସ୍ମରଣ କରେ ଯେତେବେଳେ ଏ ସମ୍ପର୍କରେ କାମ କିଛି କରିବା ପାଇଁ ବାହାରେ ସେତେବେଳେ ମୋର ପିଲାଦିନ ମନେ ପଡ଼େ। ମୋର ପିଲାଦିନ ଜୟପୁରରେ ମୋର ଘର, ସାମନ୍ତରା ସାହି ମୋର ନିଜ ଘର ଏବଂ ଆମେ ପିଲାବେଳେ ଯେତେବେଳେ ସ୍କୁଲରୁ ଛୁଟି ହୁଏ ସେତେବେଳେ ସନ୍ଧ୍ୟାରେ ଆସି ଫୁଟବଲ ଖେଳୁଥିଲୁ ସୂର୍ଯ୍ୟମହଲରେ ଏବଂ ସୌଭାଗ୍ୟର କଥା ସେତେବେଳେ ଆକାଶବାଣୀ ଜୟପୁର ସୂର୍ଯ୍ୟମହଲରୁ କାମ କରୁଥିଲୁ ଏବଂ ଆମେ ପିଲାମାନେ ଯେତେବେଳେ ଖେଳୁଥିଲୁ ଆମକୁ ତ ଏତେ ଜଣାନାହିଁ, ରେଡିଓ ଶୁଣୁଥିଲୁ। ଏମିତି ଆମ ସାହିରେ ପାଞ୍ଚ ଛଅଟା ରେଡିଓ ଥିଲା, ଆମେ ସବୁ ଶୁଣୁଥିଲୁ ରେଡିଓ ଏବଂ ରେଡିଓ ବିଷୟରେ ଆମକୁ ବହୁତ ଆଶ୍ଚର୍ଯ୍ୟ ଲାଗୁଥିଲା କିଏ ଜଣେ ଏ ମେସିନ ଭିତରୁ କହିପାରୁଛି ଏବଂ ବଢିଆ ବଢିଆ କଥା, ବିଭିନ୍ନ ଗୀତ ବିଭିନ୍ନ ସମ୍ବାଦ ସବୁ ଆସୁଛି ବୋଲି ଆମେ ସବୁ ଆଶ୍ଚର୍ଯ୍ୟ ହଉଥିଲୁ ଏବଂ ଶୁଣୁଥିଲୁ ମନେ ରଖୁଥିଲୁ ଏବଂ ରେଡିଓ ବିଷୟରେ ଆମ ସ୍କୁଲରେ ମଧ୍ୟ ପଢା ହଉଥିଲା। ତେବେ ହଠାତ୍ ଗୋଟେ ଦିନ ଅଳ୍ପ ଝିପିରି ଝିପିରି ବର୍ଷା ହଉଥାଏ, ଆମେ ଖେଳୁଥାଉ, ଜଣେ ଧୋତି ପିନ୍ଧିକିରି ମଉସା ବୋଲି ଆମେ ସେତେବେଳେ କହୁଥିଲୁ ତାଙ୍କୁ, ସେ ଆସିକିରି ଆମ ସମସ୍ତଙ୍କ ପିଲାମାନଙ୍କୁ ଡାକିଲେ, କହିଲେ ପିଲାମାନେ ଆସ, ଆମେ ଆଜି ଗୋଟେ ପିଲାମାନଙ୍କର କାର୍ଯ୍ୟକ୍ରମ ରେଡିଓରେ କରିବା ଏବଂ ତୁମେମାନେ ସବୁ ମୋ ସହିତ କଥା ହେବ। ଏବଂ ସେ ଏତେ ଗୁଡ଼ାଏ ଚକୋଲେଟ୍ ଧରିଥାନ୍ତି, ସେ ଗୋଟେ ଗୋଟେ ଚକୋଲେଟ୍ ସମସ୍ତଙ୍କୁ ଦେଲେ ଏବଂ ଆମେ ଗଲୁ। ଆଶ୍ଚର୍ଯ୍ୟର କଥା, ଆମେ ସେତେବେଳେ ସେ ସୂର୍ଯ୍ୟମହଲର ଗୋଟେ ବଖରା ଭିତରେ କଣ ରେକର୍ଡିଂ ମେସିନ୍ ଥାଏ, ମାଇକ୍ରୋଫୋନ୍ ଥାଏ ଏବଂ ସେ ମଉସା, ତାଙ୍କ ନାଁ ପରେ ଆମେ ଜାଣିଲୁ, ସିଏ ଥିଲେ ସୁରେନ ମହାନ୍ତି, କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁରର ପ୍ରାକ୍ତନ ନିର୍ଦ୍ଦେଶକ ସୁରେନ ମହାନ୍ତିଙ୍କ ସହିତ ପିଲାବେଳର ସେଇ ସ୍ମୃତି, ଆକାଶବାଣୀ ସହିତ ପ୍ରଥମ ସମ୍ପର୍କ ଯୋଡ଼ିଥିଲା ମୋ ଜୀବନରେ।

या ଭିତରେ ପାଠପଢ଼ା ଅନେକ ସ୍କୁଲର କଥା ହାଇସ୍କୁଲର କଥା କଲେଜର କଥା ଏବଂ କଲେଜକୁ ଯିବା ସମୟରେ ମୁଁ ମୋ ବିଷୟରେ ଯଦି କହିବି ଆମର ଟିକି ଟିକି ପିଲାମାନେ ମଧ୍ୟ ଆଜି ଭାବୁଥିବେ ଯେ ମୁଁ ବଡ଼ ହେଲେ ଅଙ୍କ ହେବି ଶଙ୍କ ହେବି ଏବଂ ବହୁତ ଜଣଙ୍କ ମନରେ ଆମର ଆସେ ଯେ ମୁଁ ଶିକ୍ଷକ ହେବି ମୁଁ ପାଠ ପଢ଼େଇବି ଯେମିତି ସାର୍ ଆମକୁ ପାଠ ପଢ଼ନ୍ତି ଆମେ ମଧ୍ୟ ଆମେ ପିଲାମାନଙ୍କୁ ପାଠ ପଢ଼େଇବା ଏଇଟା ସ୍ୱାଭାବିକ ଭାବରେ ଆମ ସମସ୍ତଙ୍କ ମନକୁ ଆସେ କିନ୍ତୁ ଆଜିକାଲି କଥାଟା ବହୁତ ଆଗକୁ ଚାଲିଯାଇଛି ଏବଂ ଆଜିର ଟିକି ଟିକି ପିଲାମାନେ ବହୁତ କଥା ଅତି ନିକଟରେ ଏବଂ ଅତି ପାଖରେ ଜାଣିବାକୁ ଶୁଣିବାକୁ ପାଉଛନ୍ତି ତ ମୁଁ କହୁଥିଲି ମୋ ପିଲାବେଳର ଏବଂ ମୋର ଜୀବନର କଥା ମୁଁ ଯେତେବେଳେ କଲେଜରେ ପାଦ ଥାପିଲି ଏବଂ ତା ଭିତରେ 1981 ମସିହାରେ ମୁଁ ଡ୍ରାମା ଅଡିସନ ପାସ୍ କଲି ନାଟକ ବିଭାଗରେ କଣ୍ଠ ପରୀକ୍ଷା ପାସ୍ କରିକିରି ନାଟକ କାର୍ଯ୍ୟକ୍ରମ କରୁଥିଲି ସେତେବେଳେ ଆମର ବହୁତ ବଢିଆ ବଢିଆ ସବୁ ଲେଖକ ପ୍ରଯୋଜକ ସଂଗଠକ ପରିଚାଳକ ଏବଂ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମ ନିଷ୍ପାଦକ କାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀ ବହୁ ଜଣଙ୍କ ଆକାଶବାଣୀରେ କାମ କରିବାର ଦେଖିଲି ମୁଁ ଏବଂ ତାଙ୍କ ସହିତ କାମ କରିବାର ସୌଭାଗ୍ୟ ମଧ୍ୟ ମିଳିଲା ମୋତେ ନାଟକ କାର୍ଯ୍ୟକ୍ରମ ମାଧ୍ୟମ ବିଭିନ୍ନ ପ୍ରକାର ନାଟକ ଆମେ କଲୁ ସାମାଜିକ ନାଟକ ଐତିହାସିକ ନାଟକ ପୌରାଣିକ ନାଟକ ଗୀତିନାଟ୍ୟ ଲୋକନାଟ ଦେଶିଆ ନାଟ ଓ ରୂପକ ଆହୁରି ଅନେକ ଅନେକ ଅନେକ କିଛି ଏବଂ ୟା ଭିତରେ କଲେଜ ପାଠପଢା ବି ସରିଲା 1982 ମସିହାରେ ମୁଁ ଯେତେବେଳେ ବିକମ୍ ପାସ୍

ଏବଂ ତାପରେ ମୋର ସାହିତ୍ୟ ଆଡକୁ ଟିକେ ବହୁତ ଆଗ୍ରହ ଥିଲା। ସେତେବେଳେ ମୁଁ ସାହିତ୍ୟ କଥା ଆଡକୁ ବିଚାର କରି ବିଭିନ୍ନ ପ୍ରକାର ଗପ, କବିତା, ପ୍ରବନ୍ଧ, ଆଲୋଚନା, ପର୍ଯ୍ୟାଲୋଚନା, ସମୀକ୍ଷା, ବହୁତ ପ୍ରକାର ବିଭାଗ ସହିତ ପରିଚିତ ହେଲି, ପଢିଲି, ଜାଣିଲି। ତମମାନେ ପିଲାମାନେ ଶୁଣିଲେ ଆଶ୍ଚର୍ଯ୍ୟ ହବ, ସେତେବେଳେ ଖବରଟିଏ ପାଇବା ପାଇଁ ଆମକୁ ଖବର କାଗଜ 2 ଦିନ ପରେ, କେବେ କେବେ 3 ଦିନ ପରେ ମିଳୁଥିଲା। ଏବଂ ଏକମାତ୍ର ସହଜ ଏବଂ ସିଧା ମାଧ୍ୟମ ଥିଲା ଆକାଶବାଣୀ ଜୟପୁର ବା ରେଡିଓ, ଏବଂ ରେଡିଓରୁ ଆମେ ସିଧାସଳଖ ତାଜା ଖବର ସବୁ ଆମେ ପାଇପାରୁଥିଲୁ। ବିଭିନ୍ନ ବିଷୟରେ ସୂଚନା, ବିଭିନ୍ନ ବିଷୟରେ ଜାଣିବା ପାଇଁ, ବିଜ୍ଞାନ ବିଷୟରେ, ଦେଶ ବିଷୟରେ, ଆମ ଅଞ୍ଚଳ ବିଷୟରେ, ପାଣିପାଗ ବିଷୟରେ, ପାଠ ବିଷୟରେ ସବୁ କଥା ଆମକୁ ଆକାଶବାଣୀ ପରଷି ଦଉଥିଲା। ଏବଂ ଆକାଶବାଣୀରେ ଖାଲି ଛୋଟ ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ସେତେବେଳେ ନଥିଲା ନା, ଏବେ ଯେମିତି ବହୁତ କାର୍ଯ୍ୟକ୍ରମ ଥିଲା ସେତେବେଳେ ବି ସେମିତି ବହୁତ କାର୍ଯ୍ୟକ୍ରମ ଆକାଶବାଣୀରୁ ଆସୁଥିଲା। ଏବଂ ଯୁବକମାନଙ୍କ ପାଇଁ ଯୁବବାଣୀ, ମହିଳାମାନଙ୍କ ପାଇଁ ଘର ଘରଣୀ, ଯୋଉମାନେ ବରିଷ୍ଠ ନାଗରିକ ସେମାନଙ୍କ ପାଇଁ, ଏବଂ ବିଭିନ୍ନ ପ୍ରକାର ଅଡିଏନ୍ସ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ, ତା ସହିତ ସଙ୍ଗୀତ ବିଭାଗ ବହୁତ ପ୍ରକାର ସଙ୍ଗୀତ ପରିବେଷଣ କରୁଥିଲେ, ନାଟକ ବିଭାଗ, ରୂପକ ବିଭାଗ, ବହୁତ ପ୍ରକାର ନାଟକ ରୂପକ ଆଦି ଆମ ପାଇଁ ପ୍ରସ୍ତୁତ କରିକିରି ଶୁଣାଉଥିଲେ। ସେ ସବୁ ଶୁଣି ଆମେ ସବୁ ବହୁତ ଉଦ୍ବୁଦ୍ଧ ହଉଥିଲୁ, ପ୍ରେରଣା ପାଉଥିଲୁ, ଏବଂ ମଣିଷ ହେବା ପାଇଁ ଯାହା ସବୁ ଗୁଣ, ଯାହା ସବୁ କଥା, ଯାହା ସବୁ ସୂଚନା ଦରକାର, ସେସବୁ ଆମେ ସେଇ କାର୍ଯ୍ୟକ୍ରମର ବିଭିନ୍ନ ମାଧ୍ୟମରେ ଆମ ପାଖରେ ପହଞ୍ଚୁଥିଲେ। ଆମେ ଶୁଣି ଜାଣି ତାକୁ ମନେ ରଖି ନିଜ ଜୀବନରେ ଲଗାଉଥିଲୁ, ଅନ୍ୟମାନଙ୍କୁ କହୁଥିଲୁ, ସାଙ୍ଗମାନଙ୍କୁ କହୁଥିଲୁ, ଘରେ ଚର୍ଚ୍ଚା ହଉଥିଲା, ସାହିରେ ଚର୍ଚ୍ଚା ହଉଥିଲା, ବିଭିନ୍ନ ପ୍ରକାର ତା ଉପରେ ମନ୍ତବ୍ୟ ମଧ୍ୟ ଆସୁଥିଲା, ଏବଂ ଯୁକ୍ତିତର୍କ ମଧ୍ୟ ଅନେକ ସମୟରେ ହଉଥିଲା। ତାକୁ ନେଇକିରି ଗୋଟେ ନୂଆ ରାସ୍ତା, ନୂଆ କଥା, ନୂଆ ଚିନ୍ତା ମନକୁ ଆସୁ।

0: ବୟାଅଶୀ ମସିହାରେ ହିଁ ମତେ ଯୁବବାଣୀରେ କାର୍ଯ୍ୟକ୍ରମ କରିବାକୁ ସୁଯୋଗ ମିଳିଥିଲା ଏବଂ ଯୁବବାଣୀ କାର୍ଯ୍ୟକ୍ରମ କରିବା ସହିତ ଟିକି ଟିକି ପିଲାମାନଙ୍କର କାର୍ଯ୍ୟକ୍ରମ କେବେ ମଧ୍ୟ ମୁଁ ଭୁଲି ନଥିଲି ଏବଂ କରୁଥିଲି ମଝିରେ ମଝିରେ। କାରଣ ହେଲା କି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ବୋଲି ଆମେ ଯାହାକୁ କହୁ, ଟିକି ରାଇଜ କଥା ଧରାଯାଉ ଆମେ ଯଦି କହିବା, ଇଏ କେବଳ ଟିକି ଟିକି କୁନି କୁନି ପିଲାମାନଙ୍କର କାର୍ଯ୍ୟକ୍ରମ କେବଳ ନୁହଁ, ଏହା ଯୁବକ ଯୁବତୀ ମାନେ ବି ଶୁଣୁଥିଲେ, ଏହା ବୟସ୍କ ମାନେ ବି ଶୁଣୁଥିଲେ, ଏହା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶୁଣୁଥିଲେ, ବାପା ମା ଅଜା ଆଈ ମଧ୍ୟ ଶୁଣୁଥିଲେ। ଏଇ ଟିକି ରାଇଜ କାର୍ଯ୍ୟକ୍ରମ ମାଧ୍ୟମରେ ସବୁ ପ୍ରକାର ସମାଜର ଲୋକଙ୍କୁ ଶ୍ରୋତାଙ୍କୁ ସେ ବିଭିନ୍ନ ପ୍ରକାର କଥା ସୂଚନା ଆକାରରେ ଦଉଥିଲା ଏବଂ ବିଭିନ୍ନ କଥା ପ୍ରଶ୍ନୋତ୍ତର ମାଧ୍ୟମରେ ବୁଝାଉଥିଲା ଏବଂ ବିଭିନ୍ନ କଥା ସେ ଆମକୁ ନୂଆ ନୂଆ ରାସ୍ତା ଦେଖାଇବା ପାଇଁ ମଧ୍ୟ ସୁଯୋଗ ସବୁ ସୃଷ୍ଟି କରୁଥିଲା।
1: ବର୍ତ୍ତମାନ ଆପଣ ଯୋଉ ସୁନ୍ଦର ଭାବେ କହୁଛନ୍ତି ଏଇ ଯୋଉ ଟିକି ରାଇଜ କାର୍ଯ୍ୟକ୍ରମ ଛୋଟ ଛୋଟ ପିଲାମାନଙ୍କ ପାଇଁ, ଏଇ କାର୍ଯ୍ୟକ୍ରମଟି ଆକାଶବାଣୀ ଜୟପୁରର ଯୋଉ ପ୍ରସାରିତ ହେଉଛି ତାହା ଲୋକଙ୍କ ପାଇଁ ନିହାତି ଆବଶ୍ୟକ।
0: ନିହାତି ଆଜି ମଧ୍ୟ ଦରକାର, ସବୁଦିନ ଦରକାର। ମୁଁ ଯେମିତି କହିଲି ଟିକି ରାଇଜ କାର୍ଯ୍ୟକ୍ରମ କେବଳ ଛୋଟ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ନୁହଁ, ଏହା ସବୁ ବୟସର ଲୋକଙ୍କ ପାଇଁ ଉଦ୍ଦିଷ୍ଟ। କାରଣ ଆଜି ଯେତେବେଳେ ଟିକି ରାଜ କାର୍ଯ୍ୟକ୍ରମ ମୁଁ ଶୁଣୁଛି, ମୁଁ ଆଜି ଏତେ ବଡ ବୟସରେ ପହଞ୍ଚିଲା ପରେ ମଧ୍ୟ ଟିକି ରାଜ କାର୍ଯ୍ୟକ୍ରମରୁ ଅନେକ ନୂଆ ନୂଆ କଥା ଜାଣୁଛି, ଶିଖୁଛି ମଧ୍ୟ, ଏବଂ ଶିଖିବାର ମନୋବୃତ୍ତି ମଧ୍ୟ ଟିକି ରାଜ କାର୍ଯ୍ୟକ୍ରମ ହିଁ ଆମକୁ ଦେଇଛି।
1: ବହୁତ ବହୁତ ଧନ୍ୟବାଦ ଭାଇ, ଏ କଥା ଶୁଣିକି ବହୁତ ଖୁସି ଲାଗୁଛି ଯେ ଅପା ବଡ ଭାଇ ହିସାବରେ ଆମେ ଯାହା ବି ପିଲାମାନଙ୍କ ପାଇଁ କହୁଛୁ ଆପଣ କହୁଛନ୍ତି ତାହା ଖାଲି ପିଲାମାନଙ୍କ ଭିତରେ ସୀମିତ ନୁହଁ, ପ୍ରତ୍ୟେକ ଲୋକଙ୍କର ହୃଦୟକୁ ଛୁଇଁଛି। ଭାଇ ଆପଣ କେତେ ବର୍ଷ ଏଇ ଆକାଶବାଣୀ ଜୟପୁରରେ ବିତେଇ ଦେଇଛନ୍ତି ବା ଜୀବନ କାଳ ଭିତରେ ଆପଣ କେତେ ସମୟ ଆକାଶବାଣୀକୁ ଦେଇଛନ୍ତି?
0: ମୁଁ ଯେମିତି କହୁଥିଲି 1981 ମସିହା ବେଳକୁ ଆକାଶବାଣୀ ସହିତ ଭଲ ଭାବରେ ମୋର ପରିଚୟ ହେଇଥିଲା, ଯଦିଓ ମୋର ପରିଚୟ ପିଲାବେଳେ ଅଳ୍ପ କିଛି ହେଇଥିଲା, ଭଲ ଭାବରେ

0: ଏକାଅଶୀ ମସିହାର 82 ମସିହାର ପୁରା ଆଉ ଟିକେ ନିବିଡ଼ ହୋଇଥିଲା।
1: ଯଦି ଆକାଶବାଣୀକୁ କହିବାକୁ ଗଲେ ଖାଲି ତ ଜୟପୁର ଆକାଶବାଣୀ ନୁହଁ, ଆଜି ଭାରତବର୍ଷର ପ୍ରତ୍ୟେକ ଜାଗାରେ ଯୋଉଠି ଯୋଉଠି ଆକାଶବାଣୀ ରହିଛି, ବିଭିନ୍ନ କାର୍ଯ୍ୟକ୍ରମ ଯୋଉ ପ୍ରସାରିତ ହୋଇଛି, ସେଇଟା ଛୋଟ ପିଲାଠାରୁ ଆରମ୍ଭ କରିକି ବୟସ୍କ ଲୋକମାନଙ୍କ ପାଇଁ ଯେତିକି ଦରକାର ଯଥେଷ୍ଟ ସେ ଯୋଗେଇ ଦେଉଛି। ସେ ପାଣିପାଗର ସୂଚନା ହଉ ଆପଣ କହିଲା ଭଳି, ବା ବସିକି ଖେଳର ଖବର ଶୁଣିବା ଆରମ୍ଭ କରିକି ଯାହା ଘଟୁଛି ଭାରତ ବର୍ଷରେ, ଆମେ ଏଇ ଆକାଶବାଣୀ ମାଧ୍ୟମରୁ ହିଁ ଜାଣିପାରୁଛୁ ଶୁଣିପାରୁଛୁ। ତେଣୁ କରିକି ଏଇ ଯୋଉ 90 ବର୍ଷ ପୁରିଗଲା ଆକାଶବାଣୀକୁ, ଆଜି ବି ସେ ଗର୍ବରେ ମୁଣ୍ଡ ଟେକିକି କହୁଛି, ହଁ ମୋ ଆକାଶବାଣୀ ତୁମମାନଙ୍କ ପାଇଁ ଆଉ ସବୁବେଳେ ଥିଲି, ଅଛି ଆଉ ରହିବି। ଭାଇ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥାବାର୍ତ୍ତା କରିକି, ଜୀବନର ଅଧା ସମୟ ଆପଣ ଉଦ୍ଘୋଷକ ହିସାବରେ ବିତେଇ ଦେଇଛନ୍ତି ଆକାଶବାଣୀରେ। ତା ସହିତ ଭାଇ ଅସରାନ୍ତି ସ୍ମୃତିକୁ ସାଉଁଟି ରଖିକି ଆଜି ଅନର୍ଗଳ ଆପଣ କହି ଚାଲୁଛନ୍ତି ଏଇ ଆକାଶବାଣୀ ଜୟପୁର କେନ୍ଦ୍ରର କଥା, ଏବଂ ଆପଣ ଯୋଉଠି ଯୋଉଠି କାର୍ଯ୍ୟରତ ଥିଲେ ସେଇଥିର କଥା, ଏଇ ସ୍ମୃତି ଏଇ ଅନୁଭୂତିକୁ ନେଇକି ଆପଣ ନିଶ୍ଚିତ ଭାବେ ପ୍ରତି ମୁହୂର୍ତ୍ତରେ ଆକାଶବାଣୀକୁ ମନେ ପକାଉଛନ୍ତି, ପକାଉଥିବେ ମଧ୍ୟ। ବହୁତ ବହୁତ ଧନ୍ୟବାଦ, ଭଗବାନ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ, ଆଉ ନିଶ୍ଚିତ ଭାବେ ଆକାଶବାଣୀ ସବୁବେଳେ ଏମିତି ଜୀବନ୍ତ ହେଇକି ରହିବ। ବହୁତ ବହୁତ ଧନ୍ୟବାଦ ଭାଇ,
0: ଧନ୍ୟବାଦ, ନମସ୍କାର, ସମସ୍ତଙ୍କର ମଙ୍ଗଳ ହଉ ଏବଂ ସମସ୍ତଙ୍କୁ ଅନେକ ଅନେକ ଅନେକ ଶୁଭେଚ୍ଛା।

ଶୁଣିଲେ ତ ପିଲାମାନେ, ତମମାନଙ୍କ ପାଇଁ ଆକାଶବାଣୀରେ ଯେଉଁ ସବୁ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି ତାହା ବାସ୍ତବିକ କେତେ ଗୁରୁତ୍ୱପୂର୍ଣ୍ଣ। ତେଣୁ ତମେ ପ୍ରତି ରବିବାର ଆମର ଏହି କାର୍ଯ୍ୟକ୍ରମ ନିଶ୍ଚୟ 7:25 ଶୁଣ। କେବଳ ମୋବାଇଲ ଧରିଲେ ହେବନି ପିଲାମାନେ, ମୋବାଇଲରେ ତ ତମମାନେ ଅନ୍ଲାଇନ୍ କ୍ଲାସ୍ କରୁଛ, ମୋବାଇଲ ମାଧ୍ୟମରେ ଗୁଡ଼ାଏ କଥା ଜାଣିପାରୁଛ, କିନ୍ତୁ ଆକାଶବାଣୀ ଏଭଳି ଏକ ମାଧ୍ୟମ ଯାହାଦ୍ୱାରା ତମେ ଗୁଡ଼ାଏ ଜ୍ଞାନ ହାସଲ କରିପାରିବ, ମହାଭାରତ ପୁରାଣରୁ କାହାଣୀ ଶୁଣିପାରିବ, ନୀତି କଥା ଜାଣିପାରିବ। ତେଣୁ ଜମା ଆକାଶବାଣୀକୁ ଭୁଲ ନାହିଁ, ବର୍ତ୍ତମାନ ସମୟରେ ବି ଆକାଶବାଣୀର ଗୁରୁତ୍ୱ ରହିଛି।

ଶୁଣିଲେ ଟିକିରାଇଜ କାର୍ଯ୍ୟକ୍ରମ ଉପସ୍ଥାପନା କଲେ ସୁରଭି ମହାପାତ୍ର ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆଜି ଏଥିରେ ଶୁଣିଲେ ଆକାଶବାଣୀରେ ଶିଶୁ କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ମନୋଜ କୁମାର ସାମନ୍ତରାଙ୍କ ସହ ସାକ୍ଷାତକାର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 8:30ରେ ଶୁଣିବେ ସ୍ୱରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ସୁବାସ ଦାସ ଏବଂ ସୁଧା ମିଶ୍ର। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45ରେ। ଶିଳ୍ପୀମାନେ ହେଲେ ଅଭିଜିତ, ନିବେଦିତା, ବାବୁଲ ସୁପ୍ରିୟ ଏବଂ ଶୈଳଭାମା। ସକାଳ 9:00ରେ ଶୁଣିବେ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହାଲୋ ମୋ ପସନ୍ଦ। ହାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ ଶୁଣିବେ ପୂର୍ବାହ୍ନ 10:30ରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଦିନ 11:00ରେ ଶୁଣିବେ ଆକାଶବାଣୀ ଲାଇଭ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 12:00ରେ, ଦିନ 2:15ରେ ଏବଂ ସନ୍ଧ୍ୟା 6:10ରେ। ଓଡ଼ିଆ ଭକ୍ତି ଗୀତ ଶୁଣିବେ ଦିନ 12:30ରେ। ହିନ୍ଦୀ ଚଳଚ୍ଚିତ୍ରର ଭକ୍ତି ଗୀତ ଶୁଣିବେ ଦିନ 1:05ରେ। ଦିନ 1:20ରେ ଶୁଣିବେ ଘର ଓ ଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସାକ୍ଷାତକାର। ଆକାଶବାଣୀ ଏବେ 90 ବର୍ଷରେ ପରେ ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର, ମହିଳାଙ୍କ ପାଇଁ ସରକାରୀ ଆଇନ ଯୋଜନା। ଅପରାହ୍ନ 5:00ରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଆଲୋଚନା 90 ବର୍ଷରେ ଆକାଶବାଣୀ। ଅପରାହ୍ନ 5:30ରେ ଶୁଣିବେ ଚୈତି ଜହ୍ନ କାର୍ଯ୍ୟକ୍ରମ, ଏଥିରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ବିଷୟ ରହିଛି ମଧ୍ୟସ୍ଥତା କାର୍ଯ୍ୟକ୍ରମ ବୋଇଲେ କାଇଟା। ସମ୍ପର୍କ ସେତୁ ଶୁଣିବେ ରାତି 8:15ରେ। ରାତି

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
3: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
4: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
7: କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ସୁଧା ମିଶ୍ର ଗାଇଛନ୍ତି ସୁଭାଷ ଚନ୍ଦ୍ର ମହାନ୍ତିଙ୍କ ଅନ୍ୟ ଏକ ରଚନାରୁ।

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର 3 ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ, କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
4: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
3: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
5: କାର୍ଯ୍ୟକ୍ରମର ଶେଷରେ ସୁବାସ ଦାସ ଏବଂ ସୁଧା ମିଶ୍ର ଗାଇଛନ୍ତି ସୁଭାଷ ଚନ୍ଦ୍ର ମହାନ୍ତିଙ୍କ ରଚନାରୁ।

ଶୁଣିଲେ ସୁରଲହରୀ କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ସୁଭାଷ ଦାସ ଏବଂ ସୁଧା ମିଶ୍ର। ଗୀତଗୁଡ଼ିକ ଥିଲା ସୁଭାଷ ଚନ୍ଦ୍ର ମହାନ୍ତିଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, FM-ର 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ ଫୋନ୍ର ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଅଭିଜିତ ଏବଂ ନିବେଦିତା ଗାଇଛନ୍ତି ପଞ୍ଚାନନଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ଶରତ ନାୟକ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଜ୍ଜ।
6: ଗେଲ୍ ଗ୍ୟାସ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର ଓ ଛୋଟ ଯାନ ପାଇଁ 15,000 ଟଙ୍କା, ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
5: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927।

0: କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: କାର୍ଯ୍ୟକ୍ରମର ଶେଷରେ ଶୈଳଭମା ଗାଇଛନ୍ତି ଜିତେନ୍ଦ୍ର ପ୍ରଧାନଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ପଙ୍କଜ ଜାଲ।

ଅଭିଜିତ, ନିବେଦିତା ଏବଂ ଶୈଳଭାମା। ଗୀତଗୁଡ଼ିକ ଥିଲା ପଞ୍ଚାନନ ଏବଂ ଯତୀନ୍ଦ୍ର ପ୍ରଧାନଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଥିଲେ ଶରତ ନାୟକ ଏବଂ ପଙ୍କଜ ଜାଲ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ।

0: ଆଜ୍ଞା ନମସ୍କାର, କୁହନ୍ତୁ।
1: ମୁନାଖଣ୍ଡା କୋଚିଲା କନ୍ୟାପୁର ଜଗତସିଂହପୁର।
0: ଆଚ୍ଛା, କଣ ଖବର ସବୁ ଜଗତସିଂହପୁରର?
1: ଖବର ତ ସବୁ ଭଲ ଅଛି, କିଛି ଖରାପ ନାହିଁ। କାହିଁକି ନା ଖରା ତ ହଉଛି, ଟିକେ ଥଣ୍ଡା ଟିକେ ଖରା ରହୁଛି, ଆଉ ଖବର ସବୁ ଜଗତସିଂହ ଖବର ସବୁ ଭଲ। ଆଉ ଆଶା ଅଛି ମା ଶାଳାଙ୍କ ଆଶୀର୍ବାଦରୁ ବାପା ଆମର ସବୁବେଳେ ସୁସ୍ଥ ଥାନ୍ତୁ, ଭଲ ଥାନ୍ତୁ, ଖୁସି ଥାନ୍ତୁ, ମା ଶାଳା ଘଣ୍ଟ ଘୋଡ଼େଇ ରଖିଥାନ୍ତୁ।
0: ଆଜ୍ଞା,
1: ଯାହା ହଉ ଆପଣଙ୍କ ସାଙ୍ଗରେ କଥାବାର୍ତ୍ତା ହେଇପାରିଲିନି, ସୋମବାର ଗୋଟେ ବ୍ୟସ୍ତତା ଥିଲା ରେଡିଓ ଉପରେ, ମନ ଦୁଃଖ ହେଲା। ସେଦିନ ବି ନିର୍ମଳ ନାୟକ ସାକ୍ଷାତକାର ନେଇଥିଲେ, ତାକୁ ଶୁଣି ବହୁତ ଖୁସି ଲାଗିଲା। ବି ରେଡିଓ ଉପରେ ଟପି ରଖିଥିଲେ, ଯାହା ହଉ ଆପଣଙ୍କ କଥାବାର୍ତ୍ତା, ଶ୍ରୋତା ଭାଇ ଭଉଣୀଙ୍କ କଥାବାର୍ତ୍ତା ବହୁତ ଭଲ ଲାଗିଲା। କାରଣ ରେଡିଓ ଉପରେ ପ୍ରୋଗ୍ରାମ ରହିଲେ ମତେ ବହୁତ ଖୁସି ଲାଗେ।
0: ରେଡିଓକୁ ଭଲ ପାଉଥିବା ଜଣେ ମଣିଷ ଆପଣ, କୁହନ୍ତୁ ମୁନା କଣ ଶୁଣିବେ?
1: ମା ଗୋଟେ ଗୀତ ଦିଅନ୍ତେ, ଫିଲ୍ମ ନାଁ ହଉଛି ସଡକ ଫିଲ୍ମ ର ହମ୍ ତେରେ ବିନ୍ କହିଁ ରହି ନ ପାତେ, ତୁମ ଯୋ ନାତେ ହମ ମର ଜାତେ। ଆଉ ଗୀତଟା ଦେଢେର କଦେ ପଙ୍କଜ ମିଶ୍ର, ଭାସ୍କର ମହାନ୍ତି, ଜଳକଣ୍ଠ, ସୁଶାନ୍ତ ଖିଲାର, ମୋହନା ଚରୀ, ଶାଶ୍ୱତ ମହାପାତ୍ର, ଆଉ ବିଶେଷ କରି ଆପଣଙ୍କୁ ଏ ଗୀତଟା ସ୍ୱତନ୍ତ୍ର ମୁଁ ଦେଢିଅର କରୁଛି।
0: ଧନ୍ୟବାଦ, ଧନ୍ୟବାଦ।
1: ରହୁଛି, ମା ଗାଗା ପ୍ରାର୍ଥନା, ଅପା ଆମର ସବୁବେଳେ ସୁସ୍ଥ ଥାନ୍ତୁ, ଏତିକି ମା ଗାଗା ପ୍ରାର୍ଥନା କରି ରହୁଛି। ଅପା ନମସ୍କାର।

0: ହ୍ୟାଲୋ ମୋ ପସନ୍ଦ
1: ମ୍ୟାଡାମ ନମସ୍କାର, ସବିତା କହୁଥିଲି ଜଗତସିଂହପୁର।
0: ସବିତା ଆପଣଙ୍କୁ ୱେଲକମ୍ କରୁଛୁ।
1: ଧନ୍ୟବାଦ ମ୍ୟାଡାମ।
0: କଣ ସବୁ ଖବର ଜଗତସିଂହପୁରରେ? କେତେ ଡିଗ୍ରୀ ବର୍ତ୍ତମାନ ଅଛି, କଣ କରୁଛନ୍ତି? ମାନେ 11 ବାଜିଲେ ରାସ୍ତାଘାଟ ସବୁ ଶୂନଶାନ ହେଇଯାଉଥିବ, ନା ଲୋକେ ଏଜ୍ ୟୁଜୁଆଲ୍ କାମରେ ଲାଗିଛନ୍ତି, ସେମିତି କୁହନ୍ତୁ ଆମକୁ।
1: ନାଇଁ ମ୍ୟାଡାମ, ବହୁତ ଗରମ ହଉଛି। ଆଉ ଏତେ ଗରମ ହଉଛି 11 ପରେ ପ୍ରାୟ ରାସ୍ତାଘାଟ ସବୁ ଶୂନଶାନ ହେଇଯାଉଛି। କାହିଁକିନା ଆମେ ମୁଁ ଏବେ 2 ଦିନ ପୂର୍ବରୁ ଯାଇଥିଲି ଗୋଟେ ବନ୍ଧୁ ଘରକୁ, ବ୍ରତ ଘରରେ ଆମେ ଗଲାବେଳକୁ ପୁରା ରାସ୍ତା ଶୂନଶାନ। ଆସିଲା ବେଳକୁ ସନ୍ଧ୍ୟା ବେଳକୁ 4-5 ବେଳକୁ ପୁରା ଫୁଲ ହେଇଯାଇଥିଲା। ମାନେ ଖରାରେ ଲୋକମାନେ ସଚେତନ ହେଇଗଲେନି, ଖରାରେ ଆଉ କେହି ବାହାରୁ ନାହାନ୍ତି। ବାହାରୁ
0: ଆପଣଙ୍କର ବ୍ରତ ଘରକୁ ଯିବା କଥାରୁ ମନେ ପଡିଲା ସବିତା, ଯେତେ ଗରମ ବଢୁଛି, ଅପ୍ରିଲ ମେ ଏଇ 2 ମାସରେ ବହୁତ ଗୁଡେ ବାହାଘର ହୁଏ। ହଁ, ବୈଶାଖ ମାସରେ ବହୁତ ତିଥି ଲଗ୍ନ ଥାଏ। ଲୋକେ ଗରମକୁ ଖାତିର ନ କରିକି ବାହାଘର ବ୍ରତ ଘର ଘର ପ୍ରତିଷ୍ଠାରେ ଲାଗି ଯାଆନ୍ତି।
1: ଶୁଣନ୍ତୁ, ବ୍ରତ ଘର ଗୋଟେ ଜିନିଷ, ଏମିତି ଜିନିଷ 7, 9, 11 ଏଇ 3ଟାରେ ବ୍ରତ ଘର କଲେ ପ୍ରାୟ ପିଲାମାନଙ୍କୁ ଭଲ। ଛୋଟ ଛୋଟ ପିଲା ସେ ଯେତେବେଳେ ବେଦୀ ପାଖରେ ବସିଥିବେ, ଆଗରେ ହୁମ ହଉଥିବ, ପବନ ଅବଶ୍ୟ ହଉଥାଏ, କିନ୍ତୁ ଦେଖିଲା ବେଳକୁ ବହୁତ ମାନେ ଭାରି ବିକଳ ଲାଗେ ଛୋଟ ଛୋଟ ଛୁଆ ଗୁଡିକ।
0: ଆଜ୍ଞା, ସେଇ କଥା ମୁଁ କହୁଛି।
1: ଆଜ୍ଞା,
0: ସବିତା ଆପଣଙ୍କ ପସନ୍ଦର ଗୀତ କୁହନ୍ତୁ, କଣ ଶୁଣିବେ?
1: ଗୀତ ହଉଛି ସନ୍ତାନର ତେରି ଉଙ୍ଗଲି ପକଡି କେ ଚଲା।
0: ଚାଲନ୍ତୁ ଶୁଣିବା ଗୀତ। ଧନ୍ୟବାଦ ଆପଣଙ୍କୁ,
1: ରଖୁଛି ମ୍ୟାଡାମ, ନମସ୍କାର।
0: ନମସ୍କାର।

0: ହଁ ହ୍ୟାଲୋ ମ୍ୟାଡମ୍ ନମସ୍କାର।
1: ନମସ୍କାର,
0: ମୁଁ ନାଗୁ ପାତ୍ର କହୁଛି, ସାନ୍ଦଙ୍ଗରି ଗୁଡା କଲାହାଣ୍ଡି।
1: ବହୁତ ଦିନ ପରେ ଆପଣ କହିଲେ।
0: ହଁ ମ୍ୟାଡମ୍, ମୁଁ ତ ବହୁତ ଦିନ ପରେ ଆଜି ତ କହୁଛି।
1: ସାନ୍ଦଙ୍ଗରି ଗୁଡା ଆପଣଙ୍କ ଗାଁର ନା?
0: ହଁ ମ୍ୟାଡମ୍।
1: ଡୁଙ୍ଗରି ମାନେ ଡଙ୍ଗର, ଆମର ଏପଟେ ଡଙ୍ଗର କୁହାଯାଏ। ଛୋଟ ଛୋଟ ପାହାଡ଼,
0: ବଡ଼ ବଡ଼ ପଥର ଥାଏ,
1: ଛୋଟ ଛୋଟ ପାହାଡ଼ ତାକୁ କୁହାଯାଏ।
0: ହଁ ନାଇଁ, ଆମର ପଟେ ତ ପାହାଡ଼ ତ ନାଇଁ, ଛୋଟ ଛୋଟ ପଥର ଗୁଡାକ ଅଛି।
1: ବହୁତ ତାତୁ ଥିବ ଖରାଦିନ?
0: ହଁ, 44 ଡିଗ୍ରୀ ତ ସେଥିପାଇଁ ହେଇଯାଉଛି।
1: 44 ଡିଗ୍ରୀ?
0: ହଁ।
1: ମାଠିଆ ପାଣି ପିଉଛନ୍ତି ନା ଫ୍ରିଜ୍ ପାଣି ପିଉଛନ୍ତି?
0: ନାଇଁ ନାଇଁ, ଆମର ଯୋଉ ବୋତଲରେ କପଡ଼ା ତାକୁ ଘୋଡ଼ା ହେଇଛି, କପଡ଼ାକୁ ଉଦା କର ପାଣି ଭରି ଦିଆ ହୁଏ, ଆଉ କପଡ଼ାକୁ ଉଦା କରି ଦିଆ ହୁଏ, ଆଉ ଛୋଇଦେଲା କିଛି ସମୟ ରଖିଦେଲା ପରେ ପାଣିଟା ଥଣ୍ଡା ହେଇଯାଏ।
1: ମାଟି ହାଣ୍ଡି ନାହିଁ କି ଘରେ?
0: ମାଟି ହାଣ୍ଡି ତ ଏପଟେ ମିଳିବାଟା ବହୁତ ଅସମ୍ଭବ ହଉଛି।
1: ଗାଁରେ ମାଟି ହାଣ୍ଡି ମିଳୁନି?
0: ମିଳୁନି, ମିଳିଲେ ବି ବହୁତ କଷ୍ଟରେ। ଯଦି ବଜାର ଯିବେ, ବଜାରକୁ ଯିବେ ବୋଲେ ସକାଳ ସକାଳ ସେମିତି ଗଲେ ଯେ ମିଳିବ, ନହେଲେ ଟିକେ ଲେଟ୍ ହେଇଗଲେ ମିଳିବ ନାହିଁ।
1: ଆଚ୍ଛା, ଠିକ୍ ଅଛି। କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ, କୋଉ ଗୀତ ଶୁଣିବେ
0: ଆଜି? ଗୀତ ଶୁଣିବା ମ୍ୟାଡମ୍, ଫିଲ୍ମଟା ହେଲା ଆମର ପିଆର ପିଆର କା, ଆଉ ଗୀତ ହେଲା ଏକ ଚେହେରେ ପେ ତେରେ ପିଆର ରାଜା। ଏକ ଚେହେରେ ପେ ତେରେ ହି ପ୍ୟାରାୟା।
1: ଆରେ ବାହ, ବହୁତ ବଢିଆ। ଚାଲନ୍ତୁ ଶୁଣିବା ସୁନ୍ଦର ଗୀତ।
0: ଠିକ ଅଛି ମ୍ୟାଡମ୍, ରହୁଛି, ନମସ୍କାର।
1: ନମସ୍କାର।

0: ଆକାଶମଣି ବାବୁ
1: ଆଜ୍ଞା,
0: ହଁ ମୁଁ ସାଗର ମିଶ୍ର କହୁଥିଲି, ବାଗବାଡ଼ି ବ୍ଲକ ବରପାଲି ଡିଷ୍ଟ୍ରିକ୍ଟରୁ।
1: ବାଗବାଡ଼ିର କଣ ଖବର ସାଗର ମେହେର?
0: ଏମିତି ଚାଲିଛି ଆଉ କଣ, ଏବେ ତ ଆଇପିଏଲ ସିଜନ ଚାଲିଛି, ଆମର ବି ବିପିଏଲ ଗୋଟେ ଚାଲିଛି ଆଉ କଣ, ବାଗବାଡ଼ି ପ୍ରିମିୟର ଲିଗ୍ ଗୋଟେ ଚାଲିଛି ତା ମାନେ।
1: ଆଚ୍ଛା, କ୍ରିକେଟ ଖେଳ ଚାଲିଛି ଆପଣଙ୍କ ଗାଁରେ?
0: ହଁ।
1: କେତେବେଳେ ଖେଳୁଛନ୍ତି, ଖରା ହଉନି କି?
0: ସନ୍ଧ୍ୟା ସମୟରେ ଚାଲିଛି, ଚାରିଟା ସମୟରେ ଚାଲିଛି ଆଉ।
1: କେତେ ଦିନ ହେଲା ଚାଲିଛି କ୍ରିକେଟ ମ୍ୟାଚ୍?
0: 8 ଦିନ ହେଲାଣି।
1: ଆପଣ ମାନେ ସେଇଠି ବ୍ୟସ୍ତ ଥିବେ?
0: ହଁ, ସେଠି ବ୍ୟସ୍ତ, କାମ ଧନ୍ଦା ବି ଚାଲିଛି ଆଉ କଣ।
1: ରେଡିଓ ଶୁଣୁଛନ୍ତି କି ନାହିଁ?
0: ହଁ, ରେଡିଓ ତ ତୁମର ସବୁଦିନ ଚାଲିଛି ଆଉ କଣ। ମଝିରେ ମଝିରେ ଟିକେ ସବୁ ଜିନିଷ ଦେଖାଶୁଣା ବି ଚାଲିଛି ଆଉ, ମିଜ ଭାବରେ ବି କଥାବାର୍ତ୍ତା ଚାଲିଛି ଆଉ କଣ।
1: ଆଚ୍ଛା, ବହୁତ ବଢିଆ। କୁହନ୍ତୁ ତାହେଲେ ଆପଣଙ୍କ ପସନ୍ଦର ଗୀତ, କୋଉ ଗୀତ?
0: ଆଜି ଯେଉଁ ଘର ପରିବାର ଅଛି ନା, ସେ ସମୟ ବଡ ବଲବାନ ଯେଉଁ ଗାଁ ଗୀତଟା ଅଛି।
1: ଧନ୍ୟବାଦ ଆପଣଙ୍କୁ, ଚାଲନ୍ତୁ ଗୀତ ଶୁଣିବା। ଆପଣ ସମସ୍ତଙ୍କୁ ବି ନମସ୍କାର, କାହିଁକି ନା ସମୟ ହେଇଗଲାଣି, ଏଇଠୁ ଉଠିବାକୁ ପଡିବ, ବିଦାୟ ମାଗିବାକୁ ପଡିବ। ତେବେ ଆଉ ଗୋଟେ ଏପିସୋଡ ପାଇଁ ଅବଶ୍ୟ ଅପେକ୍ଷା କରନ୍ତୁ, ଆଉ ଗୋଟେ ରବିବାର ଠିକ ଏହି ସମୟରେ, ଆଉ କଲ୍ କରିବେ ଶନିବାର 10:30 ଆଜି ପାଇଁ ରହୁଛୁ, ନମସ୍କାର।
2: ସମୟ କା ଉଡ଼ତା ପଂଛୀ ଜିସକୋ

0: ଶୁଣିଲେ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହାଲମୋ ପସନ୍ଦ ଉପସ୍ଥାପନା କଲେ ଦମୟନ୍ତୀ ବୈକାର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
2: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ।

0: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ମସ୍ତିଷ୍କ, ସ୍ନାୟୁ ଓ ହାଡ଼ ଯୋଡ଼ ଭଳି ସୁସ୍ଥ ଜୀବନକୁ ପ୍ରଭାବିତ କରୁଥିବା ରୋଗର ସଫଳ ଚିକିତ୍ସା ସମ୍ ହସ୍ପିଟାଲ ବ୍ରହ୍ମପୁରରେ ସହଜ ଉପଲବ୍ଧ ହୋଇଥାଏ।
2: ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ ଏବଂ ଅର୍ଥୋପେଡିକ୍ସ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବ୍ରେନ୍, ବ୍ରେନ୍ ଷ୍ଟ୍ରୋକ୍, ବ୍ରେନ୍ ଟ୍ୟୁମର ଓ ନୀ ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ଆଧୁନିକ ପଦ୍ଧତିରେ ଚିକିତ୍ସା ସେବା ସହ ଆମେ ଦେଉଛୁ ଆଶାର ନୂଆ କିରଣ।
1: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ୍ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟ ଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ ମୁଁ ପୁଷ୍ପିତା ପଟ୍ଟନାୟକ। ଏଇଥର ବିଷୟବସ୍ତୁ

0: ଆଣ୍ଠୁଗଣ୍ଠି ବାତ ଏ ବିଷୟ ନେଇ ଫୋନ୍ ଯୋଗେ ଆପଣ ଏପ୍ରିଲ 29 ତାରିଖ ଦିନ ଆମ ପାଖକୁ ଫୋନ୍ କରିଥିଲେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ସହ ଏ ବିଷୟରେ ବିସ୍ତୃତ ଭାବରେ ବୁଝିବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଥିଲେ ଅସ୍ଥିଶଲ୍ୟ ଚିକିତ୍ସା ବିଭାଗର ବିଶେଷଜ୍ଞ ଡକ୍ଟର ରଞ୍ଜିତ କୁମାର ପାତ୍ର। ଗତଥର ଆମେ ଏହାର ପ୍ରଥମ ଭାଗ ପ୍ରସାରଣ କରିଥିଲୁ, ଆଜି ଏହାର ଅବଶିଷ୍ଟାଂଶ ଶୁଣିବା। ସାର୍ ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମରେ ସ୍ୱାଗତ କରୁଛୁ। ଆପଣ କହିଲେ ଯେ ରିପ୍ଲେସମେଣ୍ଟ ସର୍ଜରୀଟା ବଢିଆ ସର୍ଜରୀ, ମାନେ ଆରାମସେ ବିନା ଡରିକି ନା ଆପଣ କରିପାରିବେ, ତାର ସଫଳତା ବି ଅଛି। ସେଟା ତ ଗୋଟେ ପେସେଣ୍ଟ ଯେତେବେଳେ ନିଜେ ଡରି ଯାଉଛି, ଆପଣ ତାକୁ କେମିତି ମାନସିକ ଭାବରେ ତାକୁ ବୁଝାଉଛନ୍ତି?
1: ଦେଖନ୍ତୁ, ଯଦି ଆମେ ଦେଖିବା ଗୋଟେ ଆଣ୍ଠୁଟା ବହୁତ ଖରାପ ହେଇଯାଇଛି, ମାନେ ଆଣ୍ଠୁରେ ଆମେ ଆର୍ଥରାଇଟିସରେ ସାଧାରଣତଃ କ'ଣ ହୁଏ, କାଟିଲେ ଯେତେବେଳେ ଘଷି ହେଇଯାଏ ଗୋଡ଼ଟା ଧୀରେ ଧୀରେ ଧୀରେ ଧୀରେ ବଙ୍କା ହେଇ ଚାଲୁଥାଏ।
0: ଆମେ ବିଷୟରେ କଥା ହେବା। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ।
2: ନମସ୍କାର ମ୍ୟାଡାମ।
0: ନମସ୍କାର, କିଏ କହୁଥିଲେ?
2: ମୁଁ ରଞ୍ଜନୀ ନାୟକ କହୁଥିଲି।
0: ଭଉଣୀ କୋଉଠୁ କହୁଛନ୍ତି ଆପଣ?
2: ହଳଦିଆପଦରରୁ।
0: ଆପଣ ତ ଜାଣିଛନ୍ତି ଆଜି ଆମର ବିଷୟବସ୍ତୁ କଣ ରହିଛି, ଆଣ୍ଠୁ ଗଣ୍ଠି ବାତ ଉପରେ।
2: ଆଜ୍ଞା।
0: ଆପଣଙ୍କର କଣ ସମସ୍ୟା ରହିଛି ବା ଆପଣ କଣ ପରାମର୍ଶ ନେବାକୁ ଚାହୁଁଛନ୍ତି? ସାର୍ ବସିଛନ୍ତି, କୁହନ୍ତୁ, ପଚାରନ୍ତୁ।
2: ମୁଁ ଏମିତି ସବୁବେଳେ ଆକ୍ଟିଭ ରହେ, କିନ୍ତୁ ବେଳେବେଳେ ଯୋଉ ସିଲେଇ ମେସିନ ରଖିଛି, ସିଲେଇ କଲାବେଳେ ଯୋଉ ପେଡେଲ ମାରନ୍ତିନି କି?
0: ଆଜ୍ଞା।
2: ସେତେବେଳେ ମୋର ଆଣ୍ଠୁଟା ଟିକେ ଦରଜ ଦିଏ, ଏମିତିରେ ତ ଖାଲିରେ ଦରଜ ହୁଏନି, ଖାଲି ପେଡେଲ ମାରିଲା ବେଳେ ଦରଜ ହୁଏ। ଆଉ ବେଳେବେଳେ ଏମିତି ଉଠିକି ବସିଲା ବେଳେ, ବୟସ ହେଲାଣି ବୋଲିକି ସେମିତି ହଉଛି ନା କଣ ଜାଣିପାରୁନି, ବସିକି ଉଠିଲା ବେଳେ ଆଣ୍ଠୁଟା ଦରଜ ହଉଛି, ତାପରେ ନର୍ମାଲ ହେଇଯାଉଛି।
1: ଦେଖନ୍ତୁ, ଆପଣ ଯୋଉ ସିଲେଇ ମେସିନରେ କାମ କରୁଛନ୍ତି, ଜେନେରାଲ ଆମେ କଣ ଗୋଡରେ ବାରମ୍ବାର ପେଡେଲ ମାରୁଥାଉ, ଆଣ୍ଠୁଟା ଏମିତି ବାରମ୍ବାର ମୁଭ୍ ହଉଥାଏ, ଏଥିରେ କଣ ହୁଏ ଆପଣଙ୍କର ମସଲ ଗୁଡା ସବୁ ଫ୍ୟାଟିକ୍ ହେଇଯାଏ। ଦୋ ଆଣ୍ଠୁ ଉପରେ ବେଶୀ ପ୍ରେସର ପଡ଼େନି, କିନ୍ତୁ ମାଂସପେଶୀ, ଜଙ୍ଘର ମାଂସ ଆଉ ଗୋଡର ଯୋଉ ପୁଟିଆଟା ଅଛି ତା ଉପରେ ଅତ୍ୟଧିକ ପ୍ରେସର ପଡେ। ସେଇଥିପାଇଁ ଆପଣ ଯେତେବେଳେ ବହୁତ ସମୟ ବସିକି ଠିଆ ହେବେ ସେତେବେଳକୁ ବହୁତ କଷ୍ଟ ହେଲା ଭଳିଆ ଲାଗିବ। ବୁଝିପାରିଲେ? ତ ମୁଁ ୟା ପାଇଁ ଆପଣଙ୍କୁ ରେକମେଣ୍ଡ କରିବି, ଆପଣ ଲଙ୍ଗ ଷ୍ଟାଣ୍ଡିଂ ବହୁତ ସମୟ ଧରି ବସି ରୁହନ୍ତୁନି କାମ କରିଲା ବେଳେ, 10-15 ମିନିଟ କାମ କରି ଉଠିକି ଟିକେ ଠିଆ ହେଇ ଚାଲି ଦେଇକି ଆସି ତାପରେ କାମ କରନ୍ତୁ। ତା ସହିତ ଗୋଡର ଟିକେ ଏକ୍ସରସାଇଜ, ଷ୍ଟ୍ରେଚିଂ ଏକ୍ସରସାଇଜ ଟିକେ କଲେ ଆପଣଙ୍କୁ ବହୁତ ଭଲ ରହିବ।
3: କେମିତି
0: ଅଛନ୍ତି କହିଲେ ପ୍ରଥମେ?
3: ବହୁତ ବଢିଆ ଅଛି, ଆଉ ଏବେ ପାଗ ବଢିଆ ରହୁଛି, ସେଥିପାଇଁ ଆହୁରି ଭଲ ଲାଗୁଛି।
0: ଯାହା ହଉ, ବଢିଆ ଲାଗିଲା, ବଢିଆ ଅଛି କହିଲେ ମାନେ ଆମକୁ ବଢିଆ ଲାଗୁଛି, ଆମ ଶ୍ରୋତା ବନ୍ଧୁ ମାନେ ଭଲ ଅଛନ୍ତି ମାନେ ଆମେ ବଢିଆ ଅଛୁ। ହଁ, ଆପଣ ତ ଜାଣିଛନ୍ତି ଆଜି ଆମର ବିଷୟବସ୍ତୁ ରହିଛି ଆଣ୍ଠୁ ଗଣ୍ଠି ବାତ, ସାର୍ ଆସୁଛନ୍ତି, ବସୁଛନ୍ତି, ଆପଣଙ୍କ କଥା ବି ଶୁଣିପାରୁଛନ୍ତି। ଆପଣଙ୍କର କଣ ସମସ୍ୟା ରହିଛି ନା ପରାମର୍ଶ କଣ ନେବେ ପଚାରନ୍ତୁ ସାର୍ଙ୍କୁ।
3: ସାର୍ ନମସ୍କାର।
1: ନମସ୍କାର ମ୍ୟାଡାମ।
3: ସାର୍, ଏ ଯୋଉ ଆଣ୍ଠୁ ଗଣ୍ଠି ବାତ ରୋଗ, ଏଇଟା ସାଧାରଣ ବୟସ୍କ ଲୋକଙ୍କ ହୋଇଥାଏ, ଯେକୌଣସି ବୟସ୍କ ଲୋକ ବି
1: ବାତ ଯଦି ଆମେ ଦେଖିବା, ସାଧାରଣତଃ ଆପଣ ଯଦି ଖାଲି ଆଣ୍ଠୁକୁ ବାତ ବୋଲି କହିବେ, ସେଟା ଆମେ ମୋର ମାନେ ଇନ୍ ଫେଭର ଅଫ୍, ମାନେ ଯଦି ଆମେ ଦେଖିବା 100 ଲୋକଙ୍କରୁ ଯଦି ଖାଲି ଆଣ୍ଠୁ ପ୍ରୋବ୍ଲେମ୍ ହେଉଛି, ତାହେଲେ ସେଟା ଆମେ ଅଷ୍ଟିଓଆର୍ଥ୍ରାଇଟିସ୍, ଯୋଉଟା ଟିକେ ଏଜ୍ ରିଲେଟେଡ୍ ଲୋକଙ୍କୁ, 60-50 ଲୋକଙ୍କୁ ଦେଖାଯାଏ। କିନ୍ତୁ ଯୋଉଟା ଆଣ୍ଠୁ ଆଉ ଗଣ୍ଠି ଡିଫରେଣ୍ଟ, ଯୋଉ ହାତର ଗଣ୍ଠି ଅଛି କି ଗୋଡ଼ର ଗଣ୍ଠି ଅଛି, ସେଗୁଡ଼ା ବି ଡ୍ୟାମେଜ୍ ହେଉଛି, ସେଟା ମୋଷ୍ଟଲି ଗୋଟେ ଜେନେଟିକ୍ ଫର୍ମର ରୋଗ, ଯୋଉଟାକୁ ଆମେ ରିମାଟଏଡ୍ ଆର୍ଥରାଇଟିସ୍ ବୋଲି କହୁ। ସେଥିରେ କ'ଣ ନା, ମୋର ଦେନ୍ ୱାନ୍ ଜଏଣ୍ଟ, ଆପଣ ଆଣ୍ଠୁ ସହିତ ହାତର କି ଗୋଡ଼ର ଅନ୍ୟାନ୍ୟ ଗଣ୍ଠି ଗୁଡ଼ା ବି ଦରଜ ହୁଏ। ସେଟା କୋଉ ବି ଏଜ୍ ଗ୍ରୁପ୍ରେ, ଜୁଭେନାଇଲ୍ ଗୋଟେ ଅଛି, ଛୋଟ ପିଲାଙ୍କୁ ହୁଏ କି ମାନେ ଆଡୋଲେସେଣ୍ଟ ପିଲାଙ୍କୁ ହୁଏ, ଯାହାକୁ ଜୁଭେନାଇଲ୍ ରିମାଟଏଡ୍ ଆର୍ଥରାଇଟିସ୍ କୁହାହୁଏ, ନହେଲେ ଆଡଲ୍ଟ ରିମାଟଏଡ୍ ଆର୍ଥରାଇଟିସ୍ କୁହାହୁଏ ଯଦି ସେଟା ଆଡଲ୍ଟ ମାନଙ୍କୁ ହୁଏ। ତ ଆଣ୍ଠୁ ଗଣ୍ଠି ବାତ ଗୋଟେ ସିମ୍ପଲ ଜିନିଷ ନୁହେଁ, ଏଇଟା ବହୁତ ବଡ଼ ସ୍ପେକ୍ଟ୍ରମ୍, ଯାହାଥିରେ ବହୁତ ସାରା ରୋଗ କଭର ହୁଏ। ଯେମିତି ଗୋଟେ ଆମର ଅଛି ରିଆକ୍ଟିଭ ଆର୍ଥରାଇଟିସ୍, ଆପଣଙ୍କୁ ଥଣ୍ଡା ହେଲା କି ଜ୍ୱର ହେଲା, କ'ଣ ଭାଇରାଲ ଇନଫେକ୍ସନ୍ଟେ କି ବ୍ୟାକ୍ଟେରିଆଲ ଇନଫେକ୍ସନ୍ଟେ ହେଲା, ସେଇ ଯୋଗୁଁ ବି ଆର୍ଥରାଇଟିସ୍ ହେଇପାରେ।
0: ଏଇଟା ସମସ୍ତେ ଜାଣିନଥିବେ।
3: ଆଜ୍ଞା, ଧନ୍ୟବାଦ।
1: ଆଜ୍ଞା।

0: ଧନ୍ୟବାଦ ଭଉଣୀ। ଆପଣ କହୁଥିଲେ ମାନସିକ ସେମାନଙ୍କୁ କେମିତି ସାନ୍ତ୍ୱନା ଦେଇକି କେମିତି ଅପରେସନ ହେଇପାରିବ?
1: ତ ଦୁଇଟା ଜିନିଷ ମୁଁ କହୁଥିଲି, ଯେମିତି ମୁଁ ଯୋଉଟା ପେସେଣ୍ଟ ମାନଙ୍କୁ ବୁଝାଏ ଯେ ନି ରିପ୍ଲେସମେଣ୍ଟ ଯଦି ଆମେ ନ କରିବା କଣ କରିପାରିବା? ଆମେ ମେଡିସିନ ଖାଇବା ନହେଲେ ଇଞ୍ଜେକ୍ସନ ନେବା। ଯୋଉଟା ଗୋଟେ ଅଲରେଡି ଖରାପ ହେଇଯାଇଛି, ଯଦି ଆମେ ତାକୁ ସର୍ଜରୀ ନ କରିବା, ମେଡିସିନ କେତେ ଦିନ ଖାଇବା, ଇଞ୍ଜେକ୍ସନ କେତେ ଥର ନେବା? ଏଇନା ଜଣେ 50 ବର୍ଷରେ ଆସିଛି, ନି ରିପ୍ଲେସମେଣ୍ଟ ତାର ଦରକାର, ଆଣ୍ଠୁ ପୁରା ଖରାପ ହେଇଯାଇଛି। ଆପଣ ଜାଣିଛନ୍ତି ଏ ପେସେଣ୍ଟ ଚାଲିବ ମାନେ ତାକୁ କଷ୍ଟ ହବ, ଗୋଡ଼ ପୁରା ବଙ୍କି ଗଲାଣି, ଜଏଣ୍ଟ ଖରାପ ହେଇଗଲାଣି। ଯଦି ଆମେ ସର୍ଜରୀ ନ କରୁଛେ, ଗୋଡ଼ ଗୋଟେ ସିଧା ଗୋଡ଼ଟେ ଅଛି, ଗୋଟେ ବଙ୍କା ଗୋଡ଼ଟେ ଅଛି, ବଙ୍କା ଗୋଡ଼ରେ ଯଦି ଆପଣ ଚାଲିବେ, ତାହେଲେ ଗୋଡ଼ ଉପରେ ଆବ୍ନର୍ମାଲ ପ୍ରେସର ପଡ଼ିବ, ହୁଏତ ଫ୍ୟୁଚରରେ ସେ ଜାଗାଟା ଭାଙ୍ଗି ବି ଯାଏ, ଏଣ୍ଡ ଦେଖା ବି ଯାଇଛି। ଯଦି ଆପଣ ଆଣ୍ଠୁଟା ବଙ୍କା ହେଇଗଲାଣି, ସେଟା ଷ୍ଟ୍ରେସ୍ ଫ୍ରାକ୍ଚର ହେଇଯାଏ, କାରଣ ସେ ଯେଉଁ ଜଏଣ୍ଟ ଉପରେ ଆବ୍ନର୍ମାଲ ପ୍ରେସର, ଅତ୍ୟଧିକ ପ୍ରେସର ପଡ଼ିବା ବେଳେ ସେ ହାଡ଼ଟାକୁ ସହିପାରେନି, ସେ ଗିଭ୍ ଆୱେ କରିଦିଏ, ଯେଉଁଟାକୁ ଷ୍ଟ୍ରେସ୍ ଫ୍ରାକ୍ଚର ବୋଲି କୁହାହୁଏ, ବୁଝିପାରିଲେ? ତ ଏସବୁ ଜିନିଷକୁ ଆମେ ଆଭଏଡ୍ କରିବାକୁ ହେଲେ ନି ରିପ୍ଲେସମେଣ୍ଟ କରିବା। ଯଦି ଆମେ ନ କରୁଛେ, ଏକ ତ ଫ୍ରାକ୍ଚରର ରିସ୍କ ରହିବ, ଦୁଇରେ ଆପଣ ମେଡିସିନ ସାଧାରଣତଃ ଆମେ ପେନ୍ ପାଇଁ କ'ଣ ଦେବୁ? ପେନ୍ କିଲର ହିଁ, ସେଗୁଡ଼ା ବି ଲଙ୍ଗ୍ ଟାଇମ୍ ଖାଇବା ଭଲ ନୁହେଁ। ମେଡିସିନ ଇନ୍ ଜେନେରାଲ, ଆପଣ ପେନ୍ କିଲର ଯାହା ବି ହେଇଥାଉ, ସବୁ ଜିନିଷର ସାଇଡ୍ ଇଫେକ୍ଟ କିଛି ନା କିଛି ଅଛି। ଆପଣ କେତେ ଦିନ ପେନ୍ କିଲର ଖାଇବେ? ବହୁତ ଲୋକ ଅଛନ୍ତି ଯେଉଁମାନେ ଏମିତି 2 ବର୍ଷ 4 ବର୍ଷ 5 ବର୍ଷ ପେନ୍ କିଲର ଖାଇ ଖାଇ ଖାଇ ଖାଇ ଖାଇ ଖାଇ ଆସିଥିବେ, ଲାଷ୍ଟକୁ କିଡ୍ନୀ ଫେଲିୟର,
0: ଅନ୍ୟ ରୋଗକୁ ଧରିଲା, ସେ ସାଇଡ୍ ଇଫେକ୍ଟ ହେଲା।
1: ସାଇଡ୍ ଇଫେକ୍ଟ ହେଲାରୁ, କାରଣ ପେନ୍ କିଲର ଅଧିକ ଖାଇଲେ କିଡ୍ନୀ ଫେଲିୟର ହବ, ବୁଝିପାରୁଛନ୍ତି? କିଡ୍ନୀ ଇଞ୍ଜୁରୀ ହବ, ସେ ୱିଥ୍ ଡ୍ୟୁ ଟାଇମ୍ ବାରମ୍ବାର ଇଞ୍ଜୁରୀ ହେଲା ପରେ କିଡ୍ନୀ ଫେଲିୟର ହବ। ତ କିଡ୍ନୀ ଫେଲିୟରରେ ଆପଣ ସପୋଜ ବହୁତ ଖରାପ ଷ୍ଟେଜ୍କୁ ପଳେଇଲା, ସପ୍ତାହକୁ ଡାଇଲିସିସ୍ କରିବାକୁ 2 ଥର 3 ଥର ଆସିବାକୁ ପଡ଼ିବ, ତ ଏଇଭଳିଆ ଷ୍ଟେଜ୍ଠୁ ଯିବାଟା ବେଟର ନା ଗୋଟେ ସର୍ଜରୀ କରି ଲାଇଫ୍ ଟାଇମ୍ ଫ୍ରିରେ ରହିବାଟା ବେଟର?
2: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା।
3: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJAY ଏବଂ ବୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
2: ଏଠାରେ 24 ଘଣ୍ଟିଆ ଆପତ୍କାଳୀନ ସେବା, ICU, OSDU, ଡାଇଲିସିସ, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ସେବା ଉପଲବ୍ଧ।
3: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ବଢିଆ, ଆଜି ଶ୍ରୋତାବନ୍ଧୁମାନେ ବି ଶୁଣୁଥିବେ, ସେମାନେ ବି ନିଜେ ଜାଣିପାରୁଥିବେ, ଯଦି କିଛି ସେମିତି ଅସୁବିଧା ଅଛି ସେମାନେ ନିହାତି ଭାବରେ ଡକ୍ଟର ପାଖକୁ ଯାଆନ୍ତୁ, ପରାମର୍ଶ ନିଅନ୍ତୁ, ସୁସ୍ଥ ରୁହନ୍ତୁ, ଚିକିତ୍ସା କରନ୍ତୁ।
1: ଆଡଭାଇସ୍ ରହିବ ଯେ ଆପଣ ଡରିବାର କିଛି ଜିନିଷ ନାହିଁ, ଆଜିକାଲି ସବୁ ଜିନିଷ ପ୍ରାଞ୍ଜଳ, ବୁଝିପାରିଲେ? କିଛି ବଡ଼ ସେମିତି କିଛି ନାହିଁ। ଆପଣ ଲୋକମାନଙ୍କର ଯୋଉଟା ମୁଖ୍ୟ ଡର ଥାଏ ଯେ ସେ ଡାକ୍ତର କଥା କମ୍ ଶୁଣନ୍ତି, ପଡ଼ୋଶୀ କଥା ଅଧିକ ଶୁଣନ୍ତି, ତ ସେ କିଏ କୋଉଠି ଗୋଟେ ସର୍ଜରୀ ହେଇଥିବ, ତାର ଆଣ୍ଠୁ ସର୍ଜରୀ ହେଇଥିଲା ସିଏ ଚାଲିପାରୁନି, ତାର ଆଣ୍ଠୁ ସର୍ଜରୀ ହେଇଥିଲା ସେ ଛୋଟା ହେଇଯାଇଛି, ଘରେ ପଡ଼ିଛି, ତାପରେ ସିଏ ଚାଲିପାରୁନି। ଆପଣଙ୍କୁ ବୁଝିବାକୁ ପଡିବ ଆଣ୍ଠୁରେ 1000 ପ୍ରକାରର ସର୍ଜରୀ ଅଛି, ଜଣଙ୍କ ଗୋଡ ଭାଙ୍ଗି ଯାଇଛି, ଆଣ୍ଠୁ ଭାଙ୍ଗି ଯାଇଛି, ତାକୁ ସର୍ଜରୀ କଲେ ସେ କଣ ସାଙ୍ଗେ ସାଙ୍ଗେ ଚାଲିପାରିବ
0: ନା?
1: କାରଣ ହାଡ଼ ଯୋଡ଼ି ହେବାକୁ ସମୟ ଦରକାର,
0: ସେଟା ପୁଣି ବୟସ ଅନୁସାରେ,
1: ସେଟା ପୁଣି
0: ପିଲାଙ୍କୁ ଯେତେ ଜଲ୍ଦି ହେବ ବଡ଼ମାନଙ୍କୁ ସେତେ ଜଲ୍ଦି ହେବନି,
1: ତ ସେଇ ଅନୁସାରେ ହାଡ଼ ଯୋଡ଼ି ହେବାକୁ ସମୟ ଦରକାର। କିନ୍ତୁ ସିଏ ଯଦି ଏଇନା ଅପରେସନ ପରେ ବସିଛି, ଆଉ ଜଣେ ନି ରିପ୍ଲେସମେଣ୍ଟ କରାହେଲା, ସେଥିରେ କିଛି ହାଡ଼ ଭାଙ୍ଗୁନେ, ଆମେ କିଛି କରୁନେ, ଜଷ୍ଟ ଆଣ୍ଠୁଟା ନୂଆ ଚେଞ୍ଜ କରାହଉଛି, ତ ଏ ଲୋକ ଚାଲିପାରିବ, କିନ୍ତୁ ଲୋକଙ୍କ ପରସେପ୍ସନ ଯେ ତା ଆଣ୍ଠୁ ଅପରେସନ ହେଇଥିଲା ସେଥିପାଇଁ ଚାଲିପାରୁନି।
0: ଏଠି ଗୋଟେ କଲ୍ ଆସିଛି, ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
4: ହ୍ୟାଲୋ ଶୁଭସନ୍ଧ୍ୟା ମ୍ୟାଡମ, ନମସ୍କାର।
0: ନମସ୍କାର, କିଏ କହୁଥିଲେ?
4: ମୁନା ପଣ୍ଡା, କୋଟିଲ, କନପୁର, ଜଗତସିଂହପୁର କହୁଥିଲି।
0: ମୁନା ଭାଇ କେମିତି ଅଛନ୍ତି କହିଲେ?
4: ମୁଁ ତ ସବୁବେଳେ ବିନ୍ଦାସରେ ଅଛି।
0: ବଢିଆ ଲାଗିଲା, ଖୁସି ଲାଗିଲା ଶୁଣିକି ଆପଣ ବିନ୍ଦାସରେ ଅଛନ୍ତି।
4: ଆପଣ ବିନ୍ଦାସରେ ଥାନ୍ତୁ, ସୁସ୍ଥ ଥାନ୍ତୁ, ନିରୋଗୀ ଥାନ୍ତୁ।
0: ଆମ ଶ୍ରୋତାବନ୍ଧୁ ମାନେ ବଢିଆ ଥିଲେ, ଆମେ ବଢିଆ, ଆଉ ଆମେ ସମସ୍ତେ ବଢିଆ ରହିବା ପାଇଁ ଆମର ପୁରା କାର୍ଯ୍ୟକ୍ରମ ହଉଛି ହାଲୋ ସ୍ୱାସ୍ଥ୍ୟ ପାଇଁ କଥାଟି।
4: ବିଶେଷ କରି ଡକ୍ଟର ମହାଶୟଙ୍କୁ ମାଶାଳା ଘଣ୍ଟ ଗୋଟେ ରଖିଲେ ସେ ସୁସ୍ଥ ରହିଲେ ଆମେ ବି ସୁସ୍ଥ ରହିବୁ।
1: ନବୁ ଆପଣ, ମୁଁ ଭଗବାନଙ୍କୁ କାମନା କରୁଛି ଆପଣ ସବୁବେଳେ ସୁସ୍ଥ ରୁହନ୍ତୁ, ଆପଣଙ୍କ ପରିବାର, ଆପଣ ସମକକ୍ଷ ଯେତିକି ଅଛନ୍ତି ସମସ୍ତେ ସବୁବେଳେ ଖୁସିରେ ଶାନ୍ତିରେ ଦେହ ଭଲ ଥାଉ।
4: ଦେଖନ୍ତୁ ଆମେ ବହୁତ ଖୁସିରେ, କାରଣ ସବୁବେଳେ ଆମେ ବେଶୀ ଖାଦ୍ୟ ଖାଉ, ତେଲ ମସଲା ଠୁ ବହୁତ ଦୂରରେ, ନିଶା ପାନ ଠୁ ବହୁତ ଦୂରରେ, ପରିଶ୍ରମ କରି ଖାଉ। ଆଜିକା ଡେଟ୍ରେ ଯୋଉ ବିଜ୍ଞାନ ଟେକ୍ନୋଲୋଜି ଏତେ ଆଗଲା, ସେ ଜିନିଷ ବହୁତ କମ୍ ବ୍ୟବହାର କରୁ, ସେଥିପାଇଁ ବହୁତ ଭଲରେ ସୁସ୍ଥରେ।

0: ଆପଣ ତ ବଢିଆ, ଆପଣ ମାନେ ସାର୍ଙ୍କର କାମଟା ଆପଣ କରିଦେଲେ ବୋଧେ ଆଜି ନାଇଁ କି? ତଥାପି ଆମର ଯେହେତୁ ବିଷୟବସ୍ତୁ ଅଛି ଆଣ୍ଠୁ ଗଣ୍ଠି ବାତ, ଆକୁ ନେଇକି ଆପଣଙ୍କର କଣ ସମସ୍ୟା ଅଛି ନା ସାର୍ଙ୍କଠୁ କିଛି ବୁଝିବାର ଅଛି ନା କଣ କହିଲେ ପଚାରିଲେ?
1: ଦେଖନ୍ତୁ ମ୍ୟାଡାମ, ମୋର ତ କିଛି ସମସ୍ୟା ନାହିଁ, ମୋ ସାନା ତାଙ୍କର ଅଛି, ଆସି 75-80 ବର୍ଷ ତାଙ୍କୁ ବୟସ ହେଲାଣି। ତାଙ୍କର ଆଣ୍ଠୁ ସବୁବେଳେ ଆମେ ବିନ୍ଧା ଚିଟିକା କରୁଛି, କିଛି କାମ ମାନେ ବିଶେଷ କରି ଶୀତ ଦିନ ହେଲେ ବେଶୀ ହଉଛି। କିନ୍ତୁ ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରୁଛି, ଆଣ୍ଠୁ ଗଣ୍ଠି ନ ହବା ପାଇଁ ଆମେ କଣ କରିବା? ଆଣ୍ଠୁ ଗଣ୍ଠି ହବାର ୟାର ମୁଖ୍ୟ କାରଣ କଣ?

0: ଆସିଡ୍ ଦେହରେ ଅଧିକ ବିଲ୍ଡଅପ୍ ହେଉଛି, ଆମର ପ୍ରୋଟିନ୍ ଆସିଡ୍ ଜିନିଷ ଯେଉଁମାନେ ଅଧିକ ଖାଉଛନ୍ତି ଆମ ବଡିରେ ଠିକ୍ରେ ମେଟାବୋଲାଇଜ୍ ହେଇପାରୁନି। ଯଦି ୟୁରିକ୍ ଆସିଡ୍ ଅଧିକ ରହୁଛି ସେଗୁଡ଼ା ଜଏଣ୍ଟରେ ଡିପୋଜିଟ୍ ହେଉଛି, ତାହେଲେ ଆପଣଙ୍କ ଆଣ୍ଠୁଟା ଖରାପ ହେବାର ଚାନ୍ସେସ୍ ବଢ଼ିବ। ତ ସୁଷମା ଖାଦ୍ୟ ଖାଆନ୍ତୁ, ଠିକ୍ ପରିମାଣରେ ଖାଆନ୍ତୁ, ସେତିକି ମୋର ଦେନ୍ ଏନଫ୍।
1: ମାନେ ସିଧା ଭାବରେ କହିବାକୁ ଗଲେ ଆମ ଥାଳିରେ ଭାତ ଅଧିକ ତରକାରୀ କମିଯାଉଛି, ଖୋଲା କଥା। ସେଇଟା ଏକ୍ଚୁଆଲି ଓଲଟା ହେବା କଥା, ଯେ ଆମର ତରକାରୀ ଅଧିକ ହେଇଥିବ ସାଲାଡ୍ ଥିବ ଖାଦ୍ୟରେ।
2: ଆଗରୁ ବହୁତ ଲୋକ ଭଲ ଖାଦ୍ୟ ଖାଇଦେଲେ, ପରିଶ୍ରମ କରିଦେଲେ, ଏବେ ପରିଶ୍ରମ କମ ହବ।
1: ସେଇ କଥା କହିଲି ପରା, ଯେହେତୁ ପରିଶ୍ରମ ଯଦି କରିବେ ନାହିଁ ମାନେ ଆପଣ ଏକ୍ସରସାଇଜ କରନ୍ତୁ ଘଣ୍ଟାଟେ, କିଛି ନହେଲେ ଚାଲନ୍ତୁ ସୂର୍ଯ୍ୟ କିରଣରେ।
0: ଆମ ଦେହକୁ ଦେଖନ୍ତୁ ସିମ୍ପଲ, ଆପଣଙ୍କ ଖର୍ଚ୍ଚ ଆପଣ ଯେତିକି ପଇସା କମଉଛନ୍ତି, ମତେ ଦରକାର ମାସକୁ 1000 ଟଙ୍କା, କିନ୍ତୁ ମୋର 2000 ଟଙ୍କା ଆସିଲା, ମୁଁ କମେଇଲି 2000 ଟଙ୍କା, 1000 ଟଙ୍କା ମୁଁ ଖର୍ଚ୍ଚରେ ଗଲା, ଆଉ 1000 ଟଙ୍କା କଣ କରିବି? ବ୍ୟାଙ୍କରେ ରଖିବି, ସେଭିଂ କରିବି, ଠିକ କଥା। ତ ଆମ ବଡିକୁ ସପୋଜ ଆମକୁ ଦରକାର 1600 କିଲୋ କ୍ୟାଲୋରି କି 1800 କିଲୋ କ୍ୟାଲୋରି, ମୁଁ 2000 କି 3000 କିଲୋ କ୍ୟାଲୋରି ଖାଇଲି, ବହି ମାନେ ଆମ ଦେହ 1800 କିଲୋ କ୍ୟାଲୋରି ଖର୍ଚ୍ଚ କଲା, ଆଉ 1200 କିଲୋ କ୍ୟାଲୋରି କଣ କରିବ? ବଡି ଷ୍ଟୋର କରିବ, ସେଇଟା ଚର୍ବିର ଚର୍ବି ଆକାରରେ ଷ୍ଟୋର ହବ। ସେ ଷ୍ଟୋର ହେଇ କଣ ହବ, ଦେହର ଓଜନ ବଢିବ। ଦେହର ଓଜନ ବଢିଲେ କଣ ହବ, ଅନନେସେସରୀ ଆଣ୍ଠୁ ଉପରେ ପ୍ରେସର ବଢିବ। ସେଟା ଗୋଟେ କାରଣ, ଯୋଉଟା ଗୋଟେ ମିସକନସେପ୍ସନ, ବୁଝିପାରିଲେ, ଯେ ଆମ ଆଣ୍ଠୁ ଚାରିପଟେ ଗୋଟେ ଲେୟର ଅଛି, ଆଣ୍ଠୁର କ୍ୟାପସୁଲ ଯୋଉଟା ଅଛି, ସେଥିରେ ଆମ ଦେହର ଯୋଉ କୋଷିକା ଅଛନ୍ତି ସେମାନେ ହାଇଲୁରୋନିକ ଏସିଡ୍, ଯୋଉ ଆମର ଜଏଣ୍ଟ ଫ୍ଲୁଇଡ୍ଟା, ସାଇନୋଭିଆଲ ଫ୍ଲୁଇଡ୍ ଯୋଉଟାକୁ ଆମେ କହୁଛୁ, ଯୋଉ ରସଟା କହୁଛନ୍ତି, ସେଇଟା ଆମ ଦେହ ଅଟୋମେଟିକ ସିକ୍ରେଟ କରୁଥାଏ। ଯେତେବେଳେ ବି ଆମ ଆଣ୍ଠୁରେ ଦରଜ ହୁଏ କି ଆମେ ଆଣ୍ଠୁ ଗୋଡ଼ ମୋଡ଼ିଲା ବେଳେ, ଆପଣ ଦେଖୁଥିବେ ବୟସ୍କ ଲୋକମାନଙ୍କର ଫାଷ୍ଟ କମ୍ପ୍ଲେନ୍ ରହ, ସାର୍ ମୋ ଆଣ୍ଠୁ ଫୁଲି ଯାଉଛି ଏ ଜାଗାଟା, ତ ସେଟା କଣ ପାଇଁ ଫୁଲୁଛି? ଆମ ଜଏଣ୍ଟ ଫ୍ଲୁଇଡ୍ ଆମ ଦେହକୁ ଲାଗୁଛି ଯେ ଆଣ୍ଠୁଟା ଠିକ୍ରେ ଚାଲୁନି, ଲୁବ୍ରିକେସନ୍ ଠିକ୍ରେ ହଉନି। ଯଦି ଆମର ଦେଖନ୍ତୁ ଗୋଟେ ଚକାଟେ ଠିକ୍ରେ ବୁଲୁନି କି ଗୋଟେ ଲିଭରଟେ ଠିକ୍ରେ ବୁଲୁନି, ଆମେ କଣ କରୁଛେ? ଗ୍ରୀସ୍ ଦଉଛେ ତାକି ସ୍ମୁଥଲି ବୁଲୁ, ଆମ ଦେହ ସେଇ କାମଟା କରୁଛି। ତ ଆମ ଆଣ୍ଠୁକୁ ଯଦି ଲାଗୁଛି, ଆମ ଦେହକୁ ଯଦି ଲାଗୁଛି ଯେ ଆଣ୍ଠୁଟା ଠିକ୍ରେ ବୁଲୁନି, ଦେହ ସିଗ୍ନାଲ ଦବ ଯେ ଆଣ୍ଠୁ ଚାରିପଟେ ଭଲରେ ଫ୍ଲୁଇଡ୍ ସିକ୍ରେସନ ହଉ, ଭଲରେ ତେଲ ସିକ୍ରେସନ ହଉ, ଯାହାଫଳରେ ଆଣ୍ଠୁଟା ଠିକ୍ରେ ବୁଲିବ। ବୁଝିପାରିଲେ
2: ସାର ଆପଣ? ମୋର ଶେଷ ପ୍ରଶ୍ନ, ବଂଶଗତ ରୋଗ କି?
0: ଆଜ୍ଞା ଅଛି, ୟାର କିଛି ନା କିଛି
2: ସମ୍ପର୍କ ବଂଶଗତ ରୋଗ କି?
0: ୟାର କିଛି ନା କିଛି ସମ୍ପର୍କ ବଂଶଗତ ସହିତ ବି ଅଛି, ସମସ୍ତଙ୍କୁ ନହେଲେ ବି କିଛି ଲୋକଙ୍କର ଏଇଟା ଅଛି, ଜେନେଟିକ ଇନକ୍ଲିନେସନ ୟା ପ୍ରତି ଅଛି। ବାପାଙ୍କର ଦାଦାଙ୍କର କାହାର ହେଇଥିବ କି ଜେଜେବାପାଙ୍କର ଫ୍ୟାମିଲିଆଲ ଥିବ, ଯଦି ପୁଅକୁ ହେବାର ବି ଚାନ୍ସେସ ଅଛି, ତାଠୁ ଅଧିକ ଲାଇଫ ଷ୍ଟାଇଲ ଉପରେ ମ୍ୟାଟର
2: କରେ। ଆଉ ଗୋଟେ ପ୍ରଶ୍ନ, ଆପଣ ବହୁତ ସୁନ୍ଦର ଉତ୍ତର ଦେଉଛନ୍ତି, ମୋର ସେଥିପାଇଁ ପ୍ରଶ୍ନ ଗୋଟେ ଗୋଟେ ବଢିଯାଉଛି। ଅପରେସନ କରି ଆଣ୍ଠୁ ଗଣ୍ଠି ରୋଗକୁ ଭଲ କରିହବ କି?
0: ଆଜ୍ଞା ନିହାତି ଭାବେ କରିହବ। ଯଦି ଆଣ୍ଠୁ ଗଣ୍ଠି ଅପରେସନ, ତ ସାର ବହୁତ ପରର ଜିନିଷ ରହୁଛି, ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠି ଆରମ୍ଭରୁ ଖରାପ ହେବା ବେଳରୁ ଆପଣ ଯଦି ଇଗ୍ନୋର ନକରି ଡକ୍ଟରକୁ ଦେଖେଇଲେ, ୱିଥ୍ ପ୍ରପର ଏକ୍ସରସାଇଜ, ଆମେ ଠିକ୍ରେ ବ୍ୟାୟାମ କଲେ, ଠିକ୍ରେ ଖାଦ୍ୟ, ଠିକ୍ରେ ମେଡିସିନ ଖାଇକି, ସେ ଆଣ୍ଠୁକୁ ଆମେ ଯୋଉ ଏତେ ଦିନ ଅପେକ୍ଷା କରିକି ଆଣ୍ଠୁ ଖରାପ ହେଉଛି, ହୁଏତ ସେ ଖରାପ ନ ହେବାକୁ ଆମେ ବହୁତ ଦୂର ତକ ଏଡେଇ ପାରିବା। ଗଲା, ଯଦି ଆମେ ବୟସ ଇଜ୍ ନଟ୍ ଏ କଣ୍ଟ୍ରାଇଣ୍ଡିକେସନ ଫର ସର୍ଜରୀ, ଆପଣ 80 ବର୍ଷ ଲୋକ କି 90 ବର୍ଷ ଲୋକ ସେଟା ମ୍ୟାଟର କରେନି ଆପଣଙ୍କ ଲାଇଫ ଷ୍ଟାଇଲ ଉପରେ। ଆପଣ 90 ବର୍ଷରେ ଜଣେ ଲୋକ ଭାବନ୍ତୁ, ଗୋଟେ 90 ବର୍ଷରେ ଗୋଟେ ଲୋକ ସେ ଡେଲି ବିଲକୁ ଯାଉଛି, ଘାସ କାଟିକି ଆସୁଛି, 12 ଘଣ୍ଟା ଖଟିକି ଆସୁଛି, ତା ପେସେନ୍ସ ଅଛି, ସେ ସେତିକି ଷ୍ଟ୍ରଙ୍ଗ ଆଣ୍ଡ ଫିଟ୍ ଅଛି, ତାର ସର୍ଜରୀ କରିପାରିବା ନା? ଗୋଟେ 50 ବର୍ଷର ଲୋକଟେ ଅଛି, ସିଏ ଘରୁ ବାହାରକୁ ଗଲାବେଳକୁ ଧଇଁଷ ହେଇଯାଉଛି, ତାକୁ ପାଣି ଦରକାର ହେଉଛି, ସିଏ ତାକୁ ରେଷ୍ଟ ଦରକାର ହେଉଛି। ବୁଝିପାରିଲେ? ତ ବୟସଟା ମ୍ୟାଟର କରେନି, ଆପଣ କେତେ ଆକ୍ଟିଭ ଅଛନ୍ତି, ଆପଣଙ୍କ ବଡି କେତେ ଫିଟ ଅଛି, ସେଇଟା ମ୍ୟାଟର କରେ ସର୍ଜରୀ ପାଇଁ।
1: ଆମେ ଏଠି ଅନୁରୋଧ କରିବୁ ଆପଣ ଆମ କାର୍ଯ୍ୟକ୍ରମ ଶୁଣିବେ, ସାର୍ ବିସ୍ତୃତ ଭାବରେ ଆକୁ ଆଲୋଚନା କରିଛନ୍ତି ଓ ଆମକୁ ବୁଝେଇଛନ୍ତି, ଆପଣ ଆହୁରି ଅଧିକ ଜାଣିପାରିବେ ଆମ କାର୍ଯ୍ୟକ୍ରମ ଶୁଣିଲେ।

0: ଆଜ୍ଞା, ହଁ ମୁଁ ଶୁଣୁଛି, ତାପରେ ଆପଣଙ୍କ ସାଙ୍ଗେ ଗଲା କରି ରହୁଛି।
1: ଧନ୍ୟବାଦ ଧନ୍ୟବାଦ
2: ଧନ୍ୟବାଦ
0: ନମସ୍କାର।
3: ସୁସ୍ଥ ହୃଦୟ ସୁସ୍ଥ ଜୀବନର ଆଧାର।
4: ସମ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟିଆ କାର୍ଡିଆକ୍ ଏମର୍ଜେନ୍ସି ସେବା ସହିତ ଆପଣଙ୍କ ହୃଦରୋଗର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ। ଏଠାରେ କାର୍ଡିଓଲୋଜି, ଅତ୍ୟାଧୁନିକ କ୍ୟାଥଲାଭ ଏବଂ ଅଭିଜ୍ଞ CTVS ସର୍ଜନଙ୍କ ସେବା ମାଧ୍ୟମରେ ହୃଦରୋଗର ସଠିକ୍ ନିର୍ଣ୍ଣୟ ଓ ଆଧୁନିକ ଚିକିତ୍ସା ଉପଲବ୍ଧ।
3: ହୃଦରୋଗର ଉତ୍ତମ ଚିକିତ୍ସା ପାଇଁ ଭରସା କରନ୍ତୁ ସମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ। ହ୍ୟାଲୋ, ନମସ୍କାର। ନମସ୍କାର।
5: ହଁ ମ୍ୟାଡମ ନମସ୍କାର।
1: କିଏ କହୁଥିଲେ?
5: ଆଜ୍ଞା, ମୁଁ କଳାସ୍ତରୁ ପଞ୍ଚାନନ ପଟ୍ଟନାୟକ କହୁଛି।
1: ପଞ୍ଚାନନ ବାବୁ କେମିତି ଅଛନ୍ତି କହିଲେ?
5: ହଁ ମ୍ୟାଡମ ଭଲ ଅଛି ଯେ, ଆଉ ମୁଁ ତ ସକାଳୁ ଉଠିଲେ ସବୁ ଗଣ୍ଠିଆକ ବେଶୀ ପେନ୍ ହଉଛି, ଚାଲିପାରୁନି, ଉଠିପାରୁନି, ମୁଁ ଗୋଟେ ହ୍ୟାଣ୍ଡିକ୍ୟାପ୍ଟେ ବୁଝିଲି।
1: ଆଜ୍ଞା ଆଜ୍ଞା, ଆପଣ ସାର୍ଙ୍କୁ କୁହନ୍ତୁ ଆପଣଙ୍କର ସମସ୍ୟା କଣ ରହୁଛି, କଣ ଅସୁବିଧା ହଉଛି, କେବଳ ବିନ୍ଧା ହଉଛି ନା ଆପଣ କଣ ଆଉ ଜାଣିବାକୁ ଚାହୁଁଛନ୍ତି?
5: ନାଇଁ, ଗୋଡ଼ ହାତ ଯାକ ଗଣ୍ଠି ଯାକ ବେଶୀ ପେନ୍ ହଉଛି, ସକାଳୁ ଉଠି ହଉନି, ଆଉ ଦିନ ଯାକ ଯାହା ଚାଲୁ କରିକି ଜମ୍ପୁନି, ଆଉ ସକାଳୁ ଉଠି ବୋଲେ ଆଣ୍ଠୁ ଗଣ୍ଠି ଗୋଡ଼ ହାତ ସବୁ ଯାକ ପେନ୍ ହଉଛି, ବେଶୀ ଉଠି ହଉନି ଆଉ।
2: ଆଚ୍ଛା, ପଞ୍ଚାନନ ବାବୁ, ଏଇଠି ଗୋଟେ କ୍ୱେଶ୍ଚିନ୍ ପଚାରିବି ଆପଣଙ୍କୁ। ନମସ୍କାର। ଆପଣ ସକାଳୁ ଯେତେବେଳେ ଉଠୁଛନ୍ତି ଆପଣଙ୍କ ଅଣ୍ଟା ପୁରା ଟାଇଟ୍ ଲାଗୁଛି, ବେଡ୍ରେ ପୁରା ଷ୍ଟିଫ୍ ହେଇଯାଉଛି, ଉଠିବାକୁ ଅଧଘଣ୍ଟା ଘଣ୍ଟେ ଲାଗୁଛି?
5: ସାର୍ ମୁଁ ତଳେ ଶୋଉଛି, ମୁଁ ବେଡ୍ରେ ଶୋଉନି।
2: ଆଚ୍ଛା, ମାନେ ସେଇ ତଳୁ ଶୋଇକି ଉଠିଲା ବେଳକୁ ଆପଣଙ୍କୁ ବହୁତ କଷ୍ଟ ହଉଛି, ଅଣ୍ଟା ଘଣ୍ଟା ଦରଜ ହଉଛି କି?
5: ନାଇଁ, ଅଣ୍ଟା ନାହିଁ, ଖାଲି ପାଦ ଯାକ, ମୁଁ ଗୋଟେ ଭିନ୍ନ ସମୟ ହ୍ୟାଣ୍ଡିକ୍ୟାପ୍ ବୁଝିଲେ କି?
2: ଆଚ୍ଛା,
5: ମୋର ଖାଲି ପାଦ ଯାକ ଆଉ ହାତର କହୁଣି ଡେଣା।
2: ଆପଣ ଯେତେବେଳେ ଫାଷ୍ଟ ଉଠୁଛନ୍ତି ପାଦର ଫାଷ୍ଟ ଷ୍ଟେପ୍ ପକେଇଲା ବେଳକୁ ମାନେ ପୁରା ବହୁତ ପୀଡା ହଉଛି,
5: କିନ୍ତୁ
2: ଟିକେ ଚାଲିଲା ପରେ ଟିକେ ବେଟର ଲାଗୁଛି, ଏମିତି ହଉଛି କି?
5: ଟିକେ
2: ଚାଲିଲା ପରେ ଟିକେ ଫ୍ରି ଲାଗୁଛି।
5: ଏଇଟା
2: ଆପଣଙ୍କ ସାଧାରଣତଃ ଆଣ୍ଠୁ ପ୍ରୋବ୍ଲେମ କମ, ପାଦର ପ୍ରୋବ୍ଲେମ ଅଧିକା, ଯୋଉଟାକୁ ଆମେ ପ୍ଲାଣ୍ଟାର ଫାସାଇଟିସ୍ ବୋଲି କହିଥାଉ। ତା ଦ୍ୱାରା କଣ ହୁଏ ନା, ମୋ ପାଦ ତଳର ଯୋଉ ମାଂସଟା ଅଛି ନା, ସେଇଟା ଟିକେ ଅଧିକ ଟାଣି ହେଇଯାଏ, ସେଇଟା ଟିକେ ଷ୍ଟିଫ୍ ହେଇଯାଏ।
5: ମୁଁ ଯାଇଥିଲି, ଏମକେଜି ଯାଇଥିଲି, ମତେ ସାର କହିଲେ ବୋଲେ ତମର ଦେହ ଭାରି ହେଇଗଲା, ଗୋଡ ସରୁ ହେଇଗଲା, ଆଉ ସେଟା ତ ତମର ଗୋଡ।
2: ଆପଣ ଏ ଟ୍ରିଟମେଣ୍ଟ ପାଇଁ ଏଇଟା ଦେଖନ୍ତୁ, ଏଇଟା ବହୁତ ଲୋକଙ୍କୁ ହୁଏ, ଭାରି ଲୋକ ହଉ କି ପତଳା ଲୋକ ହଉ, ସେଥିରେ କିଛି ସମ୍ପର୍କ ନାହିଁ, ବୁଝିପାରିଲେ? ତ ୟାର ଟ୍ରିଟମେଣ୍ଟ ସାଧାରଣତଃ ନନ୍ ସର୍ଜିକାଲ ଥାଏ, ମାନେ ବିନା ଅପରେସନରେ ଗୋଟେ ଅଟୋମେଟିକ ଠିକ ହେଇଯାଏ, ଗୋଟେ ସେଲ୍ଫ ଲିମିଟିଂ କଣ୍ଡିସନ ବୋଲି ଆମେ ଭାଷାରେ କହିଥାଉ। ତା ମାନେ ହଉଛି ଆପଣଙ୍କର ଅଟୋମେଟିକ ବାହାରିବ, ଅଟୋମେଟିକ ଠିକ ହେଇଯିବ, ବୁଝିପାରିଲେ? ଏହାକୁ ଖାଲି ଟିକେ ରେଷ୍ଟ ଦରକାର, ଆଉ ଟିକେ ଏକ୍ସରସାଇଜ ଦରକାର। ଆପଣ ଡେଲି ଗୋଟେ କାମ କରନ୍ତୁ, ପାଦକୁ ଟିକେ ଷ୍ଟ୍ରେଚିଂ ଏକ୍ସରସାଇଜ କରନ୍ତୁ ଶୋଇଲା ପୂର୍ବରୁ।
5: ନାଇଁ ସାର, ସେ ଯୋଉ ଏକ୍ସରସାଇଜ କହୁଛନ୍ତି ସେଟା ମୋ ଦ୍ୱାରା ହଉନି ସାର, ମୁଁ ଚାଲି ପାରୁନି, ଯାଇପାରୁନି, ବୁଝିଲି?
2: ଆଜ୍ଞା,
5: ଆମର ବରହମପୁର ଯୋଉ ଗଞ୍ଜାମ ମାଲିକ ୟୁନିୟନ ନାଇଁ କି?
2: ଆଜ୍ଞା,
5: ସେଇ ଯୋଉ ମୁଁ ନାଇଟ ଡ୍ୟୁଟି କରୁଛି, ବୁଝିଲି?
2: ଆଜ୍ଞା,
5: ମୁଁ ଗୋଟେ ଭିନ୍ନ ସମୟ ହେଲେ ବି ମୁଁ ଡ୍ୟୁଟି କଥା ହଉଛି।
2: ଆଜ୍ଞା,
5: ହେଲେ ଯୋଉ ଶୋଉଛି 10:11 ଶୋଉଛି, ସକାଳ 4:00 ଉଠୁଛି, 4:00 ଧରି ଉଠୁଛି।
2: ଆଜ୍ଞା,
5: ଉଠିବା ଟାଇମଟା ମତେ ବେଶୀ ପେନ୍ ହଉଛି ଆଉ।
2: ମୁଁ ଜାଣିପାରୁଛି, ସେଟାକୁ ପ୍ଲାଣ୍ଟାର ଫାସାଇଟିସ୍ ବୋଲି କୁହନ୍ତି। ଆପଣ ଏଥିପାଇଁ ସବୁବେଳେ କଣ କରନ୍ତୁ ନା, ଦିନରେ ଗୋଟେ ନରମ ଚପଲ ୟୁଜ କରନ୍ତୁ।
5: ନାଇଁ, ଚପଲ ମୁଁ କେବେ ବି ବ୍ୟବହାର କରୁନି, ଖାଲି ପଦାଉଛି କୋଉ ଗାଁ ଗଣ୍ଡା ଯିବି ନହେଲେ ବାହାରକୁ ଯିବି, ଚପଲ ବ୍ୟବହାର କରୁଛି,
2: ନହେଲେ
5: ଚପଲ ବ୍ୟବହାର କରୁନି, ମୁଁ ତ ପଦାକୁ ଯାଉନି।
6: ବବିତା
1: ଭଉଣୀ କେମିତି ଅଛନ୍ତି?
6: ଆମେ କେମିତି ଜାଣିବା ତାର ଲକ୍ଷଣ କେମିତି?
1: ମାନେ ସେଟା ଯୋଉ ବିନ୍ଧାଟା ହେଲେ ସେମାନେ ସେଟା ବାତ ରହୁଛି ବୋଲି କେମିତି ଜାଣିବେ?
2: ଆଚ୍ଛା ଦେଖନ୍ତୁ, ବାତର ଯୋଉ ଲକ୍ଷଣ ଆପଣଙ୍କର ରହୁଛି, ଫାଷ୍ଟ ଜିନିଷ ତ ହଉଛି ଆପଣଙ୍କର ଦରଜ ହବ, ସ୍ୱେଲିଂ ହବ,
1: ଫୁଲିଯିବ,
2: ଆଣ୍ଠୁ ଫୁଲା ରହିବ, ଦରଜ ହବ, ଯେମିତି ଆପଣଙ୍କୁ ବୁଝିଲି ବସିକି ଉଠିବାଟା କଷ୍ଟଦାୟକ ରହିବ, ଚାଲିବାଟା ସାଧାରଣତଃ ଟିକେ 5-10 meters ଚାଲି ଦଉଛି, ତାପରେ ଚାଲିଲା ବେଳକୁ କଷ୍ଟ ହଉଛି, ବସିକି ଉଠିପାରୁନି, ଚକା ମାଡ଼ିକି ବସିପାରୁନି, ସିଡ଼ି ଚଢ଼ା ଉଠା କରିପାରୁନି, ଏଗୁଡ଼ା ସାଧାରଣତଃ ସିମ୍ପଟମ୍ ରହୁଛି ଯେ ଆର୍ଥରାଇଟିସ୍ର।
1: ତ ନର୍ମାଲି ଚାଲି ମାନେ ଆମେ ଯଦି ପରିଶ୍ରମ କଲେ ଚଲାବୁଲା କଲେ ଆଣ୍ଠୁ କାଟୁଛୁ, କିନ୍ତୁ ଏଇଟାରେ ଫୁଲାଟା

0: ମାସ ମାସ ଧରିକି ବର୍ଷ ବର୍ଷ ଧରିକି ଏ ପ୍ରୋବ୍ଲେମଟା ରହିବ। ଯୋଉ ବି ପେସେଣ୍ଟ ଆସୁଛି ଆମ ପାଖକୁ ସେ କେବେ କହୁନି ଯେ ସାର କାଲିଠୁ ମୁଁ ଆଣ୍ଠୁଟା ବିନ୍ଧୁଛି, ସେ କହୁଛି ସାର ମୋର 6 ମାସ ହେଲା ଆଣ୍ଠୁ ବିନ୍ଧୁଛି କିନ୍ତୁ ଭଲ ହଉନି। ଲଙ୍ଗ ଷ୍ଟାଣ୍ଡିଂ ପେନ୍, ସେଇଥିରୁ ଆପଣ ଜାଣିବେ ଯେ ଦିସ୍ ମାଇଟ୍ ବି ଆର୍ଥରାଇଟିସ୍।
1: ଜାଣିପାରିଲେ ଆପଣ?
2: ବୟସ ହେଲେ ଆଣ୍ଠୁ ଯୋଉ ପେନ୍ ହଉଛି ସେଇଟା ବି କଣ ବାତର ଲକ୍ଷଣ?
1: ବଢିଆ,
0: ଭଲ କ୍ୱେଶ୍ଚିନ୍ଟେ ପଚାରିଲେ ମା। ଦେଖନ୍ତୁ, ବୟସ ଆମର ବୟସ ହେଲେ ଯେମିତି ଆମ ଚୁଟି ଧଳା ହଉଛି, ତ ସେମିତି ଆମେ ବୟସ ହେଲେ ଆମର କାର୍ଟିଲେଜ୍ ବି ଯେତେ ଇଲାଷ୍ଟିସିଟି ଥାଏ ସେତେ ଇଲାଷ୍ଟିକ୍ ରହେନି, ଧୀରେ ଧୀରେ କମି କମି ଯାଏ। କାର୍ଟିଲେଜ୍ ଚେଞ୍ଜେସ୍ ଯେଉଁଟା ହୁଏ ସେଟା ବୟସ ହେଲେ ସମସ୍ତଙ୍କୁ ହବ, କିନ୍ତୁ ସମସ୍ତଙ୍କୁ ଆର୍ଥରାଇଟିସ୍ ହବ ବୋଲି ମାନେ ନାହିଁ। ମୋର ଦେନ୍ ଯଦି 60 ଇୟର୍ସ ଆମେ ଦେଖିବା, ଆରାଉଣ୍ଡ 40-50% ଲୋକଙ୍କୁ ଆର୍ଥରାଇଟିସ୍ ହବ, ଆଉ 40-50% ଲୋକଙ୍କୁ ଆର୍ଥରାଇଟିସ୍ ହୁଏ ନାହିଁ। ତାଙ୍କ କାର୍ଟିଲେଜ୍ ଧୀରେ ଧୀରେ ଡ୍ୟାମେଜ୍ ହୁଏ, ଇନଇଲାଷ୍ଟିକ୍ ହେଇଯାଏ, କିନ୍ତୁ ତା ମାନେ ନୁହେଁ ଯେ ତାଙ୍କୁ ଆର୍ଥରାଇଟିସ୍ ହବ। ଆପଣ ଦେଖିଥିବେ ଆମ ପୂର୍ବପୁରୁଷମାନଙ୍କର ଦାଦା କି ଜେଜେଙ୍କ ଅମଳର ସେମାନଙ୍କ ଲୋକ, ଏ ଜଷ୍ଟ ପୂର୍ବରୁ ଆମେ ଯେମିତି କଲ୍ରେ କଥା ହଉଥିଲେ, ତାଙ୍କ ଜେଜେମା ତାଙ୍କ ମା ନିଜେ 80 ବର୍ଷରେ ବି ଚାଲୁଛନ୍ତି। କାହିଁକି? କାରଣ ତାଙ୍କ କାର୍ଟିଲେଜ୍ ଭଲ ଥିବ। ବୟସ ଅଧିକ ହେଇଗଲା ମାନେ ନୁହେଁ ଯେ ଆର୍ଥରାଇଟିସ୍ଟା ନିଶ୍ଚୟ ହବ। ବୁଝିପାରିଲେ?
1: ଧନ୍ୟବାଦ। ଏବେ ଯୋଉ ଆମେ କଥା ହଉଥିଲେ ସେ କହିଲେ ଯେ ଶୀତ ହେଲେ ତାଙ୍କୁ ଅଧିକ କଷ୍ଟ ହଉଛି, ତ ତାମାନେ ଆମର ଯୋଉ ବେଦନା ଉପରେ ବା ଏଇ ଯୋଉ କଷ୍ଟ ଉପରେ ପାଣିପାଗର କିଛି ପ୍ରଭାବ ରହୁଛି?
0: ସାଧାରଣତଃ ନଥାଏ, ସାଧାରଣତଃ ସେମିତି କିଛି ପ୍ରଭାବ
1: ନଥାଏ, ପ୍ରାୟତଃ ଶୀତ ଦିନ ସେ ସମସ୍ତେ
0: କହନ୍ତି ଥଣ୍ଡା ପଡିଲେ ଟିକେ ଦେହଟା କଷ୍ଟ ହଉଛି, କାରଣ ଆମେ ଟିକେ କଣ ନା ଏନର୍ଜି ଟିକେ ଡାଉନ ହେଇଯାଏ।
1: ଯଦି ଲଙ୍ଗ ଟାଇମ ପାଇଁ ଯଦି ଆମର ବିନ୍ଧାଟା ରହୁଛି ତାପରେ ଆମେ ଜାଣିବା ଯେ ସେଟା ଆଣ୍ଠୁ ବାତକୁ ଯାଉଛି କି କଣ, ତାହେଲେ ଆମେ କେବେ ଡାକ୍ତରଙ୍କୁ ଦେଖେଇବା? କେତେ କଷ୍ଟ ହେଲେ ଆମେ ଡାକ୍ତରଙ୍କ ପାଖକୁ ଯିବା? ଏମିତି ତ ଗୋଟେ ଦିନ ବିନ୍ଧିଲେ ତ ସାଧାରଣତଃ ଯାଆନ୍ତିନି ବା ବିଲକୁଲ ଯାଆନ୍ତିନି ଡାକ୍ତରଙ୍କ ପାଖକୁ,
0: ସେମିତି କିଛି କଟ୍ ଅଫ୍ ପିରିୟଡ୍ ନାହିଁ। ଆପଣଙ୍କର ମତେ ଯେତିକି କଷ୍ଟ ହଉଛି ଆପଣଙ୍କୁ ସେତିକି କଷ୍ଟଟା ଆପଣଙ୍କ ପାଇଁ କିଛି ନ ହେଇଥାଇ ପାରେ, ଆଉ ଜଣଙ୍କ ପାଇଁ ବହୁତ କିଛି ହେଇଥାଇ ପାରେ। ତ ଯଦି ଆପଣଙ୍କୁ ଲାଗୁଛି ଯେ ଆଜି ଆଣ୍ଠୁ ବଥା ହେଲା,
1: ମାନେ ମୁଁ କହିବାର ଥିଲା ଯେ କଣ ଏମିତି ଲାଗିଲେ ଡକ୍ଟରଙ୍କୁ ନିହାତି ଭାବରେ ପଳେଇଲେ ଭଲ, ପ୍ରଥମରୁ ଆମେ ଚିକିତ୍ସାଟା କରିଦେଇ ପାରିବା?
0: ନାଇଁ, ସିମ୍ପଲ ସବୁବେଳେ ଦେଖନ୍ତୁ ଆଣ୍ଠୁ ଗଣ୍ଠି କଥା ସେମିତି ତ କିଛି ନାହିଁ କି କୋଉ ବହିରେ ବି ଲେଖା ହେଇନି ଯେ ପେନ୍ 3 ଦିନରୁ ଅଧିକ ହେଲେ ଡାକ୍ତର ଦେଖିବା ନେସେସରୀ, 5 ଦିନରୁ ଅଧିକ ହେଲେ ଡାକ୍ତର ଦେଖିବା ନେସେସରୀ, ସେମିତି ବୋଲି କିଛି ନଥାଏ। ବଟ୍ ଜିନିଷ ହଉଛି ଆପଣ ଦେଖନ୍ତୁ, ଯଦି ମତେ ଲାଗୁଛି ଯେ ପେନ୍ଟା ମାନେ ସାଧାରଣ, ଦେଖନ୍ତୁ ଆପଣ କେବେ ମାଡ଼ ହେଇଥିବ, କଣ ହେଇଥିବ, କେବେ ପବନ ଅଟକିଥିବ, ଆପଣଙ୍କୁ ଲାଗିବ ଯେ ଆରେ ପେନ୍ଟା ଏମିତି ହେଇଥିଲା, ହଁ 2 ଦିନ ହେଲେ ଠିକ ହେଇଯିବ, ଲାଗୁଛି ଏଇଟା ଠିକ ହଉନି କିନ୍ତୁ ସବୁବେଳେ ରହୁଛି, ରାତିରେ ବାରମ୍ବାର ପେନ୍ ହଉଛି କି ଦିନରେ ଅଧିକ ଟିକେ ଚାଲିଦେଲା ପରେ ପେନ୍ ହଉଛି, ତ ଏଇ ଏଇସବୁ ଜିନିଷରେ ମୋ ମତରେ ଟିକେ ଡକ୍ଟରଙ୍କୁ ଦେଖେଇବାଟା ବେଟର ରହିବ।
1: ଆପଣ ତ ପ୍ରାୟ କାରଣ ଲକ୍ଷଣ ଆଉ ଉପଚାର ବିଷୟରେ ଆମେ କଥାବାର୍ତ୍ତା କଲେ, ତଥାପି ଶେଷରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଆପଣ କଣ କହିବାକୁ ଚାହିଁବେ?
0: ଦେଖନ୍ତୁ, ଏଇଟା ଗୋଟେ ମାଇଣ୍ଡରେ ଆପଣଙ୍କୁ ରଖିବାକୁ ପଡ଼ିବ, ଅଷ୍ଟିଓ ଆର୍ଥରାଇଟିସ୍ର କ୍ୟୁର ଅଛି, ପ୍ରିଭେନ୍ସନ୍ ନାହିଁ। ତ ଏଇଟା ଗୋଟେ ନଟ୍ ଏକ୍ଜାକ୍ଟଲି ତ ମାନେ ବୟସ ଜନିତ ରୋଗ ବୋଲି କୁହାଯାଇପାରିବନି, ବଟ୍ ହଁ କିଛି ହଦ୍ ତକ୍ ଏଇଟା ଟିକେ ଓଲ୍ଡ ଏଜ୍ ପିପୁଲ୍ ମାନଙ୍କୁ ଟିକେ ଦେଖାଯାଏ। ବୁଝିପାରିଲେ? ତ ଆମେ କ'ଣ କରିପାରିବା ୟାକୁ ୟାକୁ ରୋକିପାରିବାନି, ଆମେ ଏଇଟା ହବ ଏଇଟା ରୋକିପାରିବାନି। କ'ଣ କରିପାରିବା ଆମେ? ଏ ଯୋଉ ଡ୍ୟାମେଜଟା ହଉଛି, ଯୋଉ କ୍ଷୟଟା ହଉଛି, ତାକୁ ଆମେ ସ୍ଲୋ କରିଦେଇପାରିବା, ଯାହାଫଳରେ ଯୋଉ ସର୍ଜରୀଟା ଆମକୁ ଦରକାର ପଡ଼ିବ ସେଟା ଯୋଉଟା 50 ବର୍ଷରେ ଦରକାର ହଉଛି, ହୁଏତ ଆମେ ଯଦି ଭଲରେ ରହିଲେ ସେଟା 90 ବର୍ଷକୁ ଦରକାର ପଡ଼ିବ, ହୁଏତ 90 ବର୍ଷକୁ ଆମେ ନଥାଇପାରିବା। ଭଲରେ ଖାଆନ୍ତୁ, ଏକ୍ସରସାଇଜ୍ ପାଇଁ ନିଜ ଧ୍ୟାନ ଦିଅନ୍ତୁ, ନିଜ ବଡିକୁ ଫିଟ୍ ରଖନ୍ତୁ, ସେତିକି ହେଲେ କାଫି।
1: ଆପଣ ଆସିଲେ, ଶ୍ରୋତା ବନ୍ଧୁମାନଙ୍କର ପ୍ରଶ୍ନର ଉତ୍ତର ଦେଲେ, ପରାମର୍ଶ ଦେଲେ, ତା ସହିତ ଏ ବିଷୟରେ ଅନେକ ବିସ୍ତୃତ ଭାବରେ ଆମକୁ ପ୍ରାଞ୍ଜଳିରେ ବୁଝେଇ ଦେଲେ। ଆକାଶବାଣୀ ବ୍ରହ୍ମପୁର ପରିବାର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
3: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
4: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା

0: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଅଭିମାନ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଉଷା ମଙ୍ଗେସ୍କର ଏବଂ ସାଥୀମାନେ। ଗୀତ ରଚନା ଜିତେନ୍ଦ୍ର ପଟ୍ଟନାୟକ। ସଙ୍ଗୀତ ନିର୍ଦ୍ଦେଶନା ରାଧାକୃଷ୍ଣ ଏବଂ ସରୋଜ କୁମାର।

ଏଥର ଶୁଣନ୍ତୁ ଅମର ପ୍ରେମ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀ ହେଲେ ଭିକାରୀ ବଳ। ଗୀତ ରଚନା ବୃନ୍ଦାବନ ଜେନା। ସଙ୍ଗୀତ ନିର୍ଦ୍ଦେଶନା ରାଖାଲ ମହାନ୍ତି।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଜଗା ହାତରେ ପଘା ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀମାନେ ହେଲେ ଅନୁରାଧା ପୌଡ଼ୱାଲ, ଅକ୍ଷୟ ମହାନ୍ତି ଏବଂ ସାଥୀମାନେ। ଶିଷ୍ୟାନନ୍ଦ ଦାସ କାନୁନଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅକ୍ଷୟ ମହାନ୍ତି।

ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

ଏ ଦୁନିଆରେ ଅନେକ ଲୋକ ମିଳିବେ, କେଉଁମାନେ ଆମକୁ ଭଲ ପାଇବେ, ଭଲରେ ରଖିବେ, ସମ୍ଭାଳିବେ, ଇତ୍ୟାଦି ଇତ୍ୟାଦି। କିନ୍ତୁ ମା ପରି କ'ଣ କେହି ହୋଇପାରେ? ହଁ ଶ୍ରୋତାବନ୍ଧୁ, ମାଙ୍କ ସ୍ଥାନ କେହି ନେଇପାରିବେ ନାହିଁ। ମା ଏହା କେବଳ ଗୋଟିଏ ଶବ୍ଦ ନୁହେଁ କି ଗୋଟିଏ ସମ୍ପର୍କ ନୁହେଁ, ସେ ହେଉଛି ଗୋଟିଏ ଭାବନା, ସୁରକ୍ଷା, ଆଶୀର୍ବାଦ ଓ ନିଷ୍କାମ ଭଲ ପାଇବାର ନାମ। ଏପରି ଏକ ସୁନ୍ଦର ଅନୁଭବ ସହ ଆଜିର ମାତୃ ଦିବସରେ ଆକାଶବାଣୀ ଲାଇଭ କାର୍ଯ୍ୟକ୍ରମରେ ମୁଁ ଆପଣଙ୍କ ରେଡିଓ

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ସମସ୍ତଙ୍କ ଜୀବନରେ ମାଆର ସ୍ଥାନ ଅତି ଗୁରୁତ୍ୱପୂର୍ଣ୍ଣ। ଏତେ ବଡ଼ ଦୁନିଆରେ ମାଆର ସ୍ଥାନ ପୂରଣ କରିବା କାଠିକର ପାଠ। ଶ୍ରୋତାବନ୍ଧୁ, ଆପଣ ଜୀବନରେ ଭଲ ଚାକିରିଟିଏ କଲେ କିମ୍ବା ବହୁତ ଟଙ୍କା ରୋଜଗାର କରି ଘର ଖଣ୍ଡିଏ କରିଦେଲେ, ଆଉ ସେହି ଘରର ସବୁଠୁ ସୁନ୍ଦର କୋଠରୀଟିଏ କରିଦେଲେ ଏବଂ ମାଆଙ୍କୁ ନେଇ ସେହି କୋଠରୀରେ ରଖିଦେଲେ, ଆଉ ଭାବିଲେ ଯେ ମାଆ ଏଠି ଶାନ୍ତିରେ ଖୁସିରେ ରହିଯିବେ। କିନ୍ତୁ ଆପଣ ଥରେ ଭାବନ୍ତୁ ତ, କେବେ ନିଜ ମାଆଙ୍କ ସହିତ ମିଶି ଶେଷ ଥର ପାଇଁ ଏକାଠି ଟିଭି ଦେଖିଥିଲେ ବା କେବେ ମାଆଙ୍କ ସହିତ ହସ ଖୁସିରେ କଥା ହୋଇଥିଲେ? ଏକଥା ଚିନ୍ତା କଲେ ଆପଣଙ୍କୁ ଅନେକ ଭାବିବାକୁ ପଡ଼ିବ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଗୋଟିଏ କୋଠରୀ ମାଆକୁ ଦେଇଦେଲେ କ'ଣ ସବୁ ଠିକ୍ ହୋଇଯିବ? ମାଆଙ୍କ ପ୍ରତି ରକ୍ତ ବିନ୍ଦୁର ଆପଣ ଋଣୀ। ଯିଏ ଆପଣଙ୍କୁ 9 ମାସ ନିଜ ପେଟରେ ରଖିଲା, ଜୀବନ ସାରା ନିଜ ହୃଦୟରେ ରଖିଲା, କେବେ ଚିନ୍ତା କରିଛନ୍ତି ପ୍ରକୃତରେ ସେ ମାଆର କ'ଣ ଦରକାର? ସବୁ କୋଠରୀ ତ ମାଆଙ୍କର, ତେଣୁ ତାଙ୍କ ପାଇଁ କୌଣସି ସ୍ୱତନ୍ତ୍ର କୋଠରୀର ଆବଶ୍ୟକତା ନାହିଁ। ମାଆଙ୍କୁ ସବୁବେଳେ ନିଜ ସାମ୍ନାରେ ରଖନ୍ତୁ, ତାଙ୍କ ସହିତ ଦୁଇପଦ ହସଖୁସିରେ କଥା ହୁଅନ୍ତୁ, ସାଙ୍ଗରେ ବସି ଅଳ୍ପ ସମୟ ପାଇଁ ବି ହେଉ ଟିଭି ଦେଖନ୍ତୁ। ତାଙ୍କ ପସନ୍ଦର ଚ୍ୟାନେଲ ଲଗାଇ ସେ ଯେଉଁଥିରେ ଖୁସି ହେବେ ସେହି ବିଷୟରେ କଥା ହୁଅନ୍ତୁ, ଆଉ ଯାହା ସବୁ ମାଆଙ୍କୁ ପସନ୍ଦ ସେହି କାମ କରନ୍ତୁ। ହଁ ଶ୍ରୋତାବନ୍ଧୁ, ଏତେ ବଡ଼ ଦୁନିଆରେ ମାଆଙ୍କ ପରି କେହି ନୁହନ୍ତି।

0: আচ্ছা দাসবাবু, আপনার ঘরটা 1970 তৈরি হয়েছিল, রাইট? তাহলে এই পর্যন্ত এত স্ট্রং কেমিতে আছে?
1: আরে এটা একদম সিম্পল, এবং সেইথিপাই মু সেতবেলে মোর বিশ্বাস রাখিলি এবং আজি মধ্যে চেটিনাড সিমেন্ট উপরে
2: শক্তি যাহা বর্ষ বর্ষ নহে বরং পিঢি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট 64 বর্ষর দৃঢ় মূল দুয়া। চেটিনাড সিমেন্ট, দ্য পারফেক্ট কংক্রিট চয়েস।
3: ଆଜି କେବଳ ଯେ ମାତୃ ଦିବସରେ ଆମେ ମାଆଙ୍କର କଥା ଆଲୋଚନା କରିବା, ତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ସେ କଥା ନୁହେଁ, କାରଣ ମାଆଙ୍କ ପାଇଁ ସବୁ ଦିବସ ସ୍ୱତନ୍ତ୍ର। ମାଆଙ୍କ ସହିତ ସମୟ ବିତେଇବା ପାଇଁ, ସୁଖ ଦୁଃଖ ଆଲୋଚନା କରିବା ପାଇଁ କୌଣସି ଶୁଭ ମୁହୂର୍ତ୍ତର ଅପେକ୍ଷା କରିବା ଆବଶ୍ୟକ ନାହିଁ। ଯିଏ ତାଙ୍କର ସାରା ଜୀବନ ଆମ ନାଁରେ ଲେଖିଦେଇଛନ୍ତି, ଆମ ପାଇଁ ପ୍ରତ୍ୟେକ ଦିବସ ହେଉଛି ମାତୃ ଦିବସ। ମା ସବୁବେଳେ ଆମ ପାଇଁ ସ୍ୱତନ୍ତ୍ର, ମାଆଠାରୁ ବଳି ଦୁନିଆରେ କେହି ନାହାନ୍ତି। ତାଙ୍କର କୋଳ ହିଁ ଆମ ପାଇଁ ସବୁଠାରୁ ବଡ଼ ସ୍ୱର୍ଗ, କାନ୍ଦିବା ପାଇଁ ତାଙ୍କ କାନ୍ଧଠାରୁ କୌଣସି ଭଲ ସ୍ଥାନ ନାହିଁ। ମା ଏପରି ଏକ ଦୌଲତ ଯାହାକୁ ଆମେ ନ ମାଗି ମଧ୍ୟ ପାଇଛୁ। ସେ ତ ସବୁବେଳେ ଆମ ପାଇଁ ସ୍ପେଶାଲ। ଗୋଟିଏ ପଟେ ସାରା ଦୁନିଆ ହେଲେ ଆଉ ଗୋଟିଏ ପଟେ ମା, ସେ ସବୁବେଳେ ଆମ ସହିତ ରହିଥାନ୍ତି।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଜ ସିମେଣ୍ଟ।

0: উপরে
1: শক্তি যাহা বর্ষা বর্ষা নুহে বরং পিঢি পাই রহি থাকে চেটিনাড সিমেন্ট সুপার গ্রেড সিমেন্ট 64 বর্ষর দৃঢ় মূল দুয়া চেটিনাড সিমেন্ট দ্য পারফেক্ট কনক্রিট চয়েস
2: ଏ ବର୍ଷ ଦୀପାବଳିରେ ଯାଇପାରିଲିନି କିମ୍ବା ଆର ବର୍ଷ ମାଆକୁ ସହରକୁ ନେଇ ଆସିବି ଏସବୁ କଥା ହୁଏତ ଆପଣଙ୍କ କ୍ୟାରିୟର ପାଇଁ ଠିକ୍ ଥାଇପାରେ କିନ୍ତୁ ଥରେ ଭାବନ୍ତୁ ତ ଯିଏ ଆପଣଙ୍କୁ ଆପଣଙ୍କର ଆବଶ୍ୟକତାଠାରୁ ଅଧିକ ଦେଲା ଆପଣ କ'ଣ ତାଙ୍କ ହକ୍ରୁ ଅଧା ଦେଇପାରୁଛନ୍ତି ଯାହାଙ୍କ ଜୀବନ ଧୀରେ ଧୀରେ ଢଳିବାକୁ ଯାଉଛି ଆପଣ ତାଙ୍କୁ ଆର ବର୍ଷ ପାଇଁ ପ୍ରମିସ୍ କରୁଛନ୍ତି ହୁଏତ ଆପଣଙ୍କ କ୍ୟାଲେଣ୍ଡରରେ ବର୍ଷ ପରେ ବର୍ଷ ବାକି ଥିବ କିନ୍ତୁ ମାଆଙ୍କର କ୍ୟାଲେଣ୍ଡରରେ ବର୍ଷ ସବୁ ସରି ଆସୁଛି ଆପଣଙ୍କୁ ମୋ ସୁନା କହି କହି ମାଆଙ୍କର ବାଳ ରୂପ ହୋଇଗଲାଣି ଆଗ ବର୍ଷ କିଏ ଦେଖିଛି ସେଥିପାଇଁ ଏ ବର୍ଷ ମାଆଙ୍କ ସହିତ ରୁହନ୍ତୁ ତାଙ୍କ ଖୁସିଠୁ ବଡ଼ ଖୁସି ଆଉ କିଛି ନାହିଁ ଆପଣଙ୍କୁ ଦେଖି ମାଆଙ୍କର ଆଖି ଚମକି ଉଠିବ ଏହାଠାରୁ ବଡ଼ ଦୀପାବଳି ଆଉ କ'ଣ ଆପଣଙ୍କ ପାଇଁ ଥାଇପାରେ

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ

0: 20,000 पर्यंत लाभ उठातु जहां केवल नुआ सीएनजी गाड़ी किंवा सीएनजी किट लगे सीमित समय पर उपलब्ध
1: अधिक जानवाई कल कर 1800102982।
2: ମାଙ୍କର ଗୁଣ ସବୁଠାରୁ ନିଆରା। ସେ ସମୟ ଦେଖି ଖୁବ୍ ଭଲ ଭାବରେ ରଙ୍ଗ ବଦଳାଇ ପାରନ୍ତି। ଯେମିତି ଆପଣ ଉଦାସ ହୋଇଗଲେ ସେ ଆପଣଙ୍କ ସାଙ୍ଗ ହୋଇଯାଆନ୍ତି, କୌଣସି ଭୁଲ କଲେ ବାପାଙ୍କ ପରି ଶକ୍ତ ହୋଇଯାଆନ୍ତି, ବ୍ୟସ୍ତ ହୋଇଗଲେ ବଡ଼ ଭାଇ ପରି ମୁଣ୍ଡରେ ହାତ ଦେଇଦିଅନ୍ତି। ଏମିତି ସେ ଭିନ୍ନ ଭିନ୍ନ ରୂପରେ ଆସିଥାନ୍ତି ଆପଣଙ୍କ ଆଗକୁ। ଏମିତି ଅନେକ କଥା ଯାହା ଆପଣ ଅନ୍ୟ ଆଗରେ କହିପାରନ୍ତି ନାହିଁ, ତାହା ମାଆଙ୍କ ଆଗରେ ମନ ଖୋଲି କହିଦିଅନ୍ତି। ଏହାର ଅସଲ କାରଣ ହେଲା ଆପଣଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ମା ଉପରେ ଅଛି। ଆପଣ ଜାଣନ୍ତି ଯେ ମା ଆପଣଙ୍କୁ ସବୁବେଳେ ସାହାଯ୍ୟ କରିବେ ଆଉ ଠିକ୍ ରାସ୍ତାରେ ଯିବା ପାଇଁ ବାଟ କଢ଼ାଇ ନେବେ। ଦୁନିଆରେ ସମସ୍ତ ପ୍ରକାର ସମ୍ପର୍କ ମିଶିଲେ ମଧ୍ୟ ମାଆଙ୍କ ସ୍ଥାନ କେହି ପୂରଣ କରିପାରିବେ ନାହିଁ। ମା ହେଉଛନ୍ତି ଏକ ସ୍ୱର୍ଗ ଯେଉଁଠି ସବୁବେଳେ ସ୍ନେହ ରୂପକ ନଦୀ ବହି ଯାଉଥାଏ। ମା ପାଖରେ ଥିଲେ କିଛି ବି ଦୁଃଖ କଷ୍ଟ ଜଣାପଡ଼େ ନାହିଁ, ଆଉ ମା ନିଜ ସନ୍ତାନମାନଙ୍କ ପାଖକୁ ଦୁଃଖ ଆସିବା ପୂର୍ବରୁ ନିଜେ ସବୁକୁ ବହନ କରିନେଇଥାଏ।

ଆପଣ ଏକଥା ମାଆର ବିଛଣାର ଗୋଟିଏ ଗୋଟିଏ ପରସ୍ତା ଖୋଜିଲେ ସେହି ଲୁଣ ପାଇପାରିବେ ନାହିଁ ଯାହା ମାଆର ତକିଆରେ ବହି ଶୁଖିଯାଇଥିବ। ମାଆର ଏହି ସୁଖ ଦୁଃଖର ଲୁଚକାଳୀ ଖେଳରେ ସେ ସବୁବେଳେ ହିଁ ଜିତିଯାଆନ୍ତି। ସେଥିପାଇଁ ତ କୁହାଯାଏ, ସନ୍ତାନ ନିକଟରେ ସାଧାରଣ ଆଖି ଥିଲେ ମା ପାଖରେ ଥାଏ ଦିବ୍ୟ ଦୃଷ୍ଟି, ସନ୍ତାନ ପାଖରେ ସାଧାରଣ ସ୍ନେହ ଥିଲେ ମା ପାଖରେ ଅଛି ଦିବ୍ୟ ପ୍ରେମ।

ଶେଷରେ ଏପରି ଏକ ଦିନ ଆସିଲା ଯେଉଁଦିନ ମା କୌଣସି ଏକ ବାଦଲ ପାଖକୁ ଚାଲି ଯାଇଥିଲେ। ତାଙ୍କର କୋଠରୀ ଖାଲି ହୋଇଯାଇଥିଲା। ପଣ୍ଡିତ ଆସି ଦୀପ ଜଳାଇଲେ। ମା ଯେପରି ଲଡ଼ୁ ଗୋପାଳଙ୍କୁ ଭୋଗ ଲଗାନ୍ତି ଠିକ୍ ସେହିପରି ସବୁ କରାଗଲା। ପୁଣି ପଣ୍ଡିତେ କହିଲେ ଯେ ପୂଜା ଶେଷ ହେଲା, ଯାହା ମାଗିବା କଥା ଈଶ୍ୱରଙ୍କୁ ମାଗନ୍ତୁ। କିନ୍ତୁ ପଣ୍ଡିତଙ୍କୁ ବା କିପରି ବୁଝେଇବି ଯେ ମାଆଙ୍କ ବିନା ସଂସାରରେ ସନ୍ତାନର ସ୍ଥିତି କ'ଣ? ମା ଛଡ଼ା ଅନ୍ୟ କାହାକୁ କିଛି ମାଗିବା ପାଇଁ ସନ୍ତାନର ଆବଶ୍ୟକ ହିଁ ପଡ଼େନି।

ହଁ ଶ୍ରୋତା ବନ୍ଧୁ, ମା ଏମିତି ଏକ ଅଜବ ଦୁନିଆର ରାସ୍ତାରେ ପାଦ ଦେଇ ଆଗକୁ ଆଗକୁ ଆସିଥାନ୍ତି ଯେଉଁ ଦୁନିଆରେ ସମସ୍ତେ ନିଜ ପାଇଁ ଚିନ୍ତା କରୁଛନ୍ତି, ସେ କେବଳ ଘର ପରିବାର ପାଇଁ ଚିନ୍ତା କରନ୍ତି। ମାଙ୍କର ତ୍ୟାଗ, ଭଲ ପାଇବା ଓ ପରିଶ୍ରମର ପାରିଶ୍ରମିକ କେବେ ବି କେହି ଦେଇପାରିବେ ନାହିଁ।

ଶେଷରେ ସମସ୍ତଙ୍କର ମଙ୍ଗଳ କାମନା କରି କିଛି ନୂଆ କଥା ନେଇ ଆଉ ଏକ ଦିନରେ ଆପଣଙ୍କ ନିକଟରେ ପହଞ୍ଚିବାର ପ୍ରତିଶ୍ରୁତି ଦେଇ ରହୁଛି। ମୁଁ ଆପଣଙ୍କ ରେଡିଓ ସାଥୀ ଅରୁଣା, ନମସ୍କାର।

ଶୁଣିଲେ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଖୁଦ୍ଗଜ୍ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ମହମ୍ମଦ ଅଜିଜ୍ ଏବଂ ସାଧନା ସରଗମ। ଇନ୍ଦିବରଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ରାଜେଶ ରୋଶନ।

ଫାଷ୍ଟ ଲଭ୍ ଲେଟର ଏକଥା ଚିତ୍ରର ଗୀତଟି ଆସନ୍ତୁ ଶୁଣିବା। ଗୀତଟିରେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ଏସ୍ପି ବାଲାସୁବ୍ରମଣ୍ୟମ। ଅଞ୍ଜାନଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ବାପି ଲହରୀ।

ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ବର୍ତ୍ତମାନ ହିନ୍ଦୀ କଥାଚିତ୍ରର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର ବିଜୟ। ଗୀତଟିରେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ସୁରେଶ ୱାଡେକର। ନିଟା ଫଜଲିଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଶ୍ରୀଭରୀ।

ଶେଷରେ ଆସନ୍ତୁ ଶୁଣିବା ମେରା ସାୟା ଏହି କଥାଚିତ୍ରର ଗୀତଟି। ଗୀତଟିରେ କଣ୍ଠଦାନ କରିଛନ୍ତି ଆଶା ଭୋସଲେ। ରାଜା ମେହେଦି ଅଲ୍ଲୀ ଖାନ୍ଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ମଦନ ମୋହନ।

ଏହି ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ସୋନୁ ନିଗମ ତୁଳସୀରାଣୀ ବେହେରାଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅମରେନ୍ଦ୍ର ମହାନ୍ତି।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆପଣମାନେ ବର୍ତ୍ତମାନ ଭକ୍ତିଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଶିଳ୍ପୀ ଅନୁରାଧା ପୋରୱାଲ, ଶିଳ୍ପୀ ଗାଇଛନ୍ତି ପୁରାତନ ରଚନାରୁ।

ପରବର୍ତ୍ତୀ ଶିଳ୍ପୀ ନମିତା ଅଗ୍ରୱାଲ ଅଲେଖ ବିଶ୍ୱାଳଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ରାଧାକାନ୍ତ ନନ୍ଦ।

ଏ ଗୀତଟି ସହ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପରିବେଷିତ ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏଇଠି ଆପଣଙ୍କୁ କହି ରଖୁଛୁ ଯେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ଆଜି ରାତି 10:00। କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ ଆପଣମାନେ ଶୁଣୁଛନ୍ତି 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଚାଷବାସ କଥା।
1: ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଓ ଜଳ ସଙ୍କଟ କୃଷିକ୍ଷେତ୍ର ବା ଚାଷବାସ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି। ପାରମ୍ପରିକ ଜଳସେଚନ ପଦ୍ଧତିରେ ପ୍ରଚୁର ପରିମାଣର ଜଳ ନଷ୍ଟ ହେଉଥିବା ବେଳେ ବିନ୍ଦୁ ଜଳସେଚନ ବା ଡ୍ରିପ୍ ଇରିଗେସନ୍ ଏକ କ୍ରାନ୍ତିକାରୀ ପଦ୍ଧତି ଭାବେ ଉଭା ହୋଇଛି। ଏହି ପ୍ରଣାଳୀରେ ଜଳକୁ ଅତି ସଂଯମତା ସହ ସିଧାସଳଖ ଗଛର ଚେର ପାଖରେ ପହଞ୍ଚାଇ ଯାଇପାରିବ। ତେବେ ଜାଣିବା ବିନ୍ଦୁ ଜଳସେଚନ କ'ଣ। ବିନ୍ଦୁ ଜଳସେଚନ ହେଉଛି ଏକ ଅଣୁ ଜଳସେଚନ ପଦ୍ଧତି ବା ମାଇକ୍ରୋ ଇରିଗେସନ୍ ପ୍ରୋସେସ୍। ଏଥିରେ ପ୍ଲାଷ୍ଟିକ୍ ପାଇପ୍ର ଏକ ଜାଲ ବିଛାଯାଇଥାଏ ଯେଉଁଥିରେ ଛୋଟ ଛୋଟ ଛିଦ୍ର ବା ଏମିଟର ଥାଏ। ଏହି ଏମିଟର ମାଧ୍ୟମରେ ପାଣି ଟପା ଟପା ହୋଇ ଧୀରେ ଧୀରେ ଗଛ ମୂଳରେ ପଡ଼ିଥାଏ। ଏହାଦ୍ୱାରା ମାଟିର ଆର୍ଦ୍ରତା ବଜାୟ ରହେ ଏବଂ ଜଳର ଅପଚୟ ପ୍ରାୟତଃ ହୁଏ ନାହିଁ। ବିନ୍ଦୁ ଜଳସେଚନ ପ୍ରଣାଳୀର କିଛି ମୁଖ୍ୟ ଅଂଶ ହେଉଛି ପମ୍ପସେଟ୍, ଯାହାକି ଜଳ ଉତ୍ସରୁ ପାଣି ଟାଣିବା ପାଇଁ ବ୍ୟବହାର ହୋଇଥାଏ। ତାପରେ ରହିଛି ଫିଲ୍ଟର, ପାଣିରେ ଥିବା ବାଲି କିମ୍ବା ମଇଳାକୁ ସଫା କରିବା ପାଇଁ ଯେପରି ପାଇପ୍ ଛିଦ୍ର ବନ୍ଦ ନ ହୁଏ ସେଥିପାଇଁ ବ୍ୟବହାର ହୋଇଥାଏ। ମୁଖ୍ୟ ପାଇପ୍, ଯାହାକି ପାଣିକୁ କ୍ଷେତ ପର୍ଯ୍ୟନ୍ତ ନେବା ପାଇଁ ସୁବିଧା ଯୋଗାଇଥାଏ। ଲାଟେରାଲ ପାଇପ୍, ଧାଡ଼ିଗୁଡ଼ିକରେ ବିଛା ଯାଇଥିବା ସରୁ ସରୁ ପାଇପ୍ ହେଉଛି ଲାଟେରାଲ ପାଇପ୍। ଡ୍ରିପର ବା ଏମିଟର, ଏହା ସାହାଯ୍ୟରେ ପାଇପ୍ରୁ ପାଣିକୁ ଟପା ଟପା କରି ବାହାର କରାଯାଇଥାଏ। ବିନ୍ଦୁ ଜଳସେଚନ ବ୍ୟବହାର କରିବା ଦ୍ୱାରା ଚାଷୀ ଅନେକ ଦିଗରୁ ଲାଭବାନ ହୋଇଥାନ୍ତି, ଯେପରିକି ଜଳ ସଞ୍ଚୟ। ଆମ ପାରମ୍ପରିକ ପଦ୍ଧତି ଅପେକ୍ଷା ଏଥିରେ ପ୍ରାୟ 40-70% ପର୍ଯ୍ୟନ୍ତ ଜଳ ସଞ୍ଚୟ ହୋଇଥାଏ। ପାଣି ବାଷ୍ପୀଭୂତ ହୋଇ ଉଡ଼ିଯିବା କିମ୍ବା ମାଟି ତଳକୁ ଅଦରକାରୀ ଭାବେ ଶସି ହେବାର ଭୟ ନଥାଏ। ସାର ପ୍ରୟୋଗ ଫେଟିଗେସନ, ଏହି ପଦ୍ଧତିରେ ପାଣି ସହିତ ତରଳ ସାର ମିଶାଇ ଗଛକୁ ଦିଆଯାଇପାରେ, ଏହାକୁ ଫେଟିଗେସନ କୁହାଯାଇଥାଏ। ଏହାଦ୍ୱାରା ସାର ସିଧାସଳଖ ଗଛର ଚେର ପାଖରେ ପହଞ୍ଚେ, ଯାହା ସାରର କାର୍ଯ୍ୟଦକ୍ଷତା ବଢ଼ାଇଥାଏ। ତାହାପରେ

0: ରହିଲା ତୃଣକ ନିୟନ୍ତ୍ରଣ। ପାଣି କେବଳ ଗଛ ମୂଳରେ ପଡୁଥିବାରୁ ବାକି ଜାଗା ଶୁଖିଲା ରହେ, ଫଳରେ ଅନାବନା ଘାସ ବା ତୃଣକ ବଢ଼ିବାର ସୁଯୋଗ ପାଆନ୍ତି ନାହିଁ। ମୃତ୍ତିକା ସଂରକ୍ଷଣ, ଅଧିକ ପାଣି ମଡ଼ାଇବା ଦ୍ୱାରା ମାଟିର ଉପର ସ୍ତର ଧୋଇଯିବାର ଭୟ ଥାଏ, ଯାହାକୁ ଆମେ ସଏଲ୍ ଇରୋସିନ୍ ବୋଲି କହିଥାଉ। କିନ୍ତୁ ଏହି ବିନ୍ଦୁ ଜଳସେଚନରେ ମୃତ୍ତିକା ସଂରକ୍ଷଣ ହୋଇଥାଏ। ଅଧିକ ଅମଳ, ଗଛକୁ ଆବଶ୍ୟକ ମୁତାବକ ସନ୍ତୁଳିତ ପରିମାଣରେ ପାଣି ଓ ସାର ମିଳୁଥିବାରୁ ଗଛ ଶୀଘ୍ର ବଢ଼େ ଓ ଅମଳ ପ୍ରାୟ 30 ଶତକଡ଼ାରୁ 50 ଶତକଡ଼ା ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ବିଲରେ ପାଣି ମଡ଼ାଇବା ପାଇଁ ଦିନସାରା ଶ୍ରମିକ ରହିବା ଆବଶ୍ୟକ ପଡ଼େ ନାହିଁ, କେବଳ ବଲ୍ବ ଖୋଲିଦେଲେ ନିଜେ ନିଜେ ଜଳସେଚନ ହୋଇଯାଇଥାଏ, ଯାହାକି ଆମର ଶ୍ରମିକ ଖର୍ଚ୍ଚ ମଧ୍ୟ ହ୍ରାସ କରିଥାଏ। ଯଦିଓ ଏହା ସବୁ ପ୍ରକାର ଚାଷ ପାଇଁ ବ୍ୟବହାର କରାଯାଇପାରିବ, ତା ବାଦେ କିଛି ନିର୍ଦ୍ଦିଷ୍ଟ ଫସଲରେ ଏହାର ଫଳାଫଳ ଅତି ଅଧିକ, ଯେପରିକି ଫଳ ଚାଷରେ ଆମେ ଆମ୍ବ, ପିଜୁଳି, ଲେମ୍ବୁ, କଦଳୀ ଓ ଅମୃତଭଣ୍ଡାରେ ପ୍ରୟୋଗ କରିପାରିବା। ତା ସହିତ ବିଲାତି, ବାଇଗଣ, ଲଙ୍କା, କାକୁଡ଼ି, କଲରା ଏବଂ କୋବି ଚାଷରେ ଏହା ଅଧିକ ଫଳ ଦେଇଥାଏ। ଅର୍ଥକାରୀ ଫସଲ ଯେପରିକି ଆଖୁ ଓ କପା, ମସଲା ଜାତୀୟ ଫସଲ, ଏହିସବୁ ଚାଷ ପାଇଁ ବିନ୍ଦୁ ଜଳସେଚନ ବ୍ୟବହାର କଲେ ଆମକୁ ଅଧିକ ଫଳ ମିଳିଥାଏ। ଓଡ଼ିଶାର ପଶ୍ଚିମାଞ୍ଚଳ କିମ୍ବା ଉଚ୍ଚ ଜମି ଯେଉଁଠାରେ ଜଳର ଅଭାବ ଥାଏ, ସେଠାରେ ବିନ୍ଦୁ ଜଳସେଚନ ଏକ ବରଦାନ। ପ୍ରତି ବୁନ୍ଦା ପାଣିରେ ଅଧିକ ଫସଲ, ମୋର୍ କ୍ରପ୍ ପର୍ ଡ୍ରପ୍, ଲକ୍ଷ୍ୟକୁ ପୂରଣ କରିବା ପାଇଁ ଏହି ଆଧୁନିକ ଜଳସେଚନ ପଦ୍ଧତି ଆପଣାଇବା ଆଜିର ସମୟରେ ଅତି ଆବଶ୍ୟକ। ଏହା କେବଳ ପରିବେଶର ସୁରକ୍ଷା କରେ ନାହିଁ, ବରଂ ଚାଷୀର ଆର୍ଥିକ ଅବସ୍ଥାରେ ମଧ୍ୟ ସୁଧାର ଆଣିଥାଏ।
1: ଶୁଣିଲେ ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆସନ୍ତୁ ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ। ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ସେମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଘର ଘରଣୀ।

0: ସରକାର ଓ ବିଭିନ୍ନ ସଂଗଠନ ଅନେକ ପଦକ୍ଷେପ ନେଉଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡ଼ି କେନ୍ଦ୍ର ଓ ମହିଳା ସଭା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଗ୍ରାମସଭାମାନଙ୍କରେ ଆଇନ ସମ୍ପର୍କିତ ଆଲୋଚନା ମହିଳାମାନଙ୍କୁ ସଚେତନ କରିପାରେ। ସେହିପରି ସ୍କୁଲ ଶିକ୍ଷା ମଧ୍ୟ ଏଥିପାଇଁ ଗୁରୁତ୍ୱ ଭୂମିକା ଗ୍ରହଣ କରେ।
1: ଆମେ ରହୁଥିବା ପରିବାର ଓ ଆମ ସମାଜର ମନୋଭାବର ପରିବର୍ତ୍ତନ ଆବଶ୍ୟକ। ଆମ ସମାଜର ପୁରୁଷମାନେ ମହିଳାମାନଙ୍କୁ ଯଥେଷ୍ଟ ସମ୍ମାନ ଓ ସମର୍ଥନ ଦେବା କଥା। ପୁରୁଷମାନଙ୍କୁ ତାଳ ଦେଇ ମହିଳାମାନେ ମଧ୍ୟ ସାହସ ଓ ଆତ୍ମବିଶ୍ୱାସର ସହ ନିଜ ଅଧିକାର ପାଇଁ ଆଗକୁ ଆସିବାର ଆବଶ୍ୟକତା ରହିଛି।
0: ହଁ ଭଉଣୀ, ସରକାର ଯଦି ଗ୍ରାମାଞ୍ଚଳମାନଙ୍କରେ ନିୟମିତ ଶିବିର, ମହିଳାଙ୍କ ଆଇନ ସଚେତନତା କାର୍ଯ୍ୟକ୍ରମ ଓ ମାଗଣା ଆଇନ ପରାମର୍ଶ କେନ୍ଦ୍ରମାନ ସ୍ଥାପନ କରନ୍ତି, ତେବେ ମହିଳାମାନଙ୍କ ଆଇନ ସଚେତନତା ସମସ୍ୟାର ସମାଧାନ ହୋଇପାରନ୍ତା। ଏହା ମହିଳାମାନଙ୍କୁ ନ୍ୟାୟ ଓ ସୁରକ୍ଷା ଦେବାରେ ଉପକାରୀ ହୁଅନ୍ତା। ଏଣୁ ଆମ ଭଉଣୀମାନେ ବର୍ତ୍ତମାନ ଶିକ୍ଷିତ ହୁଅନ୍ତୁ, ସାହସିକ ହୁଅନ୍ତୁ, ଆତ୍ମବିଶ୍ୱାସର ସହିତ ଅଣ୍ଟା ଭିଡ଼ି ନିଜର ଆଇନଗତ ଅଧିକାରକୁ ସାବ୍ୟସ୍ତ କରନ୍ତୁ।
1: ତେବେ ଚାଲନ୍ତୁ ଭଉଣୀ, ଏହି ଗ୍ରାମାଞ୍ଚଳରେ ମହିଳା ଆଇନ ସଚେତନତା ବିଷୟରେ ସାକ୍ଷାତକାର ଶୁଣିବା। ମହିଳାଙ୍କ ଆଇନଗତ ବିଭିନ୍ନ ଅଧିକାର ବିଷୟରେ ଆମ ଭଉଣୀ ଆଡଭୋକେଟ୍ ମୀନାକ୍ଷୀ ପାତ୍ର କଣ କହୁଛନ୍ତି, ଚାଲନ୍ତୁ ଶୁଣିବା।
2: ମ୍ୟାଡାମ ନମସ୍କାର।
3: ନମସ୍କାର।
2: ଆପଣଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ଘର ଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ।
3: ଧନ୍ୟବାଦ ମ୍ୟାଡାମ।
2: ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
3: ମୁଁ ଶ୍ରୀମତୀ ମୀନାକ୍ଷୀ ପାଢ଼ୀ, ପେଶାରେ ଜଣେ ଆଇନଜୀବୀ, ନବରଙ୍ଗପୁର ବାର୍ରେ ପ୍ରାକ୍ଟିସ୍ କରେ।
2: ଧନ୍ୟବାଦ ମ୍ୟାଡାମ। ଆଜି ଆମର ବିଷୟବସ୍ତୁ ରହିଛି ଗ୍ରାମାଞ୍ଚଳରେ ମହିଳା ଆଇନ ସଚେତନତା ସମ୍ପର୍କରେ। ସେ ସମ୍ପର୍କରେ ଆଜି କିଛି ଆଲୋଚନା କରିବା। ସାଧାରଣତଃ ଗ୍ରାମାଞ୍ଚଳରେ ରହୁଥିବା ମହିଳାମାନଙ୍କ ପାଇଁ ଆଇନ ସଚେତନତା କାହିଁକି ଆବଶ୍ୟକ?
3: ଆପଣ ଭଲ ପ୍ରଶ୍ନଟିଏ ପଚାରିଛନ୍ତି। ଆମେ ତ ସବୁବେଳେ ସହରାଞ୍ଚଳ ବିଷୟରେ କଥା ହଉଛେ ଯେ ସହରାଞ୍ଚଳରେ ଆଇନର କଣ ସଦୁପଯୋଗ ହଉଛି, କେମିତି ଦରକାର ହୁଏ। ଆଜି ଆମେ କଥା ହେବା ଗ୍ରାମାଞ୍ଚଳରେ ମହିଳାମାନଙ୍କୁ କେମିତି ଆମେ ଆଇନର ସଚେତନତା କରାଇ ପାରିବା, କଣ ଦରକାର ମହିଳାମାନଙ୍କ ପାଇଁ। ଦେଖନ୍ତୁ, ଆମର ଓଡ଼ିଶା ହଉଛି ଗୋଟେ ଗ୍ରାମାଞ୍ଚଳ ରାଜ୍ୟ କୁହାଯିବ ଯାହାକୁ। ଓଡ଼ିଶାରେ ବହୁତ ଗ୍ରାମାଞ୍ଚଳ ଅଛି। ଆମେ ଭାରତ ରାଜ୍ୟକୁ ଯିବାନି, ଆମେ ଆମ ଓଡ଼ିଶା ବିଷୟରେ ହିଁ ଚିନ୍ତା କରିବା ପ୍ରଥମେ। ଆମ ଓଡ଼ିଶାରେ ଯେଉଁ ଗ୍ରାମାଞ୍ଚଳରେ ମହିଳାମାନେ ରହୁଛନ୍ତି, ଆଜି ବି ସେମାନେ ଆଇନର ବିଷୟରେ ଜାଣିନାହାନ୍ତି। କେଉଁ ପ୍ରକାର ଆଇନ କଣ ପାଇଁ ଅଛି, ମହିଳାମାନଙ୍କୁ କୋଉ କୋଉ ଆଇନର ସାହାଯ୍ୟ ମିଳିପାରୁଛି, ସେ ମହିଳାମାନଙ୍କୁ ଆମେ ନିଶ୍ଚୟ ସେ ସଚେତନା ବିଷୟରେ ଜଣାଇବା ଦରକାର। ଗ୍ରାମାଞ୍ଚଳରେ ମହିଳାମାନେ ରହୁଛନ୍ତି, ସେମାନେ ବହୁତ ଅଶିକ୍ଷିତ ଥାନ୍ତି, ପାଠ ପଢିନାହାନ୍ତି, ସେମାନଙ୍କୁ ଆଇନ ବିଷୟରେ କିଛି ଜଣା ନଥାଏ। ବର୍ତ୍ତମାନ ଆମର କେନ୍ଦ୍ର ସରକାର କୁହନ୍ତୁ କି ଆମ ରାଜ୍ୟ ସରକାର କୁହନ୍ତୁ, ଆମର ଆଇନ ବିଷୟରେ ସେମାନଙ୍କୁ ଜଣାଇବା ପାଇଁ, ଗ୍ରାମାଞ୍ଚଳକୁ ଜଣାଇବା ପାଇଁ ବହୁତ କିଛି ସୁବିଧା ସୁଯୋଗ କରିଦେଇଛନ୍ତି।
2: ଯୌତୁକ ନିଷେଧ ଆଇନ କଣ ଏବଂ ଏହାର ଉଦ୍ଦେଶ୍ୟ କଣ?
3: ଭଲ କଥା ପଚାରିଛନ୍ତି ଭଉଣୀ। ଯୌତୁକ ଦବା ନବା ଏବଂ ଯେଉଁମାନେ ବି ସେଥିରେ ସାମିଲ ହେଉଛନ୍ତି, ଦୁଇ ଜଣ ଯାକ ସେଥିରେ ଦୋଷୀ, ତା ଉପରେ ଆଇନ ଅଛି ଆମର, ଯାହା 144 ଆକ୍ଟ ରହିଥାଏ ଡାଉରୀ ବିଏନ୍ଏସ୍ ରେ, ତାହା ଚେଞ୍ଜ ହେଇଗଲାଣି। ଯୌତୁକ ନିଷେଧ ଆଇନ କହିଲେ ଯାହା ବୁଝାଯାଏ, ଯୌତୁକ ଆମେ ବନ୍ଦ କରିବା, ଆମେ ଦବା ନାହିଁ କି ନେବା ନାହିଁ, ତାହା ହେଇଥାଏ ଯୌତୁକ ନିଷେଧ ଆଇନ। ଯଦି ଜଣେ ଯୌତୁକ ମାଗୁଛି, ସେ ଆଇନ ଅନୁସାରେ 3 ବର୍ଷ ଦଣ୍ଡିତ ହେଇଥାଏ।
2: ଗୃହହିଂସା ବିରୋଧୀ ଆଇନ ମହିଳାଙ୍କୁ କେମିତି ସୁରକ୍ଷା ଦେଉଛି ଏବଂ ଏହା ବିଭିନ୍ନ ସ୍ଥଳରେ, ପୁଣି ଅନେକ ପ୍ରକାର ଯୋଉ ପରିବାରରେ ବା ଅନେକ ସ୍ଥାନରେ ଯୋଉ କାମ ସ୍ଥଳରେ ଯୌନ ଉତ୍ପୀଡନ ବିରୋଧୀ ଆଇନ କଣ, ଏହା ସମ୍ପର୍କରେ ମଧ୍ୟ କୁହନ୍ତୁ।
3: ହଁ, ଦେଖନ୍ତୁ, ଆପଣ ପଚାରିଲେ, ଆମର ପ୍ରଥମେ ରହିଲା ଡୋମେଷ୍ଟିକ ଭାଇଲେନ୍ସ, ଯାହା କହୁଛନ୍ତି ଗୃହ ହିଂସା ବିରୋଧୀ ଆଇନ। ଡୋମେଷ୍ଟିକ ଭାଇଲେନ୍ସ ଆକ୍ଟ ଅନୁସାରେ ଯାହା ଘରେ ଗୋଟେ ମହିଳାଟି ଅତ୍ୟାଚାର ସହିଥାଏ, ସେ ଯେଉଁ ପ୍ରକାର ଅତ୍ୟାଚାର ହେଇଥାଉ, ତାକୁ କିଛି ଶାରୀରିକ ଅତ୍ୟାଚାର ହଉ, ମାନସିକ ଅତ୍ୟାଚାର ହଉ, କି ଟଙ୍କା ପଇସାରେ ବି ଅତ୍ୟାଚାର କରାଯାଏ, ଯେମିତି ତାକୁ କୁହାଯାଏ ତୋ ଘରୁ ପଇସା ଆଣିନୁ, ସେଗୁଡା ଗୋଟେ ମାନସିକ ଅଶାନ୍ତି ଦେଇଥାନ୍ତି, ସେଇଟା ବି ଡୋମେଷ୍ଟିକ ଭାଇଲେନ୍ସ ଆକ୍ଟ ଯାଇଥାଏ। ଡୋମେଷ୍ଟିକ ଭାଇଲେନ୍ସ ଆକ୍ଟରେ ତାହା ପାଇଁ ବି ଦଣ୍ଡିତ ହେବାକୁ ପଡିଥାଏ, 5 ବର୍ଷ 7 ବର୍ଷ ଦଣ୍ଡିତ ହେବାକୁ ପଡିଥାଏ। ଶାଶୁଘରେ କୁହନ୍ତୁ କି ମା ବାପା ଘରେ ମଧ୍ୟ ଯଦି ଗୋଟେ ଝିଅଟେ, ନହେଲେ ହୁଏତ ବୃଦ୍ଧା ପିତାମାତା ବି ରହିଥାନ୍ତି, ଯଦି ସେମାନଙ୍କ ଯଦି ତାଙ୍କର ପୁଅ ଝିଅ କି ବୋହୁ କି ତାଙ୍କ ଉପରେ ଅତ୍ୟାଚାର କରେ, ତାହା ବି ଆମର ଡୋମେଷ୍ଟିକ ଭାଇଲେନ୍ସ ଆକ୍ଟରେ ଯାଇଥାଏ। ଆପଣ ପଚାରିଲେ ସୁରକ୍ଷା କେମିତି ଦେବା, ଯଦି ସିଏ ଆସିଲା ଆମକୁ କୋର୍ଟର ଦ୍ୱାରସ୍ଥ ହବ, ଆଇନର ଦ୍ୱାରସ୍ଥ ହବ, ତାହା ପାଇଁ ଡିଏଲ୍ଏସ୍ ତରଫରୁ, ଡିଷ୍ଟ୍ରିକ୍ଟ ଲିଗାଲ ଏଡ୍ ସର୍ଭିସ ତରଫରୁ ଆମର ଫ୍ରଣ୍ଟ ଅଫିସ ଅଛି, ଯୋଉଠିକି ସିଏ ବିନା ଡରରେ

0: ବିନା ପଇସା ଖର୍ଚ୍ଚରେ କୋର୍ଟରେ ବିନା ଓକିଲରେ ମଧ୍ୟ ସେ ଆସିକି ନିଜର ଆବେଦନ ଦେଇପାରିବ। ସେ ପୋଲିସ ଷ୍ଟେସନ ଯାଇକିରି ମଧ୍ୟ ନିଜର କମ୍ପ୍ଲେନ୍ ଦେଇପାରିବ। ଆମର ଡୋମେଷ୍ଟିକ ଭାଇଲେନ୍ସରେ ଆମେ ଓଡିଶା ଲୋକ ମଧ୍ୟ ଯାଇକି ଆମେ ତାକୁ ଯଦି ସାହାଯ୍ୟ କରିବା, ଯଦି ଆମେ ଦେଖୁଛେ ଆମ ପଡିଶାରେ କୌଣସି ଲୋକ ଅତ୍ୟାଚାରିତ ହଉଛି ସିଏ, ତ ଆମେ ତା ସପକ୍ଷରେ ଯାଇକି ତାକୁ ନେଇକି ପୋଲିସ ପାଖରେ କମ୍ପ୍ଲେନ୍ କରିପାରିବା, ତାକୁ ଆମେ ସେଇ ପ୍ରକାର ସୁରକ୍ଷା ଦେଇପାରିବା। ଗ୍ରାମାଞ୍ଚଳରେ ତ ଏହା ବହୁତ କିଛି ହେଇଯାଏ, ଯେଉଁମାନେ କି ଗ୍ରାମାଞ୍ଚଳରେ ଲୋକମାନେ ଆଇନ ବିଷୟରେ ଜାଣିନଥାନ୍ତି ତା ଉପରେ ଅତ୍ୟାଚାର କରିଥାନ୍ତି। ଯଦି ଗ୍ରାମାଞ୍ଚଳର ଲୋକଙ୍କୁ ଆମେ ଏ ବିଷୟରେ ସଚେତନତା କରିପାରିବା, ପ୍ରତି ଆୱାରନେସ୍ କ୍ୟାମ୍ପରେ ଯାଇକିରି ନହେଲେ ଗ୍ରାମକୁ ଯାଇକି ଆମେ ଏମାନେ ସେମାନଙ୍କୁ ବୁଝେଇ ପାରିବା, ତ ଆମେ ନିଶ୍ଚୟ ଗ୍ରାମାଞ୍ଚଳରେ ବି ଏହି ପ୍ରକାର କୁନୀତି କୁପରିମାଣକୁ କୁସଂସ୍କାରକୁ ଦୂରେଇ ପାରିବା। ମ୍ୟାଡାମ ପଚାରିଲେ ୱାର୍କ ପ୍ଲେସ୍ ସେକ୍ସୁଆଲ ହାରାସମେଣ୍ଟ ଯାହା କୁହାଯାଏ, ୱାର୍କ ପ୍ଲେସ୍ରେ ହାରାସମେଣ୍ଟ କରାଯାଏ। ଦେଖନ୍ତୁ ଆଜିକାଲି ସବୁ ମହିଳା ସ୍ୱାବଲମ୍ବୀ, ସମସ୍ତେ ଚାକିରି କରନ୍ତି, ତାର ଦୁର୍ବଳତାକୁ ପୁରୁଷମାନେ ତାର ଫାଇଦା ଉଠାଇଥାନ୍ତି। ତାର କାର୍ଯ୍ୟକ୍ଷେତ୍ରରେ ପୁରୁଷ ହଉ କି ତାର ଉପର ଅଫିସର ମହିଳା ଥିଲେ ତାର ଫାଇଦା ଉଠାଇବାକୁ ଚେଷ୍ଟା କରନ୍ତି, କିମ୍ବା ତାକୁ ଟଚ୍ କଲା, ଛୁଇଁଲା କି ତାକୁ କୌଣସି ପ୍ରକାର ବ୍ୟାଡ୍ ବିହେଭ୍ କଲା, ତ ଏହା ହଉଛି ଆମର ହାରାସମେଣ୍ଟ, ମାନେ ୱାର୍କ ପ୍ଲେସ୍ରେ ତା ପ୍ରତି ହାରାସମେଣ୍ଟ ହଉଛି। ଯଦି ସେହି କ୍ଷେତ୍ରରେ କଣ ହୁଏ, ପ୍ରତ୍ୟେକ ୱାର୍କ ପ୍ଲେସ୍ରେ ଯୋଉଠି ଆଜି 10 ମହିଳାରୁ ଅଧିକ କାମ କରୁଛନ୍ତି, ତ ସେଇଠି ଗୋଟେ କମିଟି ତିଆରି ହେଇଥାଏ ମ୍ୟାଡାମ। ସେଇ କମିଟିରେ ଆମର ଜଣେ ଚେୟାରମ୍ୟାନ ରହିଥାନ୍ତି, ତାଙ୍କର 4 ମେମ୍ବର ରହିଥାନ୍ତି। ମହିଳାଟି ତାର କର୍ମସ୍ଥଳୀରେ ତା ପ୍ରତି ଅତ୍ୟାଚାର କରାଯାଉଛି, ତ ସେ ପ୍ରଥମେ ସେଇଠି କମ୍ପ୍ଲେନ୍ କରିପାରିବ। ସେ କମ୍ପ୍ଲେନ୍ କଲେ ସେ କମ୍ପ୍ଲେନ୍କୁ ସେମାନଙ୍କର କମିଟିରେ ଆଣି ଯେଉଁ ବ୍ୟକ୍ତି ଉପରେ ସେ କମ୍ପ୍ଲେନ୍ ଦେଇଛି ସେ ବିଷୟରେ ତାକୁ ଡାକିକି ପ୍ରଥମେ ବୁଝାମଣା କରାଯିବ, ନହେଲେ ଆଇନର ସାହାଯ୍ୟ ନିଆଯିବ। ପ୍ରତ୍ୟେକ ଗ୍ରାମକୁ ଯାଇକି ଆମମାନେ ସେମାନଙ୍କୁ ଆୱାରନେସ୍ କ୍ୟାମ୍ପ କରୁଛୁ, ସେମାନଙ୍କୁ ଆଇନ ବିଷୟରେ ଜଣାଉଛୁ, ସଚେତନ କରିପାରିଛନ୍ତି, ସୁଦୃଢ କରିପାରିଛନ୍ତି, ସଶସ୍ତ୍ର ନାରୀ ଶକ୍ତି ବଢାଇ ପାରିଛନ୍ତି। କିନ୍ତୁ ଆଉ କେତେ ମହିଳା ଅଛନ୍ତି ଯେଉଁମାନେ ଆଜି ବି ଅଜ୍ଞ ଅଛନ୍ତି?
1: ଯଦି ଆଇନ ସଚେତନତା ଅଭାବ ହୁଏ ତେବେ ତାର କୁପରିଣାମ କଣ ହେବ?
0: ପ୍ରଥମେ ଦରକାର ଆମର ପରିବାର। ଆଜିକାଲି ସମସ୍ତଙ୍କର ଦେଖିବେ ଆଉ କୋଉଠି ଯୌଥ ପରିବାର ନାହିଁ, ସବୁ ଏକାକି ପରିବାର ହେଇଯାଇଛନ୍ତି। ଯଦି ପରିବାରରେ ସମସ୍ତେ ଭାଇ ଭଉଣୀ ବାପା ମା ଜେଜେମା ଜେଜେବାପା ମିଶିକି ରହିଥାନ୍ତି, ତାହେଲେ ସେଠି ଜଣଙ୍କର ଉପଦେଶ ସବୁବେଳେ କାମକୁ ଦେଇଥାଏ। ଯେହେତୁ ଆଜିକାଲି ପରିବାରରେ ଜଣେ ଏକାକି ପରିବାର ହେଇଯାଇଛନ୍ତି ବାପା ମା ପିଲାଟି, ତ ପରିବାରରେ ସେମାନଙ୍କୁ କୌଣସି ପ୍ରକାର ସୁବିଧା ସହଯୋଗ କି ଉପଦେଶ ମିଳୁନି, ଯଦ୍ୱାରା କି ପରିବାରରେ ସେମାନେ କଣ କଲେ ଆମ ପରିବାର ଭଲ ରହିବ ତାହା ଜାଣିପାରୁନାହାନ୍ତି, ଯଦ୍ୱାରା ସେମାନେ ସମାଜଠୁ ବି ଦୂରେଇ ଯାଉଛନ୍ତି। ଦୂରେଇ ରହିକି ନିଜକୁ ସବୁବେଳେ ଅନ୍ଧବିଶ୍ୱାସର କୁପରିମାଣ ସେମାନେ ଭୋଗୁଛନ୍ତି। ଯାହା କହିଲେ କୁପରିମାଣ କେମିତି ହଉଛି, ପ୍ରଥମ କଥା ଆଜି ରହିଲାଣି ପାଠର ଅଜ୍ଞ ଥିଲେ କି ଆଇନର ଅଜ୍ଞ ଥିଲେ ବି ମୋବାଇଲ ଦ୍ୱାରା ସେମାନେ ଆହୁରି ଅଜ୍ଞ ହେଇଯାଇଛନ୍ତି। ସମାଜ ସେମାନଙ୍କୁ ଶିଖଉଛି ପ୍ରତ୍ୟେକ ଆୱାରନେସ୍ କ୍ୟାମ୍ପ କରିକି କେମିତି ତମେ ସମାଜରେ ଗୋଟେ ଭଲ ମଣିଷ ହେଇପାରିବ, ମୋବାଇଲରେ କେମିତି ଭଲ ଶିକ୍ଷା କରିପାରିବ। ତାପରେ ଏସବୁ ଦ୍ୱାରା କଣ ଆଇନର ସହିତ ତାର କୁପରିମାଣ କଣ କହୁଛନ୍ତି, ସେମାନେ ଆଇନକୁ ନିଜ ହାତକୁ ନେଇ ଯାଉଛନ୍ତି। ଆଜିକାଲି ଦେଖୁଥିବେ ବହୁତ ଆମର କେସ୍ ଗୁଡାକ ଗ୍ରାମ ଗୁଡାରେ ଛୋଟ ଛୋଟ ପିଲା ଗୁଡାକ ବି ହତ୍ୟା ରେପ୍ କେସ୍ ଅପରାଧରେ ଜଡିତ ହେଇଯାଉଛନ୍ତି, ଯେହେତୁ ସେଇଟା ଏମାନଙ୍କର ପରିବାରର ଅଭାବ, ବାପା ମାଙ୍କର ସ୍ନେହ ଆଦରର ଅଭାବ, ସମାଜର ବିଷୟରେ ଜାଣିବା ଅଭାବ, ଶିକ୍ଷା ବି ପାଇପାରୁନାହାନ୍ତି। ପ୍ରତ୍ୟେକ କ୍ଷେତ୍ରରେ ରହୁଛି ଶିକ୍ଷାର ଅଭାବ, ଯେହେତୁ ସେମାନେ ଶିକ୍ଷା ଜାଣିନାହାନ୍ତି, ସ୍କୁଲ ଯାଉନାହାନ୍ତି, ପାଠ ପଢୁନାହାନ୍ତି, ନିଶ୍ଚୟ କ୍ରାଇମ କରିବାକୁ ବାଧ୍ୟ ହେଉଛନ୍ତି।
1: ତେବେ ପଞ୍ଚାୟତର ଭୂମିକା ଏତେ କେମିତି ରହିଛି?
0: ଆମେ ଦେଖୁଛୁ ଆଜି ବି ଦେଖୁଛୁ ପ୍ରତ୍ୟେକ ଗ୍ରାମାଞ୍ଚଳରେ ଯଦି ଗୋଟେ ପୁଅ ଝିଅ କି ଗୋଟେ ଫ୍ୟାମିଲିର କିଛି ବି ଦୋଷ କରିଛନ୍ତି, ଯଦି ଭୁଲ ହେଇଛି, ତ ସେଇ ଗ୍ରାମରେ ଗୋଟେ ପଞ୍ଚାୟତ ଡକାଯାଏ। ପଞ୍ଚାୟତରେ ସେମାନେ ଭଦ୍ର ବ୍ୟକ୍ତିମାନେ ଥାଆନ୍ତି, 5 ସେମାନେ ବସି ତାଙ୍କ ଗ୍ରାମର କଥାଟାକୁ ସେମାନେ ଫଇସଲା କରିଥାନ୍ତି, ଯଦ୍ୱାରା କି ପଞ୍ଚାୟତର ଭୂମିକା ରହୁଛି ସେମାନଙ୍କୁ ପୁଣି ଭଲ ବାଟରେ ଦେଖେଇବା, ଆଇନ କଣ, ନ୍ୟାୟ କଣ, ଅନ୍ୟାୟ କଣ ସେମାନଙ୍କୁ ଶିଖେଇବା। ତ ପଞ୍ଚାୟତର ଭୂମିକାରେ ସେମାନଙ୍କର ଯାହା ସରପଞ୍ଚ ଥାନ୍ତି ସେମାନେ ସେମାନଙ୍କୁ ସେ ବିଷୟରେ ଶିକ୍ଷା ବିଷୟରେ ସଚେତନ କରାଇଥାନ୍ତି।
1: ଗ୍ରାମାଞ୍ଚଳରେ ଆଇନ ସଚେତନତା ପାଇଁ କେଉଁ ପ୍ରକାରର କାର୍ଯ୍ୟକ୍ରମ କରାଯାଇପାରେ ଏବଂ ଏଥିରେ ମହିଳାମାନେ ନିଜ ଅଧିକାର ରକ୍ଷା ପାଇଁ କେଉଁ ପଦକ୍ଷେପ ନେଇପାରନ୍ତି?
0: ଗ୍ରାମାଞ୍ଚଳରେ ଏହି ଆଇନର ସଚେତନତା ପାଇଁ ପ୍ରତି ମାସରେ ସେମାନଙ୍କ ବିଷୟରେ ଗୋଟେ ସଚେତନ ଆୱାରନେସ୍ କ୍ୟାମ୍ପ ହୁଏ, ଆୱାରନେସ୍ କ୍ୟାମ୍ପ କରିବା ଜରୁରୀ। ଆମର ମାଜିଷ୍ଟ୍ରେଟ ମାନଙ୍କ ସହିତ ମିଶି କଥା ହଉ, ମାଜିଷ୍ଟ୍ରେଟ ମାନେ ବି ଯାଆନ୍ତି ଗ୍ରାମମାନଙ୍କୁ ଯାଇକି ସେମାନଙ୍କର ଗୋଟେ ମିଟିଂ କରାଯାଏ, ମିଟିଂରେ ସେମାନଙ୍କୁ ଡକାଯାଏ ସଭାରେ, ସେମାନଙ୍କ ଆଇନ ବିଷୟରେ ଜଣାଯାଉଛି ଯେ କୋଉ ପ୍ରକାର ଆଇନ କଲେ ତମେ ଆଇନର କେମିତି ସହାୟତା ପାଇପାରିବ, ବିନା ଖର୍ଚ୍ଚରେ ବିନା ପରିଶ୍ରମରେ ତମକୁ ଆଇନର ସବୁ ପ୍ରକାର ସୁବିଧା ଦିଆଯିବ, ଆଉ କଣ କଲେ ସେମାନେ ଆଇନର କେମିତି ସୁବିଧା ପାଇପାରିବେ।

0: ପାଖକୁ ଯିବା ଡରୁଛନ୍ତି, ପୋଲିସ ବି ସେମାନଙ୍କୁ ସାହାଯ୍ୟ କରିବ, ଆଉ ଓକିଲ ମାନେ ବି କେମିତି ସାହାଯ୍ୟ କରିବେ, ସରକାର ବି କେମିତି ସାହାଯ୍ୟ କରିବ, ପ୍ରଥମେ ସେମାନଙ୍କର ଯଦି କିଛି ବି ଅସୁବିଧା ହୁଏ ସେମାନେ ପ୍ରଥମେ ପଞ୍ଚାୟତକୁ ଜଣାଇବେ, ପଞ୍ଚାୟତରେ ଯଦି କାମଟା ନ ହଉଛି ପଞ୍ଚାୟତରେ ଯେଉଁମାନେ ଅଛନ୍ତି ସେମାନେ ଥାନାକୁ ଆସି ରିପୋର୍ଟ ଦେବେ, ନହେଲେ ସିଧାସଳଖ କୋର୍ଟକୁ ଆସିକି ସେମାନେ ରିପୋର୍ଟ ଦେଇପାରିବେ, ଯଦ୍ୱାରା ସେମାନେ ଆଇନର ସବୁ ପ୍ରକାର ସହଯୋଗ ସୁବିଧା ପାଇପାରିବେ, ଆଇନରେ ଯାହା ଯାହା ଅଧିକାର ଅଛି ସେମାନଙ୍କର ମୌଳିକ ଅଧିକାର ସେମାନେ ପାଇପାରିବେ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ବହୁତ ସୁନ୍ଦର ଭାବରେ ମହିଳାମାନଙ୍କ ପାଇଁ ଆଇନ ସଚେତନତା କାହିଁକି ଆବଶ୍ୟକ ଏ ସମ୍ପର୍କରେ ସୁନ୍ଦର ଭାବରେ ଶୁଣାଇଥିବାରୁ ଆପଣଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅଶେଷ ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ, ନମସ୍କାର ମ୍ୟାଡମ।

0: ଆମ ଭାରତର ସାମାଜିକ ସାଂସ୍କୃତିକ ଶିକ୍ଷାମୂଳକ ଜୀବନରେ ଆକାଶବାଣୀ ଭୂମିକା ଅତ୍ୟନ୍ତ ସ୍ମରଣୀୟ। ଆଜି ଆମ ଆକାଶବାଣୀ ନବେବର୍ଷର ଯାତ୍ରା ପୂରଣ କରି ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛି। ସମୟର ପରିବର୍ତ୍ତନ ସହିତ ତାହାର ରୂପ ବଦଳିଥିଲେ ମଧ୍ୟ ଲୋକମାନଙ୍କ ହୃଦୟରେ ତାହାର ସ୍ଥାନ ଆଜି ମଧ୍ୟ ଅବିଚଳ ରହିଛି।
1: 1936 ମସିହାରୁ ଆରମ୍ଭ ହୋଇଥିବା ଅଲ୍ ଇଣ୍ଡିଆ ରେଡିଓ ଦେଶର ସୂଚନା, ସମ୍ବାଦ, ସଙ୍ଗୀତ, ସାହିତ୍ୟ, ନାଟକ, କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ସଚେତନତାର ପ୍ରଚାରରେ ଆକାଶବାଣୀ ଦୀର୍ଘ ଦିନ ଧରି ଅମୂଲ୍ୟ ସେବା ଯୋଗାଇ ଆସୁଛି।
0: ହଁ ଭଉଣୀ, ସ୍ୱାଧୀନତା ସଂଗ୍ରାମଠାରୁ ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ, ବନ୍ୟା, ଘୂର୍ଣ୍ଣିବାତ୍ୟା, କଳା, ସଂସ୍କୃତି, କୃଷି, ସମ୍ବାଦ, ଶିକ୍ଷାର୍ଥୀଙ୍କ ପାଇଁ ଜ୍ଞାନ ବିତରଣ କରିବାରେ ଆକାଶବାଣୀ ସର୍ବାଗ୍ରେ ସ୍ଥାନ ମଣ୍ଡନ କରିଛି। ଏହା ଗାଁଠାରୁ ସହର, ନଗର ସମସ୍ତଙ୍କର ପ୍ରିୟ ମନୋରଞ୍ଜନର ମାଧ୍ୟମ ହୋଇପାରିଛି। ଏବେ ଆକାଶବାଣୀର ନବେବର୍ଷ ପୂର୍ତ୍ତି ଅବସରରେ ଆମ ଭଉଣୀ ଅର୍ଚ୍ଚନା ପଟ୍ଟନାୟକ ଆମ ଆକାଶବାଣୀ ବିଷୟରେ କ'ଣ ବାର୍ତ୍ତା ଦେଇଛନ୍ତି ତାଙ୍କଠାରୁ ଶୁଣିନେବା।
2: ଅପା ନମସ୍କାର।
3: ନମସ୍କାର ଭଉଣୀ,
2: ଆପଣଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ଘର ଓ ଘରଣୀ ଅଗଣାକୁ ସ୍ୱାଗତ। ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
3: ମୁଁ ଅର୍ଚ୍ଚନା ପଟ୍ଟନାୟକ, ଗୃହିଣୀଟିଏ, ଆଗରୁ ମାଲକାନଗିରି ଜିଲ୍ଲାରେ ରହୁଥିଲି, ବର୍ତ୍ତମାନ କିଛି ମାସ ହବ ମୁଁ ଆସି କୋରାପୁଟରେ ଅବସ୍ଥାନ କରୁଛି ରିଟାୟାର ହେଲା ପରେ। ଏହା ମୋର ପରିଚୟ। ମୋର ସ୍ୱାମୀ ଆଉ ମୋ ପୁଅ ମୋ ପାଖରେ ରହନ୍ତି, ଆଉ ରେଡିଓ ମୁଁ ସବୁବେଳେ ଶୁଣେ।
2: ବହୁତ ଧନ୍ୟବାଦ ଅପା। ଆଜିର ବିଷୟବସ୍ତୁ ହେଉଛି ଆକାଶବାଣୀ ନବେବର୍ଷରେ ପଦାର୍ପଣ କରିଛି। ଛୋଟ ସମୟରୁ ଆପଣ ସବୁବେଳେ ରେଡିଓ ସହିତ ଜଡିତ ଅଛନ୍ତି, ସବୁବେଳେ ରେଡିଓ ପ୍ରତ୍ୟେକ ପ୍ରୋଗ୍ରାମକୁ ଆପଣ ଶୁଣୁଛନ୍ତି, ପ୍ରତ୍ୟେକ ସମୟରେ ଆପଣ ରେଡିଓରେ ମଧ୍ୟ ସହଯୋଗ କରୁଛନ୍ତି, ପାର୍ଟିସିପେଟ କରୁଛନ୍ତି ଏବଂ ଆମକୁ କିଛି ନୂଆ ନୂଆ କଥା ତଥ୍ୟ ମଧ୍ୟ ଆପଣ ଦେଇଥାନ୍ତି। ତ ଆଜି ଏଇ ଯୋଉ ଆକାଶବାଣୀର ନବେବର୍ଷର ଯାତ୍ରାକୁ ଆପଣ କିପରି ଭାବରେ ଦେଖୁଛନ୍ତି ବା ମୂଲ୍ୟାଙ୍କନ କରୁଛନ୍ତି କଣ କହିବେ
3: ଭଉଣୀ? ଆକାଶବାଣୀର ଏଇ ଯୋଉ ନବେବର୍ଷର ଯାତ୍ରା ବିଷୟରେ ଆପଣ କହିଲେ, ତାହା ଆମର ସମସ୍ତଙ୍କର, ପ୍ରତ୍ୟେକ ନାଗରିକଙ୍କର ସାମାଜିକ, ସାଂସ୍କୃତିକ ଆଉ ସୂଚନାମୂଳକ ଉନ୍ନତିର ଏକ ଦୃଢ଼ ଅଧ୍ୟାୟ ବୋଲି ମୁଁ କହିବି। ଯେମିତି ସୂଚନାମୂଳକ ଭାବରେ ଯେମିତି ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ଜାଣିପାରୁଛେ, ସାଂସ୍କୃତିକରେ ସେମିତି ବିଭିନ୍ନ ଭାଷା, ଲୋକ ସଂସ୍କୃତି, ସଙ୍ଗୀତ ଆଉ ସାହିତ୍ୟକୁ ପ୍ରଚାର କରିବାର ଏହା ଏକ ଗୋଟେ ସାଂସ୍କୃତିକ ମଞ୍ଚ ଭାବରେ କାମ କରିଆସିଛି।
2: ଧନ୍ୟବାଦ।
3: ସଚେତନତା ଏଗୁଡିକ ମଧ୍ୟ ଗ୍ରାମୀଣ ଜୀବନକୁ ଉନ୍ନତିର ମାର୍ଗ ଦେଖାଇଛି ଏଇ ରେଡିଓ। ଏଇ ନବେବର୍ଷ ଯାତ୍ରାରେ ଆହୁରି ସାମାଜିକ ଏକତାର ସୃଷ୍ଟି ହେଇପାରିଛି। ବିଭିନ୍ନ ଚ୍ୟାଲେଞ୍ଜ ଭିତର ଦେଇ ଗତି କରୁଥିଲେ ମଧ୍ୟ ଅନେକ ଉନ୍ନତି ହୋଇଛି, ତାହା ପରିଲକ୍ଷିତ ହେଇପାରୁଛି ଆରାମରେ। ଯେମିତିକି ଡିଜିଟାଲ ଉନ୍ନତି ହେଇଛି, FM ଅନଲାଇନ ଦ୍ୱାରା, ମୋବାଇଲ ଦ୍ୱାରା ଆମେ ଆପ୍ ମାଧ୍ୟମରେ ନୂତନ ପିଢ଼ିକୁ ଆଜି ଯୋଗ କରିପାରିଛେ, ସମସ୍ତଙ୍କ ସାଥିରେ ସମ୍ପର୍କ ରଖିପାରିଛି ଆକାଶବାଣୀ।
2: ଆପଣ ଯୋଉ କହିଲେ ଯେ ଆକାଶବାଣୀ ସମସ୍ତଙ୍କୁ ଆଜି ଯୋଡି ଦେଇଛି, ହେଲେ କିପରି ଭାବରେ ଏବଂ କେଉଁମାନଙ୍କୁ ଆଜି ଆକାଶବାଣୀ ଯୋଡିଛି, ସେମାନେ ଆଜି

0: କଣ ସଫଳତା ପାଇଛନ୍ତି ଆପଣଙ୍କ ମତରେ?
1: ଭଉଣୀ, ଅନେକ କିଛି ପରିବର୍ତ୍ତନ ଘଟିଛି। ଆଗେ ପ୍ରଯୁକ୍ତିର ଦିଗ ଏତେ ଉଜ୍ଜଳ ନଥିଲା। ବର୍ତ୍ତମାନ FM ଡିଜିଟାଲ ମୋବାଇଲ ଆପ୍ ମାଧ୍ୟମରେ ଆମେ ଅନେକ ଉନ୍ନତି କରିପାରିଛେ। ସୂଚନାମୂଳକ କାର୍ଯ୍ୟ, କୃଷି, ଶିକ୍ଷା, ସାହିତ୍ୟ, ସଙ୍ଗୀତ, ମନୋରଞ୍ଜନ, କଣ ବା ନ କହିବି। ବର୍ତ୍ତମାନ ଟକ୍ ଶୋ, ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଏସବୁ ଗୁଡିକ ଅନେକ ପରିମାଣରେ ବଢିଯାଇଛି। ତେଣୁ ଆକାଶବାଣୀ ରେଡିଓ ସମସ୍ତଙ୍କ ମନକୁ ଛୁଇଁ ପାରିଛି। ପୂର୍ବରୁ ମୁଁ ଦେଖୁଥିଲି ଯେ ଆମର ଗ୍ରାମୀଣ ପ୍ରୋଗ୍ରାମ ଗୁଡାକ ସାଧାରଣ ଲୋକ ହିଁ ମୁଖ୍ୟ ଶ୍ରୋତା ଥିଲେ। ଏବେ ଯୁବପିଢି, ସହରର ସମସ୍ତ ବ୍ୟକ୍ତିତ୍ୱ, ବିଶେଷ କରି ଅନଲାଇନ ଶ୍ରୋତାମାନେ ଏଥିରେ ଯୋଗ ଦେଉଥିବା ଯୋଗୁଁ ଆକାଶବାଣୀ ଆହୁରି ଆଦୃତ ହୋଇପାରିଛି। ଆଉ ଆଗରୁ ଯୋଉ ସମାଚାର ଦିଆଯାଉଥିଲା ସେତେବେଳେ ଖାଲି ମାନେ ଗମ୍ଭୀର କଣ୍ଠରେ ସମାଚାର ମାନ ପାଠ କରାଯାଉଥିଲା, ବର୍ତ୍ତମାନ ସେପରି ନାହିଁ। ଲାଇଭ ଅପଡେଟ୍ ହେଉଛି, ପ୍ରସାରଣ ବି ଦ୍ରୁତ ଗତିରେ ଚାଲିଛି, ବିଭିନ୍ନ ଫର୍ମାଟ ଉପରେ ବେସ୍ କରିକି ସମାଚାର ଦିଆଯାଉଛି। ଏମିତି ଏହିପରି ହେବା ଦ୍ୱାରା ଆହୁରି ଉନ୍ନତି କରିଚାଲିଛି। ଏଗୁଡିକ ଆମର ମହିଳାମାନଙ୍କ ଉପରେ ବେଶୀ ପ୍ରଭାବ ପଡୁଛି। ଗ୍ରାମୀଣ ମହିଳାମାନେ ସବୁବେଳେ ରେଡିଓ ସାଥିରେ ସବୁ ମୁହୂର୍ତ୍ତରେ ରେଡିଓ ଶୁଣି ପାରୁଛନ୍ତି। ଏଇଟା ସମ୍ଭବ ହୋଇଛି ମୋବାଇଲର ଆପ୍ ଦ୍ୱାରା। ମୋବାଇଲର ରେଡିଓ ଅନଲାଇନ୍ ଯୋଉ ନ୍ୟୁଜ୍ ଅନ୍ ଏୟାର ଆପ୍ ଦ୍ୱାରା ଆମେ ଆହୁରି ସୁନ୍ଦର ଭାବରେ ଏହାକୁ ବ୍ୟବହାର କରିପାରୁଛୁ ମହିଳାମାନେ। ଗୋଟେ ଗୃହିଣୀ ହିସାବରେ ମୁଁ କହିବି, ମୋର ପ୍ରତ୍ୟେକ କ୍ଷେତ୍ରରେ ରାନ୍ଧିବାଠୁ ଆରମ୍ଭ କରି ନିଦରେ ଶୋଇଲା ପର୍ଯ୍ୟନ୍ତ ମୁଁ ତାକୁ ଆରାମରେ ବ୍ୟବହାର କରିପାରୁଛି। ଆଗରୁ କେବଳ ଚିଠି ମାଧ୍ୟମରେ ଆମେ ମତାମତ ଦେଉଥିଲେ, କିନ୍ତୁ ବର୍ତ୍ତମାନ ମୁଁ ଦେଖୁଛି ଯେ ଆମେ SMS କରିପାରୁଛୁ, ସୋସିଆଲ ମିଡିଆରେ ଲାଇଭ କଲ୍ କରିପାରୁଛୁ, ଏଇ ବିଭିନ୍ନ ଉପାୟରେ ଆମେ ସଂଯୋଗ କରିପାରୁଛୁ, ଏପରିକି ଫେସବୁକ୍ରେ, ହ୍ୱାଟ୍ସଆପ୍ରେ ଆମେ ମେସେଜ୍ ମଧ୍ୟ ଦେଇପାରୁଛୁ। ଆଗରୁ ଆମେ ବିବିଧ ଭାରତୀ ଶୁଣୁଥିଲୁ, ବିନାକା ଶୁଣୁଥିଲୁ, ବିଦ୍ୟାଳୟ କାର୍ଯ୍ୟକ୍ରମ ଶୁଣୁଥିଲୁ, ଏହିପରି ବିଭିନ୍ନ କାର୍ଯ୍ୟକ୍ରମ ମୁଁ ଶୁଣୁଥିଲି, କିନ୍ତୁ ବର୍ତ୍ତମାନ ଆହୁରି ସହଜ ସରଳ ହୋଇଯାଇଛି ରେଡିଓ ମାଧ୍ୟମରେ। ଆମେ ମହିଳାମାନେ ସବୁବେଳେ ଚିର ଉପକୃତ ହେଉଛୁ। କିପରି ଭାବରେ ଆମର କୋଉ ସମୟରେ କିପରି ମହିଳାମାନଙ୍କର ଯତ୍ନ ନିଆଯାଇପାରିବ, କୋଉ ସମୟରେ କୋଉ ଟୀକା ଦିଆଯାଇପାରିବ, କେଉଁ ରୋଜଗାରକ୍ଷମ ହେବା ପାଇଁ କେଉଁ କେଉଁ ଉପାୟ ସବୁ ସରକାର ଦେଉଛନ୍ତି, ଏଗୁଡ଼ିକ ମଧ୍ୟରେ ମଧ୍ୟ ଗଭୀର ଜ୍ଞାନ ହୋଇପାରୁଛି। ଆହୁରି ମଧ୍ୟ କହିବି ଯେ ଲୋକମାନଙ୍କର ଉପକାର କରିବା ପାଇଁ ଅଦାଲତର ଯୋଉ କାର୍ଯ୍ୟକ୍ରମ ସବୁ, କୋର୍ଟରେ କିପରି ଆମେ ସମ୍ମୁଖୀନ ହେବା, କୋର୍ଟର ସମ୍ମୁଖୀନ କିପରି ହେବା, ଲୋକ ଅଦାଲତ ଦ୍ୱାରା କିପରି ସମାଧାନ ହୋଇପାରିବ, ଏହିସବୁ କଥାଗୁଡ଼ିକ ମଧ୍ୟ ଆମେ ଜାଣିପାରୁଛେ। ଏହିପରି ଭାବରେ ରେଡିଓ ଆମକୁ ଅନେକ ଆଗର ରେଡିଓ ଅପେକ୍ଷା ବର୍ତ୍ତମାନର ରେଡିଓରେ ଯୋଉ କାର୍ଯ୍ୟକ୍ରମ ମାନ ଦେଉଛି ତାହା ଆମକୁ ଆହୁରି ସୁସଂସ୍କୃତ କରିକି ଗଢି ତୋଳୁଛି।
0: ତେବେ ଗ୍ରାମୀଣ ଓ ସହର ଅଞ୍ଚଳରେ ଆକାଶବାଣୀର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବୁଛନ୍ତି?
1: ଅନେକ ଗୁରୁତ୍ୱପୂର୍ଣ୍ଣ ଭଉଣୀ। ବର୍ତ୍ତମାନ ଯେଉଁ ପ୍ରୋଗ୍ରାମ ମାନ ଦିଆଯାଉଛି, କାର୍ଯ୍ୟକ୍ରମ ମାନ ଯେଉଁ ରେଡିଓରେ ଆମେ ଶୁଣୁଛୁ, ସେଥିରେ ମହିଳାମାନଙ୍କ ସମ୍ବନ୍ଧୀୟ ସମସ୍ତ ପ୍ରସବ ଜନିତଠୁ ଆରମ୍ଭ କରି ରୋଜଗାରକ୍ଷମ ହେଲା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବରେ ବୁଝେଇ କୁହାଯାଉଛି। ସରକାରୀ ଅନୁଦାନ ଆଉ ଯାହା କିଛି ବି ଆମେ ସରକାରଙ୍କ ଠାରୁ ଉପକାର ପାଇପାରିବା ସେଇ ଗୁଡାକ ଆମେ ଜାଣିଲା ପରେ ଆମର ମହିଳାମାନେ ସବୁବେଳେ ରୋଜଗାର ମାନେ ରୋଜଗାରକ୍ଷମ ହେବା ସହ ନିଜର ଆଉ ନିଜ ପରିବାରର ଯତ୍ନ ଠିକ୍ ଭାବରେ ନେଇପାରୁଛନ୍ତି, ଏହା ମୁଁ ନିଶ୍ଚିତ ଭାବରେ ଦେଖୁଛି। ଏବଂ ସହର ପିଢ଼ିର ଲୋକମାନଙ୍କୁ, ସହରର ଲୋକମାନଙ୍କୁ ଏଠାରେ ଯୋଗ ଦେଇଥିବାରୁ ଆମେ ସେମାନଙ୍କ ଠାରୁ ମଧ୍ୟ ଆଉ ଅଧିକ କିଛି ମଧ୍ୟ ଶିକ୍ଷା କରିପାରୁଛୁ।
0: ଆଜି ଆକାଶବାଣୀ 90 ବର୍ଷରେ ପଦାର୍ପଣ କରିଛି, ଏହି ସମୟରେ ଗ୍ରାମରେ ବା ସହରରେ ଥିବା ମହିଳାମାନଙ୍କ ପ୍ରତି ଆକାଶବାଣୀ ତାର ଭୂମିକା କେତେ ନିଭେଇଛି, ଏବଂ ଏହି ଆକାଶବାଣୀ ଦ୍ୱାରା ଆଜି ନାରୀ କେତେ ଉନ୍ନତିର ଚରମ ସୀମାରେ ପହଞ୍ଚିଛନ୍ତି ଶୁଣିକି ବୋଲି ଆପଣ ଭାବୁଛନ୍ତି?
1: ହଁ, ଗ୍ରାମୀଣ ମହିଳା କୁହନ୍ତୁ କିମ୍ବା ବ୍ୟସ୍ତତାରେ ଗତି କରୁଥିବା ଆମର ସହର ସଭ୍ୟତାର ନାରୀମାନଙ୍କୁ କୁହନ୍ତୁ, ସମସ୍ତେ ରେଡିଓ ଦ୍ୱାରା ଉପକୃତ ହୋଇପାରିଛନ୍ତି। କାରଣ ସମୟ ନଥାଏ ଅତିରଞ୍ଜିତ କଥା ଶୁଣିବାକୁ କୌଣସି ଟିଭି ମାଧ୍ୟମରେ କି ଲୋକମାନଙ୍କ ଠାରୁ। ରେଡିଓ ଯେହେତୁ ଅତ୍ୟନ୍ତ ସତ୍ୟ ଘଟଣା ଉପରେ ଆଧାରିତ କଥାଗୁଡିକ କହିଥାଏ, ତେଣୁ ରେଡିଓରୁ ସମ୍ବାଦ ଶୁଣିବାକୁ ସମସ୍ତେ ଭଲ ପାଆନ୍ତି ଆଉ ସେଠାରୁ ସବୁକିଛି ଶିଖିବାକୁ ମିଳିଥାଏ। ସାଧାରଣ ଶୈଳୀରେ ଯାହା ଲୋକଙ୍କ ପାଖରେ ଚିର ଆଦୃତ ହୋଇଥାଏ, ଶିକ୍ଷା କି ପରୀକ୍ଷା ପ୍ରସ୍ତୁତି, ସ୍ୱାସ୍ଥ୍ୟ ସଚେତନତା, ଏମିତିକି ଆପତ୍କାଳୀନ ସମୟରେ ଆହୁରି ଦୃଢ଼ତା, ଆଉ ବର୍ତ୍ତମାନ ମୁଁ ଲକ୍ଷ୍ୟ କରୁଛି ରେଡିଓର କ୍ୟାରିୟର ଆଉ ଷ୍ଟାର୍ଟଅପ୍, ସ୍କିଲ ଡେଭଲପମେଣ୍ଟ, ଏହିସବୁ ବିଷୟରେ ଶିକ୍ଷା ଦେଉଥିବାରୁ ଆହୁରି ଆଦୃତ ହୋଇପାରିଛି। ତାହା ସହର ଏବଂ ଗ୍ରାମୀଣ ଉଭୟ ଅଞ୍ଚଳର ମହିଳାମାନଙ୍କ ପାଇଁ ଏବଂ ଲୋକମାନଙ୍କ ପାଇଁ ଏହା ଚିର ଆଦୃତ ହୋଇ ରହିଆସିଛି ଆଉ ଆଗକୁ ମଧ୍ୟ ରହିବ। ଆହୁରି ଗୋଟେ ଭଲ କଥା ହେଲା, ଏଥିରେ ଇଣ୍ଟରଭ୍ୟୁ ସେଗମେଣ୍ଟ ଦେଉଛନ୍ତି, ସେଇଟା ମଧ୍ୟ ଆମର ମନକୁ ଆଦୃତ କରୁଛି। ନୂତନ ଜ୍ଞାନ କୌଶଳ, ସଚେତନତା, ସକାରାତ୍ମକ ଚିନ୍ତାଧାରା, ଏଇଗୁଡାକ ସବୁ ଜୀବନକୁ ଆଗକୁ ନେବା ପାଇଁ ବାର୍ତ୍ତା ଦେଉଛି କେବଳ ଆକାଶବାଣୀ।
0: ତ ଆକାଶବାଣୀରେ ଅନେକ କାର୍ଯ୍ୟକ୍ରମ ମଧ୍ୟରୁ

0: ଆପଣଙ୍କ ମନ ପସନ୍ଦର ଆପଣଙ୍କୁ ମନ ଛୁଇଁ ଯାଇଥିବା ଏମିତି କାର୍ଯ୍ୟକ୍ରମ ଆପଣଙ୍କ ହୃଦୟକୁ ଛୁଇଁ ଯାଇଛି?
1: ହଁ ଭଉଣୀ, ଆକାଶବାଣୀର ଆଗରୁ ତ ଆମେ ଶୁଣି ଆସୁଥିଲେ, ମୁଁ କହିଥିଲି ବୋଧେ ପୂର୍ବ ସମୟରେ, ବିବିଧ ଭାରତୀ, ବିନାକା ଗୀତମାଲା କି ମନ୍ କି। ବର୍ତ୍ତମାନର ମନ୍ କି ବାତ୍ ଅତ୍ୟନ୍ତ ଭଲ ଲାଗୁଛି, ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଆମ ପାଖରେ ଅତି ନିକଟରେ ପହଞ୍ଚି ପାରୁଛି, ସେଥିରେ ବହୁତ କଥା ଆମେ ଜାଣିପାରୁଛୁ। ଏହାଛଡ଼ା ଆମର ବିଦ୍ୟାଳୟ କାର୍ଯ୍ୟକ୍ରମଠୁ ଆରମ୍ଭ କରି ଘର ଓ ଘରଣୀ, ଆଉ ଆମର ଆକାଶବାଣୀ ଜୟପୁର ତ ବର୍ଣ୍ଣବିବା ବର୍ଣ୍ଣାଳୀ ଏତେ ସୁନ୍ଦର ଭାବରେ ଦେଇଛନ୍ତି, ତାହା ସମସ୍ତଙ୍କ ମନକୁ ଛୁଇଁବ। ଏହାଛଡ଼ା ବିଜ୍ଞାନ ଦିଗନ୍ତ ଉପରେ କୁହାଯାଉଛି, ନାଟକ ମାନ ଆଉ ଲୋକ ସଂସ୍କୃତି ଉପରେ ଦାସକାଠିଆ ପାଲା ମଧ୍ୟ ମୁଁ ଶୁଣି ଆସିଛି, ଆଉ ସେଥିରେ ବର୍ତ୍ତମାନ ମୁଁ ଅଳ୍ପ ଦିନ ଆଗରୁ ଶୁଣିଥିଲି ଅଶୋକ ପଟ୍ଟନାୟକଙ୍କର ଗୋଟେ ଡ୍ରାମା, ବହୁତ ଭଲ ଲାଗିଥିଲା, ବହୁତ ଭଲ ଡ୍ରାମା ଗୁଡାକ ସେଥିରେ ପ୍ରକାଶିତ ହେଇ ଆସୁଛି। ଆଉ ତା ଛଡ଼ା ବିଜ୍ଞାନ ଖେଳ, ଏମିତି ଜିତୁ ମିଶ୍ରଙ୍କର ଗୋଟିଏ ପ୍ରୋଗ୍ରାମ ଦେଇଥିଲେ, ସାକ୍ଷାତକାର ଦେଇଥିଲେ, ଆଉ ୟୁଟ୍ୟୁବ ରିଲ୍ କରୁଥିବା ଲୋକମାନଙ୍କର ବିଷୟରେ ଯେତେବେଳେ ରେଡିଓରେ ଶୁଣିବାକୁ ପାଇବ ସେତେବେଳେ ବେଶୀ ଖୁସି ଲାଗେ, ଯାହା ହଉ ଆମ ଅଞ୍ଚଳର ଲୋକଟେ ମଧ୍ୟ ଏତେ ସୁନ୍ଦର କରୁଛି, ଯୋଉଟାକି ରେଡିଓରେ ପ୍ରକାଶିତ ହେଲା, ସମସ୍ତେ ଗ୍ରହଣ କଲେ, ଭଲ ଲାଗେ ବହୁତ। ଏହାଛଡ଼ା ବନ୍ଦନା କାର୍ଯ୍ୟକ୍ରମ ଆଉ ରାମାୟଣ ଭାଗବତ ମଧ୍ୟ ମୁଁ ଏଇ ରେଡିଓରୁ ହିଁ ଶୁଣିଥାଏ। ମତେ ଆହୁରି ବେଶୀ ଭଲ ଲାଗେ ରେଡିଓର ଫୋନ୍ ଇନ୍ କାର୍ଯ୍ୟକ୍ରମ, ଆଉ ଆମର ସବୁଠାରୁ ଆମ ଅଞ୍ଚଳର ପ୍ରତିଭାଧାରୀ ଲୋକମାନଙ୍କୁ ଯୋଉ ସାଉଁଟି ଆଣିକି ଆପଣ ରେଡିଓରେ ଦିଅନ୍ତି ବର୍ଣ୍ଣମଲ୍ଲିକା କାର୍ଯ୍ୟକ୍ରମ, ତାହା ମଧ୍ୟ ଅତ୍ୟନ୍ତ ମନୋରମ। ଆଉ ମୁଁ କହିବି ଯେ ଆମ ଅଞ୍ଚଳର ମହିଳାମାନେ ନିଶ୍ଚୟ ଶୁଣିବା ଉଚିତ ଘର ଓ ଘରଣୀ ଏବଂ ବର୍ଣ୍ଣମଲ୍ଲିକା ପରି କାର୍ଯ୍ୟକ୍ରମଠୁ ଆରମ୍ଭ କରି ବିଜ୍ଞାନ ଉପରେ ନିଶ୍ଚିତ ଭାବରେ ଜାଣିବା ଦରକାର, ଦେଶ ଆମର କେତେ ଉନ୍ନତି କରିଛି, କେତେ ଜ୍ଞାନ ଆମେ ପାଇବା ଦରକାର, ତାହା ଆମେ ଆକାଶବାଣୀରୁ ହିଁ ପାଇପାରିବା, ଏବଂ ନିଶ୍ଚିତ ଭାବରେ ସମସ୍ତେ ରେଡିଓ ଶୁଣିବା କଥା ବୋଲି ମୁଁ ଅନୁଭବ କରିପାରୁଛି। ମୁଁ ଯୋଉ କହୁଥିଲି ଲିଟରାରୀ ମାଗାଜିନ୍ ମଧ୍ୟ ଆମକୁ ବହୁତ ସାହାଯ୍ୟ କରେ ଲେଖାଲେଖି କରିବାରେ, ମୁଁ ମଧ୍ୟ ଗୋଟେ ଲେଖିକା, ମୁଁ ଗଳ୍ପ କବିତା ଆଦି ଲେଖେ, ତେଣୁ ରେଡିଓକୁ ବହୁତ ଭଲ ପାଏ, ସେଠାରେ ଅନେକ ଗୁଡ଼ିଏ ଗାଳ୍ପିକା ଲେଖିକା ମତେ ମିଳିଯାନ୍ତି, ବହୁତ ଭଲ ଲାଗେ।
0: ତେବେ ଆଗାମୀ ସମୟରେ ଆକାଶବାଣୀ ଆହୁରି କିପରି ଉନ୍ନତି ହେଉ ବୋଲି ଆପଣ ଭାବୁଛନ୍ତି?
1: ହଁ ଭଉଣୀ, ଦେଶପ୍ରେମ ଆଉ ଦେଶ ପ୍ରତି ଦାୟିତ୍ୱବୋଧ, ଆଉ ତାହା ଆମେ ଆକାଶବାଣୀରୁ ଶିକ୍ଷା ପାଇଛେ, ଏକତାରେ ଶକ୍ତି ବିଷୟରେ ଜ୍ଞାନ ହୋଇଛି, ଆଉ ଏହାଛଡ଼ା ବିଭିନ୍ନ କୌଶଳର ବିକାଶ ଆଉ ନାରୀ ସଶକ୍ତିକରଣ ଉପରେ ଯେଉଁ ସବୁ ଶିକ୍ଷା ଆମେ ରେଡିଓରୁ ପାଉଛେ, ତାହା ଆମକୁ ଆହୁରି ପ୍ରଭାବିତ କରିପାରିଛି। ପରିବେଶ ସୁରକ୍ଷା ଆଉ ଡିଜିଟାଲ ସଚେତନତା ମିଶିଗଲେ, ମୂଳ ଶିକ୍ଷା ସ୍ୱାସ୍ଥ୍ୟ ସହ ଏଗୁଡ଼ିକ ମିଶିଗଲେ ଆମେ ଆହୁରି ଉନ୍ନତି କରିପାରିବା, ଉନ୍ନତିକୁ ଯାଇପାରିବା ଆକାଶବାଣୀ ବୋଲି ମୁଁ ଅନୁଭବ କରିପାରୁଛି। ପରିକଳ୍ପନା ହେଲା ବର୍ତ୍ତମାନର ଏଆଇ ର ଆଧାରିତ କାର୍ଯ୍ୟକ୍ରମ ଗୁଡିକ, ଏଆଇ ଆଧାରିତ ରେକମେଣ୍ଡେସନ କି ସ୍ମାର୍ଟ ଟେକ୍ନୋଲୋଜିର ବ୍ୟବହାର କରିବା, ଶ୍ରୋତାଙ୍କ ରୁଚି ଅନୁଯାୟୀ କାର୍ଯ୍ୟକ୍ରମ, ଭଏସ୍ ଆସିଷ୍ଟାଣ୍ଟ ଦ୍ୱାରା ଯୋଉ ରେଡିଓ ଶୁଣିପାରିବା, କି ବିଦେଶରେ ଥିବା ସମୟରେ ମଧ୍ୟ ଭାରତୀୟଙ୍କ ପାଇଁ ଡିଜିଟାଲ ଚ୍ୟାନେଲ କରିବା, ଏଗୁଡାକ ସବୁ ମନରେ ପରିକଳ୍ପନା ଆସେ, ଆଉ ସରକାରଙ୍କ ମନରେ ବି ଏସବୁ ଆସିଲାଣି, ଆଉ ଆକାଶବାଣୀ ଏଇ ଉପରେ କାର୍ଯ୍ୟରତ ଅଛି ବୋଲି ମୁଁ ପୂର୍ବ ପ୍ରୋଗ୍ରାମ କାର୍ଯ୍ୟକ୍ରମ ଗୁଡିକରେ ଶୁଣିବାକୁ ପାଇଥିଲି, ଯେ ଆମର ରଞ୍ଜନ ବେହେରା ଭାଇ ସେ ଏଇ ବିଷୟରେ ଥରେ ଜ୍ଞାନ ଦେଇଥିଲେ ରେଡିଓରେ, ମୁଁ ଶୁଣିଥିଲି, ବହୁତ ଭଲ ଲାଗିଥିଲା ଯେ ଏଆଇ କାର୍ଯ୍ୟକ୍ରମ କିପରି ଆମକୁ ଆହୁରି ଆଗକୁ ନେଇପାରିବ ରେଡିଓ ଦ୍ୱାରା। ଠିକ ଅଛି, ତାହା ଏକ ନୂତନ ପରିକଳ୍ପନା ରେଡିଓ ପାଇଁ।
0: ଶ୍ରୋତାମାନଙ୍କ ପାଇଁ ଆପଣ କଣ ବାର୍ତ୍ତା ଦେବେ?
1: ହଁ, ଜ୍ଞାନ ଓ ସଚେତନତା ହେଉଛି ପ୍ରଥମ ବାର୍ତ୍ତା, ଶ୍ରେଷ୍ଠ ବାର୍ତ୍ତା ହେଲା ସକାରାତ୍ମକ ଚିନ୍ତାଧାରା ନେଇକି ଜୀବନକୁ ଆଗକୁ ନେବା, ସୁନ୍ଦର ବାର୍ତ୍ତା ହେଇପାରିବ ସକାରାତ୍ମକ ଚିନ୍ତାଧାରା, ଜ୍ଞାନ ଓ ସଚେତନତା।
0: ବହୁତ ବହୁତ ଧନ୍ୟବାଦ, ବହୁତ ସୁନ୍ଦର ଭାବରେ ଆପଣ ଆମ ଆକାଶବାଣୀ ଏବେ ନବେ ବର୍ଷରେ ଏହି ସମ୍ପର୍କରେ ଆପଣ ଆପଣଙ୍କର ଯୋଉ ମନର ସକାରାତ୍ମକ ଭାବନାଟି ଜଣାଇଲେ ଶୁଣେଇଲେ, ପୁଣି ବହୁତ କିଛି ଆପଣ କହିଗଲେ, କାରଣ ଆପଣ ଜଣେ ଆମ ଆକାଶବାଣୀର ନିୟମିତ ଶ୍ରୋତା। ଆପଣଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି, କାରଣ ଶ୍ରୋତା ଭଉଣୀମାନଙ୍କୁ ଆଜି ଆପଣ ସୁନ୍ଦର ଭାବରେ ଏହି ଆକାଶବାଣୀ ନବେ ବର୍ଷରେ ସମ୍ପର୍କରେ ସୁନ୍ଦର ଭାବରେ ଶୁଣେଇ ଗଲେ, ବହୁତ ବହୁତ ଧନ୍ୟବାଦ।

ତେବେ ଶ୍ରୋତା ଭଉଣୀ, ଆପଣମାନେ ତ ଆମର ମହିଳାମାନଙ୍କ ପ୍ରତି ସରକାରଙ୍କ ଯେଉଁ ଆଇନ ଶୃଙ୍ଖଳିତ ଆଇନ ସଚେତନତା ରଖିଛନ୍ତି ଏବଂ ଆଇନ ସାହାଯ୍ୟ ସହଯୋଗରେ ଆଜି ମହିଳାମାନେ

0: ସଶକ୍ତିକରଣ ପାଇପାରିଛନ୍ତି। ସେହି ସମ୍ପର୍କରେ ଭଉଣୀଙ୍କଠାରୁ ଶୁଣିନେଲେ। ପୁଣି ଆଜିର ଆକାଶବାଣୀ ନବବର୍ଷରେ ପଦାର୍ପଣ କରିଛି ଏ ସମ୍ପର୍କରେ ଅର୍ଚ୍ଚନା ଭଉଣୀ ମଧ୍ୟ ସୁନ୍ଦର ଭାବରେ କହିଲେ।
1: ତାହେଲେ ଆଜି ତ ସମୟ ହୋଇଗଲାଣି, ଆଜିର କାର୍ଯ୍ୟକ୍ରମରୁ ଆମକୁ ବିଦାୟ ନେବାକୁ ପଡ଼ିବ।
0: ତେବେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା? ଆପଣଙ୍କର ବହୁମୂଲ୍ୟ ମତାମତ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ, ଭଏସ୍ ମେସେଜ୍ ମାଧ୍ୟମରେ ଆପଣଙ୍କର ମତ ଜଣାଉଥିବେ। ଯୋଗାଯୋଗ କରିବାର ହ୍ୱାଟ୍ସଆପ୍ ନମ୍ବରଟି ହେଲା 9438268568। ଶେଷରେ ଆଉ ଥରେ କହି ରଖୁଛୁ, ଏହି ଗ୍ରୀଷ୍ମ ସମୟରେ ଆପଣମାନେ ବାହାରକୁ ଯିବା ପୂର୍ବରୁ ଛତା, ଜୋତା ଏବଂ ପାଣି ପଟଲ ନେଇକି ଯିବା ଭୁଲି ନ ଯାଆନ୍ତୁ। ଏହି କାମନା ସହ ରହିଲୁ ଆମେ ଦୁହେଁ। ନମସ୍କାର।

0: ଘରଖରଣୀ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍ ଇନ୍ ଇଂଲିଶ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ହେଲେ ପ୍ରଥମେ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ହାଇଦ୍ରାବାଦଠାରେ ଆଜି ଅପରାହ୍ନରେ 9,400 crore ବହୁବିଧ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱଶର୍ମା। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଓ କାତାର ମଧ୍ୟରେ ମିଆମିଠାରେ ହୋଇଛି ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ଏକ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂ ସଂସ୍ଥାର 45ତମ ବାର୍ଷିକ ସମାରୋହରେ ଅଂଶଗ୍ରହଣ କରିବା ସହିତ ନବନିର୍ମିତ ଧ୍ୟାନ ମନ୍ଦିରକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି ସେବା, ଆଧ୍ୟାତ୍ମିକତା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋହାହନ ପ୍ରଦାନ କରିବାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସାମାଜିକ ସ୍ତରରେ ଅଂଶଗ୍ରହଣ ରାଜନୈତିକ ବ୍ୟବସ୍ଥା ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦି କହିଛନ୍ତି।
2: ବିକଶିତ ଭାରତ କା ନିର୍ମାଣ ଐସେ ୟୁବାଓ ସେ ହି ହୋଗା ଜୋ ୟୁବା ମାନସିକ ରୂପ ସେ ଶାନ୍ତ ହୋ, ଜୋ ସାମାଜିକ ରୂପ ସେ ଜିମ୍ମେଦାର ହୋ ଔର ଜୋ ସମାଜ କେ ପ୍ରତି ସମ୍ବେଦନଶୀଲ ହୋ। ଇସଲିଏ ସ୍ପିରିଚୁଆଲ ୱେଲବିଙ୍ଗ, ମେଣ୍ଟାଲ ହେଲ୍ଥ, ଯୋଗ, ମେଡିଟେସନ, ଇସ୍ ପର କାମ କରନେ ବାଲି ଆପକେ ମହତ୍ୱପୂର୍ଣ୍ଣ ଗତିବିଧି, ଇନ ସବ କି ଭୂମିକା ବହୁତ ବହୁତ ଅହମ ହୈ।
1: ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି କର୍ଣ୍ଣାଟକ ଏବଂ ତେଲଙ୍ଗାନା ଗସ୍ତରେ ଅଛନ୍ତି। ହାଇଦ୍ରାବାଦଠାରେ ଅପରାହ୍ନରେ ଶ୍ରୀ ମୋଦି ପ୍ରାୟ 9,400 crore ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ତାମିଲଗା ଭେଟ୍ରେ କାଜାଗମ୍ ଟିଭିକେର ମୁଖ୍ୟ ସି ଜୋସେଫ୍ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେଥିରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କେଜି ଅରୁଣରାଜ

0: ଆରମ୍ଭ କରିଥିଲେ। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଏବଂ କାତାର ମଧ୍ୟରେ ମିଆମିଠାରେ ଆଲୋଚନା ହୋଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଓ କାତାର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ ରହମାନ ଅଲ୍ ଥାନିଙ୍କ ମଧ୍ୟରେ ଆମେରିକା ଇରାନ୍ ଯୁଦ୍ଧ ନେଇ ମତ ବିନିମୟ ହୋଇଛି। ବୈଠକରେ ଯୁଦ୍ଧବିରତି ନେଇ ପ୍ରସ୍ତୁତ ଚୁକ୍ତିନାମା ଉପରେ ଚାଲିଥିବା ପ୍ରୟାସ ନେଇ ଆଲୋଚନା ହୋଇଛି। ୱାଶିଂଟନ୍ଠାରେ ଏହା ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସଙ୍କ ସହ ଅଲ୍ ଥାନି ଆଲୋଚନା କରିଥିଲେ। ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ନିମନ୍ତେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଲୁପସ୍ ଦିବସ ପାଳନ କରାଯାଉଛି। ଜଟିଳ ସ୍ୱୟଂକ୍ରିୟ ରୋଗ ପ୍ରତିରୋଧକ ବିହୀନ ଏହି ଅଜଣା ଭୂତାଣୁ ଏବେ ବିଶ୍ୱବ୍ୟାପୀ ବହୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି। ରୋଗର ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାରିପାରିନାହିଁ ଏବଂ ଦୈନନ୍ଦିନ ଜୀବନଶୈଳୀକୁ ଏହା ବିପର୍ଯ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଲୁପସ୍କୁ ଲୋକଲୋଚନକୁ ଆଣିବା। ଅଣଦେଖା କଲେ ଏହାର ଭୟଙ୍କର ପରିଣାମ ପରିଦୃଶ୍ୟ ହେବ। ଏହି ରୋଗର ପ୍ରଭାବରେ ଶରୀରର କୋଷ ଏବଂ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଆକ୍ରାନ୍ତ ହେବା ସହ ଖଞ୍ଜା, ଚର୍ମ, ବୃକ୍କ, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥାଏ। ଆଇପିଏଲ୍ କ୍ରିକେଟ୍ରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ଠାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦ୍ୱିତୀୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରସ୍କରକୁ ଭେଟିବେ। ରାୟପୁରର ଶହୀଦ ବୀରନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ହାଇଦ୍ରାବାଦଠାରେ ଆଜି ଅପରାହ୍ନରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ଶ୍ରୀ ଜୋସେଫ୍ ବିଜୟ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱଶର୍ମା। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଓ କାତାର ମଧ୍ୟରେ ମିଆମିଠାରେ ହୋଇଛି ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Saira Mujtaba with the midday news. The headlines. Prime Minister Narendra Modi calls for collective efforts to build a developed India through environmental responsibility, youth empowerment and inner well-being. C. Joseph Vijay takes oath as Chief Minister of Tamil Nadu along with 9 ministers. Himanta Biswa Sarma unanimously elected as leader of BJP Legislature Party in Assam. Punjab's industry minister remanded to 7-day ED custody in over 100 crore rupee GST fraud case. Russian President Vladimir Putin says Ukraine conflict may be nearing an end. And in Archery World Cup, Indian women's recurve team clinches gold, defeating host China in a shoot-off in Shanghai. And now the news in detail. Prime Minister Narendra Modi participated in the 45th anniversary celebrations of the Art of Living in Bengaluru today. He inaugurated the newly constructed Dhyan Mandir at the Art of Living International Centre. Addressing the gathering, the Prime Minister lauded the role of the Art of Living Foundation in promoting service, spirituality and social transformation.
2: ये शहर सॉफ्टवेयर और सर्विसेज के लिए दुनिया भर में जाना जाता है, लेकिन भारत की सांस्कृतिक पहचान स्पिरिचुअलिटी आध्यात्मिक चेतना को भी इस शहर ने नई ऊंचाई दी है। ध्यान प्राणायाम भारत के संस्कारों का अभिन्न हिस्सा रहे हैं। आज दुनिया भर के लोग भारत के इन आध्यात्मिक संस्कारों से प्रभावित हैं और इन्हीं पुरातन संस्कारों से भारत की भी अनेक संस्थाओं को प्रेरणा मिलती रही है।
1: The Prime Minister also called for collective efforts to build a developed India through environmental responsibility, youth empowerment and inner well-being.
2: विकसित भारत का निर्माण ऐसे युवाओं से ही होगा, जो युवा मानसिक रूप से शांत हो, जो सामाजिक रूप से जिम्मेदार हो और जो समाज के प्रति संवेदनशील हो। इसलिए स्पिरिचुअल वेलबींग, मेंटल हेल्थ, योग, मेडिटेशन, इस पर काम

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଏହି ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ପ୍ରଥମେ କିଛି ବିଜ୍ଞାପନ ବିରତି ଏବଂ ଦିନ 2:32 ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।
1: କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ ଏବଂ ଘୂର୍ଣ୍ଣି ବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ବୈଠକରେ ଯେଭଳି ଧନ ଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶରେ ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ

0: ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଓ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକ୍ଟି ଦେଉଳ, ରେଢ଼ାଖୋଲ ଏବଂ ଜୁଜୁମରା ବ୍ଲକର ବିକାଶ ପାଇଁ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପର୍ଯ୍ୟଟନ ଓ ଐତିହ୍ୟର ବିକାଶକୁ ଗୁରୁତ୍ୱ ଦେଇ ନାକ୍ଟି ଦେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମି ପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଐତିହ୍ୟସ୍ଥଳୀର ବିକାଶ ପାଇଁ ପ୍ରାୟ 8 କୋଟି 30 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ସ୍ୱରୂପ ପ୍ରବେଶ ପଥ, ସେତୁ, ଭ୍ୟୁ ପଏଣ୍ଟ ଓ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ। ନାକ୍ଟି ଦେଉଳ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂତନ ଭବନ ଏବଂ ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ରେଢ଼ାଖୋଲ ବ୍ଲକ ଅଧୀନରେ ଥିବା ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ। ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
1: 193 କୋଟି ଟଙ୍କାର ବ୍ୟୟରେ 48 ପ୍ରକଳ୍ପ ଜୁଜୁମରା, ରେଢ଼ାଖୋଲ ତଥା ନାକ୍ଟି ଦେଉଳରେ ପାଖାପାଖି 18 କୋଟି ଟଙ୍କା ବ୍ୟୟରେ ନାକ୍ଟି ଦେଉଳରେ ଗୋଟିଏ ସିଏସ୍ସି ହେବ। ତା ଅନ୍ତର୍ଗତ 6 ପିଏସ୍ସି, 40 ଉର୍ଦ୍ଧ ସବ୍ ସେଣ୍ଟର। ୟାର ଉଦ୍ଦେଶ୍ୟ ନାକ୍ଟି ଦେଉଳର 15,000 ପରିବାରକୁ, ପାଖାପାଖି 65-70 ହଜାର ନାଗରିକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରିବାର ଦାୟିତ୍ୱ ଆଜି ଆମେ ନେବା ପାଇଁ ପ୍ରସ୍ତୁତ ଅଛୁ।
0: ଭାରତରେ ବ୍ରିଟିଶ ଉପନିବେଶବାଦୀ ଶାସନ ବିରୁଦ୍ଧରେ 1857 ଆଜିର ଦିନରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବା ସିପାହୀ ବିଦ୍ରୋହ ଆରମ୍ଭ ହୋଇଥିଲା। ମିରଟରେ ତୃତୀୟ ବଙ୍ଗଳା ଲାଇଟ୍ କାଭାଲିର ସୈନିକମାନେ ଗୋରୁ ଏବଂ ଘୁଷୁରୀ ଚର୍ବିରେ ତିଆରି କ୍ୟାଟ୍ରିଜ୍ ବ୍ୟବହାରକୁ ନେଇ ବ୍ରିଟିଶ ଅଧିକାରୀଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ, କାରଣ ଏହା ସେମାନଙ୍କ ଧାର୍ମିକ ଭାବନାକୁ ଉଲ୍ଲଂଘନ କରୁଥିଲା। ଉତ୍ତର ଏବଂ ମଧ୍ୟ ଭାରତରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଏକ ସ୍ଥାନୀୟ ବିଦ୍ରୋହ ସହ ଏକ ବଡ଼ ଆନ୍ଦୋଳନରେ ପରିଣତ ହୋଇଥିଲା ଏବଂ ଭାରତର ସ୍ୱାଧୀନତା ପ୍ରାପ୍ତି ପାଇଁ ପଥ ପ୍ରଶସ୍ତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 1857 ସିପାହୀ ବିଦ୍ରୋହର ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏହାକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କହିଛନ୍ତି। ଏହି ବିଦ୍ରୋହ ଜନସାଧାରଣଙ୍କ ମନରେ ଦେଶପ୍ରେମର ଭାବନାକୁ ପ୍ରଜ୍ୱଳିତ କରିଥିଲା। ବ୍ରିଟିଶ ସରକାରଙ୍କ ଉପନିବେଶବାଦୀ ଶକ୍ତିକୁ ଦୁର୍ବଳ କରିବାରେ ସିପାହୀ ବିଦ୍ରୋହର ଅନେକ ଗୁରୁତ୍ୱ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାଏବ ସିଂହ ସୈନୀ ଉପସ୍ଥିତ ଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026ର ଆୟୋଜନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଏହି ଶିବିର ସପ୍ତାହେ ବ୍ୟାପୀ ଚାଲିବ। ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ଆତ୍ମପରିଚୟ, ଶବ୍ଦ ଗଠନ ଜ୍ଞାନ, ଦୈନନ୍ଦିନ ଜୀବନରେ ବ୍ୟବହୃତ କଥୋପକଥନ ଏବଂ ସାଂସ୍କୃତିକ ଭାବ ବିନିମୟ ହେଉଛି ଏହି ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଭାରତୀୟ ସାଙ୍କେତିକ ଭାଷାକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ଏହି ପ୍ରୟାସ ଆରମ୍ଭ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଦୁନିଆରେ ସବୁଠୁ ସୁନ୍ଦର ଓ ମଧୁର ଶବ୍ଦ ହେଉଛି ମା। ମା ଶବ୍ଦଟି ଛୋଟ ହୋଇପାରେ କିନ୍ତୁ ଏହାର ଅର୍ଥ ସୀମାହୀନ ଭାବେ ପରିବ୍ୟାପ୍ତ। ତ୍ୟାଗ ବଳିଦାନ ଓ ତପସ୍ୟାର ପ୍ରତୀକ ମା'ମାନଙ୍କ ସମ୍ମାନାର୍ଥେ ଆଜି ମାତୃଦିବସ ପାଳନ କରାଯାଉଛି। ଆଜି ମା'ମାନଙ୍କୁ ଉତ୍ସର୍ଗ କରି ମାତୃତ୍ୱ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

0: ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ପୃଥିବୀଠାରୁ ଅଧିକ ସହନଶୀଳ ଏବଂ ଆକାଶଠାରୁ ଅଧିକ ବ୍ୟାପ୍ତ ମା'ଙ୍କୁ ସନ୍ତାନର ପ୍ରଥମ ଗୁରୁ ଓ ମାର୍ଗଦର୍ଶିକା ଭାବେ ବିବେଚନା କରାଯାଏ। ମା'ର ମମତା, ସ୍ନେହ ଓ ତ୍ୟାଗର କୌଣସି ତୁଳନା ନାହିଁ। ଜୀବନର ପ୍ରତ୍ୟେକ କଠିନ ପରିସ୍ଥିତିରେ ମା' ସନ୍ତାନ ପାଇଁ ସବୁଠାରୁ ବଡ଼ ଶକ୍ତି ହୋଇ ଛିଡ଼ା ହୋଇଥାଏ। ମା'ଙ୍କ ସମ୍ମାନ କେବଳ ଗୋଟିଏ ଦିନରେ ସୀମିତ ନ ରହି ପ୍ରତିଦିନ ତାଙ୍କ ପ୍ରତି କୃତଜ୍ଞତା, ସ୍ନେହ ଓ ସମ୍ମାନ ଜଣାଇବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାତୃଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ମାତୃଶକ୍ତିର ସମ୍ମାନ, ସୁରକ୍ଷା ଓ ସଶକ୍ତିକରଣ ସରକାରଙ୍କ ସର୍ବୋଚ୍ଚ ଲକ୍ଷ୍ୟ। ମା' କେବଳ ଏକ ସମ୍ବୋଧନ ନୁହେଁ, ଏହା ଶକ୍ତି, ସଂସ୍କାର ଏବଂ ସମାଜ ଗଠନର ଅକ୍ଷୟ ଆଧାର। ଜନ୍ମଦାତ୍ରୀ ମା' ଏବଂ ଜନ୍ମଭୂମି ଉତ୍କଳ ଜନନୀଙ୍କ ଗୌରବ ରକ୍ଷା ପାଇଁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସ୍ନେହ, ଶକ୍ତି, ତ୍ୟାଗ ଏବଂ ଧୈର୍ଯ୍ୟର ମୂର୍ତ୍ତିମନ୍ତ୍ର ପ୍ରତୀକ ମା' ସମଗ୍ର ମାନବ ଜଗତ ପ୍ରତି ମା'ମାନଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ମା' ହେଉଛି ଶକ୍ତି, ପ୍ରେରଣା ଓ ସଂସ୍କାରର ପ୍ରତୀକ। ସମାଜ ଗଠନରେ ମା'ର ଭୂମିକା ଅନନ୍ୟ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରଣିଆ।
0: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଆଜି ଶେଷ ହେଉଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନଯାତ୍ରାର ଆଜିର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରଣୀରେ ଠାକୁରଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଗତ ସନ୍ଧ୍ୟାରେ ଭଉଁରୀ ତିଥି ଅବସରରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରଣୀରେ 21 ଘେରା ଜଳକ୍ରୀଡ଼ା କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଦୁଇ ଦିନ ଧରି ଏହି ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରମିତ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ରାୟଗଡ଼ା ଜିଲ୍ଲା ନୂତନ ସଭାଗୃହଠାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି ଓ ଛାତ୍ରାବାସ ପରିଚାଳନା ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଜିଲ୍ଲାର 189 ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସୁପରିନ୍ଟେଣ୍ଡେଣ୍ଟ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗଦେଇ ଶିକ୍ଷାର ଉତ୍କର୍ଷତା ଏବଂ ଛାତ୍ର କଲ୍ୟାଣ ସମ୍ପର୍କିତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପରିସରରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍ର ମିଳିତ ସହଯୋଗରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନ୍ତର୍ଗତ କିଶୋର କିଶୋରୀଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୁଲିସ୍ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ, ସାମାଜିକ ଗଣମାଧ୍ୟମରୁ ଶିକ୍ଷଣୀୟ ଜିନିଷ ଗ୍ରହଣ, ସାଇବର ଅପରାଧ ସମେତ ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକର ଆପୋଷ ସମାଧାନ ଦିଗରେ ପୁଲିସ୍ର ସହଯୋଗ ନେଇ ଆଲୋଚନା ହୋଇଥିଲା। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସ୍ଥଳବିଶେଷରେ ପବନର ବେଗ ଘଣ୍ଟା ପ୍ରତି 50 କିଲୋମିଟର ରହିବା ନେଇ ଅନୁମାନ କରାଯାଇଛି। ରାଜ୍ୟରେ ଜାରି ରହିଥିବା କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ଉତ୍ତର ଉପକୂଳ ତଥା ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା 2-4 ଡିଗ୍ରୀ ହ୍ରାସ ପାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍କରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ସନ୍ଧ୍ୟା 6:45ରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆସନ୍ତୁ ଜାଣିବା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ରାତି 9:15 ଶୁଣିବେ ସ୍ପଟ୍ଲାଇଟ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଅପରାହ୍ନ 5:00 ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଆଲୋଚନା ନବେ ବର୍ଷରେ ଆକାଶବାଣୀ। ପରେ ପରେ ରହିଛି ଏସ୍ଏମ୍ଏସ୍ର ଉତ୍ତର, ହସପସରା। ଶେଷରେ ଜାଣିବା କଥାରେ ଶୁଣିବେ ଅମ୍ଳବୃଷ୍ଟି, ଭୂମିକମ୍ପ କ'ଣ ଓ କାହିଁକି ହୁଏ। ଅପରାହ୍ନ 5:30 ଚୈତିଜନ କାର୍ଯ୍ୟକ୍ରମ, ଏଥିରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ବିଷୟ ରହିଛି ମଧ୍ୟସ୍ଥତା କାର୍ଯ୍ୟକ୍ରମ ବୋଇଲେ କାଇଟା। ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ୍ ଭାଗବତ। ସନ୍ଧ୍ୟା 6:55 ଜନଜୀବନ ସମ୍ବାଦ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ରାତି 7:00 ଏବଂ ରାତି 8:00। ରାତି 7:30 ପ୍ରଚାର କରିବୁ କିଷାନବାଣୀ ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମ। ସମ୍ପର୍କ ସେତୁ ଶୁଣିବେ ରାତି 8:15। ରାତି 8:30 ଶୁଣିବେ ସମାଚାର ଦର୍ପଣ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9:30 ଲୋକଗୀତ କ୍ରମରେ ଶୁଣିବେ ଦାସକାଠିଆ। ବିଷୟ ରହିଛି ବୃନ୍ଦାବନରେ ରାଧାକୃଷ୍ଣଙ୍କର ମକଦ୍ଦମା, ପରିବେଷଣ କରିଛନ୍ତି କାଶୀନାଥ ପଣ୍ଡା, ଏସ୍ ଶ୍ୟାମସୁନ୍ଦର ପଣ୍ଡା ଏବଂ ସାଥୀମାନେ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ସେହନାଇ ବାଦନ ପରିବେଷଣ କରିବେ ଉସ୍ତାଦ ବିସ୍ମିଲ୍ଲା ଖାନ୍ ଏବଂ ସାଥୀମାନେ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ଦିନ 2:48 ହେବାକୁ ଯାଉଛି। ଏଇଠି ଶେଷ କରୁଛୁ ଆମର ଆଜିର ପ୍ରଥମ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆମ ଦ୍ୱିତୀୟ ତଥା ସାନ୍ଧ୍ୟ ଅଧିବେଶନରେ। ସେତେବେଳେ ଯାଇ ଶୁଣୁଥାନ୍ତୁ ମୁମ୍ବାଇ ବିବିଧ ଭାରତୀର ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।
1: सुनते हैं राजेंद्र कृष्ण का लिखा और मदन मोहन का संगीतबद्ध किया हुआ।

0: बन जाएगी।
1: मन चाहेगी,
0: मन चाहेगी।

ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଅପରାହ୍ନ 5:00। ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଛନ୍ତି ସ୍ମୃତି ପାଢ଼ୀ ଓ ଶ୍ରିୟା ପଟ୍ଟନାୟକ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ମା ମା ଶବ୍ଦର ତୁଳନା ନାହିଁ। ସ୍ୱର୍ଗ ଠାରୁ ବଡ଼ ସେ ମୋ ପାଇଁ। ମାଆର ପଣ ତ ପବିତ୍ର ସ୍ଥାନ, ସତିକି ଅବା ଚାରିଧାମ ସମାନ।
1: ସନ୍ତାନ ହେଉଛି ମାଆର ପ୍ରାଣ, ସେ ରାମ ହେଉ ବା ରାବଣ, ଭକିଲା ପେଟରେ ଦିଅଙ୍କ ଆଗରେ, ସନ୍ଧ୍ୟା କାଳରେ ତୁଳସୀ ମୂଳରେ, ମଙ୍ଗଳ ମାନସୀ ଜାଳରେ ଦୀପ, ମା ଜାଣିଥାଏ ତା ସନ୍ତାନ ସୁଖ।
0: ସତରେ ସାଥୀ, ମା ଏଇ ଛୋଟ ଶବ୍ଦଟିରେ ଲୁଚି ରହିଛି ସାରା ପୃଥିବୀର ସ୍ନେହ, ମମତା ଓ ତ୍ୟାଗ। ମା ହେଉଛନ୍ତି ସେହି ଶକ୍ତି ଯିଏ ନିଜେ ଦୁଃଖ ସହି ସନ୍ତାନ ମୁହଁରେ ହସ ଫୁଟାନ୍ତି। ତାଙ୍କ ଭଲ ପାଇବାରେ କୌଣସି ସୀମା ନାହିଁ, କୌଣସି ସ୍ୱାର୍ଥ ନାହିଁ। ତେବେ ହଁ ସାଥୀ, ଆଜିର ଏହି ମାତୃ ଦିବସରେ ମାଙ୍କ ପ୍ରତି ଅସୀମ ଶ୍ରଦ୍ଧା ଓ ଭଲ ପାଇବା ଜଣାଇ ଆରମ୍ଭ କରିବା ସୁରଭି କାର୍ଯ୍ୟକ୍ରମ। ଆଜିର ସୁରଭି ଅଗଣାରେ ଅଛୁ ଆମେ ଦୁହେଁ, ମୁଁ ସ୍ମୃତି ପାଢୀ,
1: ମୁଁ ଶ୍ରିୟା ପଟ୍ଟନାୟକ।
2: ନମସ୍କାର।

0: ତେବେ ସାଥୀ, କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶୁଣିବା ଆଜିର ବିଚାର। ଇତିହାସରେ କେବଳ ସେହି ଲୋକମାନଙ୍କର ନାମ ଲେଖାଯାଇଥାଏ ଯିଏ କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ନିଜ ଲକ୍ଷ୍ୟକୁ ଆଖି ଆଗରେ ରଖି ପ୍ରତ୍ୟେକ ସମସ୍ୟା ଏବଂ କଠିନତାର ସମାଧାନ କରି ଲକ୍ଷ୍ୟ ହାସଲ କରିଥାନ୍ତି। ହଁ ସାଥୀ, ଯେତେ କଠିନ ପରିସ୍ଥିତି ଆସୁ ପଛେ ନିଜ ଲକ୍ଷ୍ୟ ରଖି ଆଗକୁ ବଢ଼ିବା ନିହାତି ଆବଶ୍ୟକ।
1: ତେବେ ହଁ।

0: ସାଥି, ସମୟ ବଦଳିଛି, ପ୍ରଯୁକ୍ତି ବଦଳିଛି, କିନ୍ତୁ ଆକାଶବାଣୀର କଣ୍ଠସ୍ୱର ଆଜି ମଧ୍ୟ ସେହିପରି ଆପଣପଣିଆ ଓ ହୃଦୟସ୍ପର୍ଶୀ। ସମ୍ବାଦରୁ ସଙ୍ଗୀତ, କୃଷିରୁ ସଂସ୍କୃତି, ପ୍ରତ୍ୟେକ କ୍ଷେତ୍ରରେ ଆକାଶବାଣୀ ସମାଜକୁ ଦିଗଦର୍ଶନ କରିଆସିଛି। ବହୁଜନ ହିତାୟ, ବହୁଜନ ସୁଖାୟ ମନ୍ତ୍ରକୁ ନେଇ ଆକାଶବାଣୀ ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟରେ ଏକ ଅଲଗା ସ୍ଥାନ ଗଢ଼ିପାରିଛି।
1: ହଁ, ଗ୍ରାମର ମାଟିର ସୁଗନ୍ଧଠାରୁ ଆରମ୍ଭ କରି ସହରର ନବୀନ ଚିନ୍ତାଧାରା ପର୍ଯ୍ୟନ୍ତ ସବୁକୁ ଏକ ସୂତ୍ରରେ ବାନ୍ଧି ରଖିଛି ଆକାଶବାଣୀ। ଆକାଶବାଣୀର ଏହି 90 ବର୍ଷର ଗୌରବମୟ ଯାତ୍ରାକୁ ଆଉ ଅଧିକ ସ୍ମରଣୀୟ କରିବା ପାଇଁ ଆମ ସହିତ ଯୋଗାଯୋଗ କରିଛନ୍ତି ଆମର ଅତି ପ୍ରିୟର ଶ୍ରୋତା ଉଗ୍ରସେନ ପଟେଲ ଭାଇ। ଚାଲନ୍ତୁ ତାଙ୍କ ସହ କଥାବାର୍ତ୍ତା ହେବା।
2: ନମସ୍କାର ଭାଇ, ଆପଣଙ୍କୁ ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ।
3: ଧନ୍ୟବାଦ।
2: ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ମାନଙ୍କୁ ଦେବେ।
3: ମୁଁ ବଲାଙ୍ଗୀର ଜିଲ୍ଲା ତାଙ୍ଗୁଗୁଡ଼ା ଗ୍ରାମରେ ରହୁଛି। ମୁଁ ଉଗ୍ରସେନ ପଟେଲ।
2: ଭାଇ, ଆପଣ ତ ଆମ ଆକାଶବାଣୀର ଜଣେ ନିୟମିତ ଶ୍ରୋତା, ଆପଣଙ୍କ ବହୁତ ସୁନ୍ଦର ସୁନ୍ଦର ମେସେଜ ସବୁ ଆସୁଥାଏ, ଆମକୁ ପଢି ବହୁତ ଭଲ ଲାଗୁଥାଏ। ତ ଭାଇ, ଆପଣ କେବେଠୁ ରେଡିଓ ଶୁଣୁଛନ୍ତି?
3: ମ୍ୟାଡମ୍, ମୁଁ 2004 ମସିହାରୁ ହିଁ ଶୁଣୁଛି ମ୍ୟାଡମ୍।
2: ଆଚ୍ଛା, 2004 ମସିହାରୁ ଶୁଣୁଛନ୍ତି। ଆଗାମୀ 12 ତାରିଖରେ ଆମ ଆକାଶବାଣୀର 90 ବର୍ଷ ପୁରିବାକୁ ଯାଉଛି, ତ ଆପଣ ସେ ବିଷୟରେ କଣ କହିବାକୁ ଚାହୁଁଛନ୍ତି?
3: ନିହାତି, ଆକାଶବାଣୀର ଯେଉଁ 90 ବର୍ଷର ଯେଉଁ ଯାତ୍ରା ଆମ ଭାରତୀୟ ଗଣମାଧ୍ୟମ ଇତିହାସରେ ଏକ ବିରାଟ ସଫଳତା। ଏହା ଆମ ଦେଶର କୋଣ ଅଣୁକରେ ଥିବା ଲୋକଙ୍କୁ ଏକାଠି ବାନ୍ଧି ରଖିବାରେ ସକ୍ଷମ ହୋଇଛି। ଏହା ନିଶ୍ଚିତ ଭାବରେ ଆମ ପାଇଁ ଏକ ଗୌରବର ବିଷୟ।
2: ଆପଣଙ୍କର ପସନ୍ଦର ଆକାଶବାଣୀ କାର୍ଯ୍ୟକ୍ରମ କଣ? ଆମ ଆକାଶବାଣୀରେ ତ ବହୁତ କାର୍ଯ୍ୟକ୍ରମ ବାଜେ।
3: ହଁ, ମୋର ପ୍ରାୟତଃ ମୋର ପସନ୍ଦ ହେଉଛି ସଙ୍ଗୀତ, ନାଟକ, ବିଭିନ୍ନ ପତ୍ର ପତ୍ରିକାର କଳାକାରଙ୍କର ତାଙ୍କର ଯୋଉ ପତ୍ର ପତ୍ରିକା ଯୋଉ ପଠନ ଏବଂ କୃଷି ସଞ୍ଚାର ଯୋଉ କାର୍ଯ୍ୟକ୍ରମ ସେଟା ମୋର ପ୍ରିୟ। ଆଜ୍ଞା,
2: ପୁରୁଣା ସମୟରେ ଯୋଉ ଆକାଶବାଣୀ ଥିଲା ଏବଂ ଯୋଉ ବର୍ତ୍ତମାନ ସମୟରେ ଡିଜିଟାଲ ଯୁଗର ଆକାଶବାଣୀ ମଧ୍ୟରେ ଆପଣ ପରିବର୍ତ୍ତନ କଣ ଆପଣଙ୍କୁ ଜଣାପଡୁଛି?
3: ପୁରୁଣା ସମୟରେ କେବଳ ରେଡିଓ ସେଟ୍ ମାଧ୍ୟମରେ ଆମେ କାର୍ଯ୍ୟକ୍ରମ ଶୁଣୁଥିଲେ ଏବଂ ମୋବାଇଲ ଆପ୍ ମାଧ୍ୟମରେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛି ଏବଂ ପୋଷ୍ଟ ଭାବରେ ଶୁଣାଯାଉଛି। ଏବଂ ଏଇ ଯୋଉ ମୋବାଇଲ ଆପ୍ ମାଧ୍ୟମରେ ପ୍ରଚାର ହେଲା, ଏଇଟା ପ୍ରାୟତଃ ଭାରତର କୋଣ ଅନୁକୋଣ ଜାଗାରେ ସମସ୍ତେ ଶୁଣିପାରିଲେ। ଆମେ ଗାଁରେ ଥିଲେ ହେଲେ କି ବାହାରକୁ ଗଲେ ମଧ୍ୟ ଆମେ ଶୁଣିପାରୁଛେ ଏବଂ ଏହା ଅତି ସ୍ପଷ୍ଟ ଭାବରେ ଶୁଣାଯାଉଛି। କାହିଁକି ନା ପୂର୍ବରୁ ଯେଉଁ ରେଡିଓ ସେଟ୍ ମାଧ୍ୟମରେ ଶୁଣୁଥିଲୁ ଆମେ, ଏମିତି ଏଠି ସ୍ପଷ୍ଟ ଆସୁନଥିଲା ଏବଂ ତାହା ଗୋଟେ ଜାଗାକୁ ନେଇକି ଅନ୍ୟ ଜାଗା ଯିବାକୁ ଟିକେ କଷ୍ଟ ହଉଥିଲା, କିନ୍ତୁ ଏବେ ପକେଟରେ ଡିଜିଟାଲ ହେବା ମାଧ୍ୟମରେ ଆମେ ପକେଟରେ ମଧ୍ୟ ଲଗେଇଲେ ଆଜ୍ଞା ଆମେ ଶୁଣିପାରୁଛେ।
2: ଭାଇ, ଆପଣଙ୍କ ମତରେ ଆକାଶବାଣୀ ଏବଂ ସୋସିଆଲ ମିଡିଆ ମଧ୍ୟରେ ଆପଣ କେମିତି ତୁଳନା କରିପାରିବେ?
3: ସୋସିଆଲ ମିଡିଆ ମାଧ୍ୟମରେ ଗୋଟେ କାର୍ଯ୍ୟକ୍ରମ କିମ୍ବା ଗୋଟେ ସୂଚନା ଆମେ ସାଙ୍ଗେ ସାଙ୍ଗେ ପାଇଯାଉଛେ, କିନ୍ତୁ ସୋସିଆଲ ମିଡିଆ ମାଧ୍ୟମରେ ଯେଉଁ ସବୁ ସୂଚନା ପାଉଛେ ତାହା ସବୁ ସତ୍ୟ ରହୁନି, କିନ୍ତୁ ରେଡିଓ ମାଧ୍ୟମରେ ଆମେ ଯେଉଁ ସବୁ ସୂଚନା ପାଉଛେ ହୁଏତ ତାକୁ ଡେଲିରେ ଆମକୁ ସୂଚନା ମିଳୁଛି, କିନ୍ତୁ ତାହା ଠିକ ପରଖିକି ଆମେ ଠିକ ଟିକେ ନେଇକି ସତ୍ୟ ସୂଚନା ହିଁ ପାଉଛେ। ଆଜ୍ଞା,
2: ଆଜ୍ଞା, ଠିକ କଥା କହିଲେ ଭାଇ। ଭାଇ, ଏବେ ଯୋଉ ଦେଖୁଛନ୍ତି ଆମର ଯୁବପିଢି ମଧ୍ୟରେ ଆକାଶବାଣୀର ଲୋକପ୍ରିୟତା କେମିତି ବଢାଇ ପାରିବା ଆପଣଙ୍କ ମତରେ?
3: ଯୁବପିଢିଙ୍କ ଲୋକପ୍ରିୟତା ବଢାଇ ପାରିବା ଆମେ ବିଭିନ୍ନ ସଙ୍ଗୀତ ପ୍ରତିଯୋଗିତା କରିପାରିବା, ବିଭିନ୍ନ କ୍ୟାରିୟର ସମ୍ବନ୍ଧୀୟ ଆମେ ବିଜ୍ଞାପନ କିମ୍ବା ଆମର କିଛି ଆଲୋଚନା କରିକି ଆମେ ପ୍ରଚାର କରିପାରିବା।
2: ତା
3: ସହିତ ବିଭିନ୍ନ ସୋସିଆଲ ମିଡିଆରେ ମଧ୍ୟ ଆମେ ଯଦି ଏହା ଉପସ୍ଥିତ ରହିବା ତାହେଲେ ନିହାତି ଆମେ ଯୁବପିଢ଼ି ମାନଙ୍କ ପାଇଁ ଲୋକପ୍ରିୟତା ବଢାଇ ପାରିବା।
2: ଭାଇ, ଆମ ଆକାଶବାଣୀରେ ତ ବହୁତ କଳାକାର ମାନେ ଅଛନ୍ତି, ବହୁତ ଘୋଷକ ମାନେ ଅଛନ୍ତି, ତ ସେମାନଙ୍କର ମଧ୍ୟରୁ ଆପଣଙ୍କୁ କିଏ ଭଲ ଲାଗେ?
3: ଉଦ୍ଘୋଷକ ପ୍ରାୟତଃ ସମସ୍ତଙ୍କର ଭଲ ଲାଗେ, ତାଙ୍କର ଯେଉଁ ସ୍ୱର କହିବା ଶୈଳୀ ନିହାତି ଭଲ ରହିଥାଏ, ତ ନିଶ୍ଚିତ ଭାବରେ କୌଣସି ନା ନେବାଟା ମୋ ଭିତରେ ଭଲ ନୁହଁ, କିନ୍ତୁ ପ୍ରାୟତଃ ସମସ୍ତଙ୍କର ହିଁ ଭଲ ଲାଗେ। ଆଉ ତାଙ୍କ ଯୋଉ ଟିକେ ନିକି ଖବର ତା ସହିତ ତାଙ୍କ ପରିଶ୍ରମରେ ଆମକୁ ଯୋଉ ଶୁଣାଉଛନ୍ତି ନିହାତି ସମସ୍ତଙ୍କୁ କାର୍ଯ୍ୟକ୍ରମ ଭଲ ଲାଗେ। ଆଜ୍ଞା,
2: ଆଜ୍ଞା, ବହୁତ ଧନ୍ୟବାଦ ଭାଇ। ଆପଣଙ୍କ ପାଇଁ ଶେଷ ପ୍ରଶ୍ନଟି, ଆପଣ ଭାବନ୍ତି କି ଆକାଶବାଣୀ ଆଗାମୀ ଦିନରେ ମଧ୍ୟ ସମାନ ଭାବ ଲୋକପ୍ରିୟତା ରହିବ?
3: ହଁ, ନିହାତି, ଯଦି ଆକାଶବାଣୀ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଆପଣାଇ ଚାଲେ ତେବେ ଏହାର ଗୁଣାତ୍ମକ ମାନ ନିହାତି ସବୁବେଳେ ଲୋକପ୍ରିୟ କରି ରହିବ ଏବଂ ସ୍ୱଚ୍ଛ ମନୋରଞ୍ଜନ ଚାହିଦା ନିହାତି ଶେଷ ହେବ ନାହିଁ।
2: ଆପଣ ଏମିତି ହିଁ ଆମକୁ ଉତ୍ସାହିତ କରନ୍ତୁ କି ଆମେ ଆଗକୁ ଆହୁରି ଭଲ ଭଲ ସବୁ କାର୍ଯ୍ୟକ୍ରମ ଆପଣଙ୍କ ନିକଟରେ ନେଇ ଆସିବୁ।

0: ସାଥୀ, ଏଇ ତ ଶୁଣୁଥିଲେ ଗୋଟିଏ ସୁନ୍ଦର ସାକ୍ଷାତକାର। ବର୍ତ୍ତମାନ ଚାଲନ୍ତୁ ଶୁଣି ରଖିବା ଆପଣମାନଙ୍କର ପଠେଇଥିବା ସୁନ୍ଦର ସୁନ୍ଦର ମେସେଜ। ପ୍ରଥମ ମେସେଜଟି କରିଛନ୍ତି ନୀଲୁ ଦାସ ବଲାଙ୍ଗୀରରୁ। ସେ ଲେଖିଛନ୍ତି, 4/5/2026 ଯୁବବାଣୀ ସୃଜନୀ ସନ୍ଧ୍ୟାକୁ ଗୋଟେ ସୁନ୍ଦର କବିତାରୁ ଆରମ୍ଭ କରିଥିଲେ ସ୍ମୃତି ଭଉଣୀ ଓ ସୁଶୀଲ ଭାଇ। ପୃଥିବୀରାଜ ସରଙ୍କ ସହିତ ଆଲୋଚନା ସାମ୍ବାଦିକତା ଓ ଯୁବ ସମାଜ ପ୍ରେରଣାଦାୟକ ଥିଲା। ଜନଗଣନାକୁ ନେଇ ନାରାୟଣ ଭାଇଙ୍କ ସହ ସାକ୍ଷାତକାର ଉପରେ ବହୁତ କିଛି ଜାଣି ହୋଇଥିଲା ଏବଂ କାର୍ଯ୍ୟକ୍ରମ ଶେଷରେ ପୁନମ ଭଉଣୀଙ୍କର କିଛିଟା କବିତା ବେଶ ମନଛୁଆଁ ହୋଇଥିଲା। କବିତା ଭକତର ଚୂଡାମଣି, କବିତା ବଡ ପ୍ରାଣ, ଭଲ ଲାଗିଲା ସୃଜନୀ କାର୍ଯ୍ୟକ୍ରମ।
1: ସେ ପୁଣି ମେସେଜ କରିଛନ୍ତି, 6/5/2026 ଆକାଶବାଣୀ ଜୟପୁର ଯୁବବାଣୀ ସମ୍ଭାର ସନ୍ଧ୍ୟାକୁ ସୁନ୍ଦର ହୃଦୟ ସ୍ପର୍ଶୀ କବିତା ମାଧ୍ୟମରେ ଶ୍ରୋତାଙ୍କ ନିକଟକୁ ନେଇ ଆସିଥିଲେ ଶ୍ରୀ ପଦ୍ମା ଭଉଣୀ ଏବଂ ସାଇ ଶ୍ରୁତି ଭଉଣୀ ଦୁହିଙ୍କୁ ହୃଦୟରୁ ଧନ୍ୟବାଦ। ଗଜଲ, ଭକ୍ତି ସଙ୍ଗୀତ ଏବଂ ଚଳଚ୍ଚିତ୍ର ସଙ୍ଗୀତରେ ବିଶେଷ ସ୍ଥାନ ଗଢ଼ିଥିବା ଭାରତର ପ୍ରସିଦ୍ଧ ପ୍ରତିଭାଶାଳୀ ଗାୟକ ହରିହରନ୍ଙ୍କ ମଧୁର ଏବଂ ଭାବପୂର୍ଣ୍ଣ କଣ୍ଠଶିଳ୍ପୀଙ୍କୁ ଆଜି କଥାରେ ଗୀତରେ କାର୍ଯ୍ୟକ୍ରମରେ ସ୍ଥାନ ଦେଇଥିଲେ। ଆଲୋଚନା କରିବା ଦ୍ୱାରା ହରିହରନ୍ ସାର୍ଙ୍କ ବିଷୟରେ ଅନେକ କଥା ଜାଣି ହୋଇଥିଲା। ବହୁତ ଭଲ ଲାଗିଲା ଯୁବବାଣୀ କାର୍ଯ୍ୟକ୍ରମ।
0: ସେ ପୁଣି ଲେଖିଛନ୍ତି, 7/5/2026 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ SMS ମାଧ୍ୟମରେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ର ଗୀତଗୁଡ଼ିକ ବହୁତ ଭଲ ଲାଗିଲା। ପ୍ରତ୍ୟେକ ଶ୍ରୋତାଙ୍କ ଗୀତଗୁଡ଼ିକ ମନଛୁଆଁ ହୋଇଥିଲା। ବହୁତ ବଢିଆ ଲାଗିଲା କାର୍ଯ୍ୟକ୍ରମ। ହେଲୋ ସ୍ପନ୍ଦ।
1: ଶେଷରେ ସେ ପୁଣି ଥରେ କହିଛନ୍ତି, 9/5/2026 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ସମ୍ପର୍କ କାର୍ଯ୍ୟକ୍ରମ ବର୍ଷା ଭଉଣୀ ପୁଅ ପୁଷ୍ପାଞ୍ଜଳି ଭଉଣୀ ଉପସ୍ଥାପନାରେ କାର୍ଯ୍ୟକ୍ରମ ହ୍ୟାଲୋ ଗୁଞ୍ଜନ ଭଲ ଲାଗିଥିଲା। ବହୁମାତ୍ରାରେ ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମ ଭିତରେ ଶ୍ରୋତାଙ୍କ କଲ୍ ସ୍ଥାନ ପାଇ ଲିମିଟେଡ୍ ଭିତରେ କଲ୍ ସାମିଲ କରନ୍ତୁ, ଗୀତ କାଟନ୍ତୁ ନାହିଁ, ଏଇଟା ମୋର ଅଭିଯୋଗ ପ୍ରତି ଧ୍ୟାନ ଦେବେ ବୋଲି ମୋ ଆଶା ଓ ବିଶ୍ୱାସ। ନିଶ୍ଚୟ ଭାଇ, ଆମେ ଆପଣଙ୍କ ଅଭିଯୋଗକୁ ଧ୍ୟାନରେ ରଖିବୁ ଏବଂ ଆମକୁ ଏତେ ସୁନ୍ଦର ସୁନ୍ଦର ମେସେଜ ସବୁ ପଠାଇବାରୁ ବହୁତ ବହୁତ ଧନ୍ୟବାଦ।
0: ତେବେ କେ ମୋହନ ରାଓ ଆଚାରି ଭାଇ ସୁନାରୀ ଷ୍ଟ୍ରିଟ ଜୟପୁରରୁ ଲେଖିଛନ୍ତି, 5/5/2026 ଆଜିର ଯୁବବାଣୀ ପ୍ରୋଗ୍ରାମ ସ୍ପନ୍ଦନ କାର୍ଯ୍ୟକ୍ରମ ନେଇ ଆସିଥିଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ଶ୍ରିୟା ପଟ୍ଟନାୟକ। ଉପସ୍ଥାପନାରେ ରହିଥିଲା ଡିଜିଟାଲ ଇଣ୍ଡିଆ ଏବଂ ଆଲୋଚନାରେ ଶୁଣିଥିଲି ଉଦ୍ୟୋଗ ବିକାଶର ମହାମନ୍ତ୍ର ବା ଷ୍ଟାର୍ଟଅପ୍ ଇଣ୍ଡିଆ, ଯାହାକୁ ନେଇ ଆସିଥିଲେ ଆଶୁତୋଷ ପ୍ରୟାସ ଦାସ ଭାଇ, ଏବଂ ବିଜ୍ଞାନ ବିଚିତ୍ରରେ ଶୁଣିଥିଲି ଥୋମସ ଏଡିସନ, ନିକୋଲା ଟେସ୍ଲା, ଏନିମୋମିଟର, ଗାଲିଲିଓ ଏବଂ ମାର୍କନିଙ୍କ ବିଷୟରେ। ତେବେ ଉଭୟଙ୍କୁ ମୋର ଧନ୍ୟବାଦ ଏବଂ ନମସ୍କାର ଜଣାଇ ଦେବେ।
1: ସେ ପୁଣି ମେସେଜ କରିଛନ୍ତି, 6/5/2026 ସମ୍ଭାର କାର୍ଯ୍ୟକ୍ରମଟି ନେଇ ଆସିଥିଲେ କେ ସାଇ ଶ୍ରୁତି ଆଚାରୀ ଏବଂ ଶ୍ରୀପଦ୍ମା ସାହୁ। ଉଭୟଙ୍କ ଉପସ୍ଥାପନା ଶୁଣି ଭଲ ଲାଗିଲା, ଆଜିର ବିଚାରଟି ଶୁଣି ଭଲ ଲାଗିଥିଲା ଏବଂ କଥାରେ ଗୀତରେ ଗାୟକ ହରିହରନ୍ଙ୍କ ବିଷୟରେ ଶୁଣି ଭଲ ଲାଗିଥିଲା। ଦୀପକ ଚନ୍ଦ୍ର ସାମନ୍ତରାୟଙ୍କ ସହିତ ସାକ୍ଷାତକାର ଯାହାର ବିଷୟ ଥିଲା ଯୁବବର୍ଗ ଓ କ୍ୟାରିୟର କନ୍ଫ୍ୟୁଜନ ବିଷୟରେ ଶୁଣି ଭଲ ଲାଗିଥିଲା। ତେବେ ଉପସ୍ଥାପନା କରିଥିବା ଶ୍ରୀ ପଦ୍ମା ଭଉଣୀ ଏବଂ କେ ସାଇ ଶ୍ରୁତି ଆଚାରୀଙ୍କୁ ବହୁତ ବହୁତ ଧନ୍ୟବାଦ।
0: ତେବେ ସେ ପୁଣି କହିଛନ୍ତି, 7/5/2026 ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ନେଇ ଆସିଥିଲେ ତନୁଜା ଏବଂ ସଲିମ ଭାଇ, ଆଜିର ବିଚାର ବହୁତ ଭଲ ଲାଗିଲା। ତେବେ ମେସେଜ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ ଶୁଣିକରି ବହୁତ ଭଲ ଲାଗିଲା। ତେବେ ତନୁଜା ଭଉଣୀ ଏବଂ ସଲିମ ଭାଇଙ୍କୁ ମୋର ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଦେବେ। ଧନ୍ୟବାଦ ଆଚାରି ଭାଇ, ଆପଣ ଆମକୁ ଏତେ ସୁନ୍ଦର ସୁନ୍ଦର ମେସେଜ ସବୁବେଳେ ପଠାଉଛନ୍ତି ଏବଂ ଆଶା କରୁଛୁ ଆପଣ ସବୁବେଳେ ଆମକୁ ଏମିତି ସୁନ୍ଦର ସୁନ୍ଦର ମେସେଜ ପଠାଉଥାନ୍ତି।
1: ତେବେ ସାଥୀ, ବର୍ତ୍ତମାନ ଶୁଣିବା ଆମ ନୀଳାଞ୍ଚଳ ଭାଇ ପଠେଇଥିବା ଭଏସ୍ ମେସେଜ।

0: ନମସ୍କାର। 3 ମେ 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମ ଟିମ୍ ଆସିଥିଲେ ପୁଷ୍ପାଞ୍ଜଳି ଗୌଡ଼ ଓ ବର୍ଷାରାଣୀ ପଟ୍ଟନାୟକ। ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ବିଶ୍ୱ ହାସ୍ୟରତ୍ମ ଦିବସ ଆଇର ବିଶେଷତ୍ୱ ସମ୍ପର୍କରେ ଜାଣିବାକୁ ପାଇଥିଲେ। ସୁନ୍ଦର ବିଷୟବସ୍ତୁ ଉପରେ ହସିବାକୁ ନେଇକରି ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆମ ଅତିଥି କ୍ରମରେ ନିୟମିତ ଶ୍ରୋତା ଚିନ୍ତାମଣି ପ୍ରଧାନ ଭାଇଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତକାର ଟିମ୍ ଆସିଥିଲେ ପୁଷ୍ପାଞ୍ଜଳି ଗୌଡ଼। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ। ଚିନ୍ତାମଣି ଭାଇଙ୍କ ବିଷୟରେ ଅନେକ କିଛି କଥା ଜାଣିବାକୁ ମିଳିଲା ଏବଂ ତା ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ଅନେକ କିଛି ମତାମତ ଗୁଡିକ ବାଣ୍ଟି ଦେଇଗଲେ। ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଶ୍ରୋତାବନ୍ଧୁମାନଙ୍କର ସୁନ୍ଦର ସୁନ୍ଦର ଆଶ୍ନାସ ଓ ଭାଷଣାସ ଗୁଡିକ ଶୁଣିଥିଲି। ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। କିଛି ଜାଣିବା କଥା ଶୁଣିଥିଲି, ତା ମଧ୍ୟ ଶୁଣିବାକୁ ଖୁବ୍ ଲାଗିଥିଲା। ବିଶେଷ କରି ଖୁସି ହେବାକୁ ଲାଗିଥିଲା ମୋତେ ଏହି କାର୍ଯ୍ୟକ୍ରମଟି ବହୁତ ଶିକ୍ଷଣୀୟ ଦେଇଛି। ଏଥିପାଇଁ ଯେତେ ମୁଁ ଅଭିଯୋଗ ଗୁଡାକ କରିଥିଲି ଏବଂ ଯେତେ ବି ପ୍ରଶଂସା ଗୁଡାକ ଆପଣଙ୍କୁ ଦେଇଥିଲି, ଗୋଟେ ପରେ ଗୋଟେ ମେସେଜ ଗୁଡିକ ପ୍ରତି ଉତ୍ତର ଦେଇଥିଲେ ବର୍ଷାରାଣୀ ପଟ୍ଟନାୟକ ନାନୀ, ତାହା କାର୍ଯ୍ୟକ୍ରମ ମାଧ୍ୟମରେ ହୃଦୟ ଧନ୍ୟବାଦ ବାର୍ତ୍ତା ଜଣାଇ ଦେଉଛି। କାରଣ ସୁନ୍ଦର ଭାବରେ ପ୍ରଶ୍ନର ଉତ୍ତର ଗୁଡିକ ଦେଇଥିଲେ। ଏମିତି ସମସ୍ତ ଉପସ୍ଥାପକ ଉପସ୍ଥାପିକା ମାନଙ୍କୁ କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷ ଅନୁରୋଧ କରୁଛି ଯେ ଯିଏ ବି ଯୋଉ ଶ୍ରୋତା ଭାଇ ଭଉଣୀ ମାନେ ଯୋଉ ପ୍ରଶ୍ନ ଗୁଡ଼ିକ ପଚାରୁଛନ୍ତି, ତା ସହିତ ଯେତେ ବି ଅଭିଯୋଗ କରୁଛନ୍ତି, ତାର ସଠିକ ଉତ୍ତର ଗୋଟେ ପରେ ଗୋଟେ ଦୁଇ ତିନି ଚାଲନ୍ତୁ, ତା ନିହାତି ଭାବରେ ଶୁଣିବାକୁ ଖୁସି ଲାଗିବ। ଯେମିତି ଆଜି ବର୍ଷାରାଣୀ ପଟ୍ଟନାୟକ ନାନୀ ଯେମିତି ପୁରା ସୁନ୍ଦର ଭାବରେ ଉତ୍ତର ଗୁଡିକ ଦେଇଥିଲେ, ଯେତେ ବି ଅଭିଯୋଗ ଗୁଡାକ କରିଥିଲେ ଏବଂ ଯେତେ ବି ପ୍ରଶଂସା ଗୁଡାକ କରିଥିଲେ, ସେଥିପାଇଁ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ସୁନ୍ଦର ଉପସ୍ଥାପନା ପାଇଁ ବର୍ଷାରାଣୀ ପଟ୍ଟନାୟକ ଓ ପୁଷ୍ପାଞ୍ଜଳି ଗୁଡ଼େକୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା।
1: 4 ମେ 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସୃଜନୀ କାର୍ଯ୍ୟକ୍ରମ ଟିମ୍ ଆସିଥିଲେ ଶ୍ରୁତି ପାଢ଼ୀ ଓ ସୁଶୀଲ କୁମାର ସାହୁ। ତା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ଏକ ସୁନ୍ଦର ଆଲୋଚନାଟିଏ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ସାମ୍ବାଦିକତା ଓ ଯୁବ ସମାଜ। ଏହି ସୁନ୍ଦର ବିଷୟବସ୍ତୁରୁ ଅନେକ କିଛି କଥା ଜାଣିବାକୁ ପାଇଥିଲି ଆଲୋଚନା ଥିଲୁ। ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ ସୁନ୍ଦର ସମ୍ପାଦକୀୟଟେ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ମାତୃଭାଷା ପ୍ରତି ମମତା। ଏ ସୁନ୍ଦର ବିଷୟବସ୍ତୁ ଉପରେ ଅନେକ କିଛି କଥା ଜାଣିବାକୁ ପାଇଥିଲି କାର୍ଯ୍ୟକ୍ରମ ମାଧ୍ୟମରେ। ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାରଟେ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ଜନଗଣନା କାହିଁକି କରାଯାଏ। ଏ ସୁନ୍ଦର ବିଷୟବସ୍ତୁ ଉପରେ ନାରାୟଣ ପ୍ରସାଦ ରାଣା ଭାଇଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତକାରଟି ଆସିଥିଲେ ସୁଶୀଲ କୁମାର ସାହୁ। ତାହା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ। ଜନଗଣନା କାହିଁକି କରାଯାଏ, ସେ ସୁନ୍ଦର ବିଷୟବସ୍ତୁ ନାରାୟଣଙ୍କ ପାଖରୁ ଅନେକ କିଛି କଥା ଜାଣିବାକୁ ପାଇଥିଲି କାର୍ଯ୍ୟକ୍ରମ ମାଧ୍ୟମରେ। ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି।
0: 6 ମେ 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସମ୍ଭାର କାର୍ଯ୍ୟକ୍ରମଟି ନେଇ ଆସିଥିଲେ ଶ୍ରୀପଦ୍ମା ସାହୁ ଓ କେଶାଇ ଶ୍ରୁତି ଆଚାରୀ। ତା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ଏକ ସୁନ୍ଦର ଗୀତି କଥା ଶୁଣିଥିଲି, ଯାହାର ଶୀର୍ଷକ ଥିଲା ହରିହରନ। ତାଙ୍କ ବିଷୟରେ ଅନେକ କିଛି କଥା ଜାଣିବାକୁ ପାଇଥିଲି କାର୍ଯ୍ୟକ୍ରମ ମାଧ୍ୟମରେ। ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାରଟେ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ଯୁଗ ବର୍ଗରେ କ୍ୟାରିୟର ପ୍ରତିଜନ। ଏ ସୁନ୍ଦର ବିଷୟବସ୍ତୁ ଉପରେ ଦୀପକ ସାମନ୍ତ ରାୟ ଭାଇଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତକାରଟେ ଆସିଥିଲେ ଶ୍ରୀପଦ୍ମା ସାହୁ। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ। ସେ ସୁନ୍ଦର ବିଷୟବସ୍ତୁ ଅନେକ କିଛି କଥା ଦୀପକ ଭାଇଙ୍କ ପାଖରୁ ଜାଣିବାକୁ ପାଇଥିଲି କାର୍ଯ୍ୟକ୍ରମ ମାଧ୍ୟମରେ। ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି।
1: 7 ମେ 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ହାଲସ୍ପନ୍ଦନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ତନୁଜା ଖଡ଼ଗ୍ରାହୀ ଓ ସଲିମ ଖାନ। ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ଶ୍ରୋତାମାନଙ୍କ ଅନୁରୋଧରେ ସୁନ୍ଦର ସୁନ୍ଦର ଓଡ଼ିଆ ଓ ହିନ୍ଦୀ କଥା ଚିତ୍ର ଗୀତ ଶୁଣିଥିଲେ ମେସେଜ ମାଧ୍ୟମରେ। ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି।
0: 8 ମେ 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସମ୍ପର୍କ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ପୁଷ୍ପାଞ୍ଜଳି ଗୌଡ଼ ଓ ବର୍ଷା ମହାପାତ୍ର। ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ବିଶ୍ୱ ରେଡ୍କ୍ରସ୍ ଦିବସ ଏବଂ ତା ସହିତ ମାନବ ସେବା ହିଁ ମାଧବ ସେବା, ଏ ସୁନ୍ଦର ବିଷୟବସ୍ତୁ ଉପରେ ଶ୍ରୋତାବନ୍ଧୁଙ୍କ ଠାରୁ ଅନେକ କିଛି ମତାମତ ଗୁଡିକ ଜାଣିବାକୁ ପାଇଥିଲି କାର୍ଯ୍ୟକ୍ରମ ମାଧ୍ୟମରେ। ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଶ୍ରୋତାବନ୍ଧୁଙ୍କ ଅନୁରୋଧ ସୁନ୍ଦର ସୁନ୍ଦର ଓଡ଼ିଆ ଓ ହିନ୍ଦୀ କଥା ଚିତ୍ର ଗୀତ ଗୁଡିକ ଶୁଣିଥିଲି, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ ମୋର ଆପଣଙ୍କ ପାଖରେ ଛୋଟିଆ ରିକ୍ୱେଷ୍ଟ ଅଛି, ସେ ରିକ୍ୱେଷ୍ଟ ଦେଖନ୍ତୁ। ଆଜି ଯେମିତି ମାନବ ସେବା ହିଁ ମାଧବ ସେବା, ତା ସହିତ ବିଶ୍ୱ ରେଡ୍କ୍ରସ୍ ଥିବ, ଏ ଦିବସକୁ ନେଇକରି ଶ୍ରୋତାବନ୍ଧୁଙ୍କ ଠାରୁ ଅନେକ କିଛି ତଥ୍ୟ ଗୁଡିକ ଆପଣମାନେ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କରିଥିଲେ, ଯେମିତି ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ସେମିତି ସମସ୍ତଙ୍କୁ ମୁଁ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥାପକ ଉପସ୍ଥାପି ଆମକୁ ଅନୁରୋଧ କରୁଛି ଯେ ଯେଉଁଦିନ ଯେଉଁ ଦିବସ ପଡୁଛି ସେ ଦିବସକୁ ନେଇକରି ଆପଣମାନେ କିଛି ଆଲୋଚନା କରନ୍ତୁ। ତା ସହିତ ସମ୍ପର୍କ କାର୍ଯ୍ୟକ୍ରମରେ ସେଦିନ ଯଦି ଯେଉଁ ଦିବସ ପଡୁଛି ସେ ଦିବସକୁ ନେଇକି ଯଦି କିଛି ଆଲୋଚନା କରିବେ ଏବଂ ଶ୍ରୋତାମାନଙ୍କ ଠାରୁ କିଛି ମତାମତ ଗୁଡିକ ଯଦି କାର୍ଯ୍ୟକ୍ରମରେ ପ୍ରଚାର କରିବେ, ତାହେଲେ ନିହାତି ଭାବରେ ଶୁଣିବାକୁ ଖୁସି ଲାଗିବ। କାରଣ କଥାରେ ଅଛି, ଅଜାଣିବା ଜିନିଷକୁ ଜାଣିବାକୁ ମିଳେ। ଏହି କାର୍ଯ୍ୟକ୍ରମରେ ଗୋଟେ ଛାତ୍ର ଗୋଟେ ଛାତ୍ରୀ ନିହାତି ଶିଖିପାରିବ। ସେଥିପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆଜି ଯେମିତି ମାନବ ସେବା ହିଁ ମାଧବ ସେବା ଏବଂ ତା ସହିତ ବିଶ୍ୱ ରେଡ୍କ୍ରସ୍ ଦିବସକୁ ନେଇକି କିଛି ଆଲୋଚନା କରିଥିଲେ ଶ୍ରୋତାମାନଙ୍କ ଠାରୁ, ସେମିତି ସବୁଦିନ ଏବଂ ସବୁ ସମ୍ପର୍କ କାର୍ଯ୍ୟକ୍ରମ ଏମିତି ନୂଆ ନୂଆ ବିଷୟବସ୍ତୁକୁ ନେଇକି ଆପଣମାନେ ଆଲୋଚନା କରନ୍ତୁ, ତାହା ନିହାତି ଭାବରେ ଶୁଣିବାକୁ ଟିକେ ଖୁସି ଲାଗିବ। ମୋଟାମୋଟି କହିବାକୁ

0: ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ସୁନ୍ଦର ଉପସ୍ଥାପନା ପାଇଁ ପୁଷ୍ପାଞ୍ଜଳି ଗୌଡ଼ ନାନୀଙ୍କୁ ଓ ବର୍ଷା ମହାପାତ୍ର ନାନୀଙ୍କୁ କାର୍ଯ୍ୟକ୍ରମ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା।
1: ନିଶ୍ଚୟ ଭାଇ, ଆମେ ଯୋଉ ଦିନ ଯୋଉ ଦିବସ ପଡୁଛି ସେ ବିଷୟ ଉପରେ ଆମେ ଆଲୋଚନା କରିବୁ ଆଉ ଆପଣଙ୍କର ଅଭିଯୋଗକୁ ଆମେ ଧ୍ୟାନରେ ରଖିବୁ।
0: 9 ମେ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ଜନକାତା କାର୍ଯ୍ୟକ୍ରମଟି ନେଇ ଆସିଥିଲେ ଲକ୍ଷ୍ମୀ ଦାସ ନାୟକ ଓ ପ୍ରତୀକ ଶର୍ମା ଭାଇ। ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ରବୀନ୍ଦ୍ରନାଥ ଟାଗୋର ତାଙ୍କର ଜନ୍ମଦିବସ ଉପଲକ୍ଷେ ଅନେକ କିଛି କଥା ଜାଣିବାକୁ ପାଇଥିଲି। ତା ସହିତ ମହାରଣା ପ୍ରତାପ ତାଙ୍କ ଜନ୍ମଦିବସ ଉପଲକ୍ଷେ ବି ଅନେକ କିଛି କଥା କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କରିଥିଲେ। ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ବହୁତ

0: ପାଇଁ ସୁନ୍ଦର ଉପସ୍ଥାପନା ପାଇଁ ଏବଂ ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ ପ୍ରତୀକ ଶର୍ମା ଭାଇଙ୍କୁ ଓ ଲକ୍ଷ୍ମୀ ଦାସ ନାୟକ ନାନୀଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ମୋଟାମୋଟି କହିବାକୁ ଗଲେ ଏହି ହପ୍ତାର ସମସ୍ତ କାର୍ଯ୍ୟକ୍ରମଟି ନ୍ୟାରା ହୋଇଛି। ମୁଁ ଗୋଟେ ଲାଞ୍ଚଡ଼ ଭୋଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀରରୁ। ନମସ୍କାର।
1: ତେବେ ନୀଳାଞ୍ଚଳ ଭାଇ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ଏମିତି ହିଁ ଆମକୁ ସବୁବେଳେ ସୁନ୍ଦର ସୁନ୍ଦର ଭଏସ୍ ମେସେଜ୍ ସବୁ ପଠାଉଥାନ୍ତୁ।

0: ତେବେ ସାଥୀ ଶୁଣୁଥିଲେ ଆପଣମାନେ ପଠେଇଥିବା ସୁନ୍ଦର ସୁନ୍ଦର ମେସେଜ ଗୁଡାକ। ବର୍ତ୍ତମାନ ଶୁଣିବା ହସ ପସରା।
1: ମନୋଜ ରାସ୍ତାରେ ମଦ ପିଇ ମାତାଲ ହୋଇ ପଡ଼ିଥାଏ। ସେଇ ବାଟ ଦେଇ ଗଲାବେଳେ ରାକେଶ ତାକୁ ଦେଖି ଉଠାଇ ପାଣି ଛିଞ୍ଚି ହୋସ୍କୁ ଆଣେ ଏବଂ କହେ, ଏତେ ପିଇବା କ'ଣ ଦରକାର ଥିଲା ତତେ?
0: ମୁଁ ବାଧ୍ୟ ହେଲି ପିଇବାକୁ।
1: କ'ଣ ଏମିତି ପରିସ୍ଥିତି ହେଲା ଯେ ବାଧ୍ୟ ହେଲି ଏତେ ପିଇବାକୁ କହିଲୁ?
0: କ'ଣ କରିବି, ମୋ ମଦ ବୋତଲର ଠିପି ହଜିଯାଇଥିଲା।
1: ତେବେ ସାଥୀ, ଏଇ ତ ଶୁଣୁଥିଲେ ହସପସରା। ବର୍ତ୍ତମାନ ଶୁଣି ରଖିବା କିଛି ଜାଣିବା କଥା। ପ୍ରଥମ ବିଷୟଟି ରହିଛି ଭୂମିକମ୍ପ। ଭୂମିକମ୍ପ ହେଉଛି ପୃଥିବୀର ଭୂପୃଷ୍ଠର ଅଚାନକ କମ୍ପନ। ପୃଥିବୀର ଭିତରେ ଥିବା ପ୍ଲେଟ ମାନଙ୍କର ଗତି ବା ଧକ୍କା ଲାଗିବା ଫଳରେ ଭୂମିକମ୍ପ ସୃଷ୍ଟି ହୁଏ। ଏହା ପ୍ରାକୃତିକ ବିପର୍ଯ୍ୟୟ ମାନଙ୍କ ମଧ୍ୟରୁ ଅନ୍ୟତମ। ଭୂମିକମ୍ପ ହେବା ସମୟରେ ଘର, ରାସ୍ତା ସବୁକିଛି ଭାଙ୍ଗିଯାଏ ଏବଂ ଜୀବନ ଓ ସମ୍ପତ୍ତିରେ କ୍ଷତି ହୁଏ। କେବେ କେବେ ଭୂମିକମ୍ପ ହେବା ଫଳରେ ସୁନାମି ସୃଷ୍ଟି ହୁଏ। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ ଦ୍ୱାରା ମପାଯାଏ। ତେବେ ଭୂମିକମ୍ପ ସମୟରେ ଆତଙ୍କିତ ନ ହୋଇ ସୁରକ୍ଷିତ ସ୍ଥାନକୁ ଯିବା ଉଚିତ।
0: ତେବେ ସାଥୀ, ବର୍ତ୍ତମାନ ଶୁଣିବା ଅମ୍ଳ ବର୍ଷା ବିଷୟରେ। ଅମ୍ଳ ବର୍ଷା ହେଉଛି ଏକ ପ୍ରକାର ଦୂଷିତ ବର୍ଷା ଯେଉଁଥିରେ ବାୟୁମଣ୍ଡଳରେ ଥିବା କ୍ଷତିକାରକ ଗ୍ୟାସ ଜଳୀୟ ବାଷ୍ପ ସହିତ ମିଶି ଅମ୍ଳ ତିଆରି କରେ। କାରଖାନା, ଯାନବାହନ ଏବଂ ଇନ୍ଧନ ପଡ଼ାଯାଇଥିବାରୁ ସଲଫର ଡାଇଅକ୍ସାଇଡ୍ ଏବଂ ନାଇଟ୍ରୋଜେନ୍ ଅକ୍ସାଇଡ୍ ଗ୍ୟାସ ବାୟୁରେ ମିଶିଥାଏ। ଏହି ଗ୍ୟାସ ବର୍ଷା ଜଳ ସହ ମିଶି ଅମ୍ଳ ବର୍ଷା ସୃଷ୍ଟି କରନ୍ତି। ଅମ୍ଳ ବର୍ଷା ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହା ଫସଲ, ଜଳଜୀବ, ବନସ୍ପତି ଏବଂ ଐତିହାସିକ ସ୍ମାରକକୁ କ୍ଷତି ପହଞ୍ଚାଇଥାଏ। ମାଟିର ଉର୍ବରତାକୁ ମଧ୍ୟ କମାଇଥାଏ।

0: ଦେବୀ ସାଥୀ, ଏଇଟା ଥିଲା କିଛି ଜାଣିବା କଥା। ବର୍ତ୍ତମାନ ଶୁଣିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆଗାମୀକାଲି ସୋମବାର ଅର୍ଥାତ୍ ସୃଜନୀ କାର୍ଯ୍ୟକ୍ରମରେ ଶୁଣିବେ ସମ୍ପାଦକୀୟରେ ମାତୃଭାଷା ପ୍ରତି ମମତା ଏବଂ ଏକ ସାକ୍ଷାତକାର ଏବଂ କିଛି ଜାଣିବା କଥା।
0: ତେବେ ସାଥୀ, ଚାହୁଁ ଚାହୁଁ କେମିତି ସମୟ ଗଡ଼ିଗଲା ଆମକୁ ଜଣାପଡ଼ିଲା ନାହିଁ। ପୁଣି ଭେଟିବୁ ଆଉ ଗୋଟିଏ ସୁନେଲି ସନ୍ଧ୍ୟାରେ। ସେପର୍ଯ୍ୟନ୍ତ ପାଇଁ ଆମକୁ ବିଦାୟ ଦିଅନ୍ତୁ, ଆଉ ଆପଣମାନଙ୍କର ସୁଚିନ୍ତିତ ମତାମତ ପଠାଇବା ପାଇଁ ଯେପରି ନ ଭୁଲନ୍ତି, ଆମକୁ ମେସେଜ ବା ଭଏସ୍ ମେସେଜ କରିବାର ନମ୍ବରଟି ହେଲା 9438268568
1: ଏବଂ ଆମ ଇମେଲ ଆଇଡିଟି ହେଲା airjaipur@gmail.com। ଆପଣମାନଙ୍କ ସୁଚିନ୍ତିତ ମତାମତ ଅପେକ୍ଷାରେ ରହିଲୁ ସାଥୀ। ଆମେ ଦୁହେଁ, ମୁଁ ଶ୍ରିୟା ପଟ୍ଟନାୟକ
0: ଆଉ ମୁଁ ସ୍ମୃତି ପାଢୀ, ରହିଲୁ ସାଥୀ,
1: ନମସ୍କାର।

ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ ଚୈତିଜହ୍ନ କାର୍ଯ୍ୟକ୍ରମ। ଆଜି ଏଥିରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଉପସ୍ଥାପନ କରିଛନ୍ତି ସରୋଜ କୁମାର ନାୟକ ଓ ମନୀଷା ପ୍ରଧାନ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ। ଏବଂ ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଶ୍ରୀ ବିଷ୍ଣୁ ପ୍ରସାଦ ପାତ୍ର। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ବର୍ତ୍ତମାନ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

0: ସରକାର
1: ନାଇଁ ନାଇଁ ଶୁଣନ୍ତୁ, ଦୁଇ ପକ୍ଷ ଭିତରେ କେସ୍ ହେଲା, କୌଣସି ଗୋଟେ ଗଣ୍ଡଗୋଳକୁ ନେଇକି ତମେ କେସ୍ ପତ୍ର କରିଛ, ତ କରିଛ ବୋଲି କହିଲେ ତମେ ଅଦାଲତରେ କହିବ ଯେ ଆଜ୍ଞା ଏଇଟା ମଧ୍ୟସ୍ଥତା ବିଷୟରେ ଆମେ ଆପୋଷ ମୂଳାମିଶା କରି ବୁଝାମଣା କରିକିରି ଏ କେସ୍ଟାକୁ ତୁଟେଇବାକୁ ଚାହୁଁଛୁ। ତମେ କୋର୍ଟକୁ କହିଲେ, ଅଦାଲତକୁ କହିଲେ, ଅଦାଲତ କ'ଣ କରିବ? ମଧ୍ୟସ୍ଥତା ବୋଲିକି ଆମର ସବୁ ଜାଗା ଓକିଲ ମାନେ ଟ୍ରେନିଂ ପାଇକିରି ଅଛନ୍ତି, ମେଡିଏସନ ଟ୍ରେନିଂ ନେଇକି ଅଛନ୍ତି, ତ ସେଇମାନଙ୍କ ପାଖକୁ ଆପଣଙ୍କର କେସ୍ଟାକୁ ପଠାଯିବ ଏବଂ ଦୁଇ ଜଣ ଯାକ ପକ୍ଷର କ'ଣ ସମସ୍ୟା ରହିଛି। ଏବେ ଦେଖନ୍ତୁ, ଆପଣଙ୍କର ଘରୋଇ ଗଣ୍ଡଗୋଳ ବା ସ୍ୱାମୀ ସ୍ତ୍ରୀ ଭିତରେ ଜାତି ହେଇଛି, ମନୁଷ୍ୟ ମାଇଜ ମରା ପିଟା କୁହ କି ଛଡ଼ା ବଡ଼ା କଥା କୁହ କି ଯୌତୁକ କଥା କୁହ, ଯୋଉଟା ମିଶା କୁହ, ସେଟାକୁ ନେଇକି ହେଇଛି। ଜମି ଜମା ମାଡ଼ଗୋଳ ହେଇଛି କି ସରକାର ତମର ଜମି ନେଇଗଲା, କମ୍ ପଇସା ଦେଲା, ଅଧିକ ପଇସା ଦେବା କଥା, ସେଟା ମିଶା ହଉ, ଆଉ ଆପଣଙ୍କର ମୋଟର ଆକ୍ସିଡେଣ୍ଟ ହଉ, କୋଉଠି ଗାଡି ଘୋଡ଼ା କାହାକୁ ଲଗାଇଦେଲା, କିଏ ମରିଗଲା, କି ଖଣ୍ଡିଆ ଖାବରା ହେଲା, ବା ଆପଣଙ୍କର କଞ୍ଜୁମର କେସ୍, ଜିନିଷ ଗୋଟେ କିଣି ଆଣିଲ ଦୋକାନରୁ ପଇସା ଦେଇକି ସେ ଜିନିଷଟା ଖରାପ ହେଇଗଲା, ବୋଲେ ଗୋଟେ ଶାଢ଼ୀ ଆଣିଛ ସେଟା ଫଟା ଶାଢ଼ୀ ତମକୁ ଧରାଇଦେଲା, ତ ଏମିତି ଯେତେ ସବୁ ସମସ୍ୟା ଛୋଟ ମୋଟ ଅଛି, ବ୍ୟାଙ୍କରେ ଋଣ ଆଣିଛ, ଋଣ ସୁଝିନ, ବ୍ୟାଙ୍କ ବାଲା ହଇରାଣ କରୁଛି, ବା ଇନ୍ସୁରାନ୍ସ କମ୍ପାନୀ ପଇସା ଦଉନି, ଏ ଗୁଡ଼ାଏ କେସ୍କୁ ଆପଣମାନେ ନିଜ ନିଜ ଭିତରେ ବସି ମଧ୍ୟସ୍ଥତାକୁ ମଝିରେ ରଖି ଆପୋଷ ଆଲୋଚନା କରି ସମାଧାନ କରିପାରିବେ। ନାଇଁ ନାଇଁ, ବିନା ଖର୍ଚ୍ଚରେ ବିନା ସମୟ ନଷ୍ଟରେ କୋଉ ଓକିଲ ଧରିବାକୁ ପଡିବ ନାହିଁ କି ପଇସା ଗୋଟେ ମିଳା। କୁହ ବାବୁ, କୁହ କୁହ, କାଇଁ ହେଲା? ହଁ ହଁ, କୋର୍ଟ ଲଗେଇ ଦବ ଯେ ଆମକେ ଗୋଟେ ମଧ୍ୟସ୍ଥତା ଗୋଟେ ଦିଅ ଆଜ୍ଞା, ମିଡିଏସନ ଦିଅ, ଆମେ ବେଶୀ ଦୂର ଯିବାକୁ ଚାହୁଁନୁ, ସାକ୍ଷୀ ଫାକି କରିକିରି କୋର୍ଟକୁ ଦୌଡ଼ିକିରି ଓକିଲ ପତ୍ର ଧରିବୁ, ଇ ଷ୍ଟାମ୍ପ ପତ୍ର ଡାବୁ ଖର୍ଚ୍ଚ କରିବୁ, କି ପାଇଁ ଆଜ୍ଞା ବେକାର, ଆମ ଆମ ଭିତରେ ଆମେ ସମାଧାନ ହେଇଯିବୁ। ଏବେ ଦେଖ, ଛୋଟିଆ କଥା ମୁଇଁ କହୁଛି, ତମର ଜମି ମୋର ଜମି ଉପରେ ରହିଲା, ତମର ଜମି ତଳେ ଅଛି, ଖଣ୍ଡେ ତଳେ ଅଛି, ମୋର ଜମି ତମେ ପାଣି ଗଲେ ତମର ଜମିରେ ଚାଷବାସ ହବ, ମୁଇଁ ପାଣି ଅଟକେଇ ଦେଲି, ଆମେ ମରାପିଟା ହେଲେ, କେସ୍ ପତ୍ର ହେଲା, ତାପରେ ଆମେ ଦେଖିଲେ ଆରେ ତୁଇ ତ ତଳେ ଅଛୁ, ମୁଇଁ ତ ଉପରେ ଅଛି, ଆମର ଆମେ ତ ଗୋଟେ ଗୋଟେ ଗାଁ ଲୋକ, ଗୋଟେ ସାହି ପଡ଼ିଶା, କି ପାଇଁ ମାଡ଼ ଲାଗବା, ଯୋଉଟା ମିଶା ହଉ, କେସ୍ ତ କରିଦେଲେଣି, ଏବେ ଆମେ ଆକୁ ଏଇଟା ସମାଧାନ କରିଦେବା, ତ ସେ ସମାଧାନ କରିବା ପାଇଁ ଆମେ କୋର୍ଟକୁ ଲେଖିଦେବା ଯେ ଆଜ୍ଞା ଆମକୁ ଗୋଟେ ମଧ୍ୟସ୍ଥତା ଦିଅନ୍ତୁ, ଆଉ ଆମର ମିଡିଏସନ ସେଣ୍ଟରକୁ ଆମର କେସ୍ଟାକୁ ପଠେଇ ଦିଅନ୍ତୁ। ସେ ଯୋଉ ମଧ୍ୟସ୍ଥ ବାବୁ ରହିବ, ତମେ କହିବ ମୋର ଜମି ତଳକୁ ଅଛି, ବିଷ୍ଣୁ ଆଜ୍ଞା ଏମିତି କରୁଛି, ଆମକୁ ଜମିକି ପାଣି ଛାଡ଼ୁନା, ଏମିତି କରୁଛି ସେମିତି କରୁଛି, କହିବ ମୁଇଁ ମିଶା କହିବି ମୋର ଜମିକି ଆଗରେ ପାଣି ହେଲେ ତ ମୁଇଁ ତଳ ଜମିକି ଛାଡ଼ିବି ବୋଲି କହିବି, ସିଏ ବସି କହିବ ହଉ ବାବୁ ଯୋଉଟା ହେଲା ହେଲା, ଦୁଇ ଜଣ ଯାକ ଚାଷୀ ଲୋକ, ଚାଷରେ ତମେ ବଞ୍ଚୁଛ, ହେଲେ ତମର ଟିକେ ପାଣି ଛାଡ଼, ତମେ ସବୁ ପାଣି ବାନ୍ଧିକି ରଖିଲେ ହବ କି, ଟିକେ ଟିକେ ଛାଡ଼ୁଥ, ଛାଡ଼ିଲେ ତଳ ଲୋକ କରବ, ହେଲେ ତଳମୁଣ୍ଡ ଲୋକ ଛାଡ଼ିବି ବୋଲି ଆମର ଆମେ ଗୋଟେ ଲେଖାପଡ଼ା ହବ, ରାଜିନାମା ହେଇଯିବ, ସେଟା କୋର୍ଟରେ ଦେଲେ ଆମର କେସ୍ ସରିଯିବ, ହେଲା ନା? ଆଉ କେଟା ରହିଲା, ବୁଝିପାରିଲା ନାଇଁ, ବୁଝିଲାସ? ବୁଝିଲା ପେ? ଆଚ୍ଛା ଆଚ୍ଛା, ଠିକ ଠିକ।
2: ନାଇଁ ଭଲ ଗୋଟେ ଇଲେ ଭଲ ଯୋଜନା ଗୋଟେ ହେଲା ବାବୁ, ଏଇଟା ମାତ୍ର ଆମର ଭାଇ ଭଉଣୀ କେ ଡାବୁ ନା ଲାଗେ, ଆର ଏଇ ବେଲ ମିଶା ଜବର ନା ଲାଗେ, ଏବେ କୋର୍ଟ କେସ୍ ଗୋଟେ ହେଲା ବୋଲେ ଲାଗତେରେ ସେ ନାଇଁ ବାଇଦା କେ ବାଇଦା
1: ବାଇଦା କେ ବାଇଦା। ନାଇଁ ନାଇଁ ନାଇଁ ନାଇଁ ନାଇଁ, ଆପକୁ ଶୁନ ଶୁନ ସେନ୍ତାର ନାଇଁ, ସେନ୍ତାର ନାଇଁ, ଇ ଛୋଟ ବଡ କେସ୍ କୁ ହବ, ବଡ ବଡ କେସ୍ କେ ନା ଅଛି,
2: ହଇ ସାନ ସାନ ଟା ମାନେ ଏଇସି ବୋଲା
1: ତମେ ତମେ ମର୍ଡର କରି ଦବ, ମର୍ଡର କରି ଦବ, ଡକାୟତ କରି ଦବ, କା କରି ଦବ, ଠିକ ଟାଣି ନେଇ ଯିବ, ସିନ୍ତେ ଟା ମାନେ ହବ ନାଇଁ, ସିନ୍ତେ ଟା ମାନେ ହବ ନାଇଁ,
2: ଏ ଦେବ ଆର ଗୋଟେ ଫୋନ ହେଲା ଦେଖି ଦେଉ ତବେ
1: ଦେଖ।
3: ହ୍ୟାଲୋ ରେଡିଓ କେ ପଚାରୁ।
4: ହ୍ୟାଲୋ
3: ହ୍ୟାଲୋ, ରେଡିଓ କେ ପଚାରୁ, କିଏ କହିଲାସନି ବାବୁ?
4: ମ୍ୟାଡାମ ନମସ୍କାର।
3: ଜୁହାର ଜୁହାର, ଅଲପ ନା ସାଙ୍ଗି ଦିଅ।
4: ହ୍ୟାଲୋ, ମୁଁ ଶଶିଭୂଷଣ କୁମାର କହୁଥିଲି, ରହିନମାଲ ପାଟନାଗଡ ବ୍ଲକ।
2: ଆଜି
4: ମୋର ଜମି ବାଡି ବିଷୟରେ କିଛି ସମ୍ବନ୍ଧରେ କିଛି ପ୍ରଶ୍ନ ଅଛି।
1: ପଚାରନ୍ତୁ ପଚାରନ୍ତୁ
4: ସାର। ଦେଖନ୍ତୁ, ଯିଏ ଜମି ବିକିବେ ତାଙ୍କ ନାଁରେ ଅଛି, କିନ୍ତୁ ତାଙ୍କ ଯୋଉ ଦିଟା ପୁଅ ଅଛନ୍ତି ସେମାନେ ଜମିଟାକୁ ବିକିବା ପାଇଁ ରାଜି ନାହାନ୍ତି, ଯାହାକୁ ଜମି ବିକିବେ ସେ ହଉଛି ତାଙ୍କ ଝିଅ।
1: ଆଚ୍ଛା,
4: ତ ସେମାନେ

0: ରାଜି ନାହାନ୍ତି ତାଙ୍କ ଭାଇମାନେ, କିନ୍ତୁ ସିଏ ଯିଏ ବିକିବ ଜମିଟା ତା ବାପାଟା ସେ ରାଜି ଅଛି, କିନ୍ତୁ ପୁଅ ମାନଙ୍କୁ ନ ଜଣାଇକି ସେ ଜମି ରେଜିଷ୍ଟ୍ରି କରିପାରିବେ କି?
1: ଶୁଣନ୍ତୁ, ଏବେ ଏଠି ବହୁତ ଗୁଡ଼ିଏ କଥା ଉଠିବ, ଏଟା ହଉଛି ସିଭିଲ କେସ୍। ସିଭିଲ କେସ୍ରେ କଣ ପ୍ରଥମେ ଦେଖାଯିବ, ସେ ସମ୍ପତ୍ତିଟା ସ୍ୱଅର୍ଜିତ ନା ପିତୃ ଅର୍ଜିତ?
0: ନା ସ୍ୱଅର୍ଜିତ।
1: ସେଇଟା ଶୁଣନ୍ତୁ, ତାଙ୍କର ଯଦି ସ୍ୱଅର୍ଜିତ ନିଜ ପଇସାରେ ସେ କିଣିଛନ୍ତି, ତାହେଲେ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି, ପିଲାମାନଙ୍କର କିଛି ଅଧିକାର ନାହିଁ, କିଛି କରିପାରିବେନି, ସେ ବିକ୍ରି କରିପାରିବେ।
0: ସେଟା ବାପା ସେ ତାଙ୍କ ନାଁରେ ସମ୍ପତ୍ତି, ତାଙ୍କ ଅଜା ନାଁରେ ନାହିଁ।
1: ନା ଶୁଣନ୍ତୁ, ଅଜା ଜେଜେବାପା ନାଁର ସମ୍ପତ୍ତି ଯଦି ତାଙ୍କ ନାଁକୁ ଆସିଛି, ତାହେଲେ ସେ ବିକ୍ରି କରିପାରିବେ। ନାଇଁ, ତାଙ୍କ ନାଁରେ ମୂଳରୁ ଅଛି, ମାନେ ସେ ନିଜେ କିଣିଛନ୍ତି, ନିଜେ ପଇସା ଦେଇଛନ୍ତି। ଯଦି ନିଜେ ପଇସା ଦେଇକି କିଣିଛନ୍ତି, ତାହେଲେ ସିଏ ସମ୍ପୂର୍ଣ୍ଣ ଭାବରେ ତାଙ୍କର ଅଧିକାର ଅଛି, ସେ ଯାହାକୁ ଚାହିଁବେ ତାକୁ ବିକିବେ। ପୁଅମାନଙ୍କର ଏହା ଭିତରେ କିଛି ହସ୍ତକ୍ଷେପ କରିବାର ନାହିଁ, ହେଲା ନା? ଆଉ କଣ ଡାଉଟ୍ ଅଛି? ଆଉ କଣ ଡାଉଟ୍ ଅଛି?
0: କିଛି
1: ହବ ନାହିଁ, କିଛି ହବ ନାହିଁ। ସେମାନେ ଯାଆନ୍ତୁ ସିଭିଲ କୋର୍ଟକୁ, ଯାଆନ୍ତୁ ଯୁଆଡେ ଯିବାର, ଯାଆନ୍ତୁ।
0: ବିକିଛି ଜମି ସେ ତାଙ୍କ ଝିଅକୁ ହିଁ ବିକିଛି?
1: ନାଇଁ, ସେ ଯାହାକୁ ବିକନ୍ତୁ, ଝିଅ ବୋଲିକି ନାହିଁ, ବାହାର ଲୋକକୁ ବିକିଲେ ବି କିଛି ଅସୁବିଧା ନାହିଁ। ତାପରେ ଶୁଣନ୍ତୁ, ଯଦି ସେଟା ଆନ୍ସେଷ୍ଟ୍ରାଲ ପ୍ରପର୍ଟି ହେଇଥାନ୍ତା, ପିତୃଅର୍ଜିତ ସମ୍ପତ୍ତି, ତାହେଲେ ଝିଅର ବି ସମାନ ଅଧିକାର ଅଛି, ତିନି ଭାଗରୁ ଗୋଟେ ଭାଗ ସେ ପାଇପାରିବ, ବୁଝିଲେ? ହଁ, ତ ଅସୁବିଧା ରହିଲା କୋଉଠି? ନାଇଁ ନାଇଁ, ଶୁଣନ୍ତୁ, ଯେହେତୁ ବାପା ମୁଁ ମୋର ସ୍ୱଅର୍ଜିତ ପଇସାରେ ମୁଁ ସମ୍ପତ୍ତି କରିଛି, ମୋ ସମ୍ପତ୍ତିରେ କାହାର ବି ଅଧିକାର ନାହିଁ, ମୋ ସ୍ତ୍ରୀର ବି ଅଧିକାର ନାହିଁ, ତ ପୁଅମାନଙ୍କର କଣ ଅଧିକାର ଅଛି? ମୁଁ ଯାହାକୁ ଚାହିଁବି ତାହାକୁ ବିକ୍ରି କରିବି, ଏଥିରେ କିଛି ନାହିଁ, ଆଇନଗତ ବାଧା କିଛି ନାହିଁ, ସେମାନେ ବିକିପାରିବେ। ଯୋଉଟା ବିକିଛନ୍ତି ସେଟା ବୈଧ ରହିବ, ହେଲା? ଯଦି ସେମାନେ ସେଠି ପାରିନାହାନ୍ତି, ସେମାନେ ଯାଆନ୍ତୁ କୋର୍ଟକୁ, ଯାଆନ୍ତୁ କେସ୍ କରନ୍ତୁ, ବୁଝିଲେ?
2: ସବୁ କେସ୍ ଭିତରେ କୋନ କୋନ କେସ୍ ଭିତରେ ହେଇଛି ବାବୁ? ସେଟା
1: ଏବେ ଆଗର ତ ମୁଁ ଶୁଣାଇଲି ବାବୁ, ମାଡ ପଚାରିଲା
2: ନାଇଁ, ଆମର ଭାଇ ବୋନ ମାନେ କିଏ ବୁଝିଲା ଆଇଲି, କିଏ ନା ବୁଝିଲା, ତ ସେଟା କୋନ କୋନ ଟା ହେଇଛି ବୋଲ
1: ବାବୁ? ଶୁଣନ୍ତୁ, ପ୍ରଥମେ ହେଲା ମାଇଜି ଆରୁ ମୁନୁଷ ଯୋଉ ବିବାହିକ ରହିବେ, ବୈବାହିକ ଗଣ୍ଡଗୋଳ, ଯୌତୁକ ପାଇଁ ମରାପିଟା, ହଣାକଟା, ବୋଲକି ଆହୁରି ଏଇ ଯୋଉ ଘରୋଇ ହିଂସା, ସବୁବେଳେ ମଦ ପିଇବା ପାଇଁ ଡାବୁ ମାଗବ, ଡାବୁ ନଦେଲେ ମାରପିଟ କରିବ, ଖାଇବାକୁ ଦେବେ ବୋଲିବ, ଖାଇବାକୁ ନଦେଲେ ମାରପିଟ କରିବ, ନିଜେ ଯୋଉ ପଇସା ରୋଜଗାର କରିବ ତାହେଲେ ମଦ ପିଇ ଦେଇକି ପଳାଇବ,
2: ଠିକ କଥା?
1: ସି କେସ୍ କୁହନ୍ତୁ
2: ବାବୁ, କହିଲା ପରା ଗୋଟେ ସାନ ସାନ କେସ୍ ମନ ବୋଲାବେ?
1: ନାଇଁ ନାଇଁ, ଏବେ ଦେଖନ୍ତୁ ପାରିବାରିକ, ପରିବାର ଭିତରେ ସ୍ୱାମୀ ସ୍ତ୍ରୀ ଭିତରେ ଯୋଉ ଝଗଡା ଝାଟି ଲାଗୁଛନ୍ତି ସେ କେସ୍
2: ହେଇପାରିବ। ଫୋନ ଆଇଲେ ଦେଖି ଦଉ ତାର। ହ୍ୟାଲୋ, ରେଡିଓ କୁ ପଚାରୁ।
3: ହଁ ହ୍ୟାଲୋ।
2: ହ୍ୟାଲୋ, କିଏ କହିଲା ଆସିନି, କଣ କହିଲା ଆସିନି ବାବୁ?
3: ହଁ, ମୁଁ ନାଗୁ ପାତ୍ର କହୁଛି, ସାନମୁରୀ ଗୁଡା କଳାହାଣ୍ଡିରୁ। ନମସ୍କାର ଆଜ୍ଞା।
2: ନମସ୍କାର ନମସ୍କାର ବାବୁ, ଏତେ ବାବୁ ବସଲା ଅଛ, ତମର କାଇ ପର୍ସନ ଆଜି ପଚାରି ଦିଆ।
3: ଆମର ପ୍ରଶ୍ନ ଯେ ଯୋଉ ଆମର ଯୋଉ ମଧ୍ୟସ୍ଥତା କରିକିରି ଯୋଉ କେସ୍ ଟାକୁ ଫାଇନାଲ କରିହବ, ସେଟା ଆମର କୋଉ ଭଳିଆ କେସ୍ରେ ସେଟା ହବ? ଯେମିତିକି ଆମର ହେଲା ଧର ଗୋଟେ ଯୋଉ ଛାଡ଼ପତ୍ର ମାନେ ହଉଛି, ଝିଅ ବାହାଘର ହେଲା, ଛାଡ଼ପତ୍ର ହେଇଯାଉଛି, ସେଭଳିଆ କେସ୍ରେ ମାନେ ହବ କି ନାହିଁ?
1: ମୁଁ ଆପଣଙ୍କୁ କହିଲି ଯେ ବୈବାହିକ କେସ୍, ଆପଣ ଛାଡ଼ପତ୍ର ନମସ୍କାର ନମସ୍କାର, ଛାଡ଼ପତ୍ର କଥା କୁହନ୍ତୁ, ଯୌତୁକ ଜନିତ ଦାବି କଥା କୁହନ୍ତୁ, ବା ଯେକୌଣସି ଘରୋଇ ଗଣ୍ଡଗୋଳ, ଘରୋଇ ଗଣ୍ଡଗୋଳ ଯୋଉ ହିଂସା ହଉଛି, ଘରୋଇ ହିଂସା ହଉଛି, ବା ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା ଝାଟି ହଉଛି, ବା ଏଇ ଯୋଉ ଆପଣ କହିଲେ ଡିଭୋର୍ସ କେସ୍ କଥା ଯୋଉ ପଡିଛି, ବିଚ୍ଛେଦ, ଏ ସବୁ କେସ୍ ହେଇପାରିବ। ତା ସହିତ ଜମିଜମା କେସ୍, ଛୋଟିଆ ମୋଟିଆ ଜମିଜମା କେସ୍ ଯାହା ଥିଲେ ବି ହେଇପାରିବ। ଆଉ ଆପଣଙ୍କର ମୋଟର ଆକ୍ସିଡେଣ୍ଟ କେସ୍, ଗାଡି କୋଉଠି ମଡେଇଦେଲା, ମୋଟର ଆକ୍ସିଡେଣ୍ଟ କେସ୍, ଆପଣଙ୍କର କଞ୍ଜ୍ୟୁମର ପ୍ରୋଟେକ୍ସନ ଆକ୍ଟରେ, କଞ୍ଜ୍ୟୁମର ଆକ୍ଟରେ ହେଇପାରିବ। ଆପଣଙ୍କର ବ୍ୟାଙ୍କ କେସ୍ କଥା କୁହନ୍ତୁ, ଇନ୍ସୁରାନ୍ସ କଥା କୁହନ୍ତୁ, ବା ଆପଣ କୋଉଠୁ ଲୋନ୍ ଫୋନ୍ ନେଇଛନ୍ତି, ବାନ୍ଧି ନାହାନ୍ତି, ସେଇ କଥା କୁହନ୍ତୁ,
2: ଚେକ୍ ବାଉନ୍ସ।

0: ଆଗରେ ହବ ଆଜ୍ଞା ଆପଣ ଚେକ୍ ଦେଇଛନ୍ତି ଆହୁରି ଡାବୁ ଦେଲେ ନାହିଁ ମତେ ଡାବୁ ଦେଇଦେଲେ ତ ମୁଁ ରାଜି ହେଇଯିବି କେସ୍ ତ ସରିଲା ଆଜ୍ଞା ଆହୁରି ଦୁଇଟା କିସ୍ଟା ଅଛି ହେଲେ କିସ୍ଟା ମନେ କରନ୍ତୁ ଆପଣ ମତେ ଗୋଟେ ଚେକ୍ ଦେଇଛନ୍ତି ଲକ୍ଷେ ପଚାଶ ଟଙ୍କାର ହେଲେ ଲକ୍ଷେ ପଚାଶ ହଜାର ଟଙ୍କାର ଚେକ୍ରେ ମୁଁ ମାତ୍ର ଆଗରୁ ଆପଣଙ୍କୁ ଦେଇଛି ଲକ୍ଷେ ଟଙ୍କାକା ହେଲେ ଇଣ୍ଟରେଷ୍ଟ ବାବଦକୁ ପଚାଶ ବୋଲି ଦେଇଛନ୍ତି ଲକ୍ଷେ ପଚାଶ ମାତ୍ର ଆପଣ ଦେଇପାରିଲେ ନାହିଁ ସେତେବେଳକୁ ଆପଣ କହିଲେ ଯେ ମଧ୍ୟସ୍ଥତା କରିବା କମ୍ପ୍ରମାଇଜ କରିଦେଇକି କେସ୍ଟାକୁ ତୁଟେଇବା ହଉ ବସିକିରି ଆମର ଡିସାଇଡ୍ ହେଲା ଲକ୍ଷେ ପଚାଶ ଆପଣ ମାଗୁଛନ୍ତି ସେ ଲକ୍ଷେ ଦେଇଛନ୍ତି ତ ସେ ଲକ୍ଷେ ଦେବି ବୋଲି ନାଇଁ ଲକ୍ଷେରେ ହବ ନାହିଁ ଲାଷ୍ଟକୁ ମଧ୍ୟସ୍ଥତା ବସି କହିବ ନା ଲକ୍ଷେ କୋଡିଏ ହଜାର ଦେଇଦିଅ ଆଜ୍ଞା ଏତେ ଦିନ ହେଲା ତମ ପାଖରେ ପଇସା ରହିଲା ଆଉ ତାକୁ ତ ଲାଭ ବାହାରିଛି ନା ବ୍ୟାଙ୍କରେ ରଖିଥିଲେ ସେ ପାଇଥାନ୍ତା ଇଣ୍ଟରେଷ୍ଟ ପାଇଥାନ୍ତା ଦେଇଦିଅନ୍ତୁ ହଁ ବୋଲିକି ରାଜି ହେଇଗଲ ଲକ୍ଷେ କୋଡିଏ ଦେଇଦେଲ ସେ ଲକ୍ଷେ ପଚାଶର ଚେକ୍ ତମକୁ ଫେରେଇଦେଲା ଲକ୍ଷେ କୋଡିଏ ଦେଲ ତମର କେସ୍ର ସମାଧାନ ହେଇଗଲା ଆମେ ତ ଫାଇନାଲ ହେଇଗଲା ପରେ କୋର୍ଟକୁ ଲେଖିକି ଦେଇଦେବା ଯେ ଆମେ କୋର୍ଟଟାକୁ କଣ ଯେ ଆମେ ନିଜ ନିଜ ଭିତରେ ଆପୋଷ ଆଲୋଚନା କରି ସମସ୍ୟାର ସମାଧାନ କରିଦେଲୁ ଆଉ ଏ କେସ୍ରେ ଆମେ ଆଗକୁ ଯିବାକୁ ଚାହୁଁନୁ କେସ୍ ସରିଲା କେସ୍ ସରିଲା
1: ଧନ୍ୟବାଦ ଯେମିତି ଯୋଉ ଯୁଦ୍ଧ ଚାଲିଛି ଇରାନ ଆଉ ଆମେରିକା ଯୋଉଟା ଯେମିତି ପାକିସ୍ତାନ ମଧ୍ୟସ୍ଥତା କରୁଛି ସେଭଳିଆ ଆଜ୍ଞା
0: ହଁ ସେମିତି ସବୁ କେସ୍ରେ ଆପଣଙ୍କର ଝିଅ ବାହାଘର କରିବେ ବୋଲି ମଧ୍ୟସ୍ଥ କରୁନି କି ଜଣେ ଜମି କିଣିବେ ବୋଲି କରୁନାହାନ୍ତି ମଧ୍ୟସ୍ଥି ଘର ଜମି ବାଡି ଗାଡି ଘୋଡା କିଣିବା ବୋଲି ମଧ୍ୟସ୍ଥି କରୁନାହାନ୍ତି ସବୁ ଜାଗାରେ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବା ପାଇଁ ସ୍ୱଚ୍ଛ ନିର୍ମଳ ଭାବରେ ଏ ସମାଜରେ ବଞ୍ଚିବା ପାଇଁ ମଧ୍ୟସ୍ଥତାର ବହୁତ ଆବଶ୍ୟକତା ରହିଛି ଆଉ ଏଇ ଯୋଉ ମଧ୍ୟସ୍ଥତାଟା ସମସ୍ତଙ୍କ ପାଇଁ ମଙ୍ଗଳ କାହିଁକି ନା ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡିବନି କି ଆପଣଙ୍କର ସମୟ ନଷ୍ଟ ହବନି ହେଲେ ଆପଣଙ୍କ ବିଷୟରେ ମଧ୍ୟସ୍ଥତା ଲୋକ କାହିଁକି ଆଜ୍ଞା ମଧ୍ୟସ୍ଥତା କରିବ ତ ତାକୁ ଯୋଉ ପଇସା ଦେବା କଥା ଆପଣଙ୍କର ଯୋଉ ଲିଗାଲ ଏଡ୍ ରହିଛି ହଁ ସର୍ଭିସ ଅଥରିଟି ଆମର ଲିଗାଲ ସର୍ଭିସ ଅଥରିଟି ବୋଲି ଅଛି ଆଇନ ପ୍ରାଧିକରଣ ବୋର୍ଡ ସେମାନେ ଦେବେ ସେମାନେ ଦେବେ ଆପଣଙ୍କୁ କିଛି ଦେବାକୁ ପଡିବନି
2: ସାଧାରଣ
0: ନାଗରିକ ଏ ଯୋଉ କୋଟି କୋଟି ନାଗରିକ ରହିଲେ ଆଦିବାସୀ ହରିଜନ ଗରିବ ଖଟିକିଆ ଚାଷୀ ମୂଲିଆ ଏଇ ମଧ୍ୟସ୍ଥତାରେ ଧନୀ ଗରିବ ସବୁ ସମାନ ହଁ ସରକାର ଯୋଉ କହିଲା ମାଇଜି ମୁନ ସମାନ ଆହୁରି ସବୁ ନାଗରିକ ସମାନ ଅଧିକାର ଆଉ ସେଇଥିପାଇଁ ଏଇ ଯୋଉ ସମାନତା ସମସ୍ତଙ୍କ ଭିତରେ ଗୋଟେ ସମାନତା ଇକ୍ୱାଲିଟି ଇକ୍ୱାଲିଟି ପାଇଁ ମଧ୍ୟସ୍ଥତା ସମସ୍ତଙ୍କ ପାଇଁ ଉପଯୋଗୀ
2: ଆରେ ଗୋଟେ କଥା ବେଲ୍ କେସ୍ ବେଲ୍ ଲାଗଲାନି ଡେଟ୍ କେ ଡେଟ୍ ଆଶା ବୋଲାନି ଦବା କେ ଦବା ଆଶା ବୋଲାନି ସେଟା ଖଣ୍ଡେ ଉନା ହେଇଯାଇଛି
0: ଶୁଣନ୍ତୁ ଆପଣଙ୍କର କେସ୍ ହେଲା ପରେ ମଧ୍ୟସ୍ଥତାକୁ ମିଡିଏସନ ସେଲ୍କୁ ଦିଆଗଲା କେସ୍ ଏବଂ ମିଡିଏସନ ସେଲ୍ କଣ କରିବ ଦୁଇଟି ଯାକ ପକ୍ଷ ଦୁଇ ପକ୍ଷକୁ କୋଉ ଦିନଟା ଠିକ ହବ ସେ ଅନୁସାରେ ପକେଇବ ପକେଇକି ଦିନେ ଥରେ ଦୁଇ ଥର ତିନି ଥର ଚାରି ଥର କରିକି ସରିଦେବ ସରିଗଲା ପରେ କୋର୍ଟ ଡେଟ୍କୁ ଆପଣ କିଛି ନାହିଁ ମଧ୍ୟସ୍ଥତାରୁ ଯେତେ ପର୍ଯ୍ୟନ୍ତ ଫାଇଲ୍ ଯାଇନାହିଁ କୋର୍ଟର କିଛି କାମ ନାହିଁ ତ ମଧ୍ୟସ୍ଥତା ତିନି ମାସ ଭିତରେ ସେ କେସ୍ ସାରିବା ପାଇଁ ବାଧ୍ୟ
2: ତିନି ମାସ ଭିତରେ ସରେଇ ଦେବାକୁ ପଡୁଛି
0: ହଁ ନ ସରିଲା ବୋଲି କହିଲେ ସେ କୋର୍ଟକୁ ଫେରେଇ ଦେବ ଯେ ନ୍ୟାୟଙ୍କ ଭିତରେ ବୁଝାମଣା ହେଇପାରୁ
2: ନାହିଁ
0: ଚାଲୁ ବୋଲୁ
2: ଭାଞ୍ଜି ଆରି ଫୋନ ଗାଇଲାଗି କେମିତି ଦେଖ ଦେଖ
0: ନିରନ୍ତର ଲୋକ ଅଦାଲତ ବୋଲି କହୁଛନ୍ତି ସବୁଦିନ ଯେତେବେଳେ ଆପଣ ରିପୋର୍ଟ କରିବେ ମଧ୍ୟସ୍ଥତା ସେଲ୍ ସବୁବେଳେ ଚାଲିବ କାହିଁକି ସ୍ଥାୟୀ ଲୋକ ଅଦାଲତ ଯେହେତୁ ଅଛି ସ୍ଥାୟୀ ଲୋକ ଅଦାଲତରେ ସେମାନଙ୍କର ସଭ୍ୟ ସଭ୍ୟା ରହିଛନ୍ତି ଏବଂ ଯେଉଁମାନେ ଓକିଲ ବା ଯେଉଁମାନଙ୍କର ସେଇ ମାନେ କଣ ଦେଖନ୍ତୁ ଚାଷବାସ ବା ଜମିଜମା କଥା କୁହନ୍ତୁ ବା ବ୍ୟାଙ୍କ କଥା କୁହନ୍ତୁ

0: କି ଇନ୍ସୁରାନ୍ସ କଥା କୁହନ୍ତୁ, କଞ୍ଜୁମର କଥା କୁହନ୍ତୁ, ଯେଉଁମାନଙ୍କର ଜ୍ଞାନ ଅଛି ସେଇମାନଙ୍କୁ ଟ୍ରେନିଂ ଦିଆଯାଇଥିବ, ଏବଂ ସେଇ ମଧ୍ୟସ୍ଥତା କରିବା ପାଇଁ ଯେଉଁମାନେ ଅଛନ୍ତି ସେଇମାନେ ହିଁ ମଧ୍ୟସ୍ଥତା କରିବେ।
1: ହେଲେ ବାବୁ, ଏଇଟା ମୋର ଗୋଟେ କେସ୍ ହେଲା ଅଛେ ବୋଲେ ମୁଇଁ ଯାଇକରି କୋର୍ଟ ତାନେ ଜଣାଇବି କି ମଧ୍ୟସ୍ଥତା ଭିତରେ ଆମର ଚାଲ ବୋଲେ ସେମାନେ କରବା କି କେମିତି? ଏଇଟା
0: ନାଇଁ, ଦୁଇ ପକ୍ଷ କହିବାକୁ ପଡିବ, ଗୋଟେ କହିଲେ ନା
1: ଗୋଟେ କହିଲେ ନା, ଦୁଇ ଲୋକ ଯାକ କହିବା
0: ସେମିତି କେମିତି ହବ? ଦୁଇ ଲୋକ ଯାକ ଯାଇକରି ସାଙ୍ଗରେ କହିବାର ଅଛି।
2: ଏବେ ଆହୁରି ଗୋଟେ କଥା ବାବୁ, ବେଶୀ ଦିନ ଯାଏ ଆମର ଗୋଟେ କେସ୍ ରହିଯାଇଛି,
0: ଏବେ ଦେଖ ତମେ କହିଲେ ହବ, ନହେଲେ କୋର୍ଟରେ ଯୋଉ ଆମର ବିଚାରପତି ମାନେ ବସିଲାଣି କି ନାଇଁ, ତାଙ୍କେ ମିଶା କହିବେ, ଆରେ ଛୋଟିଆ ମୋଟିଆ କଥା, ଘର ଘର ଦୁଇ ପଡ଼ିଶାର ଲୋକ ତମେ କାଇଁ କାଜ ମାନଙ୍କ ଲାଗିଲାନି, ତମର ତମେ ଆପୋଷ ସମାଧାନ କରିଦେବ ନାଇଁ ଆଜ୍ଞା, ଆମର ମୁହଁ ଦେଖା ଦେଖି ନାହିଁ, ହଉ ତମର ସିନା ମୁହଁ ଦେଖା ଦେଖି ନାହିଁ, ଆମେ ଗୋଟେ ମଧ୍ୟସ୍ଥତା ଲୋକକୁ ଦେବୁ, ସେ ଲୋକ ବସିକିରି ତମର ସମାଧାନ କର, ତମେ ରାଜି କି? ହଁ ଆଜ୍ଞା ଆମେ ରାଜି, ରାଜି ବୋଲି ତ ଦେବା ଆହୁରି କାଇଁ ହେଲା ଯେ
1: ବୋଲେ ଏଇଟା କୋର୍ଟ ବାଟରୁ ତ ନୂଆ ଆଇସି ବୋଲବା କଥା,
0: କୋର୍ଟ ବାଟରୁ
1: ତ କଥା ଅଛେ, କୋର୍ଟ ବାଟରୁ ତ ନୂଆ ଆଇସି ନାଇଁ, ଏ ଲୋକ ମିଶା ଏଇଟା ଆମେ ଶୁଣିକରି ଯାଇକିରି କହିବୁ,
0: ତମେ ତମେ ମିଶା ଦୁଇ ପାର୍ଟି ଲେଖିକିରି ଦେଲେ ମଧ୍ୟସ୍ଥତାକୁ ଦେବେ, କେସ୍ ସେଠି ବିଚାରଣା ହବ, ନାଇଁ କହିଲି କହିଲେ କୋର୍ଟ ମିଶା କହିବ ଯେ ଏଇଟା କାହିଁକି ଛୋଟିଆ ମୋଟିଆ କଥାରେ ଏତେ ଦିନ ହେଲା, ଏବେ ମା ଯେମିତି କହିଲା ନିନି ଆମର ତମର ତମର ଭାଞ୍ଜି ଟୋକି, ଭାଞ୍ଜି ଟୋକି କାଟା କହିଲା କି ଏ ବରଷ ବରଷ ଲାଗଲାଣି କେସ୍ ତାକେ କେମିତି କରିହବ, ତାକୁ କୋର୍ଟ କହିବ ଆରେ ଏତେ ବରଷ ହେଲା ଦୌଡ଼ିଲଣି, ଦୁଇଜଣ ଯାକର ନଷ୍ଟ ହେଇଗଲାଣି, ତମର ବାପା ଦାଦି ସବୁ ମରିଗଲେଣି, ତମେ ଆହୁରି କି ପାଇଁ ଲଢ଼ବ, ଆହୁରି କେତେ ଦିନ ଲାଗିବ, ତ ତମ ଭିତରେ ସମାଧାନ ହେଇଯିବ।
2: ପଚାର
0: ପଚାର
2: ହ୍ୟାଲୋ ରେଡିଓ କେ ପଚାରୁ,
3: ହ୍ୟାଲୋ
2: ଜୁହାର ଲାଗୁ ବାବୁ, କିଏ କହିଲାସନି?
1: ଦିଦି ବାବୁ ତ ବସଲା ଅଛ, ତମର କାଇ ପର୍ସନ ଅଛ ପଚାରି ଦିଆ,
3: ଏ ପେନସନ ବିଷୟରେ କିଛି ହେଇପାରିବ କି କାମ ବୋଲି ପଚାରୁଥିଲି।
0: କୋଉ ପେନସନ କହିଲେ?
3: ଜଣକୁ ପେନସନ ମିଳିବାର ଅଛି, ବହୁତ ବର୍ଷ ହେଲା ଡିସ୍ପ୍ୟୁଟ ଅଛି ଗୋଟେ ଇଏରେ, ମାନେ ତାଙ୍କର କେସ୍ ଚାଲିଥିଲା, ସେ ମରିଗଲେ, ତାଙ୍କର ପେନସନଟା ତାକୁ ମିଳିପାରୁନି, ଭୁବନେଶ୍ୱର ଯାଇ କଥା ଗଲା ତଥାପି ହେଇପାରୁନି, ମୋ ମାଉସୀର ଗୋଟେ।
0: ଆଚ୍ଛା ଶୁଣନ୍ତୁ, ପେନସନ କଥାରେ ବହୁତ ଜିନିଷ ଉଠୁଛି, ତ ଯୋଉ ବ୍ୟକ୍ତିଟି ଚାକିରି କରୁଥିଲେ ସିଏ ତାଙ୍କର ମୃତ୍ୟୁ ହେବା ପରେ କୋଉମାନେ ତାଙ୍କର ଆଇନଗତ ଲିଗାଲ ହେୟାର ବୁଝିଲେ, ଦାବିଦାର କିଏ କିଏ ଅଛନ୍ତି, ସେ ଲିଗାଲ ହେୟାର କିଏ, ତାଙ୍କର କେତେଟା ସ୍ତ୍ରୀ ଥିଲେ, କଣ ଥିଲେ, ଏ ସବୁ ଡିଟେଲ ହବ। ମନେ କରନ୍ତୁ ଡିସ୍ପ୍ୟୁଟ ହେଇଗଲା ଲିଗାଲ ହେୟାର ସାର୍ଟିଫିକେଟ ଉପରେ, ତ ସିଭିଲ କୋର୍ଟ ଯାଇକି ସକ୍ସେସନ ସାର୍ଟିଫିକେଟ ଆଣିବେ, ଆଉ ସେ ସକ୍ସେସନ ସାର୍ଟିଫିକେଟ ଯିଏ ଆଣିବ ତାକୁ ମିଳିବ। ପେନସନ ପାଇଁ ଶୁଣନ୍ତୁ, ଆପଣ ଏମିତି ଫୋନରେ ପଚାରିଲେ ତ କହିହବ ନାହିଁ, ଆପଣ ଗୋଟେ ଜିନିଷ କରନ୍ତୁ, ଆମର ନିରନ୍ତର ଲୋକ ଅଦାଲତ, ପେରମାନେଣ୍ଟ ଲୋକ ଅଦାଲତ ଜୟପୁରରେ ଅଛି, ଆପଣ ଜୟପୁର ଆସନ୍ତୁ, ଦରଖାସ୍ତ ଦିଅନ୍ତୁ, ସେମାନେ ଆପଣଙ୍କରଟା ପୁଙ୍ଖାନୁପୁଙ୍ଖ ଭାବରେ ଦେଖିକି ଆପଣଙ୍କୁ ଠିକ ଭାବରେ ବିଚାର ବିମର୍ଶ କଲା ପରେ ଆପଣଙ୍କୁ ଠିକ ଗାଇଡଲାଇନ ସେମାନେ ଦେଇପାରିବେ। କଣ ଆପଣ କୋର୍ଟ ପଶିବା ପୂର୍ବରୁ ବଡ ବିଲ୍ଡିଂ ଟି ଅଛି, ସେଠି ଲେଖା ହେଇଛି, ସେଠି ଲେଖା ହେଇଛି ପେରମାନେଣ୍ଟ ଲୋକ ଅଦାଲତ ବୋଲି ଲେଖା ହେଇଛି, ସେଠିକି ଯାଇପାରିବେ। ଆପଣ କୋରାପୁଟରେ ମଧ୍ୟ ଲିଗାଲ ଏଡ୍ ସେଲ୍ ଅଛି, ସେଇଠି ବି ଯାଇକି ଆପଣ ରିପୋର୍ଟ କରିପାରିବେ।
1: ଧନ୍ୟବାଦ
2: ଦିଦି।
1: ଯଦି ଏମିତି ଲୋକମାନେ ପର୍ସନ ମାନେ ଆଛେ ବାବୁ, ତ କାଇଟା କହିଛି ବୋଲିକରି ପଚାରିଲାନି, ଆରେ ଆମର ତ ଆଜି ମଧ୍ୟସ୍ଥତା ଭିତରେ ଅଛେ, ମତେ ମାତ୍ର ବୁଝିବା ଲୋକ ବୁଝିଲାନି, ନ ବୁଝିବା ଲୋକ ଭିନ୍ ଭିନ୍ଟା ମିଶା ପଚାରିଲାନି, ହେଲେ ଆମେ ଏଇଟା କାଏ କାଜ କରୁନି ବେ, ଆମର ଯୋଉ ଭାଇ ଭଉଣୀ ମାନଙ୍କର ଯୋଉ ସୁବିଧା ଅସୁବିଧା ଅଛେ ନା ଜାଣିଲାନି, ଏମିତି ଯାକେ ଆଣିକି ଆମେ ବସାଇଲୁନି, ସେମାନେ କାଇଟା କହିବେ ବୋଲି ସେମାନେ ଗୋଟେ ଆଶା ଅଛେ। ଆରେ
2: ଆମର ଦେଶିଆ ଲୋକ ମଧ୍ୟସ୍ଥିତା ବୋଲେ ମହାଲାକାରିଆ ବୋଲେ
1: ବିବାହ ମନ
2: ମାତ୍ର ଏତିକି ଜିନିଷ ଅଛି, ସେତିକି ଭିତରେ ମଧ୍ୟସ୍ଥିତା ବୋଲେ କାହାକେ ଜଣା ନାହିଁ,
1: କେସ୍ ଭିତରେ ମିଶା ମଧ୍ୟସ୍ଥିତା ହେଇକି ଅଛି ବୋଲେ ଆମର ଭାଇ ନା ଜାଣତ କିଏ ଜାଣିଲା ଅଛତ କିଏ ନା ଜାଣିଲା, ଏବେ ଆମେ ଯୋଉ ରେଡିଓ ତେନ କହିଲୁ ନା ଗୋଟେ ଦୁଇ ତିନି ମାସ ହେଲା ବେ, ଯେଡ଼ ବେଲେ ଆମକୁ ଅର୍ଡର ଆଇଲେ ଆମେ କହିଲୁ ଏମିତି ହେଲାନି ବୋଲିକରି, ଇଟା ମିଶା କେତେ ଲୋକ ନା ବୁଝି ପାରତ ବୋଲି ଆଜି ଆମକେ ବାବୁକେ ଆଣିକରି ବୈଠକ ତାନେ ବସାଇଲୁ, ଯେ ଭାଇ ଭଉଣୀ ମାନଙ୍କର କାଇ ଫର୍ସନ ମନ ଅଛେ କେନ୍ତା କାଇଟା ହେଲାନି କି ନାଇଁ, ସେ ଉପରେ ବାବୁ କହିଛି ବୋଲି ବାବୁକେ ଆମେ ପଚାରିଲୁ। ଏଲେ ଭାଞ୍ଜି ତୋର କାଇ ଗୋଟେ ମନେ କାଇ ଧାରଣା ଅଛି?
2: ଧାରଣା ବୋଲେ ମଧ୍ୟସ୍ଥିତା ପଟାଇ ଭାଇ ବୋଲେ ନାଇଁ ବୋଲେ ଏଇଟା କଣ ମାନେ ଲୋକରେ ଭାଇ କି ସେମିତି।

ଶୁଣିଲେ ଚୈତିଜନ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଶୁଣିଲେ ହିନ୍ଦୀରେ ସମ୍ବାଦ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ୍ ଭାଗବତ। ସନ୍ଧ୍ୟା 6:55 ଜନଜୀବନ ସମ୍ବାଦ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ରାତି 7:30 ପ୍ରଚାର କରିବୁ କିଷାନବାଣୀ ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ। ସମ୍ପର୍କ ସେତୁ ଶୁଣିବେ ରାତି 8:15। ରାତି 8:30 ଶୁଣିବେ ସମାଚାର ଦର୍ପଣ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 9:30 ଲୋକଗୀତ କ୍ରମରେ ଶୁଣିବେ ଦାସକାଠିଆ। ବିଷୟ ରହିଛି ବୃନ୍ଦାବନରେ ରାଧାକୃଷ୍ଣଙ୍କର ମକଦ୍ଦମା। ପରିବେଷଣ କରିବେ କାଶୀନାଥ ପଣ୍ଡା, ଏମ୍ ଶ୍ୟାମସୁନ୍ଦର ପଣ୍ଡା ଏବଂ ସାଥୀମାନେ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ସେହେନାଇ ବାଦନ ପରିବେଷଣ କରିବେ ଉସ୍ତାଦ ବିସ୍ମିଲ୍ଲା ଖାନ୍ ଏବଂ ସାଥୀମାନେ। ଶୁଣିଲେ ଆଜି ସନ୍ଧ୍ୟା ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଦିନ 11:10 ଶୁଣିବେ ସୋମନାଥ ପର୍ବ ଉପଲକ୍ଷେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05। 6:25 ଶୁଣିବେ ରାମଚରିତ ମାନସ। ଆଜିର ଅନୁଚିନ୍ତା ଶୁଣିବେ 6:35। 6:45 ପ୍ରଚାର କରିବୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଏଥିରେ ଶୁଣିବେ ସୌରା ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି କୃଷ୍ଣ ସବର ଏବଂ ସାଥୀ। ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ସୁରଭି କାର୍ଯ୍ୟକ୍ରମ ଶୁଣିବେ 7:25। ଏଥିରେ ଶୁଣିବେ ଗୀତିକାର ନିର୍ମଳ ନାୟକଙ୍କ ସହିତ କଥାବାର୍ତ୍ତାର ଦ୍ୱିତୀୟ ଭାଗ। 8:30 ପ୍ରଚାର କରିବୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ସୁଗମ ସଙ୍ଗୀତ ଶୁଣିବେ 8:45। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣିବେ 9:00। 9:30 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30। ପୂର୍ବାହ୍ନ 11:00 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ମଧ୍ୟାହ୍ନ 12:00 ଶୁଣିବେ ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, କଥା ଆପଣଙ୍କର ଗୀତ ଆମର। ଦିନ 1:05 ପ୍ରଚାର କରିବୁ ଯନ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଏଥିରେ ଅନ୍ୟାନ୍ୟ କ୍ରମରେ ଶୁଣିବେ ନୃତ୍ୟ ସଙ୍ଗୀତ ଚିତ୍ରାଙ୍କନ ଶିକ୍ଷାନୁଷ୍ଠାନ ଗଢ଼ିଥିବା ତନୁଜା ପଣ୍ଡାଙ୍କ ସହିତ ସାକ୍ଷାତକାର। ଅପରାହ୍ନ 5:00 ଶୁଣିବେ ଯୁବ ଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଅପରାହ୍ନ 5:30 ପ୍ରଚାର କରିବୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଚହ୍ନ। ଏଥିରେ ହାଲଚାଲରେ ଶୁଣିବେ ରିଲ୍ସା କଳା ବେଳେ ସତର୍କତା। ଭେଟଘାଟରେ ଶୁଣିବେ ସୋସିଆଲ ମିଡ଼ିଆ ବୋଲେ କାଇଟା, ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର, ସୁପ୍ରିମକୋର୍ଟରେ ମଧ୍ୟସ୍ଥା ବୋଲେ କାଇଟା। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ପଲ୍ଲୀ ଗୀତ ଶୁଣିବେ ରାତି 8:15। ରାତି 8:00 ଶୁଣିବେ ଆଲୋଚନା। ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର।

0: ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
0: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
0: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଚଳଚ୍ଚିତ୍ର ମନ୍, ଶିଳ୍ପୀ ଉଦିତ ନାରାୟଣ ଓ ଅଲକା ୟଗ୍ନିକ, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୀବ ଦର୍ଶନ।

ଏଥର ଚଳଚ୍ଚିତ୍ର ହ୍ୟାଲୋ ବ୍ରଦର ଶିଳ୍ପୀ ଅଲକା ୟଗ୍ନିକ ଓ ଉଦିତ ନାରାୟଣ, ଗୀତ ରଚନା ଫେଜ୍ ଅନୱର, ସଙ୍ଗୀତ ନିର୍ଦ୍ଦେଶନା ସଜିଦ ୱଜିଦ୍।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମନ୍ ଭାଗବତର 77ତମ ଅଧ୍ୟାୟ।

ମାୟା ପ୍ରଳୟ ଜଳରାଶି ଭିତରେ ବସୁନ୍ଧରୀ କେଉଁଠି ଲୁଚି ରହିଲା ତାହା ବ୍ରହ୍ମଙ୍କୁ ଗୋଚର ନ ହୁଅନ୍ତେ ସେ ଧରଣୀ ଉଦ୍ଧାର ପାଇଁ ଶ୍ରୀବିଷ୍ଣୁଙ୍କୁ ଧ୍ୟାନ କଲେ। ମାୟାଧର ଶ୍ରୀହରି ଶୁକର ରୂପରେ ପ୍ରକଟ ହୋଇ ଜଳ ମଧ୍ୟରୁ ଦାନ୍ତରେ ଧରି ବସୁନ୍ଧରୀକୁ ଉଦ୍ଧାର କଲେ। ଉଦ୍ଧାର ସମୟରେ ପଥ ରୋଧୁଥିବା ଆଦିରାକ୍ଷସ ହିରଣ୍ୟାକ୍ଷକୁ ସଂହାର କଲେ। ଧରଣୀ ଉଦ୍ଧାର ହୁଅନ୍ତେ ବ୍ରହ୍ମାଙ୍କ ସହ ଋଷିଗଣ ଭଗବାନଙ୍କୁ ସ୍ତୁତି କଲେ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 77ତମ ଅଧ୍ୟାୟ। ଆକାଶବାଣୀ ଜୟପୁର। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ମେ ମାସ 13 ତାରିଖ ବୁଧବାର ଦିନ ଗୋଟାଏ ବାଜି 20 ମିନିଟ୍ରେ ଘର ଓ ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହାଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ମେ ମାସର 12 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ବର ହେଲା 06854230690। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି। ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103.6 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ ଶିଳ୍ପୀ ଲତା ମଙ୍ଗେସ୍କର।

0: ଶୁଣିଲେ ହିନ୍ଦୀ ଭଜନ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଶୁଣିବେ ଜନଜୀବନ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ଅପା ଦେଖ
2: ହାପି ବର୍ଥଡେ ଭାଇ।
1: ଦେଖ ବାଃ ମୋର ଫେଭରେଟ୍ କଲର
3: ସବୁବେଳେ ସପିଂ।
1: ଆଇ ନୋ ମା ଖର୍ଚ୍ଚ କରିବାର ବୟସ ଏଇଟା ରାଇଟ୍
4: ସେଭିଂ କରିବାର ବି ବୟସ ଏଇଟା।
5: ଆଇ ନୋ ବାପା ସେଭ୍ କର ଉଚିତ ଜାଗାରେ ନିବେଶ କର ମୂଳଧନ ଉପରେ ସୁଧ ମିଳିବ ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ। ଆଇ ନୋ ନା
6: ଆର୍ବିଆଇ କହେ
7: କର ସଠିକ ଆରମ୍ଭ ଫାଇନାନ୍ସିଆଲି ସ୍ମାର୍ଟ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ ଅବସରରେ ଆସନ୍ତାକାଲି ମନ୍ଦିରର ଧ୍ୱଜପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ।

ଦେଇଛି। ସମ୍ବଲପୁର ଜିଲ୍ଲାରେ 194 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଆସନ୍ତାକାଲି ନରେନ୍ଦ୍ର ମୋଦି ସୋମନାଥ ମନ୍ଦିର ଗସ୍ତରେ ଯାଇ ଧ୍ୱଜ ପୂଜା ଓ ମହାପୂଜାରେ ଅଂଶଗ୍ରହଣ କରିବେ। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଖୋଲିଥିଲା। ଚଳିତ ବର୍ଷ ଏହାର 75 ବାର୍ଷିକୀ ପାଳନ କରାଯାଉଛି। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ମସିହାରେ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କ 12 ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବରେ ସୋମନାଥ ମନ୍ଦିର ଏକ ପବିତ୍ର ସ୍ଥାନ ଭାବେ ମାନ୍ୟତା ଲାଭ କରିଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରଠାରେ ଆସନ୍ତାକାଲି ପୂର୍ବାହ୍ନ 10:00 ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ଶ୍ରୀ ଶାହ ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ପ୍ରସ୍ତୁତି ମାନବ ସମ୍ଭଳର ନିୟୋଜନ ଏବଂ ବିଭିନ୍ନ ସଂସ୍ଥା ଭିତରେ ସମନ୍ୱୟ ରକ୍ଷା ସହ ବିପର୍ଯ୍ୟୟ ସମୟରେ ଶୂନ୍ୟ ପ୍ରାଣହାନୀ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ଗୋଷ୍ଠୀ ସଚେତନତା ପର୍ଯ୍ୟାପ୍ତ ମାତ୍ରାରେ ରିଲିଫ୍ ସାମଗ୍ରୀ ମହଜୁଦ ରଖିବା ଉପରେ ଆଲୋଚନା ହୋଇଥିଲା। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂ ସାଇନି ଉପସ୍ଥିତ ଥିଲେ। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋ ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହିତ 9 ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବିଲଣ୍ଡା ବୋଡକ ପଞ୍ଚାୟତରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ପରେ ଅନ୍ଦରାଇଠାରେ ମାର୍କେଟ କମ୍ପ୍ଲେକ୍ସ, କୁବେରା ପଞ୍ଚାୟତଠାରେ କମ୍ୟୁନିଟି କେନ୍ଦ୍ରର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକଟେତେଉଳ, ରେଢ଼ାକୋଲ ଏବଂ ଜୁଜୁମୁରା ବ୍ଲକର ବିକାଶ ପାଇଁ 194 ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପର୍ଯ୍ୟଟନ ଓ ଐତିହ୍ୟର ବିକାଶକୁ ଗୁରୁତ୍ୱ ଦେଇ ନାକଟେତେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମିପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଐତିହ୍ୟସ୍ଥଳୀର ବିକାଶ ପାଇଁ ପ୍ରାୟ 8,30,00,000 ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ସ୍ୱରୂପ ପ୍ରବେଶପଥ, ସେତୁ, ଭ୍ୟୁ ପଏଣ୍ଟ ଓ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ। ନାକଟେତେଉଳ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂତନ ଭବନ ଏବଂ ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋହାହିତ କରିବା ପାଇଁ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ରେଢ଼ାଖୋଲ ବ୍ଲକ ଅଧୀନରେ ଥିବା ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ। ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସମ୍ବଲପୁର ସହରରେ ଆଗାମୀ ଦିନରେ ହେବାକୁ ଥିବା ପବିତ୍ର ଶୀତଳଷଷ୍ଠୀ ଯାତ୍ରା ନେଇ ଆଜି ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ହୋଇଯାଇଛି।

ଅଧ୍ୟକ୍ଷତାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପ୍ରଶାସନ ପୁଲିସ୍ ପ୍ରଶାସନ ଓ ଶୀତଳଷଷ୍ଠୀ ଯାତ୍ରା ସମନ୍ୱୟ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ। ବିଗତ ଦିନର ଅଭିଜ୍ଞତା ଆଧାରରେ ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା ପାଳନ ପାଇଁ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ସହିତ ୱେଭ୍ ଡଗ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁନ୍ ମାସ 16 ତାରିଖରୁ ମୁମ୍ବାଇ ଏନ୍ଏଫ୍ଡିସି କମ୍ପ୍ଲେକ୍ସରେ ଆୟୋଜନ କରାଯିବ। ଏହା 18 ତାରିଖ ପର୍ଯ୍ୟନ୍ତ ଚାଲିବ। ୱେଭ୍ ଡଗ୍ ବଜାର ସହଯୋଗ ମାର୍ଗଦର୍ଶନ ଓ ବୈଷୟିକ ସ୍ତରରେ ପରିଚୟ ଦେବାରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତାଙ୍କ ଯାତ୍ରାକୁ ତ୍ୱରାନ୍ୱିତ କରିବ। 2024 ମସିହାରେ ପ୍ରଥମ ସଂସ୍କରଣ ପରେ ଚଳିତ ବର୍ଷ ଦ୍ୱିତୀୟ ସଂସ୍କରଣର ଆୟୋଜନ କରାଯାଉଛି। ଦୃଶ୍ୟ ଶ୍ରାବ୍ୟ ଶିଳ୍ପର ପ୍ରତିଷ୍ଠିତ ବୃତ୍ତିଗତ ଓ ଉଦୀୟମାନ ପ୍ରତିଭାଙ୍କୁ ଏହା ଏକ ମଞ୍ଚ ପ୍ରଦାନ କରିବ। ପ୍ରଯୋଜକ ବିତରକ ପ୍ରସାରକ ପାଣ୍ଠି ପ୍ରଦାନକାରୀ ଏବଂ ପ୍ରଯୁକ୍ତିବିଦ୍ୟା ଅଂଶୀଦାରମାନଙ୍କ ପାଇଁ ଏହି ମଞ୍ଚ ଏକ ଅନନ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରି ଚଳଚ୍ଚିତ୍ର ନିର୍ମାତାଙ୍କୁ ବିଶ୍ୱସ୍ତରରେ ପରିଚିତ କରାଇବ। ୱେଭ୍ ଡଗ୍ ବଜାରର ପ୍ରମୁଖ ଅଂଶ ଭାବେ ଭିଆର୍ ପ୍ରଗତି ଲ୍ୟାବ୍ ଏକ୍ସଆର୍ ଏବଂ ଇମର୍ସିଭ୍ ମାର୍କେଟ୍କୁ ସ୍ଥାନିତ କରାଯାଇଛି। ଚଳଚ୍ଚିତ୍ର ନିର୍ମାତା ଏବଂ ଆନିମେସନ୍ ଶିଳ୍ପର ମୁଖ୍ୟ ଅଂଶୀଦାରମାନଙ୍କୁ ଏଥିରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 26 ତାରିଖରେ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଉଛି। ଏଥିରେ ଆକାଶବାଣୀର ବହୁ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିବେ। ଏହି ଅବସରରେ ଗତକାଲି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନରେ ଏକ ସଙ୍ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଆକାଶବାଣୀର ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ହୃଷିକେଶ ପାଣି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଶିକ୍ଷା, ସୂଚନା, ବିଶେଷକରି କୃଷି କ୍ଷେତ୍ର ତଥା କୃଷକମାନଙ୍କ ଉନ୍ନତିରେ ଆକାଶବାଣୀର ଅନନ୍ୟ ଭୂମିକା ରହିଛି। ଏଥିରେ ରୀତା ପଟ୍ଟନାୟକ ଓ ଅମିତ ଦାସଙ୍କ ସଙ୍ଗୀତ ଓ ବାଦ୍ୟ ପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହାସହ ରବିନାରାୟଣ ଶତପଥୀ ଓ ଶିଶିର କୁମାର ଶତପଥୀ ଦାସକାଠିଆ ପରିବେଷଣ କରିଥିଲେ।

0: ଶରୀରକୁ ସୁସ୍ଥ ଏବଂ ନିରୋଗ ରଖିବା ନିମନ୍ତେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଲୁପସ୍ ଦିବସ ପାଳନ କରାଯାଉଛି। ଜଟିଳ ସ୍ୱୟଂକ୍ରିୟ ରୋଗ ପ୍ରତିରୋଧକ ବିହୀନ ଏହି ଅଜଣା ଭୂତାଣୁ ଏବେ ବିଶ୍ୱବ୍ୟାପୀ ବହୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି। ରୋଗର ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାରିପାରି ନାହିଁ ଏବଂ ଦୈନନ୍ଦିନ ଜୀବନଶୈଳୀକୁ ଏହା ବିପର୍ଯ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଲୁପସ୍କୁ ଲୋକଲୋଚନକୁ ଆଣିବା। ଏହାକୁ ଅଣଦେଖା କଲେ ଏହାର ଭୟଙ୍କର ପରିଣାମ ପରିଦୃଶ୍ୟ ହେବ। ଏହି ରୋଗର ପ୍ରଭାବରେ ଶରୀରର କୋଷ ଏବଂ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଆକ୍ରାନ୍ତ ହେବା ସହ ଖଞ୍ଜା, ଚର୍ମ, ବୃକକ୍, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥାଏ। ଏ ସମ୍ପର୍କରେ ଡାକ୍ତର ସମ୍ବିତ ସୁବୁଦ୍ଧି ଆକାଶବାଣୀକୁ କୁହନ୍ତି।
1: ପୁରା ମୁହଁରେ ରାସ୍ ହବ, ଯୋଉଟାକି ଆମର ନାକ ସନ୍ଧିକୁ ଛାଡ଼ିକି ପୁରା ବଟରଫ୍ଲାଏର ରାସ୍ ଦେଖାଯିବ। ଏହା ଛଡ଼ା ଆମର ଗଣ୍ଠି ମଧ୍ୟ ଏଥିରେ ଆଫେକ୍ଟ ହୁଏ, ଜଏଣ୍ଟ ପେନ୍ ହୁଏ। ଯେତେ ଜଲ୍ଦି ଆମେ ଏହାକୁ ଡିଟେକ୍ଟ କରିବା ତାକୁ ସେତେ ଜଲ୍ଦି ଆମେ ତାକୁ ଟ୍ରିଟ୍ କରିକି ଇଏ ବହୁତ ଜଲ୍ଦି ରେମିସନ୍ରେ ବି ରହିବ।
0: ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସୋମନାଥ ଅମୃତ ପର୍ବ ଅବସରରେ ଆସନ୍ତାକାଲି ମନ୍ଦିରର ଧ୍ୱଜପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁର ଜିଲ୍ଲାରେ 194 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି।

ଖୋଜିଥାଏ। ଫେରିବା ପରେ ତାହା ନିଜ ସଞ୍ଚୟ ମୂଳରୁ ବାହାର କରି ଶାବକକୁ ଖୁଆଏ। ପେଙ୍ଗୁଇନ୍ ମା ନିଜ ଶାବକକୁ ଖାଦ୍ୟ ଉଷ୍ମତା ଏବଂ ସୁରକ୍ଷା ଦେବାରେ ଆଦୌ ହେଳା କରେ ନାହିଁ। ଯେପର୍ଯ୍ୟନ୍ତ ଶାବକ ନିଜେ ଖାଦ୍ୟ ଅନ୍ୱେଷଣ କରିବାକୁ ସକ୍ଷମ ହୋଇନଥାଏ ସେ ପର୍ଯ୍ୟନ୍ତ ଉଭୟ ମା ଓ ପିତା ପେଙ୍ଗୁଇନ୍ ତାକୁ ଥଣ୍ଡାରୁ ସୁରକ୍ଷିତ ରଖନ୍ତି ଏବଂ ମାଛ ଖୁଆଉଥାନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଚଳଚ୍ଚିତ୍ର ପାଗଳ କରିଛୁ ତୁ, ଶିଳ୍ପୀ ଉଦିତ ନାରାୟଣ ଓ ନିବେଦିତା, ଗୀତ ରଚନା ଶ୍ରୀକାନ୍ତ ଗୌତମ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

ଏଥର ଚଳଚ୍ଚିତ୍ର ସୁନାପଞ୍ଜରେ ଶିଳ୍ପୀ ସୋନୁ ନିଗମ, କବିତା କ୍ରିଷ୍ଣମୂର୍ତ୍ତି, ଗୀତ ରଚନା ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଅମରେନ୍ଦ୍ର ମହାନ୍ତି।

ଏଥର ଚଳଚ୍ଚିତ୍ର ଛାତିରେ ଲେଖିଛି ତୋରିନା, ଶିଳ୍ପୀ ଉଦିତ ନାରାୟଣ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଓ ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା, ତେଲେଙ୍ଗାନାରେ 9400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଯୋଗଦେବେ। ଦେଶରେ ଗ୍ରୀଷ୍ମ ପ୍ରବାହ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ 6 ଜଣ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନାରେ ପ୍ରାୟ 9,400 କୋଟି ଟଙ୍କା ସମ୍ଭଳିତ ବହୁବିଧ ଭିଭିଭୂମି ଏବଂ ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣକୁ ସୁଦୃଢ଼ କରିବା, ଦକ୍ଷତାର ଉନ୍ନତି, ସୁରକ୍ଷା ବୃଦ୍ଧି ଏବଂ ଲୋକଙ୍କ ପାଇଁ ଏକ ଉତ୍ତମ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାର ଲକ୍ଷ୍ୟ ରଖିଛି। ଉନ୍କୋଚିତ ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୱାରାଙ୍ଗଲରେ ଥିବା ପିଏମ୍ ମିତ୍ର ପାର୍କ ପ୍ରାୟ 1,700 କୋଟି ଟଙ୍କା ବ୍ୟୟରେ ନିର୍ମିତ ତଥା ଦେଶର ପ୍ରଥମ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ବୟନ ଶିଳ୍ପ ପାର୍କ ରହିଛି। ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ପାଣାଜୀ ଅର୍ଥନୈତିକ କରିଡର୍ର ଅଂଶ ଭାବେ ଗୁଡେବେଲୁର ଏବଂ ମହବୁବ୍ନଗର ମଧ୍ୟରେ ଜାତୀୟ ରାଜପଥ 167ର 4 ଲେନ୍ ଓ ସାଙ୍ଗାରେଡ଼ି ଜିଲ୍ଲାରେ ଜହିରାବାଦ ଶିଳ୍ପାଞ୍ଚଳର ବିକାଶ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାବ୍ୟତୀତ କାଜିପେଟ୍ ବିଜୟୱାଡ଼ା ରେଳ ମଲ୍ଟିଟ୍ରାକିଂ କରିଡର୍ର ଅଂଶ ଭାବେ କାଜିପେଟ୍ ରେଳ ଅଣ୍ଡର ରେଳ ବାଇପାସ୍ ଓ ହାଇଦ୍ରାବାଦରେ ଏକ ନୂତନ ଗ୍ରୀନ୍ଫିଲ୍ଡ ପେଟ୍ରୋଲିୟମ୍, ତୈଳ ଓ ଲୁବ୍ରିକେଣ୍ଟ ଟର୍ମିନାଲ୍ ସମେତ ଅନେକ ରେଳ ଓ ଲଜିଷ୍ଟିକ୍ସ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ପଶ୍ଚିମ ଏସିଆ ବିବାଦରୁ ସୃଷ୍ଟ ଶକ୍ତି ସଙ୍କଟକୁ ଭାରତ ପ୍ରଭାବଶାଳୀ ଭାବେ ପରିଚାଳନା କରୁଛି। ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ଶ୍ରୀ ମୋଦି କହିଛନ୍ତି। ଆମଦାନୀ ହୋଇଥିବା ପେଟ୍ରୋଲିୟମ୍ ଉତ୍ପାଦଗୁଡ଼ିକୁ କେବଳ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯିବା ଉଚିତ, ଯାହା ବୈଦେଶିକ ମୁଦ୍ରା ସଞ୍ଚୟ କରିବାରେ ସାହାଯ୍ୟ କରିବ ଓ ଚାଲିଥିବା ବିବାଦର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବ। ଭାରତ ସୌରଶକ୍ତି ଉତ୍ପାଦନରେ ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଏନର୍ଜି ସିକ୍ୟୁରିଟି କା କ୍ୟା ମହତ୍ତ୍ୱ ହୈ ୟେ ଆଜ୍ ଦୁନିଆ କା ହର ବ୍ୟକ୍ତି ମହସୁସ କର ରହା ହୈ। ଇସଲିଏ ଭାରତ କି ଏନର୍ଜି ସିକ୍ୟୁରିଟି ପର ହମାରି କେନ୍ଦ୍ର ସରକାର ଅଭୂତପୂର୍ବ ନିବେଶ କର ରହି। ମଲକାପୁର ମେ ଇଣ୍ଡିଆନ ଅଏଲ କେ ନୟେ ଟର୍ମିନାଲ କା ଉଦ୍ଘାଟନ ଇସି ଦିଶା ମେ ଏକ ବଡ଼ା କଦମ ହୈ। ବିତେ ସାଲୋଁ ମେ ସୋଲର ପାୱର କେ ମାମଲେ ମେ ଭାରତ ଦୁନିଆ କେ ଟପ୍ ଦେଶୋ ମେ ପହଞ୍ଚ ଗା ହୈ। ସିଏନ୍ଜି ଆଧାରିତ ବ୍ୟବସ୍ଥା କୁ ପ୍ରମୋଟ କର ରହେ। ଏସେ ତମାମ ପ୍ରୟାସୋ କେ କାରଣ ଭାରତ ଇସ୍ ବହୁତ ବଡ଼େ ବୈଶ୍ୱିକ ଉର୍ଜା ସଙ୍କଟ କା ସାମନା କର ରହା। ଲେକିନ ଅବ ଆଜ ସମୟ କି ୟେ ଭି ମାଙ୍ଗ ହୈ ପେଟ୍ରୋଲ ଡିଜେଲ ଗ୍ୟାସ ଏସି ଚିଜୋଁ କା ବହୁତ ସଂୟମ ସେ ଇସ୍ତେମାଲ କରେ।
0: ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ଏକ ଅତ୍ୟାଧୁନିକ ସୁପର ସ୍ୱେଶିଆଲିଟି ସିନ୍ଧୁ ହସ୍କିଟାଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। 21 ଲକ୍ଷ ବର୍ଗଫୁଟ ଅଞ୍ଚଳରେ ବିସ୍ତାରିତ 18 ମହଲା ବିଶିଷ୍ଟ ଏହି ହସ୍କିଟାଲରେ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଯୋଗଦେବା ସହ ଆର୍ଟ ଅଫ୍ ଲିଭିଂ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ନବନିର୍ମିତ ଧ୍ୟାନ ମନ୍ଦିରର ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ସେବା, ଆଧ୍ୟାତ୍ମିକତା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋହାହିତ କରିବାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ଭୂମିକାକୁ ପ୍ରଶଂସା କରିଥିଲେ। ଆନନ୍ଦ ଉତ୍ସାହର ସହ ଶିବଭୂମି ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମନ୍ଦିରରେ ସୋମନାଥ ଅମୃତ ପର୍ବ 2026 ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଆସନ୍ତାକାଲି ଧ୍ୱଜ ପୂଜା ଏବଂ ମହାପୂଜା ମଧ୍ୟ କରାଯିବ। ସୋମନାଥ ଇତିହାସରେ ପ୍ରଥମ ଥର ପାଇଁ 11ଟି ତୀର୍ଥସ୍ଥଳରୁ ସଂଗୃହୀତ ପବିତ୍ର ଜଳରେ କୁମ୍ଭାଭିଷେକ ସହିତ ପୁନଃ ନିର୍ମିତ ସୋମନାଥ ମନ୍ଦିରର ଶିଖରକୁ ପବିତ୍ର କରାଯିବ। 90 ମିଟର ଉଚ୍ଚତାର କ୍ରେନ୍ ବ୍ୟବହାର କରି ଏକ ବିଶାଳ ଆନୁଷ୍ଠାନିକ କୁମ୍ଭକୁ ମନ୍ଦିର ଶିଖରକୁ ଉଠାଯିବ। ବୈଦିକ ମନ୍ତ୍ର ମଧ୍ୟରେ ପବିତ୍ର ଜଳବିଧି ଅନୁଷ୍ଠିତ ହେବ। ସୋମନାଥ ଅମୃତ ପର୍ବ 2026ର ବିଶେଷ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ପ୍ରଭାସ ପାଟଣର ପବିତ୍ର ଭୂମିରେ ରୋମାଞ୍ଚକର ବିମାନ ଉଡ଼ାଣ କଳାକୌଶଳ ପ୍ରଦର୍ଶନ କରାଯିବ। ଆଜି ଏକ ହେଲିକପ୍ଟରରୁ ମନ୍ଦିର ଶିଖର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରସ୍ତୁତିର ମୂଲ୍ୟାଙ୍କନ କରିଛନ୍ତି। ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା, ସମ୍ଭଳ ନିୟୋଜନ ଏବଂ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟର ଶ୍ରୀ ଶାହା ସମୀକ୍ଷା କରିଥିଲେ। ବୈଠକରେ ସମ୍ପତ୍ତିର ସର୍ବନିମ୍ନ କ୍ଷତି

ଏବଂ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଦେଶବ୍ୟାପୀ ନିଆଯାଇଥିବା ଦୀର୍ଘକାଳୀନ ବନ୍ୟା ପ୍ରଶମନ ପଦକ୍ଷେପର ଅଗ୍ରଗତିର ମଧ୍ୟ ସମୀକ୍ଷା ହୋଇଥିବା ଜଣାପଡ଼ିଛି। ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା, ନଦୀ ପରିଚାଳନା ପଦକ୍ଷେପ, ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ ମଧ୍ୟ ସମୀକ୍ଷା କରିଛନ୍ତି। ଏହା ବ୍ୟତୀତ ଜୀବନହାନି ରୋକିବା ପାଇଁ ସାମୁହିକ ସଚେତନତା, ସ୍ଥିରତା ନିର୍ମାଣ କାର୍ଯ୍ୟକ୍ରମ ଏବଂ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଓ ଡାକ୍ତରୀ ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା ହୋଇଥିଲା।

0: ପ୍ରୋଜେକ୍ଟ ଚିତା ଆରମ୍ଭ କରିଥିଲେ। ଏହି ପର୍ଯ୍ୟାୟକ୍ରମେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଆସନ୍ତାକାଲି କୁନୋ ଜାତୀୟ ଉଦ୍ୟାନରେ ଦୁଇଟି ଚିତାବାଘ ଛାଡ଼ିବେ। ପରେ 2023ରେ ଦକ୍ଷିଣ ଆଫ୍ରିକାରୁ 12ଟି ଏବଂ ଚଳିତ ବର୍ଷ ଫେବୃୟାରୀ ମାସରେ ବୋତ୍ସୁଆନାରୁ ଆଉ 9ଟି ଚିତାବାଘ ଅଣାଯାଇଥିଲା। 2023 ମସିହା ମାର୍ଚ୍ଚ ମାସରେ ମାଇ ଚିତାବାଘ ଜ୍ୱାଲା ବିଗତ 70 ବର୍ଷ ମଧ୍ୟରେ ଭାରତରେ ପ୍ରଥମ ଚିତାଶାବକଙ୍କୁ ଜନ୍ମ ଦେଇଥିଲା। 2025 ମସିହା ନଭେମ୍ବର ମାସରେ ଭାରତରେ ଜନ୍ମିତ ଚିତା ମୁଖି ମଧ୍ୟ ଶାବକଙ୍କୁ ଜନ୍ମ ଦେଇଥିଲା, ଯାହା ଏହି ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ବର୍ତ୍ତମାନ ସୁଦ୍ଧା ଭାରତରେ 37ରୁ ଅଧିକ ଚିତାଶାବକ ଜନ୍ମ ନେବା ସହ କୁନୋ ଜାତୀୟ ଉଦ୍ୟାନରେ ମୋଟ ଚିତା ସଂଖ୍ୟା 57କୁ ବୃଦ୍ଧି ପାଇଛି। ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ତାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। 6 ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିସହ 2 ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ଉନ୍ନୀତ କରାଯାଇ ସ୍ୱାଧୀନ ଦାୟିତ୍ୱ ଦିଆଯାଇଛି। ଲକ୍ଷ୍ନୌର ଜନଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ବିଜେପି ରାଜ୍ୟ ସଭାପତି ଭୂପେନ୍ଦ୍ର ଚୌଧୁରୀ ଏବଂ ବିଜେପି ନେତା ମନୋଜ ପାଣ୍ଡେଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ରାଷ୍ଟ୍ରମନ୍ତ୍ରୀ ଅଜିତ ପାଲ ସିଂ ଏବଂ ସୋମେନ୍ଦ୍ର ତୋମାରଙ୍କୁ ପଦୋନ୍ନତି ଦିଆଯାଇ ସ୍ୱାଧୀନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ଏହି ସମ୍ପ୍ରସାରଣ ସହିତ 403 ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ମନ୍ତ୍ରୀ ପରିଷଦ ସଂଖ୍ୟା 60କୁ ବୃଦ୍ଧି ପାଇଛି। ଗୁରୁଗ୍ରାମର ଏକ ସ୍ୱତନ୍ତ୍ର ପିଏମ୍ଏଲ୍ଏ କୋର୍ଟ ପଞ୍ଜାବ ଶିଳ୍ପମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିକୁ 7 ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଇଡି ଗତକାଲି 100 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦ୍ରବ୍ୟ ଓ ସେବାକର ଜିଏସ୍ଟି କାରବାରରେ ଠକେଇ ସହ ଜଡ଼ିତ ଏକ ମାମଲାରେ ଚଣ୍ଡିଗଡ଼ରୁ ସଞ୍ଜୀବ ଆରୋରାଙ୍କୁ ଗିରଫ କରିଥିଲା। ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ୍ର 73ତମ ସଂସ୍କରଣ ଆଜି ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍ରେ ଆୟୋଜିତ ହୋଇଯାଇଛି। ଦେଶବ୍ୟାପୀ ଆୟୋଜିତ ହେଉଥିବା ସଣ୍ଡେଜ୍ ଅନ୍ ସାଇକେଲ୍ ଏକ ଆନ୍ଦୋଳନରେ ପରିଣତ ହୋଇଛି। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବାହିନୀର କର୍ମଚାରୀମାନେ ନାଗରିକମାନଙ୍କ ସହ ଯୋଗ ଦେଇଥିଲେ। 800ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସ୍ଥଳସେନା, ନୌସେନା ଏବଂ ବାୟୁସେନାରୁ 20 ଜଣ ଲେଖାଏଁ ପ୍ରତିନିଧି ଯୋଗ ଦେଇଥିଲେ। ଫିଟ୍ ଇଣ୍ଡିଆ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ସିଏଫ୍ଆଇର ସହଯୋଗରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ୍ ଆୟୋଜିତ ହେଉଛି। ମିଜୋରାମର କୋର୍ଥା ଉତ୍ତର ଗ୍ରାମ ପରିଷଦ ସ୍ଥାୟୀ ଗ୍ରାମୀଣ ବିକାଶ ଏବଂ ପରିବେଶ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ ପାଇଁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର 2026ର ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ଜାତୀୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ପୁରସ୍କାର ପରିମଳ, ପରିବେଶଗତ ସନ୍ତୁଳନ ଏବଂ ସମ୍ପ୍ରଦାୟ କଲ୍ୟାଣରେ ଉତ୍କର୍ଷତାକୁ ସ୍ୱୀକୃତି ପ୍ରଦାନ କରିଥାଏ। ପାକିସ୍ତାନରେ ଖାଇବର ପଖତୁନ୍ଖ୍ୱା ପ୍ରଦେଶର ଏକ ପୁଲିସ୍ ପୋଷ୍ଟରେ ଆତ୍ମଘାତୀ ଆକ୍ରମଣରେ 15 ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସୁରକ୍ଷାକର୍ମୀମାନେ ପୁଲିସ୍ ପୋଷ୍ଟ ନିକଟକୁ ଆସୁଥିବା ଏକ ବିସ୍ଫୋରକ ସାମଗ୍ରୀ ବୋଝେଇ ଗାଡ଼ି ଉପରେ ଗୁଳିଚାଳନା କରିବା ଫଳରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜିର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା। ତେଲେଙ୍ଗାନାରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଯୋଗଦେବେ। ଦେଶରେ ଗ୍ରୀଷ୍ମ ପ୍ରଭାବ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ 6 ଜଣ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକ ଏବଂ ଉପସ୍ଥାପନାରେ ମୁଁ ନୀନା ସାହୁ। ମାଲକାନଗିରି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତ

0: ପାଣିପତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଜିଲ୍ଲା ପାଇଁ 843 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। 318 କୋଟି ଟଙ୍କାରୁ ଅଧିକ ବ୍ୟୟରେ ସମ୍ପୂର୍ଣ୍ଣ 31ଟି ପ୍ରକଳ୍ପର ଲୋକାର୍ପଣ ସହ 184 କୋଟି ଟଙ୍କାରୁ ଅଧିକ ବ୍ୟୟ ସମ୍ବଳିତ 30ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝି, ବିଧାୟକ ନରସିଂହ ମାଡ଼କାମୀ ଏବଂ ଅନ୍ୟାନ୍ୟ ଜନପ୍ରତିନିଧି ଯୋଗଦେଇ ଜିଲ୍ଲାର ବିକାଶଧାରା ଉପରେ ଆଲୋକପାତ କରିଥିଲେ। ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ,
1: ଏ ଉପାନ୍ତ ଜିଲ୍ଲାକୁ ଆଗକୁ ବଢ଼େଇବା ପାଇଁ ଆଜିର ସରକାର ସଂକଳ୍ପବଦ୍ଧ। ଏଠିକାର ସବୁଠାରୁ ବଡ଼ କଥା ହେଉଛି PMJSF4ରେ ରାସ୍ତା 170 ରାସ୍ତା ମିଳିଛି, ତା ସଙ୍ଗେ ସେ ଆହୁରି 28ଟି ରାସ୍ତା ଏ ବର୍ଷ ମିଳିବ ଏବଂ 22ଟି ସେତୁ ଯୋଉଠି କନେକ୍ଟ ହୋଇପାରିବ। ତା ସଙ୍ଗେ ସଙ୍ଗେ ଆମେ 2ଟି ମେଗା ପ୍ରକଳ୍ପ 10ଟା ପଞ୍ଚାୟତ ଉପକୃତ ହୋଇପାରିବେ। ଜିବିଓରେ ଆମେ ପାଖାପାଖି 6 କୋଟି ଟଙ୍କା ଆମେ ଖର୍ଚ୍ଚ କରିବାର ସୌଭାଗ୍ୟ ପାଇଲୁ, ଯାହାଦ୍ୱାରା କି ଏକ ଏସେଟ୍ ଗାଁ ଏବଂ ପଞ୍ଚାୟତ ସ୍ତରରେ ହୋଇପାରିବ। ତାର ସଙ୍ଗେ ସଙ୍ଗେ ପ୍ରଗତି ପଥେ ଯୁବା ମାଲକାନଗିରି ଆଜି ତାହା ଲଞ୍ଚିଂ ହେଲା। ଆଗାମୀ ଦିନରେ ସେମାନେ ସ୍ପୋର୍ଟସ୍ ଇକ୍ୟୁପମେଣ୍ଟ, ଜିମ୍ର ଇକ୍ୟୁପମେଣ୍ଟ, ସିଟି ନ୍ୟୁଜ ପେପର ଏବଂ ସଂସ୍କୃତି କ୍ଷେତ୍ରରେ ତାଙ୍କର ପାରଦର୍ଶିତା ହେବ, ଯାହାକି ନ୍ୟୁ ଏଜୁକେସନ ପଲିସି ଭିତରେ ଆଉ ଏକ ପାଦ ମାଲକାନଗିରି ଆଗକୁ ଆଗକୁ ବଢି ଚାଲିଛି।
0: ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି ଓ ଉପାଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡିଏନ୍କେ ସ୍ଥିତ ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଉଭୟ ଏକ ଶୋଭାଯାତ୍ରାରେ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର ସେମାନଙ୍କୁ ସ୍ୱାଗତ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଉଭୟ ପ୍ରକାଶ କରିଥିଲେ। ଏହି ଅବସରରେ ବିଧାୟକ ନରସିଂହ ମାଡ଼କାମୀ ଓ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ିଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ମାଲକାନଗିରି କଲ୍ୟାଣ ମଣ୍ଡପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ 17 ଯୋଡ଼ିଙ୍କ ସାମୁହିକ ବିବାହ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ, ବିଧାୟକ ନରସିଂହ ମାଡ଼କାମୀ ଓ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ୍ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଯୋଜନା ଅଧୀନରେ ପ୍ରତ୍ୟେକ କନ୍ୟାଙ୍କୁ 45,000 ଟଙ୍କା ଚେକ୍, ବିବାହ ପଞ୍ଜୀକରଣ ପ୍ରମାଣପତ୍ର ଏବଂ ଏକ ଫଳନ୍ତି ବୃକ୍ଷ ପ୍ରଦାନ କରାଯାଇଥିଲା। ଗରିବ ପରିବାରଙ୍କୁ ସାମାଜିକ ଓ ଆଇନଗତ ସୁରକ୍ଷା ଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ କହିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳର ଅର୍ଥନୀତିରେ ପ୍ରାଣୀ ସମ୍ପଦର ଗୁରୁତ୍ୱ ବିଷୟରେ କହିଥିଲେ। ପଶୁପାଳନ କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନର ବ୍ୟବହାର ପାଇଁ ସେ ପରାମର୍ଶ ଦେଇଥିଲେ। ଶେଷରେ ଉଲ୍ଲେଖନୀୟ ସେବା ପାଇଁ କିଛି ସଫଳ ଚାଷୀ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି। ଶ୍ରମିକମାନେ ସମାଜର ପ୍ରକୃତ ବିନ୍ଧାଣୀ ଓ ସେମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପ୍ରଶାସନର ପ୍ରାଥମିକତା ବୋଲି ଜିଲ୍ଲାପାଳ କହିଥିଲେ। ଏହି ଅବସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ 323 ଜଣ ହିତାଧିକାରୀଙ୍କୁ 1,63,00,000 ଟଙ୍କାରୁ ଅଧିକ ସହାୟତା ରାଶି ବଣ୍ଟନ କରାଯାଇଥିଲା। ମାଲକାନଗିରି ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଆୟୋଜିତ ସିଏମ୍ ଟ୍ରଫି ଆନ୍ତଃ ଜିଲ୍ଲା ଫୁଟବଲ, କବାଡ଼ି, ଭଲିବଲ ଓ ଖୋଖୋ ଚାମ୍ପିୟନ୍ସିପ୍ର ଉଦ୍ଯାପନୀ ଉତ୍ସବରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଯୋଗଦେଇ କ୍ରୀଡ଼ା ଯୁବପିଢ଼ିକୁ ଏକତା ଓ ଶୃଙ୍ଖଳାର ବାର୍ତ୍ତା ଦେଇଥାଏ ବୋଲି କହିଥିଲେ। ପ୍ରତିଯୋଗିତାରେ ଜିଲ୍ଲାର 7ଟି ବ୍ଲକରୁ 900ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
2: ଶୁଣିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନା କରିଛନ୍ତି ଉତ୍ତମ ପାଣିଗ୍ରାହୀ ଓ ଯୋଗେନ୍ଦ୍ର ମହାପାତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: ସର୍ବଶ୍ରେଷ୍ଠ କୃଷକ ପୁରସ୍କାର ମିଳିଲା ହରିଆଙ୍କୁ, ସେ ଜଣେଇବେ ନିଜ ସଫଳତାର ରହସ୍ୟ।
2: ମୋର କୃଷକ ଭାଇ ଓ ଭଉଣୀମାନେ, ଆପଣମାନେ ମଧ୍ୟ ନିଜ ନିଜର ଜମିରେ ଉନ୍ନତ ଫସଲ ଉତ୍ପାଦନ କରିପାରିବେ।
1: ତାହା କିପରି?
2: ବାସ୍, ଯଦି ବି କୌଣସି ସମସ୍ୟା ହେଲା ତେବେ ତୁରନ୍ତ ଏହି ନମ୍ବରରେ ଫୋନ କରନ୍ତୁ, 1800 180 1551।
3: ଏ ନମ୍ବର କାହାର ଭାଇ?
2: କୃଷକ କଲ୍ ସେଣ୍ଟରର, ଯେଉଁଠି ବିଶେଷଜ୍ଞ ଆପଣଙ୍କୁ ଚାଷର ସମସ୍ୟା ଗୁଡିକ ବିଷୟରେ ତୁରନ୍ତ ସମାଧାନ ବତେଇବେ।
1: ଆରେ ଭାଇ, ବିଶେଷଜ୍ଞଙ୍କର ସବୁ ସମୟରେ ସେଠି ଉପସ୍ଥିତ ଥିବେ?
2: ହଁ ଭାଇ, ସବୁ ସମୟରେ ବର୍ଷକ 365 ଦିନ ଉପସ୍ଥିତ ମିଳିବେ, ତା ପୁଣି ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ।
3: କିନ୍ତୁ ଭାଇ, ବେଶୀ ସମୟ ଯାଏ କଥା ହେଲେ ବେଶୀ ପଇସା ତ ଲାଗିବ?
2: କିଛି ପଇସା ଲାଗିବନି, ମୋବାଇଲ ଦ୍ୱାରା କିମ୍ବା ଅନ୍ୟ ଫୋନ ଦ୍ୱାରା କୃଷକ କଲ୍ ସେଣ୍ଟରକୁ ମାଗଣାରେ କଲ୍ କରନ୍ତୁ, ପରାମର୍ଶ ପାଇଁ ମଧ୍ୟ ପଇସା ପଡ଼ିବନି।
3: ସତରେ?
2: ହଁ, 16 ଅଣା ସତ। କୃଷକ ଭାଇମାନେ ଚାଷର ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନିଜ ଭାଷାରେ ପାଇବା ପାଇଁ ସାରା ଭାରତରେ ଯେକୌଣସି ଫୋନ ଯୋଗେ ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର 1800 180 1551 ରେ ମାଗଣାରେ ଯୋଗାଯୋଗ କରନ୍ତୁ। କୃଷକମାନଙ୍କର ବନ୍ଧୁ କୃଷକ କଲ୍ ସେଣ୍ଟର।
4: ଭାଇନା ଆଇବି ବୋଲିକିରି କହିଦେଲେ, ଧୂପ ଦୀପ ଲଗେଇକିରି ବସିଦବାକୁ। ଆସ ଆସ ଭାଇନା, ଆସ। ଜୁହାର ଭାଇନା।
5: ଜୁହାର ରେ, ଜୁହାର ରେ।
4: ହଁ, କି ତମେ ପଟା ବ୍ୟସ୍ତ ହେଇଗଲ, ଦେଖା ଦର୍ଶନ ମିଳୁ ନାହିଁ।
5: ଶୁଣ ଶୁଣ, ଦେବାକୁ ପଡୁଛି।
4: କେମିତି ଭାଇନା?
5: କେମିତି ବୋଲେ, ମୁଇଁ ଟିକେ ସିଆଡେ ଚାଷବାସରେ ଲାଗିଛି,
4: ତାର
5: ସାଙ୍ଗେ ସାଙ୍ଗେ ଗାଈ ଗୋରୁ 2-3 ଆଣିଛି ବୋଲୁଛୁ।
4: ତାଙ୍କର
5: ଖାଦ୍ୟ ପେୟ ସବୁ ଯାକ ଇଏ କଲାବେଳକୁ,
4: ଯୋଉ କାମଧେନୁ ଯୋଜନା ପାଇଁ ଲାଗିଛି ବୋଲୁଥିଲା, ସେଟା କି ଭାଇନା? ଭଲ ସୁବିଧା ହେଇଛି ଭାଇନା?
5: ଜାଣିଲୁ,
4: ଦେଖିଲେ ସେଥିରେ ତ ବ୍ୟାଙ୍କରେ ଲାଇନରେ ଛିଡା ହେଇକିରି ଆଜ୍ଞା ସହିତ କଥାବାର୍ତ୍ତା, ନାଇଁ ଭାଇନା ଧରିଲେ ବଡ ବାଳିଆ ମାଛ ବୋଲି କାମଧେନୁ ଯୋଜନାରେ ଲାଗିଛି। ନାଇଁ ନାଇଁ ଭାଇନା, ସରକାରଙ୍କର ବିଭିନ୍ନ ପ୍ରକାର ଯୋଜନା ଅଛି, ତାହିଁରେ ଆମେ ନିଶ୍ଚିତ ଭାବରେ 2 ପଇସା ପାଇବା ପାଇଁ ଚେଷ୍ଟା କରିବା। ଆମେ ଆଗେଇଲେ, ଚାଷୀ କୂଳ ଆଗେଇଲେ ସମାଜ ଆଗେଇବ, ଦେଶ ମଧ୍ୟ ଆଗେଇବ।
5: ଶୁଣେ, ଏଇଟା ମୁଁ ଶୁଣିଥିଲି ବୋଲିକି ବୈଠକରେ ଏଇଟା ମୁଁ କଲି।
4: ହଇ ଭାଇନା, କେତେ କଥା ଜାଣିବାର ହଉଛି, ଜଣେଇବାର ହଉଛି, ହେଲା, ସେଟା ପାଇଁ ତ ଆମେ କହୁଛେ ବୈଠକ।
5: ଯତ୍ନ ନଉ ନାହିଁ, ମ
4: ଯତ୍ନ ନ ନେଲେ ହବ ନାହିଁ ଭାଇନା।
5: ଆମେ 2-4 ଗାଈ ଆଣିଲୁ କି କଣ ଆଣିଲୁ,
4: ତାକୁ
5: ଟିକେ ଯତ୍ନ ନେବାକୁ ପଡିବ କି
4: ନାହିଁ?
5: ତାଙ୍କର ଯତ୍ନ ନେଲେ ସିନା ଆମକୁ କଣ ହେଲେ।
4: ଏବେ ଦେଖ, ଗାଈ ଗୋରୁ ମଇଁଷି ରଖିଛ, ଛେଳି ମିଶା ହଉ, ତାକୁ ଯତ୍ନ ନେଇଥିଲେ ତ ଭାଇନା କ୍ଷୀର ଟିକେ ପାଇଲ, କି ତାଇରୁ ଗୋବର ଟିକେ ପାଇଲ, କି ଗୋମୂତ୍ର ବିଭିନ୍ନ ପ୍ରକାର ଜିନିଷରେ ଲାଗିଲା, କି ଯୋଉ ହେଲେ ସରକାରଙ୍କର ସବସିଡି ପାଇବାକୁ ହେଲେ ମଧ୍ୟ ଆମେ ଗୋଶାଳାଟାକୁ ଯତ୍ନ ରଖିବାର ଅଛି।
5: ଆଉ ଗୋଟେ କଥା ଜାଣିଲୁ କି ନାହିଁ?
4: ହଁ,
5: ସେ ଏତିକି ପରା ଥିଲା କି ନାହିଁ ଆମର ଗୋଟେ ଅଧା ଏକର ପରା?
4: ହଇ ହଇ ହଇ, କହୁଥିଲେ
5: ମାଣ୍ଡିଆ ବୁଣିଦେଲି ରେ।
4: ଓହୋ, ହଇ ପୁଞ୍ଜେ ପରା ମାଣ୍ଡିଆ ବଳକା ହେଇଛି ବୋଲୁଥିଲ?
5: ରଖିଥିଲି ମୁଁ।
4: ହଇ ହଇ ହଇ, ଦେଖିଲ କି ନାହିଁ କାମରେ ଲାଗିଲା କି ନାହିଁ?
5: ହଇ ଲାଗିଲା ମାତ୍ର
4: ଭାଇନା, ଇଟା ଏକା ଅସଲ କଥା ଭାଇନା। ବୈଠକ ଘରେ ମୁଁ ସେଟା ପାଇଁ ଆଜି କହିବି ବୋଲୁଥିଲି, ଯତ୍ନ କଲେ ରତ୍ନ ମିଳେ।
5: ଏଇଟା କଥାରେ ଅଛି,
4: ହେଲା, ଗାଈ ଗୋରୁ ହଉ, ଛେଳି ମେଣ୍ଢା ହଉ, କି ଆମର ଯନ୍ତ୍ରପାତି ମିଶା ହଉ, ଯଦି ଆମେ ଯତ୍ନ କରି ରଖିଥିବା, ନିଶ୍ଚିତ ଭାବରେ ଆମେ ତାର ସଦୁପଯୋଗ ଆଗାମୀ ଦିନରେ ପାଇବା, ହେଲା। ହେଲେ ଭାଇନା, ବେଶୀ କଥା ହେଇଗଲେ, ବୈଠକ ଘରକୁ ଆସିଲେଣି, ଚାଷୀ ଭାଇ ଭଉଣୀମାନେ ଆମକୁ ଅନେଇକିରି ବସିଛନ୍ତି, ଜୁହାର ମୁଣ୍ଡିଆ ଟିକେ ମାରିଦେବା। ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ

0: ସବୁ ମାନେ ପ୍ରୋତ୍ସାହନ ଦେଇପାରିବା, କୋଉ ସମୟରେ ସେମାନେ ମାଣ୍ଡିଆ ଚାଷ କରିବେ, ଜମିକୁ କେମିତି କଣ ପ୍ରସ୍ତୁତି କରିବେ?
1: ହଁ, ଆମର ମାଣ୍ଡିଆ ଚାଷ ପାଇଁ ଆଗରୁ ମାଟିକି ଭଲ ଭାବରେ ଗୁଣ୍ଡ ଭାବରେ ଚାଷ କରିକି ଦି ତିନି ଗୁଡ଼ ଚାଷ କରିକି ଫିଲ୍ଡଟା ପ୍ରସ୍ତୁତି କରିବେ। ତା ଆଗରୁ ନିଜର ଯୋ ବେଡ୍ ତିଆରି କରିକି ତାହିଁରେ ମାଣ୍ଡିଆ ତଳି ପକେଇକି ତାପରେ ଯାଇକି ମେନ୍ ଫିଲ୍ଡରେ ନେଇକି ଲଗେଇବେ। ଜୁନ୍ ଜୁଲାଇ ଭିତରେ ଧାଡ଼ିରେ ଲଗଉଛନ୍ତି। ମାଥିଲି ବ୍ଲକରେ ବହୁତ ଏରିଆରେ ତ ଧାଡ଼ିରେ ମାଣ୍ଡିଆ ଚାଷ ହେଇଛି। ତାପରେ ଧାଡ଼ିରେ ଲଗେଇଲା ପରେ ତାର କେତେ ଦିନ ପରେ ତାହିଁରେ ପଟା ମାରି 20-22 ଦିନ ପରେ ପଟା ମାରି ଦିଅନ୍ତି। ମାରିଲା ପରେ ସେଇଟା ବହୁତ କିଲୋ ମାରେ। ସେଠୁ ସାର ଅଳ୍ପ ପ୍ରୟୋଗ କରୁଛନ୍ତି, କେତେ ସାର ବି ପ୍ରୟୋଗ କରୁନାହାନ୍ତି। ଗୋବର ଖତ ବହୁତ ଚାଷୀ
0: ଜୈବିକ ସାର
1: ବ୍ୟବହାର
0: ଆକାରରେ
1: କରୁଛନ୍ତି,
0: ମଧ୍ୟ ଆମେ
1: ଜୈବିକ
0: ପ୍ରୟୋଗ
1: ସାର।
0: କରିପାରିବା।
1: ଆଉ ଆମର ଔଷଧରେ ବି ଲିମ ପତ୍ର, କରଞ୍ଜ ପତ୍ର, ଇଏ ସବୁ ଯାକ ଗୋମୂତ୍ର ସବୁ ବ୍ୟବହାର
0: ପ୍ରାକୃତିକ
1: କରିକି
0: ଉପାୟରେ ଜୈବିକ
1: ପ୍ରାକୃତିକ
0: ସାର ପ୍ରୟୋଗ କରିକି ମଧ୍ୟ
1: ଜୈବିକ ସାର ବ୍ୟବହାର କରୁଛନ୍ତି ମାଣ୍ଡିଆରେ। ମାଣ୍ଡିଆ ଭଲ ଚାଷ, ମାଲକାନଗିରି ଡିଷ୍ଟ୍ରିକ୍ଟରେ ଭଲ ଚାଷ ହୁଏ
0: ଆଚ୍ଛା,
1: ମାଣ୍ଡିଆ।
0: ମାଣ୍ଡିଆର କୋଉ ବିହନ ସେମିତି କିଛି ସ୍ୱତନ୍ତ୍ର ଭାବରେ ରହିଛି କି ସାର?
1: ମାଣ୍ଡିଆର ହଁ, ମାଣ୍ଡିଆର ଅଛି 90 ଦିନିଆ ବିହନ ବି ଅଛି, 120 ଦିନ ବି ଅଛି। ଏଇଠିକାର ଲୋକ 120 ଦିନ ବିହନଟା ଭଲ ବୋଲେ ଚଏସ୍ କରୁଛନ୍ତି ଲୋକଟା ଲୋକ ଚାଷୀମାନେ।
0: ଆଉ ସାର, ଜଳସେଚନ ଦରକାର କୋଉ ସମୟରେ,
1: ନାଇଁ,
0: କେମିତି କଣ
1: ବର୍ଷା ଦିନେ
0: ବ୍ୟବସ୍ଥା?
1: ଜଳସେଚନର ଆବଶ୍ୟକ ନାହିଁ। ବର୍ଷା ଦିନେ ମାଣ୍ଡିଆ ପାଇଁ ଜଳସେଚନର ଆବଶ୍ୟକ କିଛି ନାହିଁ। ଇଏ ଆମର ଧାନ ଯେମିତି ବର୍ଷାରେ ହୁଏ, ମାଣ୍ଡିଆ ବି ସେଇଟା ବର୍ଷାରେ ହେଇଯାଏ ଧାନ ମାଣ୍ଡିଆରେ।
0: ଆଚ୍ଛା ସାର, ମାଣ୍ଡିଆ ଚାଷ ଯଦି ଆମର ଚାଷୀ ଭାଇ ଭଉଣୀ ମାନେ କରିବେ, ତାହେଲେ ବିକ୍ରି ବଟାର ସୁବିଧା କଣ କିଛି ରହିଛି କି ସାର?
1: ହଁ,
0: ଆପଣଙ୍କର ଏଇ ଯୋଉ ମାଥିଲି
1: ମାଣ୍ଡିଆର
0: ବ୍ଲକ କଥା କହୁଛନ୍ତି,
1: ମାଣ୍ଡିଆ ଯୋଉମାନେ ଚାଷ କରୁଛନ୍ତି ତାଙ୍କର ମଣ୍ଡି ବି ହଉଛି।
0: ମାଣ୍ଡିଆ ମଣ୍ଡି ସ୍ୱତନ୍ତ୍ର
1: ହଁ,
0: ଭାବରେ?
1: ମାଣ୍ଡିଆ ମଣ୍ଡି ରେଜିଷ୍ଟ୍ରେସନ ବି କରାଯାଏ। ମାଣ୍ଡିଆ ରେଜିଷ୍ଟ୍ରେସନ କଲା ପରେ ତାଙ୍କର ଟୋକେନ ଆସିବ, ଟୋକେନ ଆସିଲେ ମଣ୍ଡିରେ ନେଇକି ମାଣ୍ଡିଆ ନେଇକି ଦେଉଛନ୍ତି।
0: ହେଲେ ସାର, ଜଣେ ଅଫିସର ହିସାବରେ ଆପଣ କୁହନ୍ତୁ ଯେ ଗୋଟେ ଏକର ଆମର ଯଦି ଚାଷୀ ଜଣେ ମାଣ୍ଡିଆ ଚାଷ କରିବାକୁ ଚାହୁଁଛନ୍ତି,
1: ହଁ
0: ତାହେଲେ କେତେ ଟଙ୍କା ଖଣ୍ଡେ ଖର୍ଚ୍ଚ ହବ, ଆଉ କଣ କଣ ସବୁ ସେମାନେ ମାନେ ପ୍ରସ୍ତୁତି ହେବେ ନିଜ ପାଇଁ ମାଣ୍ଡିଆ ଚାଷ ପାଇଁ?
1: ମାଣ୍ଡିଆ ଚାଷରେ ଅଳ୍ପ ଖର୍ଚ୍ଚ ଭଲ ଲାଭ ପାଆନ୍ତି ଚାଷୀମାନେ, ବୁଝିଲେ କି ନାହିଁ?
0: ଆଜ୍ଞା,
1: ଅଳ୍ପ ଖର୍ଚ୍ଚ କରାଯାଏ, ଅଳ୍ପ ଦିନିଆ ଚାଷ ବି 90-100 ଦିନ ଭିତରେ ବି ଆମର ମାଣ୍ଡିଆଟା ଆଦାୟ ହେଇଯାଏ। ସେଟା ଖରା ବର୍ଷା ଆଉ ପୁଣି ଥରେ ଆମର ରୋଗ ପୋକ ବି କମ ଇଏରେ ମାଣ୍ଡିଆ ଚାଷ ହୁଏ।
0: ଅଣଧାନ ପାଇଁ ସ୍ୱତନ୍ତ୍ର ଲୋନ୍ ର କିଛି ବ୍ୟବସ୍ଥା ହେଇପାରିବ କି ସାର ଗ୍ରାମାଞ୍ଚଳ ମାନଙ୍କରେ?
1: ଗ୍ରାମାଞ୍ଚଳ ମାନଙ୍କରେ ଲୋନ୍ ମାନେ ଆମର ଯୋଉ ଲ୍ୟାମ୍ପ ଯୋଉ ଅଛି, ଲ୍ୟାମ୍ପ ଥ୍ରୁ
0: କୃଷି ସମବାୟ
1: ଚାଷୀମାନେ
0: ସମିତି?
1: ତ ଋଣ ନଉଛନ୍ତି।
0: ଆଜ୍ଞା,
1: ଅଣଧାନରେ ମୁଗ ବିରି 80-90 ଟଙ୍କା ରହୁଛି, ତାହିଁର ବି ମଣ୍ଡିର ବ୍ୟବସ୍ଥା ବି ହଉଛି। ହଁ, ଆମର ମୁଗ ବିରି ପାଇଁ ବର୍ଷକୁ 3 ଥର ବି କରିହବ ମୁଗ ବିରିଟା। ସେଟା 70-75 70-75 ଦିନ ଭିତରେ ମୁଗ ଚାଷଟା ଆଦାୟ ହେଇଯିବ। ବର୍ଷକୁ 3 ଥର ବି ମୁଗ ଚାଷ କରିପାରିବେ, କିଛି ନାହିଁ। ଜାନୁଆରୀ 15-30 ଭିତରେ ଯଦି ମୁଗଟା ବୁଣି ଦେବେ ମୁଗ ବିରିଟା, ସେଠୁ 75 ଦିନ ଭିତରେ ତାଙ୍କେ ଆଦାୟ କରିଦେଇ ପାରିବେ। ଏକରକୁ 4 କ୍ୱିଣ୍ଟାଲ ଆଦାୟ ହେଇପାରିବ। ମଣ୍ଡି କରା ହଉଛି, ତାଙ୍କେ ଯୋଉମାନେ କି ମୁଗ ବିରି ଚାଷ କରୁଛନ୍ତି ତାଙ୍କେ ତା ପୂର୍ବରୁ ନିଜର ରେଜିଷ୍ଟ୍ରେସନ କରିବେ। ବିହନ ଦିଆଯାଉଛି, ମୁଗ ବିରି ଫ୍ରିରେ ଚାଷୀମାନଙ୍କୁ ଦିଆଯାଉଛି ମୁଗ ବିରି। ଆମର ବର୍ତ୍ତମାନ ମାଲକାନଗିରି ଡିଷ୍ଟ୍ରିକ୍ଟରେ ମାଲକାନଗିରିରେ ହିଁ ମୃତ୍ତିକା ପରୀକ୍ଷା କରାଯାଉଛି। ତାହିଁରେ ଯୋଉ ଚାଷୀ ଇଚ୍ଛୁକ ଅଛନ୍ତି ସେମାନେ ନିଜର ଜମିରୁ ମାଟି ଆଣିକି ଆମର ଏଗ୍ରିକଲଚର ଷ୍ଟାଫ ବିଏଡବ୍ଲୁକୁ ଅଫିସରେ ଆଣିକି ଦେଲେ ଆମେ ତାର ରେଜିଷ୍ଟ୍ରେସନ କରିବୁ। ରେଜିଷ୍ଟ୍ରେସନ କରିକି ଅଫିସକୁ ମାଲକାନଗିରି ପଠେଇବୁ। ସେ ମାଟିରେ କୋଉ ପ୍ରକାର ମାଟିର ଗୁଣ ଅଛି ତାର ରିପୋର୍ଟଟା ଆମେ ତାର କିଛି ଦିନ ପରେ ଆମେ ଆଣିକି ତାଙ୍କୁ ରିପୋର୍ଟଟା ଦେବୁ। ସଏଲ ହେଲ୍ଥ କାର୍ଡ ଦିଆ ହବ। ମାଟିରେ ଆମର ଯୋଉ ଗୋଟେ ଗଛ ବଞ୍ଚିବା ପାଇଁ ଯୋଉ 16 ପ୍ରକାର ଅନୁଦାନ ଦରକାର, ତାହିଁରେ କଣ ଅଭାବ ଅଛି ଆଉ କଣ କୋଉ ସାର କେତେ ପରିମାଣରେ ପକେଇଲେ ଚାଷ ଠିକ ହେଇପାରିବ ସେ ବିଷୟରେ ତାହିଁରେ ଡିଟେଲ ତାହିଁରେ ସେ ମୃତ୍ତିକା ପରୀକ୍ଷା ହେଲା ପରେ ତାହିଁ ଲେଖା ହେଇଥିବ ସେ କାର୍ଡରେ, ହେଲ୍ଥ କାର୍ଡରେ। ସେଟା ଆମେ ଚାଷୀଙ୍କୁ ବୁଝିକି କହିବୁ।
0: ବହୁତ ଧନ୍ୟବାଦ ସାର, ଆପଣଙ୍କ
1: ଅଛି।

0: ବ୍ୟାଙ୍କର ବ୍ୟବସ୍ଥା ବି କହିଲେ, ଯେ ଅନୁଦାନ ଚାଷ କଥା ବି କହିଲେ, ଯେ ଆମର ଚାଷୀ ଭାଇ ଭଉଣୀ ମାନେ ଉପକୃତ ହେଇଥିବେ। ଆପଣ ବହୁମୂଲ୍ୟ ସମୟ ଦେଇଥିବାରୁ ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ବଢିଆ ଜିନିଷ ମାନେ କହିଲା ରେ
2: ଭାଇ। ନା ଦେଖ ଆଜ୍ଞା, କେତେ ଗାଁ ବୁଲିବା ଲୋକ,
1: ହଇ ହଇ,
2: ସେମାନେ ଚାଷ ଜମି ମାନେ ବୁଲି ବୁଲିକିରି କୋଉ ଗାଁରେ କୋଉ ଚାଷ କେତେବେଳେ ହବ, ହାତକୁ ଧରିକିରି ବୁଝଉଛନ୍ତି।
1: ଆଉ କେମିତି ହବ ରେ,
2: ସେଟା ପାଇଁ ତ ଆମର ଚାଷୀ ଭାଇ ଭଉଣୀ ମାନେ ମଧ୍ୟ ଟିକେ ଦିଅ କ୍ଷୀର ପାଠ ପଢିବା ପାଇଁ କୁହା ହଉଛି, କିନ୍ତୁ ସେମାନେ ମଧ୍ୟ ବିଭିନ୍ନ ସୂଚନା ପ୍ରଶିକ୍ଷଣ ବିଷୟରେ ଜାଣିବେ ହେଲା ଯେ ଭାଇ। ନା ହେଲେ ଖାଲି ଏମିତି ଗପ ସପ କରୁଥିବା ନା କିଛି କିଛି ବାଜଣ ବ୍ୟବସ୍ଥା କରିଛ?
1: ଓହୋ, ତୋର ହିସାବରେ ମନ ପ୍ରଚଳ କରିବାର,
2: ମାତ୍ର ତମର ଗୀତ ଶୁଣିଲେ ମତେ କୁପଲି ଚଢ଼ିଲା ପରେ
1: ଲାଗିବାର ଅଛି
2: ଲାଗିବ ଭାଇ।
1: ହେଲେ ବଢିଆ ଗୀତ
2: ଶୁଣିଦେବା,
1: ଶୁଣିଦେ
2: ନାଇଁ ତମେ ବ୍ୟବସ୍ଥା କରିଛ ବୋଲେ ଶୁଣିଦେବା।
1: ହଉ ହଉ।

0: ಎಲ್ಲಾಗಿದೆ
1: ಹೋಗಿದ್ದಾನೆ
0: ದೇವಮಳಿ
1: ನಾಯಿ ದೇವಮಳಿ ತಮ್ಮ ತೆನೆಗಿರಿ ಕಟ್ಟೆ ಇದೆಲ್ಲ
0: ಸೀತಾರಾಮರ ಗೌರವಪಿಲ್ಲ
1: ಮುಕುಟ ಉಲ್ಸೋತಿ ಭಾಯ್
0: ಆಮರ ಪರಂಪರಾ ಗುಡೆ ಅಚ್ಚಿ
1: ಗೀತ ನಾಚ ಪಹಾಡ ಪರ್ವತ ಝರಣಾ ಹಲಾ ಢೆಮ್ಸಾ ನಾಚ ಬಾಜಾ ಇಟಾ ಮಂತ ಭಾಯ್ನಾ ಆಮರ ಪ್ರಾಣ ಭಾಯ್ನಾ
0: ತಾಯಿರೆ ಆಮರ ದೇವಮಾಳಿ ಉಪರೆ କହିଛି
1: ଗୀତଟା ବଢିଆ ଲାଗିଲା ମନକୁ ପାଇଲା ହେଲା ହେଲା ଯେ ଭାଇନା ଆମେ ଏବେ ଗୀତ ତ ଶୁଣିଲେ ତାର ସାଙ୍ଗରେ ଗୋଟେ ଭେଟଘାଟ ହେଇଛି ଗୋଟେ ଶିକ୍ଷିତ ଚାଷୀ ବୋଲିକିରି ମତେ କାଲି କହୁଥିଲ ତାଙ୍କର ମୋର ତାଙ୍କର କଥା ଟିକେ ଶୁଣିଦେବା ଆଜିର ଆମର କାର୍ଯ୍ୟକ୍ରମର ଏହିପରି ପ୍ରେକ୍ଷୀରେ ଆଜିର ଚାଷୀ
0: ପଢା ଲିଖା ଚାଷୀରେ
1: ହୋଇକି ଭାଇନା ଏ ଶୁଣିଦେବା ହେଲେ
2: ଆଜ୍ଞା ନମସ୍କାର
3: ନମସ୍କାର ଆଜ୍ଞା କୁହନ୍ତୁ
2: ଆପଣଙ୍କର ପରିଚୟ ଟିକେ ଦେବେ କି
3: ମୋ ନାଁ ହେଲା ଶାନ୍ତନୁ କୁମାର ତ୍ରିପାଠୀ
2: ଆଜ୍ଞା କୋଉଠୁ ଆଜ୍ଞା
3: କୁମୁଲି
2: କୁମୁଲି
3: କୋରାପୁଟ ଡିଷ୍ଟ୍ରିକ୍ଟ
2: ଆଜ୍ଞା ଆପଣ କଣ ଚାଷ କରନ୍ତି କି
3: ହଁ ଚାଷ କରୁଛୁ
2: କଣ ଚାଷ କରନ୍ତି ଆଜ୍ଞା
3: ଧାନ ଚାଷ କରୁଛୁ ମକା ଚାଷ କରୁଛୁ
2: ଆଜ୍ଞା କେତେ ଏକର ଖଣ୍ଡ ଅଛି
3: ଧାନ ଚାଷ ଗୋଟେ 17-18 ଏକର କରୁଛୁ ଆଜ୍ଞା
2: ଆଜ୍ଞା
3: ମକା 4-5 ଏକର ଚାଷ କରୁଛୁ
2: ଆଚ୍ଛା ଆଚ୍ଛା

0: ବର୍ତ୍ତମାନ କ'ଣ ଲାଗିଛି ଆଜ୍ଞା?
1: ଏବେ ଧାନ ଆଉ ମକା ରବି ଧାନ ହେଇଛି, ଏବେ
0: ରବି ଧାନ ହେଇଛି ଆଉ ମକା ବି ଲଗେଇଛନ୍ତି
1: ନାଇଁକି?
0: ହେଲେ ପ୍ରଥମରେ ଆପଣ ଧାନ ଚାଷ ବିଷୟରେ ଟିକେ କୁହନ୍ତୁ, କେମିତି କ'ଣ କରିଛନ୍ତି ରବି ଧାନଟା?
1: ରବି ଚାଷଟା ତ ଆମର କମ୍ ଡ୍ୟୁରେସନ୍ର ଧାନଟା ହୁଏ ରବି ଚାଷରେ।
0: କେତେ ଦିନ ଆଜ୍ଞା?
1: 110 ଦିନ।
0: 110 ଦିନରେ ଆପଣ ଅମଳ କରିପାରିବେ ନାଇଁ?
1: ହଁ, ଅମଳ କରିପାରିବେ।
0: କେମିତି ତାର କ'ଣ ପ୍ରୋସେସ୍ ଅଛି?
1: ଆମର ତ ତେଲିଙ୍ଗିର ପ୍ରୋଜେକ୍ଟ ଯୋଉଟା ଅଛି ଆମର କୋରାପୁଟ ଡିଷ୍ଟ୍ରିକ୍ଟରେ, ସେ ପାଣି ମଡ଼େଇକିରି ଆମେ ଚାଷ କରୁଛୁ।
0: ଆଚ୍ଛା ଆଚ୍ଛା, ପାଣି ସୁବିଧା ଅଛି ନାଇଁ?
1: ପାଣି ସୁବିଧା, କେନାଲ ପାଣି।
0: ଆଜ୍ଞା, ହେଲେ ତଳି ଗୁଡ଼ା କ'ଣ କିଣିକି ଆଣୁଛନ୍ତି ଆପଣ?
1: ହଁ, ତ ବିହନ କିଣିକି ଆଣୁଛୁ।
0: ହେଲେ କେମିତି କ'ଣ ଇଏ କରୁଛନ୍ତି?
1: ଏବେ ଜାନୁଆରୀ ମାସରେ ସେମାନେ ପାଣି ଛାଡ଼ିବେ, ପାଣି ଛାଡ଼ିବା ଆଗରୁ ସେମାନେ ଡିକ୍ଲେୟାର କରିବେ ପାଣି କେବେ ଛାଡ଼ିବେ, ତାକୁ ଧରିକିରି ଆମେ ତଳି ପକାଇବାର ବ୍ୟବସ୍ଥା କରିଥାଉଛୁ।
0: ଆଜ୍ଞା ଆଜ୍ଞା,
1: ଜାନୁଆରୀ 25-26 ଭିତରେ ଆମର ତଳି ହେଇଗଲା ପରେ ଆମେ ତାକୁ ରୁଆ ରୁଉଛୁ, ଲୋକାଲ ଲେବର ହାତରେ ରୁଉଛୁ।
0: ଆଜ୍ଞା ଆଜ୍ଞା,
1: ଯିଏ ଲୋକାଲ ଲେବର ହାତରେ ରୁଇ ନ ପାରିଲା ବୋଲି ସେ ଆଉଟସାଇଡ୍ ୱେଷ୍ଟ ବେଙ୍ଗଲରୁ ବି ଆମର ବାଟେ ଲେବର ମାନେ ଆସୁଛନ୍ତି, ସେମାନେ ରୁଇକିରି ଯାଉଛନ୍ତି।
0: ଆଚ୍ଛା ଆଚ୍ଛା ଆଚ୍ଛା, ହେଲେ ଆପଣ ଇଏ ଲେବର ଥ୍ରୁରୁ କା ଆପଣ ରହୁଛନ୍ତି ନାଇଁକି?
1: ହଁ ରହୁଛୁ।
0: ଆଚ୍ଛା, ଆପଣଙ୍କର କିଛି ମେସିନ୍ ଫେସିନ୍ ରଖିନା?
1: ଟ୍ରାକ୍ଟର ଅଛି, ଟ୍ରାକ୍ଟର କା ଆମର ଅଛି, ଟ୍ରାକ୍ଟରରେ ଆମେ କାଦୁଅ ଫାଦୁଅ ସବୁ ଟ୍ରାକ୍ଟରରେ କରୁଛୁ।
0: ଆଜ୍ଞା ଆଜ୍ଞା, ରୋଟାଭେଟର ଘରକା?
1: ରୋଟାଭେଟର ଅଛି।
0: ଆଚ୍ଛା ଆଚ୍ଛା, ହେଲେ ଏଇଟା କେତେ ଦିନରେ ବଢ଼ିବ ବୋଲି କହିଲେ? ବର୍ତ୍ତମାନ କେତେ ହେଇଛି?
1: 110 ଦିନରେ ଧାନ ଅମଳ ହବ।
0: ହଁ, ବର୍ତ୍ତମାନ
1: ଏବେ ଧାନ ମଥା ମାରିଦେଲାଣି, ଆଉ ଆମେ May 15 ସୁଦ୍ଧା ଆମେ ଧାନ କାଟିଦେବୁ, କାଟିକିରି ଅମଳ କରିଦେବୁ।
0: ଆଚ୍ଛା, କ'ଣ ଔଷଧ କ'ଣ ପକେଇଛନ୍ତି ଆଜ୍ଞା?
1: ହଁ, ସ୍ପ୍ରେ କରିଥିଲୁ ଆମେ ସାର, ତ ତଳି ପଡ଼ିଲା ବେଳେ ଗୋଟେ ଥର ସାର ପକେଇବୁ।
0: ହଁ ହଁ ହଁ,
1: ରୋଇଲା ଦିନ ଗୋଟେ ଥର ସାର ପକେଇବୁ।
0: ଆଜ୍ଞା,
1: ଘାସ ମରା ପକେଇବୁ।
0: ଆଜ୍ଞା,
1: ତାପରେ ଆଉ 15 ଦିନ ଗଲା ପରେ ଆଉ ଗୋଟେ ଡୋଜ୍ ମାରିବୁ ସାର, ତାପରେ ଆଉ ମାରିବୁ ନାହିଁ, ତାପରେ ପାଣି ମଡ଼େଇକିରି ଆଉ ଘାସ ବଥାବଛି କରିବୁ ବେଶୀ। ଆଜିକାଲି ତ ଘାସ ବଥେଇବା ପାଇଁ ଲେବର ନ ମିଳିଲେ ଆମେ ଘାସ ମରା ବି ସ୍ପ୍ରେ କରୁଛୁ, ଘାସ ମରିବା ସ୍ପ୍ରେ ମିଳୁଛି।
0: ହେଲେ ରୋଗ ପୋକ କ'ଣ ବିଶେଷ କିଛି?
1: ବିଶେଷ ରୋଗ ପୋକ ବୋଲି କାଣ୍ଡବିନ୍ଧା କା ବେଶୀ, ରବି ଚାଷକୁ କାଣ୍ଡବିନ୍ଧା ପୋକଟା ବେଶୀ ଏଫେକ୍ଟ କରନ୍ତି।
0: ଆଜ୍ଞା, କୋଉ ସମୟରେ? ଏଇ ସମୟରେ ନାଇଁ, ଟିକେ ବଡ଼ ହେଇଗଲା ପରେ ଧାନ
1: ଯେତେବେଳେ ଆମର 60-70 ଦିନ ହେଇଯିବ ଧାନ ରୋଇକିରି, ସେତେବେଳକୁ କାଣ୍ଡବିନ୍ଧା ବେଶୀ।
0: ଆଚ୍ଛା,
1: ସେ ଭିତରେ ଗଛ ଭିତରେ କାଣ୍ଡବିନ୍ଧା ପୋକଟା ରହିକିରି ସେ ଗଣ୍ଠିଟାକୁ କାଟିଦେବ ଧାନ ବାହାରିଲା ବେଳକୁ। ସେ ଧାନ ଯୋଉ କେଣ୍ଡାଟା ଥିବ ସେଟା ଫାଲ୍ସ କେଣ୍ଡା ହେଇଯିବ, ସେଟା
0: ଭିତରେ ପମ୍ପା ହେଇଯିବ
1: ନାଇଁ,
0: ଗୁଣ୍ଡ ହେଇଯିବ,
1: ଧାନଟା ପୋଲ ହେଇଯିବ।
0: ହେଲେ ତା ପାଇଁ କ'ଣ ଔଷଧ?
1: ତା ପାଇଁ କେତେ ସ୍ପ୍ରେ କଲେ ମଧ୍ୟ କାଇଁ କୌଣସି ଚାଷୀ ଆଜି ପର୍ଯ୍ୟନ୍ତ ସକ୍ସେସ୍ ହେଇପାରୁନାହାନ୍ତି।
0: ଆଜ୍ଞା ଆଜ୍ଞା,
1: ହେଲେ ସ୍ପ୍ରେ କଲେ ମଧ୍ୟ କାଣ୍ଡବିନ୍ଧା ପାଇଁ ସ୍ପ୍ରେ କଲେ ମଧ୍ୟ ସେଟା ହେଉଛି, କିନ୍ତୁ ଫ୍ୟୁଚର୍ରେ କଣ୍ଟ୍ରୋଲ୍ ହେବ, ଆହୁରି ବିଭିନ୍ନ ପ୍ରକାର ମେଡିସିନ୍ ମାନେ ବାହାରିବ, ଦିନକୁ ଦିନ ସବୁ ଚାଷୀମାନେ ସବୁ ବାହାରୁ ବାହାରୁ ଔଷଧ ମଗେଇକିରି କେମିତି କଲେ ସେଟା କାଣ୍ଡବିନ୍ଧାଟା ରୋକାଯାଇପାରିବ, ସେଥିପାଇଁ ଚାଷୀମାନେ ଚେଷ୍ଟା କରୁଛନ୍ତି,
0: ଭିନ୍ନ ଭିନ୍ନ ଉପାୟ ପ୍ରୟୋଗ କରୁଛନ୍ତି ନାଇଁ କି?
1: ହଁ ହଁ,
0: ହେଲେ ଆପଣ ଜୈବିକ ପଦ୍ଧତିରେ କରୁଛନ୍ତି କି ରାସାୟନିକ?
1: ଆମେ ଆଗ ଜୈବିକ କରୁଥିଲୁ, ଏବେ ଜୈବିକ ଆଉ କରିବାକୁ ସମୟ ମିଳୁନାହିଁ, ସେଟା ଆମେ ରାସାୟନିକ ସାର ମାରି ଦେଉଛୁ। DAP, ପଟାସ, ୟୁରିଆ ଆଉ ଜିଙ୍କ।
0: ହେଲେ ଏ ତ ଗଲା ଆଜ୍ଞା ଆପଣଙ୍କର ଧାନ ଚାଷ ବିଷୟରେ। ଆଜ୍ଞା, ମକା ଚାଷ ବିଷୟରେ ଟିକେ କୁହନ୍ତୁ।
1: ମକା ମଧ୍ୟ ରବି ଋତୁରେ କମ୍ ଡ୍ୟୁରେସନ୍ରୁ ମକାଟା ସମସ୍ତେ କରନ୍ତି।
0: କେତେ ଦିନ?
1: ସେଟା ବି ପ୍ରାୟ 190 ଦିନ, 110 ଦିନ ଏଇ ରେଞ୍ଜରେ ଏକା ଆସେ।
0: ଆଜ୍ଞା, ହେଲେ କେମିତି କ'ଣ ତାର?
1: ସେଟା ବି ବୁଣିଲା ବେଳକୁ ଆମେ ଧାଡ଼ି ବୁଣା କରିକିରି ସାର ପକେଇଛୁ, ତାପରେ ସେଟା 8 ଦିନ କି ଗୋଟେ ଗୋଟେ ପାଣି ମଡ଼େଇବୁ, ଧାନ ଚାଷ ଭଳିଆ ବେଶୀ ପାଣି ଦରକାର ନାହିଁ ମକାକୁ।
0: ଆଜ୍ଞା ଆଜ୍ଞା,
1: ତାପରେ 8 ଦିନ କି ଗୋଟେ ଗୋଟେ ପାଣି ମଡ଼େଇଲେ ମକାଟା ତାକୁ ତାର ଗ୍ରୋଥ ଅନୁସାରେ ଆମେ ସାର ପକେଇବୁ। ଗୋଟେ କୁ ଗଛରେ ଗୋଟେ ମକା ହବ, କୁ ଗଛରେ 2ଟା ମକା ହବ।
0: ହେଲେ ବର୍ତ୍ତମାନ କୋଉଟା ଦେଶୀ ମକା ଲଗେଇଛନ୍ତି ନା ସୁଇଟ୍ କର୍ଣ୍ଣ?
1: ହାଇବ୍ରିଡ୍ ମକାଟା।
0: ଆଚ୍ଛା, ସୁଇଟ୍ କର୍ଣ୍ଣ କେବେ କରିଛନ୍ତି?
1: ସୁଇଟ୍ କର୍ଣ୍ଣ କରିନୁ, କେତେ ଚାଷୀ

0: ଅଛନ୍ତି ସକ୍ସେସ ବି ହେଉଛନ୍ତି, ସ୍ପିଡ୍ କର୍ନ ଟା ଟିକେ ଅଧିକା ପଇସା, କିନ୍ତୁ ରୋଗ ପୋକ ଟିକେ ଅଧିକା ସ୍ପିଡ୍ କର୍ନ କୁ। ମକାକୁ ମଧ୍ୟ ଧାନରେ ଯେମିତି ରୋଗ ପୋକ, ମକାରେ ମଧ୍ୟ
1: ହେଲେ ରୋଗ ପୋକ କଣ ଧରିବେ ଆଜ୍ଞା? ମକାର
0: ମକାକୁ ମଧ୍ୟ ସ୍ପ୍ରେ କରୁଛୁ।
1: କଣ ରୋଗ ପୋକଟା ସେଇ କାଣ୍ଡ ବିନ୍ଧା?
0: ହଁ, କାଣ୍ଡ ବିନ୍ଧା ହବ ମକାକୁ। ଆଖୁକୁ ଯେମିତି ବେମାର ଆସିବ, ମକାକୁ ମଧ୍ୟ ସେମିତି ବେମାର ଆସିବ।
1: ଆଚ୍ଛା ଆଚ୍ଛା ଆଚ୍ଛା, ହେଲେ ଆର କେତେ କଣ ଅମଳ ହଉଛି ଆଜ୍ଞା?
0: ଏକରକୁ 27 କୁଇଣ୍ଟାଲ, 28 କୁଇଣ୍ଟାଲ, 30 କୁଇଣ୍ଟାଲ ପର୍ଯ୍ୟନ୍ତ ଭଲ ହେଇଥିଲେ ମକା ଆସିବ, 30 କୁଇଣ୍ଟାଲ ପର୍ଯ୍ୟନ୍ତ।
1: ଆଚ୍ଛା ଆଚ୍ଛା,
0: ଆମେ ଆଗ ଏବେକା ରବି ମକା କଲୁ, କିନ୍ତୁ ଆଗରୁ ଆମେ ଖରିଫ ମକା ବି କରିବାର।
1: ଆଚ୍ଛା ଆଚ୍ଛା,
0: ଏକରକୁ 22-25 କୁଇଣ୍ଟାଲ ବି ଆମେ ମଳିଥିଲୁ।
1: ହେଲେ ଭଲ ଉତ୍ପାଦନ ହଉଛି।
0: ହଁ, ଭଲ ଚାଷରେ କଣ ଯେମିତି ଖର୍ଚ୍ଚ କରିବ ସେମିତି ଅମଳ ହବ।
1: ଆଜ୍ଞା ଆଜ୍ଞା, ହେଲେ ମକା ପାଇଁ କଣ ବିଶେଷ କିଛି କଣ ସାର ଫାର ୟୁଜ କରିହବ?
0: ହଁ, ମକାରେ ତ ଏବେ ବୁଣିଲା ବେଳେ DAP ପଟାସ ଦେଇଥାନ୍ତି, ତାପରେ ଆଉ ଗୋଟେ 15-20 ଦିନ ଗଲେ ସେକେଣ୍ଡ ରାଉଣ୍ଡ ଜିଙ୍କ, ୟୁରିଆ, ଆଉ ଟିକେ DAP ଦେବୁ, ଆଉ ଥାର୍ଡ ରାଉଣ୍ଡରେ ଖାଲି ୟୁରିଆ ଏକା ଦେବୁ।
1: ଆକାଶବାଣୀ ଜୟପୁର ତରଫରୁ ଅନେକ ଅନେକ ଧନ୍ୟବାଦ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାର।
2: ହଇ ହ ଭାଇନା, ଦେଖିଲୁ କି କି ମନ୍ତ୍ର କଲା ପରା ଆଗ ଗୋଟେ ଗୋଟେ ସୂତା କି ଅଜିକିଲା ପରା ଆଗା ପଚାରି ଦେଇଛ?
3: ଧାନ ଚାଷ କରୁଛନ୍ତି? ହଇ ହଇ, ଏବେ ରବି,
2: ହଇ
3: ରବି ଧାନ କରୁଛନ୍ତି, ତାପରେ ଆହୁରି ମକା ମିଝାରୁ ଟିକେ
2: କରୁଛନ୍ତି। ହଇ, ନାଇଁ ଭାଇନା, ମନକୁ ପାଇଲା
3: ସିଆଡେ କରୁଛନ୍ତି।
2: ହଇ ହଇ,
3: ହେଲେ
2: ଶିଖିବା କଥା ଭାଇନା, ଯେତେ ଚାଷୀ ପଣି ଭାଇନା ସେତେ ଅନୁଭୂତି। ହେଲେ ଭାଇନା,
3: ତାଙ୍କର ଅଭିଜ୍ଞତାରୁ ଆମକୁ ଶିଖିଲେ କି ନାହିଁ?
2: ବହୁତ କଥା ଜାଣିବାର ହେଲା,
3: ନାଇଁ କି
2: ଶିଖିବାର ହେଲା। ହେଲା ଯେ ଭାଇନା, ଦେଖ କାଳ ବୈଶାଖୀ ଆହୁରି ମେଘ ପାଣି ଟେକି ଦେଲାଣି।
3: ହଇ ରେ ବାବୁ, କେତେବେଳେ କୋଉଠି
2: ମାରି ଦଉଛି, ଡର ଲାଗି ଯାଉଛି,
3: ଡର ଲାଗି ଯାଉଛି।
2: ହେଲେ
3: ସମୟ ସଙ୍କେତ ଦେଲାଣି,
2: ଦେଲାଣି
3: ଯିବା ବୋଲି
2: ଗୋଟେ ଗୋଟେ
3: ପଳେଇବା।
4: ହରିଆ ଦେଖ, ଭାଉଜ ଆସିଲେ।
5: ଆରେ ତମେ କାହିଁକି ଆସିଲ ଜମିକୁ?
6: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
5: ଆ ତମେ କଣ ଭାବିଲ? ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
4: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
6: ଆରେ ବାଃ, ଇଏ ତ ବହୁତ ଭଲ କଥା।
4: NFSM ର ସାହାଯ୍ୟ ସଚ୍ଚୋଟ ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
7: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ, ଭାରତ ସରକାର।

ଶୁଣିଲେ କିଷାନବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଚଳଚ୍ଚିତ୍ର ଜବରଦସ୍ତ ପ୍ରେମିକ, ଶିଳ୍ପୀ ହ୍ୟୁମାନ ସାଗର, ଗୀତ ରଚନା ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆକାଶବାଣୀ ଜୟପୁର ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଏଥର ଚଳଚ୍ଚିତ୍ର ତତେ ମରଣ, ଶିଳ୍ପୀ ଇରା ମହାନ୍ତି ଓ କୁମାର ବାପି, ଗୀତ ରଚନା ଗାନେଶ୍ୱର ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

ଏଥର ଚଳଚ୍ଚିତ୍ର ପାଗଳ ପ୍ରେମୀ, ଶିଳ୍ପୀ କୁମାର ବାପି, ଗୀତ ରଚନା ବସନ୍ତରାଜ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ମନ୍ମଥ ମିଶ୍ର।

ଶୁଣିଲି କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶ୍ରୋତାଙ୍କର ମତାମତ ଅଭିଯୋଗକୁ ନେଇ ମେସେଜର ଉତ୍ତର କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଉପସ୍ଥାପନ କରିଛନ୍ତି ରଞ୍ଜନ କୁମାର ବେହେରା ଓ ସ୍ମିତାରାଣୀ ଜେନା ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ବେଳେବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା, କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ।
1: ପ୍ରଶଂସା ସେତେବେଳେ ହିଁ ମିଳେ ଯେତେବେଳେ ଆମେ କିଛି ଭଲ କାମ କରିଥାଉ ଆଉ କାହା ମୁହଁରେ ହସ ଫୁଟିବା ପାଇଁ ଚେଷ୍ଟା କରିଥାଉ।
0: ସେମିତି ହିଁ ଆମ ଆକାଶବାଣୀର କାର୍ଯ୍ୟକ୍ରମ, ଆମେ ପ୍ରତିଦିନ ଚେଷ୍ଟା କରୁ ଆପଣଙ୍କୁ ନୂଆ ନୂଆ କାର୍ଯ୍ୟକ୍ରମ ଭେଟିଦେବାକୁ।

0: କାର୍ଯ୍ୟକ୍ରମରେ କେବେ ପ୍ରଶଂସା ସାଉଁଟୁ ତ କେବେ ଆମ ଦ୍ୱାରା କିଛି ଭୁଲ ମଧ୍ୟ ହୋଇଥାଏ।
1: ସେହି ଭୁଲକୁ ଆମେ ଆଗାମୀ ଅଧ୍ୟାୟରେ ଠିକ୍ କରିବାକୁ ଚେଷ୍ଟା କରୁ। ଏହା ହିଁ ଆମ ଶ୍ରୋତା ଏବଂ ଆମ ଭିତରେ ଥିବା ସମ୍ପର୍କର ସେତୁକୁ ମଜବୁତ କରିଥାଏ।
0: ତେବେ ଚାଲନ୍ତୁ ନା ଆରମ୍ଭ କରିବା ଆପଣମାନଙ୍କଠାରୁ ଆସିଥିବା ଆମ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ, ଅଭିଯୋଗ ଆଉ ପ୍ରସ୍ତାବ ଉପରେ ଆଧାରିତ ମେସେଜର ଉତ୍ତର କାର୍ଯ୍ୟକ୍ରମ ସମ୍ପର୍କ ସେତୁ।
1: ଉପସ୍ଥାପନାରେ ଆମେ ଦୁହେଁ,
0: ମୁଁ ରଞ୍ଜନ,
1: ମୁଁ ସ୍ମିତା। ନମସ୍କାର।
2: ସମ୍ପର୍କ ସେତୁ, ସମ୍ପର୍କ ସେତୁ।
0: ତେବେ ସ୍ମିତା, ଗଲା ରବିବାର ଆମର କିଛି ମେସେଜ ରହିଯାଇଥିଲା, ସେହି ମେସେଜ ଗୁଡିକୁ ବର୍ତ୍ତମାନ ଆମେ ସ୍ଥାନ ଦେବା।
1: ମେସେଜଟି ଆସିଛି ବଲାଙ୍ଗୀର ଟାଙ୍ଗୁରୁପଦରରୁ ଉଗ୍ରସେନ ପଟେଲ। ସେ ଲେଖିଛନ୍ତି, ଆପଣଙ୍କ କେନ୍ଦ୍ରରେ ବଜାଶୀଳ ଗୀତ ରହିଅଛି କି? ଯଦି ଥାଏ ତେବେ ଲୋକଗୀତ କାର୍ଯ୍ୟକ୍ରମରେ ତାହା ପ୍ରଚାର କରିବାକୁ ଅନୁରୋଧ।
0: ହଁ ସ୍ମିତା, ଉଗ୍ରସେନ ବାବୁ ୟା ପୂର୍ବରୁ ଆଉଥରେ ବି ଏହି ବଜାଶୀଳ ଗୀତ ସମ୍ପର୍କରେ ଆମକୁ ସମ୍ପର୍କ ସେତୁରେ ଲେଖିଥିଲେ, କିନ୍ତୁ ଆମେ ଏଠି କହି ରଖୁଛୁ ଯେ ବଜାଶୀଳ ଗୀତ ଆମ ପାଖରେ ବର୍ତ୍ତମାନ ପାଇଁ ନାହିଁ। ଯଦି ଭବିଷ୍ୟତରେ ଆସେ ତାହେଲେ ନିଶ୍ଚୟ ଆମେ ଆମର ଲୋକଗୀତ କାର୍ଯ୍ୟକ୍ରମରେ ବାଜଶାଳା ଗୀତ ପ୍ରଚାର କରିବୁ। ଆପଣଙ୍କର ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ।
1: ପରବର୍ତ୍ତୀ ଏସ୍ଏମ୍ଏସ୍ଟି ରେମଣ୍ଡା ବରଗଡ଼ରୁ ପଠାଇଛନ୍ତି ସତ୍ୟଭାମା ଏବଂ ଲିଙ୍ଗରାଜ ମେହେର। ସେ ଲେଖିଛନ୍ତି, ଜୀବନ ଆଶା ନିରାଶା ସୁଖ ଦୁଃଖ ସଂଘର୍ଷର ସମାହାର, ଖରାପ ପରିସ୍ଥିତିରେ ଆମେ କପାଳରେ ହାତ ଦେଇ ବସିବା ଛାଡ଼ି ଧୈର୍ଯ୍ୟ ଓ ସାହସର ସହିତ ତାର ମୁକାବିଲା କରିବା ହିଁ ବୁଦ୍ଧିମାନର କାମ। ଏଥର ସମ୍ଭାବନାର ଟପିକ୍ଟା ଭଲ ଲାଗିଲା। 20 ଏପ୍ରିଲ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ 11ଟାରେ ପ୍ରଚାରିତ କିଶୋର ପଟ୍ଟନାୟକଙ୍କ ଉପସ୍ଥାପନାରେ ବିଶେଷ ମନୋରଞ୍ଜନ ତଥା ଶିକ୍ଷଣୀୟ କାର୍ଯ୍ୟକ୍ରମଟି ଆନନ୍ଦ ଦେଇଥିଲା, ବିଶେଷ କରି ପୁରୁଣା ଓଡ଼ିଆ କଥାଚିତ୍ର ଗୀତଗୁଡ଼ିକ। ମାସିକ ସାହିତ୍ୟ ପତ୍ରିକା ଚୟନର ସମ୍ପାଦକୀୟ ତଥା ତାର ଉପସ୍ଥାପନା ଚମତ୍କାର ଥିଲା। ରଞ୍ଜନ ସାର୍ ଓ ମିନତୀ ରାଣୀ ନନ୍ଦଙ୍କୁ ଧନ୍ୟବାଦ ଜଣାଇଦେବେ। ଏକ ସୁସ୍ଥ ପରିବେଶ ଦୈହିକ ଓ ମାନସିକ ଶାନ୍ତି ପ୍ରଦାନ କରିଥାଏ। 22 ଏପ୍ରିଲ ଘର ଓ ଘରଣୀରେ ଗୀତାଞ୍ଜଳି ପଣ୍ଡାଙ୍କ ସୁସ୍ଥ ପରିବେଶ ପାଇଁ ନାରୀର ଭୂମିକା ଓ ଥାଇରଏଡ୍ ସମ୍ବନ୍ଧୀୟ ରୋଗର ନିରାକରଣ ଉପରେ ଉଦିତ ସାହୁଙ୍କ ସାକ୍ଷାତକାରଟି ଶିକ୍ଷଣୀୟ ଥିଲା।
0: ଲିଙ୍ଗରାଜ ବାବୁ, ଆପଣଙ୍କର ମେସେଜରେ ଆପଣ ପ୍ରଥମେ ସମ୍ଭାବନା ସମ୍ପର୍କରେ ଲେଖିଛନ୍ତି, ଭଲ ଲାଗିଛି ଆପଣଙ୍କୁ। ତା ଛଡ଼ା ଆପଣ ଏପ୍ରିଲ ମାସର 20 ତାରିଖ ଅକ୍ଷୟ ତୃତୀୟା ଉପଲକ୍ଷେ ଦିନ 11ଟାରେ ଲାଇଭ୍ ଆକାଶବାଣୀରେ କିଶୋର ପଟ୍ଟନାୟକଙ୍କ ଉପସ୍ଥାପନା ଆପଣଙ୍କୁ ଭଲ ଲାଗିଛି, ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର ପଟ୍ଟନାୟକଙ୍କୁ ଜଣାଇ ଦେଉଛୁ। ମାସିକ ସାହିତ୍ୟ ପତ୍ରିକା ଚୟନ ଯାହାକୁ ଉପସ୍ଥାପନା କରିଥିଲେ ମିନତୀ ରାଣୀ ନନ୍ଦ ଏବଂ ରଞ୍ଜନ ସାର୍ ମାନେ ମୁଁ, ଆପଣଙ୍କର ଧନ୍ୟବାଦ କାର୍ଯ୍ୟକ୍ରମ ମାଧ୍ୟମରେ ମିନତୀ ରାଣୀ ନନ୍ଦଙ୍କୁ ଏବଂ ମୁଁ ନିଜେ ସାଦରେ ଗ୍ରହଣ କରୁଛି। ତାପରେ ଆପଣ ଲେଖିଛନ୍ତି ଯେ 22 ଏପ୍ରିଲ ଘର ଓ ଘରଣୀରେ ରୀତାଞ୍ଜଳି ପଣ୍ଡାଙ୍କ ସହିତ ଯେଉଁ ସାକ୍ଷାତକାର ଥିଲା ସୁସ୍ଥ ପରିବେଶ ପାଇଁ ନାରୀର ଭୂମିକା ତାହା ଭଲ ଲାଗିଛି, ଏବଂ ଥାଇରଏଡ଼ ସମ୍ପର୍କରେ ଆମେ ଆଲୋଚନା ପ୍ରଚାର କରିଥିଲୁ ଡାକ୍ତର ଉଦିତ ସାହୁଙ୍କ ସହ, ତାହା ବି ଭଲ ଲାଗିଛି, ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଆଲୋଚକ ଆଲୋଚିକା ଏବଂ ଉପସ୍ଥାପିକାଙ୍କୁ ଜଣାଇ ଦେଉଛୁ। ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ ଆପଣଙ୍କର ଏହି ସୁନ୍ଦର ମେସେଜ ପାଇଁ।
1: ପରବର୍ତ୍ତୀ ମେସେଜଟି ପଠାଇଛନ୍ତି ବରଗଡ଼ରୁ ଗୋଲଖ ବିହାରୀ ପ୍ରଧାନ। ସେ ଲେଖିଛନ୍ତି, ଉପସ୍ଥାପକ ଓ ଉପସ୍ଥାପିକାଙ୍କୁ ମୋର ନମସ୍କାର। ଆକାଶବାଣୀ ଜୟପୁରର କାର୍ଯ୍ୟକ୍ରମଗୁଡ଼ିକ ଭଲ ଲାଗୁଛି, ଯେପରି ରେଡ଼ିଓ କି ପଚାରୁ, ଗବାକ୍ଷ, ସକାଳର ବନ୍ଦନା, ସମ୍ଭାବନା, ସଂଯୋଗ, ଡାଇଲ ଆକାଶବାଣୀ ଇତ୍ୟାଦି। ସମ୍ବଲପୁରୀ ସୁନାମଧନ୍ୟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ଉପରେ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କଲେ ଶ୍ରୋତାମାନେ ଖୁସି ହେବେ। ଆଶା ଅନୁରୋଧଟିକୁ କର୍ତ୍ତୃପକ୍ଷ ଧ୍ୟାନ ଦେବେ। ମୁଁ ଭାବୁଛି ଯେକୌଣସି ସୃଜନଶୀଳ କାର୍ଯ୍ୟକ୍ରମର ପ୍ରକୃତ ସଫଳତା ଶ୍ରୋତାମାନଙ୍କ ମତାମତ ଉପରେ ହିଁ ନିର୍ଭର କରିଥାଏ। ସମ୍ପର୍କ ସେତୁ କାର୍ଯ୍ୟକ୍ରମକୁ ଅଧିକ ଜୀବନ୍ତ ଓ ପ୍ରଭାବଶାଳୀ କରିବା ପାଇଁ ଶ୍ରୋତାମାନଙ୍କର ଗୋଟିଏ ଛୋଟ ପତ୍ର ବା ମତାମତ ଉପସ୍ଥାପକ ଏବଂ ପ୍ରସ୍ତୁତକର୍ତ୍ତାଙ୍କ ପାଇଁ ପ୍ରେରଣାର ଏକ ବଡ଼ ଉତ୍ସ ସାଜିବ। ଏହି ମତାମତ କେବଳ ସେମାନଙ୍କୁ ଉତ୍ସାହିତ କରିବ ନାହିଁ, ବରଂ କାର୍ଯ୍ୟକ୍ରମର ଗୁଣବତ୍ତା ବୃଦ୍ଧି କରିବାରେ ଏବଂ ଶ୍ରୋତାଙ୍କ ପସନ୍ଦ ଅନୁଯାୟୀ ନୂତନତା ଆଣିବାରେ ମଧ୍ୟ ସହାୟକ ହେବ। ତେଣୁ ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ, ଅନ୍ତତଃ ଖଣ୍ଡିଏ ପତ୍ର ଲେଖି ନିଜର ଭଲ ପାଇବା ଜଣାଇଲେ ଏହି ସମ୍ପର୍କ ଆହୁରି ସୁଦୃଢ଼ ହୋଇଯିବ।
0: ଗୋଲକ ବାବୁ, ପ୍ରଥମେ ଆପଣଙ୍କୁ ଧନ୍ୟବାଦ ଦେଉଛୁ ଯେ ଆପଣ ଗବାକ୍ଷ, ସମ୍ଭାବନା, ସଂଯୋଗ, ଡାଇଲ ଆକାଶବାଣୀ, ବିଶେଷ କରି ସକାଳର ବନ୍ଦନା କାର୍ଯ୍ୟକ୍ରମ ଶୁଣି ମତାମତ ଦେଇଛନ୍ତି। ତା ଛଡ଼ା ଆପଣ ଅନୁରୋଧ କରିଛନ୍ତି ଯେ ସମ୍ବଲପୁରର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ସହ ସାକ୍ଷାତକାର ପ୍ରଚାର କଲେ ଭଲ ହୁଅନ୍ତା ବା ତାଙ୍କ ସମ୍ପର୍କରେ କାର୍ଯ୍ୟକ୍ରମ ପ୍ରସ୍ତୁତ କଲେ ଭଲ ହୁଅନ୍ତା। ଆପଣଙ୍କର ଅନୁରୋଧ ମନେ ରହିଲା, ଆମେ ଚେଷ୍ଟା କରିବୁ ଭବିଷ୍ୟତରେ। ତାପରେ ଆପଣ ସବୁ

0: ତାଙ୍କୁ ଗୋଟିଏ ଅନୁରୋଧ କରିଛନ୍ତି ଯେ ସମସ୍ତେ କାର୍ଯ୍ୟକ୍ରମ ଶୁଣି ସମ୍ପର୍କ ସେତୁକୁ ମତାମତ ଦିଅନ୍ତୁ, କାରଣ ଛୋଟିଆ ପତ୍ର ହେଲେ ବି ମତାମତ ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ ବା ପ୍ରସ୍ତୁତକର୍ତ୍ତାଙ୍କୁ ପ୍ରେରଣାର ଉତ୍ସ ଯୋଗାଇବ। ତେଣୁ ଆମେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରୁଛୁ, ଆପଣ ନିୟମିତ କାର୍ଯ୍ୟକ୍ରମ ଶୁଣନ୍ତୁ। ଯେତିକି ବି କାର୍ଯ୍ୟକ୍ରମ ଶୁଣୁଛନ୍ତି ସେ ସମ୍ପର୍କରେ ଆପଣଙ୍କର ସୁନ୍ଦର ମେସେଜ ଆମର ସମ୍ପର୍କ ସେତୁକୁ ପଠାଇଲେ ଆମ କାର୍ଯ୍ୟକ୍ରମର ମାନ ବଢ଼ିବ ଏବଂ ସମ୍ପର୍କ ସେତୁ ବି ଆହୁରି ହସି ଉଠିବ।
1: ପରବର୍ତ୍ତୀ ଏସ୍ଏମ୍ଏସ୍ ଗୋଟିଏ ସୁନ୍ଦର କବିତା ମାଧ୍ୟମରେ ଆମକୁ ଚିନ୍ତାମଣି ପ୍ରଧାନ ପଠାଇଛନ୍ତି। ସେ ଲେଖିଛନ୍ତି,

0: ମେସେଜ ଆମର ସମ୍ପର୍କ ସେତୁକୁ ପଠାଇଲେ ଆମ କାର୍ଯ୍ୟକ୍ରମର ମାନ ବଢ଼ିବ ଏବଂ ସମ୍ପର୍କ ସେତୁ ବି ଆହୁରି ହସି ଉଠିବ।
1: ପରବର୍ତ୍ତୀ ଏସଏମଏସ ଗୋଟେ ସୁନ୍ଦର କବିତା ମାଧ୍ୟମରେ ଆମକୁ ଚିନ୍ତାମଣି ପ୍ରଧାନ ପଠାଇଛନ୍ତି। ସେ ଲେଖିଛନ୍ତି, ସମୟ ସାଥିରେ ଭାବ କିଣୁଅଛୁ ସତେ ସମ୍ଭାବନା ତୁହି, ଆଜିର ଦିନରେ ହୃଦୟ ଜାଣିଲୁ ମୋ ପାଖରେ ଭାଷା ନାହିଁ। ସବାରି ଦେଖିଲେ ଘୋଡ଼ା ତ ଛୁଟେ, ସମାଜର ଅଟେ ନୀତି, ଅଳସୁଆ ଭାବ ପ୍ରକାଶ କରନ୍ତି ସୁଯୋଗ ମିଳିଲେ କେହି। ଶ୍ରୋତାମାନଙ୍କର ମତାମତ କଥା ମନକୃତ ଦେଲା ଛୁଇଁ, ରଞ୍ଜନ ଭାଇ ଓ ସୁରଭି ଅପାଙ୍କ ଉପସ୍ଥାପନାକୁ କେହି ନାହିଁ। ଶୁଭ ସକାଳରେ ସମ୍ଭାବନା ପଥ ଶୁଭଙ୍କର ହେଉ ତହିଁ, ଜଗନ୍ନାଥ ପାଖେ ଆଶୀର୍ବାଦ ଭିକ୍ଷା କରୁଅଛି ଆଜି ମୁହିଁ।
0: ଚିନ୍ତାମଣି ବାବୁ ସମ୍ଭାବନା କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇଛନ୍ତି କବିତା ମାଧ୍ୟମରେ। ବାସ୍ତବିକ ଆପଣ ସମ୍ଭାବନାକୁ ଆପଣାର କରି ନେଇଛନ୍ତି, ବିଶେଷ କରି କବିତା ମାଧ୍ୟମରେ ଯାହା ଆପଣ ମେସେଜ ଦିଅନ୍ତି ଭାରି ଭଲ ଲାଗେ। ଆମର ପ୍ରତିଟି କାର୍ଯ୍ୟକ୍ରମ ଶୁଣନ୍ତୁ ଆଉ କାର୍ଯ୍ୟକ୍ରମ ଶୁଣି ଆପଣଙ୍କର ବଳିଷ୍ଠ ମତାମତ ଦିଅନ୍ତୁ।
1: ପରବର୍ତ୍ତୀ ମେସେଜଟି ଆସିଛି ସମ୍ପର୍କ ସେତୁ କାର୍ଯ୍ୟକ୍ରମ ସମ୍ପର୍କରେ, ପଠାଇଛନ୍ତି ବଲାଙ୍ଗୀରରୁ ନୀଲୁ ଦାସ ଭାଇ। ସେ ଲେଖିଛନ୍ତି, ସମ୍ପର୍କ ସେତୁ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। କାର୍ଯ୍ୟକ୍ରମ ଉପରେ ଶ୍ରୋତାଙ୍କ ଅଭିଯୋଗ, କାର୍ଯ୍ୟକ୍ରମ ଉପରେ ଶ୍ରୋତାଙ୍କ ପ୍ରଶଂସା କରିବା ଏବଂ ନୂଆ ନୂଆ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତାବ ଦେବା, ଏହିଭଳି ଏକ ସୁନ୍ଦର ମିଶ୍ରଣ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଏବଂ ଶ୍ରୋତାଙ୍କ ଭିତରେ ଯେଉଁ ସମ୍ପର୍କ ଭଲ ପାଇବା ରହିଛି ତାକୁ ନେଇ ସମ୍ପର୍କ ସେତୁ, ଏହା ଏକ ସୁନ୍ଦର ଉଚ୍ଚକୋଟୀର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ପ୍ରଥମେ ଆରମ୍ଭ ହୋଇଥିଲା 23 ନଭେମ୍ବର 2025 ରବିବାର ଦିନ ରାତି 8:15। ଶ୍ରୋତାଙ୍କୁ ବହୁମାତ୍ରାରେ ପସନ୍ଦ ବି ଆସୁଛି ଏବଂ ଆଜି ପର୍ଯ୍ୟନ୍ତ କେବେ ହତାଶ କରିନି ସମ୍ପର୍କ ସେତୁ କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମ ବହୁତ ବଢ଼ିଆ ଲାଗିଲା, ବହୁ ସୁନ୍ଦର ଉପସ୍ଥାପନା କରିଥିଲେ ସ୍ମିତାରାଣୀ ଭଉଣୀ।
0: ତେବେ ନୀଲୁବାବୁ ଆପଣଙ୍କୁ ଆମେ ଧନ୍ୟବାଦ ଦେଉଛୁ ଯେ ଆପଣ ଆମର ସମ୍ପର୍କ ସେତୁ କାର୍ଯ୍ୟକ୍ରମ ଶୁଣିଛନ୍ତି, ଆପଣଙ୍କୁ ଭଲ ଲାଗିଛି, ପୁରା ମନେ ରଖିଛନ୍ତି ଯେ ସମ୍ପର୍କ ସେତୁ ପ୍ରକୃତରେ କେବେଠୁ ଆରମ୍ଭ ହୋଇଥିଲା। ଯାହା ହେଉ, ଆପଣମାନେ ଯାହା ଆଶା ରଖିଥିଲେ ଯେ ଆମେ ଶ୍ରୋତାଙ୍କ ମତାମତ, ଅଭିଯୋଗ ଆଉ ପ୍ରସ୍ତାବକୁ ନେଇ ଗୋଟିଏ କାର୍ଯ୍ୟକ୍ରମ ଆରମ୍ଭ କରିବୁ ବୋଲି, ପ୍ରତି ସମ୍ପର୍କ ସେତୁରେ ସମସ୍ତଙ୍କର ମେସେଜ ସ୍ଥାନ ଦେବା ପାଇଁ ଚେଷ୍ଟା କରିଥାଉ। ଆପଣଙ୍କୁ ସ୍ମିତାରାଣୀ ଭଉଣୀଙ୍କର ଉପସ୍ଥାପନା ଭଲ ଲାଗିଛି, ସେ ତ ମୋ ପାଖରେ ବସିଛନ୍ତି, ସେ ନିଶ୍ଚୟ ଆପଣଙ୍କର ଧନ୍ୟବାଦ ଗ୍ରହଣ କରିବେ।
1: ବହୁତ ବହୁତ ଧନ୍ୟବାଦ ନୀଲୁ ଭାଇ, ନିହାତି ଭାବରେ ଆମେ ଆହୁରି ଭଲ କାର୍ଯ୍ୟକ୍ରମ କରି ଆପଣଙ୍କୁ ଭେଟିଦେବୁ ବୋଲି ଆଶା କରୁଛୁ। ସେ ଆହୁରି ଲେଖିଛନ୍ତି, ବର୍ଣ୍ଣବିଭା ବର୍ଣ୍ଣାଳୀ କାର୍ଯ୍ୟକ୍ରମରେ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର। କୋରାପୁଟ ଜିଲ୍ଲା ଜୟପୁର ସହର ନିକଟବର୍ତ୍ତୀ କୁନ୍ଦ୍ରା ବ୍ଲକ ଅନ୍ତରରେ ଥିବା ଲିମା ଗ୍ରାମର ରୂପରେଖ, ଗାଁର ଶିକ୍ଷା ବ୍ୟବସ୍ଥା, ଗାଁର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲିମାଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ବିରଞ୍ଜି ନାରାୟଣ ପଣ୍ଡା ସାର୍ଙ୍କଠାରୁ ଆମେ ଲିମା ଗାଁ ସମ୍ପର୍କରେ ଅନେକ କଥା ଜାଣିପାରିଲେ, ବହୁତ ବଢ଼ିଆ ଲାଗିଲା ଗାଁ କାହାଣୀ।
0: ଏଥିପାଇଁ ବି ଆପଣଙ୍କୁ ଧନ୍ୟବାଦ ଦେଉଛୁ ଯେ ଆପଣ ମହ୍ଲାର କାର୍ଯ୍ୟକ୍ରମ ଶୁଣିଛନ୍ତି। ହଁ ନୀଲୁବାବୁ, ଆମେ ମହ୍ଲାରରେ ପ୍ରତି ମଙ୍ଗଳବାର ବିଭିନ୍ନ ଗାଁ ସମ୍ପର୍କରେ ଆଲୋକପାତ କରୁଛୁ, ଆଉ ବିଶେଷ ପ୍ରସଙ୍ଗରେ ବି ଭିନ୍ନ ଭିନ୍ନ ବିଷୟକୁ ନେଇ ଆମେ ସାକ୍ଷାତକାର ପ୍ରଚାର କରୁଛୁ। ଧନ୍ୟବାଦ ଦେଉଛୁ ଆଉ ଆଶା କରୁଛୁ ଯେ ଆପଣ ପ୍ରତିଟି କାର୍ଯ୍ୟକ୍ରମ ଏମିତି ଶୁଣନ୍ତୁ, ସମ୍ପର୍କ ସେତୁକୁ ଆପଣଙ୍କର ସୁନ୍ଦର ମତାମତ ପଠାନ୍ତୁ।
1: ପରବର୍ତ୍ତୀ ଏସଏମଏସଟି ପଠାଇଛନ୍ତି ଭବାନୀ ଶଙ୍କର ପଟେଲ। ସେ ଲେଖିଛନ୍ତି, ବହୁ ସୁନ୍ଦର ବିଷୟ ଥିଲା ଆଜିର କାର୍ଯ୍ୟକ୍ରମ ଗବାକ୍ଷ। ଆଜି ଯାହା ଆଧୁନିକ, ଅତୀତରେ ତାହା ପ୍ରାଚୀନ ହେବ। ଆଧୁନିକତାକୁ ନେଇ ଆମେ ଗର୍ବ କରିବାର ଅଛି, କାରଣ ବିଜ୍ଞାନ ଓ ପ୍ରଯୁକ୍ତି ଜ୍ଞାନ ବଳରେ ସଭ୍ୟତାର ବିକାଶ ହୋଇଛି, ଅନେକ ସୁବିଧା ମିଳୁଛି, ବିଜ୍ଞାନ ବଳରେ ନୂତନତ୍ୱ ସାଧନ ମିଳିଛି, ଆମେ ଚିକିତ୍ସିତ ହେବା ପରେ ରୋଗ ନିରୂପଣ ହେବାରେ ଶୀଘ୍ର ଲାଭ ପାଉଛୁ। ଆମେ ଆଧୁନିକତାକୁ ନେଇ ଗର୍ବ କରିବା ସତ, ହେଲେ ଆମର ପ୍ରାଚୀନତାକୁ ଦୂରେଇ ଦେବା କଥା ନୁହେଁ। ଭାରତର ସଂସ୍କୃତି, ପରମ୍ପରା, ସାହିତ୍ୟ, ଆଚାର ବିଚାରକୁ ଗ୍ରହଣ କରିବା ଉଚିତ। ପୂରବ ପଶ୍ଚିମ ହିନ୍ଦୀ ସିନେମାର ତାର ଉଦାହରଣ ରହିଛି, ଉପସ୍ଥାପନ ଶୈଳୀକୁ ମାନିବାକୁ ପଡ଼ିବ। ଆଲୋଚନା ଚକ୍ରରେ ଦୁଇ ଜଣ ଅତି ସୁନ୍ଦର ଭାବରେ ତଥ୍ୟ ପ୍ରଦାନ କରିଥିଲେ।
0: ପଟେଲ ବାବୁ, ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ ଯେ ଆପଣ ଆମର ଗବାକ୍ଷ କାର୍ଯ୍ୟକ୍ରମ ଶୁଣିଛନ୍ତି। ଆଧୁନିକତା ସମ୍ପର୍କରେ ଯେଉଁମାନେ ଆଲୋଚନା କରିଥିଲେ ତାଙ୍କୁ ବି ଆପଣଙ୍କର ଧନ୍ୟବାଦ ଆମେ ଜଣାଇ ଦେଉଛୁ।
1: ପରବର୍ତ୍ତୀ ଏସଏମଏସଟି ପଠାଇଛନ୍ତି ଜୟପୁରରୁ ପୁଷ୍ପାଞ୍ଜଳି ଦେବୀ। ସେ ଲେଖିଛନ୍ତି, ଘର ଓ ଘରଣୀର ମହିଳାମାନଙ୍କର ଅଧିକାର ଆଇନ ଏବଂ ବରିଷ୍ଠ ଉଦ୍ଘୋଷିକା ଅମିତା ମ୍ୟାଡମ୍ଙ୍କ ସହିତ ସାକ୍ଷାତକାରଟି ବହୁତ ଭଲ ଲାଗିଥିବାରୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
0: ଆକାଶବାଣୀର 90 ବର୍ଷ ପାଳନ ଅବସରରେ ଆମେ ସାକ୍ଷାତକାରଟିଏ ପ୍ରଚାର କରିଥିଲୁ ଘର ଓ ଘରଣୀ କାର୍ଯ୍ୟକ୍ରମରେ, ଯିଏକି ଆକାଶବାଣୀ ଜୟପୁର କେନ୍ଦ୍ରର ପୂର୍ବତନ ବରିଷ୍ଠ ଉଦ୍ଘୋଷିକା ଅମିତା ଦାସଙ୍କ ସହିତ। ଯାହା ହେଉ, ଆପଣ ଶୁଣିଛନ୍ତି, ଆପଣଙ୍କୁ ଧନ୍ୟବାଦ ଦେଉଛୁ।
1: ପରବର୍ତ୍ତୀ ମେସେଜଟି ଆସିଛି କେ ମୋହନ ରାଓ ଆଚାରୀ ସୁନାରୀ ସାହି ଜୟପୁରରୁ। ସେ ଲେଖିଛନ୍ତି, ଆଜିର ଚୈତ୍ୟଜହ୍ନ ପ୍ରୋଗ୍ରାମଟି ନେଇ ଆସିଥିଲେ ସନ୍ଧ୍ୟାରାଣୀ ଏବଂ ସୁଜାତା।

0: ପଟ୍ଟନାୟକ ସାକ୍ଷାତକାର ତଥା ଭେଟଘାଟରେ ନରସିଂହ ପଟ୍ଟନାୟକଙ୍କ ସହିତ ସାକ୍ଷାତକାରଟିରେ ରହିଥିଲା ଯେ ଆଧାର କାର୍ଡ ଆଉ ପାନ୍ କାର୍ଡ କରିବାର ଉପଯୋଗିତା ଏବଂ ପୋଷ୍ଟ ଅଫିସରେ ପଇସା ରଖିଲେ କଣ ବେନିଫିଟ ସେ ସମ୍ପର୍କରେ ସାକ୍ଷାତକାରଟି ଶୁଣି ଭଲ ଲାଗିଲା।
1: ମୋହନରା ବାବୁ ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣ ଚୈତ୍ୟଜହ୍ନ କାର୍ଯ୍ୟକ୍ରମ ଶୁଣିଛନ୍ତି। ସେଥିରେ ଆମେ ପ୍ରଚାର କରିଥିଲୁ ପୋଷ୍ଟ ଅଫିସରେ ଟଙ୍କା ରଖିଲେ କଣ ଲାଭ ମିଳେ ଆଉ ଆଧାର କାର୍ଡ ପାନ୍ କାର୍ଡର ବ୍ୟବହାର ସମ୍ପର୍କରେ, ତାହା ବି ଆପଣ ଶୁଣିଛନ୍ତି। ଆପଣଙ୍କୁ ବି ଧନ୍ୟବାଦ ଦଉଛୁ ଯେ ଆପଣ ଚୈତ୍ୟଜହ୍ନ କାର୍ଯ୍ୟକ୍ରମ ଶୁଣି ମତାମତ ଦେଇଛନ୍ତି।
0: ପରବର୍ତ୍ତୀ ମେସେଜଟି ପଠାଇଛନ୍ତି ପୂର୍ଣ୍ଣଚନ୍ଦ୍ର ତନ୍ତୀ ଭାଲୁଗୁଡାରୁ। ସେ ଲେଖିଛନ୍ତି, ପ୍ରଣାମ ଆକାଶବାଣୀ ଜୟପୁର, ଆଜି ଟିକି ରାଇଜ କାର୍ଯ୍ୟକ୍ରମରେ ମନୋଜ କୁମାର ସାମନ୍ତରାୟ ସାରଙ୍କର ସାକ୍ଷାତକାର ଶୁଣିଲି, ବହୁତ ଖୁସି ଲାଗିଲା, ତାଙ୍କ ଜୀବନର କିଛି କଥା ଜାଣିବାକୁ ମିଳିଲା। ତେଣୁ ମନୋଜ ସାର୍ ଏବଂ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବା ମହାଶୟ ଏବଂ ମହାଶୟଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ଆନ୍ତରିକ ପ୍ରଣାମ ଜଣାଇଦେବେ।
1: ହଁ ସ୍ମିତା, ପୂର୍ଣ୍ଣଚନ୍ଦ୍ର ତନ୍ତୀ ସେ ଟିକିରାଇଜ କାର୍ଯ୍ୟକ୍ରମରେ ମନୋଜ ସାମନ୍ତରାୟଙ୍କ ସହିତ ସାକ୍ଷାତକାର ଶୁଣିଛନ୍ତି, ଯେଉଁଥିରେ ଆମେ 90 ବର୍ଷରେ ଆକାଶବାଣୀରେ ଶିଶୁ କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ମତାମତ ଦେଇଥିଲେ। ଆପଣଙ୍କର ଧନ୍ୟବାଦ। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସାକ୍ଷାତକାର ନେଇଥିବା ସୁରଭି ମହାପାତ୍ରଙ୍କୁ ଏବଂ ସାକ୍ଷାତକାର ଦେଇଥିବା ମନୋଜ କୁମାର ସାମନ୍ତରାୟଙ୍କୁ ଜଣାଇଦେଉଛୁ ଆଉ ଆପଣଙ୍କୁ ଅଶେଷ ଧନ୍ୟବାଦ ଦେଉଛୁ ଯେ ଆପଣ ଟିକି ରାଇଜ କାର୍ଯ୍ୟକ୍ରମ ଶୁଣି ମତାମତ ଦେଇଛନ୍ତି। ତେବେ ସ୍ମିତା, ଯଦିଓ ଆମ ପାଖରେ ଯଥେଷ୍ଟ ମାତ୍ରାରେ ମେସେଜ ରହିଯାଇଛି, କିନ୍ତୁ ସମୟ ଆମ ପାଖରେ ନାହିଁ। ଯେଉଁ ସବୁ ମେସେଜ ଆମ ପାଖରେ ରହିଯାଇଛି ଆମେ ଆଗାମୀ ସମ୍ପର୍କ ସେତୁ ମାନେ ମେ ମାସର 17 ତାରିଖ ରାତି 8:15 ପ୍ରଚାର କରିବୁ। ତାହେଲେ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ସ୍ମିତା, ନମସ୍କାର।

ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 8:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ଦର୍ପଣ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସୋମନାଥ ମନ୍ଦିର ଗସ୍ତରେ ଯିବେ। ପବିତ୍ର ସୋମନାଥ ମନ୍ଦିର ଏହାର ଆଧୁନିକ ଯାତ୍ରାର 75 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି, ଯାହା ଏକ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକତା ଓ ସ୍ଥାୟୀ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଛି। ସୋମନାଥ ଅମୃତ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗଦାନ ସହିତ ସୋମନାଥ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ତାଙ୍କ ନେତୃତ୍ୱରେ ମନ୍ଦିରଟି ଏକ ସ୍ୱର୍ଣ୍ଣିମ ଯୁଗରେ ପ୍ରବେଶ କରିଛି। ଧାର୍ମିକ ମହତ୍ତ୍ୱ ସହିତ ସୋମନାଥ ପରିବେଶ ସୁରକ୍ଷାରେ ମଧ୍ୟ ଏକ ଅଗ୍ରଣୀ ପଦକ୍ଷେପ ନେଇଛି ଏବଂ ଭାରତର ପ୍ରଥମ ନେଟ୍ ଜିରୋ ମନ୍ଦିର ହେବାକୁ ଲକ୍ଷ୍ୟ ରଖିଛି।
1: କଲ୍ ସୋମନାଥ ମନ୍ଦିର କେ ପୁନର୍ନିର୍ମାଣ କେ 75 ବର୍ଷୋଁ କା ଉତ୍ସବ ମନାୟା ଜାଏଗା। ଆତ୍ମନିର୍ଭର ଭାରତ କେ ଲିଏ, ବିକଶିତ ଭାରତ କେ ଲିଏ ଐସେ ଐତିହାସିକ

ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନ୍ ଓ ଅନ୍ତର୍ଜାତୀୟ ବିମାନବନ୍ଦର ସହିତ ଉନ୍ନତ ଯାତାୟତ ବ୍ୟବସ୍ଥାର ସହଯୋଗରେ ପ୍ରତିବର୍ଷ 97 ଲକ୍ଷରୁ ଅଧିକ ଭକ୍ତ ସୋମନାଥ ମନ୍ଦିର ଦର୍ଶନ କରୁଛନ୍ତି। ଆରବ ସାଗରର ତଟରେ ଗୁଜରାଟର ପ୍ରଭାସପଟ୍ଟଣରେ ଅବସ୍ଥିତ ସୋମନାଥ ମନ୍ଦିର କେବଳ ଏକ ଧାର୍ମିକ ପୀଠ ନୁହେଁ, ଏହା ଭାରତର ଶାଶ୍ୱତ ସଂସ୍କୃତି, ଅତୁଟ ଆସ୍ଥା ଓ ପୁନରୁତ୍ଥାନର ଅମର ପ୍ରତୀକ। ଅନେକ ଆକ୍ରମଣ, ବିନାଶ ଓ ପୁନଃ ନିର୍ମାଣର ଇତିହାସକୁ ନେଇ ସୋମନାଥ ଆଜି ମଧ୍ୟ ଭକ୍ତି, ସାହସ ଓ ଜାତୀୟ ଗର୍ବର ଜ୍ୱଳନ୍ତ ଦୀପଶିଖା ହୋଇ ରହିଛି।

0: ପୁରାଣ ଅନୁସାରେ ସୋମନାଥ ହେଉଛି ଭଗବାନ ଶିବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ପ୍ରଥମ। ପୁରାଣ ଅନୁଯାୟୀ ଚନ୍ଦ୍ରଦେବ ବା ସୋମ ଦକ୍ଷ ପ୍ରଜାପତିଙ୍କ ଶାପରେ ତାଙ୍କର କାନ୍ତି ହରାଇଥିଲେ। ମୁକ୍ତି ପାଇବା ପାଇଁ ସେ ପ୍ରଭାସ କ୍ଷେତ୍ରରେ ଭଗବାନ ଶିବଙ୍କ କଠୋର ତପସ୍ୟା କରିଥିଲେ। ଭଗବାନ ଶିବ ତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ତାଙ୍କୁ ସାପମୁକ୍ତ କରିଥିଲେ। ସେହିଠାରୁ ଏହି ପୀଠ ସୋମନାଥ ଅର୍ଥାତ୍ ସୋମଙ୍କ ନାଥ ଭାବେ ପରିଚିତ ହେଲା। ଏହା ଭକ୍ତମାନଙ୍କ ପାଇଁ ଆଧ୍ୟାତ୍ମିକ ଶକ୍ତିର ଏକ ମହାତୀର୍ଥ। ସୋମନାଥ ମନ୍ଦିର ଇତିହାସ ସମ୍ପର୍କରେ କଥାକାର ଏସ୍କେ ଦତ୍ତ କହିଛନ୍ତି,
1: ମାମୁତ ନେ ଜାନ୍ ବୁଝ କେ ଏସେ ମନ୍ଦିର କୋ ଟାର୍ଗେଟ କିଆ ଜୋ ୟା ତୋ ଫିର ଶକ୍ତିପୀଠ ୟା ତୋ ଭଗବାନ କିଶନ କା ଜନ୍ମ ସ୍ଥାନ ବଗେରା ୟା ତୋ ଫିର ଭଗବାନ ଶିବ କା ଆସ୍ଥା କା କେନ୍ଦ୍ର। ଉସକୋ ଲଗତା ଥା କି ୟହାଁ ପେ ଅଗର ଚୋଟ ପହଞ୍ଚାଏଗେ ଔର ଇନ ସବ ପ୍ରସିଦ୍ଧ ମନ୍ଦିର କୋ ଅଗର ଧ୍ୱସ୍ତ କରେଗେ ତୋ ୟେ ତମାମ ଜିତନେ ସାରେ ସନାତନ ଧର୍ମ ମାନନେ ୱାଲେ ଜିତନେ ଲୋଗ ହେ ଓ ମତଲବ କି ଆସାନୀ ସେ ଇସଲାମ ଏକ୍ସେପ୍ଟ କର ଲେଙ୍ଗେ। ଗୁଜରାଟ ପେ ଜାନେ କା ଭି ମେନ ମକସଦ ୟହି ଥା କ୍ୟୁକି ସୋମନାଥ ମନ୍ଦିର ପୁରେ ଦୁନିଆ ମେ ପ୍ରସିଦ୍ଧ ଥା ଆସ୍ଥା କେ ଚଲତେ ଔର ଲାଖୋ ମେ ହିନ୍ଦୁ ଆତେ ଥେ ୱହାଁ ପେ ଶିବଜୀ କେ ପୂଜା କରନେ କେ ଲିଏ ତୋ ଇସଲିଏ ସୋମନାଥ କୋ ଉସନେ ଧ୍ୱସ୍ତ କିଆ। ଆବ ବାତ ୟହାଁ ପେ ଆତି ହେ କି ତୋ 17 ବାର ମାମୁତ ନେ ଆକ୍ରମଣ କିଆ ଭାରତ କେ ଉପର। ଅନ୍ତିମ ଆକ୍ରମଣ ଜୋ ଉସକା ଥା ସୋମନାଥ କେ देर साल बाद अंतिम आक्रमण जब उसने किया वो इसलिए किया था क्योंकि ये जो भील कबीले के जितने लोग हैं जो राजस्थान सिंध और भावलपुर और वेस्ट पंजाब में जिन्होंने नाक में दम कर था और मामूद किसी तरह से अपना जान बचा के भागे थे तो उनके ऊपर खुंदक के चलते ताकि उनको सबक सिखाया जाए उसके बाद और फिर उसने भारत के ऊपर आक्रमण नहीं किया क्योंकि अफगानिस्तान में ही जिस तरह से तकरार लगातार हो रहा था और हिंदूशाही किंगडम के साथ आनंदपाल वंश के जो लोग थे जो आनंदपाल के जगह पे जिन लोगों ने साम्राज्य संभाला था अफगानिस्तान तो चला गया था पर इस तरफ तो था चित्रल वगैरह और आपके लाहौर और ये सारे इलाके जो है वो तब भी हिंदूशाही किंगडम के कंट्रोल में ही था और इस तरह की परिस्थिति वहां पे चलती रही अफगानिस्तान पे क्योंकि अफगानिस्तान को धर्म परिवर्तित

ଶୁଣିଲେ ସମାଜର ଦର୍ପଣ, ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆପଣ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଜର ସନ୍ଧ୍ୟା, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଗୋବିନ୍ଦ ଯେତେବେଳେ ପାହାନ୍ତିଆ ହେଇଗଲା ଆସିଲେନି, ସେଇଠି ଲଳିତା ରାଧାଙ୍କୁ କହୁଛନ୍ତି ଆମର ଗଦାଧର ସାମନ୍ତ ସିଂହ ଖଣ୍ଡପଡାଙ୍କ ଭାଷା କଳ।

0: ତାର ଚାଲିଯିବା ପାହାନ୍ତିଆ ହେଇଗଲା। କେ କହିଲା ଶଙ୍କା ଲୋକ ସେ ଅତି ଲମ୍ପଟ, କେ କହିଲା ସଦା ଜଗି ମାଗୁ ଅଛି ଘାଟ, କେ କହିଲା କୃଷ୍ଣ ଲାଗି ମଥୁରା ନଗର ଯିବା ମନା ହୋଇଗଲା ଗୋ
1: ଶାଶୁଙ୍କ ମୋହର,
0: କେ କହିଲା ମୋର ଘରେ ପାସେ ଭାଙ୍ଗି ସେହି ଦୁଷ୍ଟ କାହ।

0: ଆଜ୍ଞା
1: ବୃଷଭାନୁଜ ମା ଯେତେବେଳେ ଜର୍ଜ ହେଇକିରି ବସିଲେ କୋଉଠି
0: କଚେରୀରେ
1: ନିକୁଞ୍ଜ କଚେରୀରେ ଗୋଟିଏ ତ କାର୍ଯ୍ୟାଳୟ ସ୍ଥିର କରିବାକୁ ପଡିବ ତେଣୁ କିଏ କୋଉ ଦାୟିତ୍ୱ ନେବେ ବୃଷଭାନୁଜ ମା ବାଛିଲେ କେମିତି ବାଛିଲେ
0: ପରେ
1: ଲଳିତା ପେସ୍କ

0: ବିଭାଗ ଦ୍ୱିତୀୟ ପିଅନ ହେଇଛନ୍ତି।
1: ଆହା,
0: 302 448 509 379 211 420 426 ଏପରି ସାତ ଦଫାରେ କାମ କଲା ନାଜିର ବାବୁ। ଗୋଟିଏ ମକଦ୍ଦମା ଦାୟର କରି ନୋଟିସ ପଠାଗଲା ଘନଶ୍ୟାମ ମହାଙ୍କୁଡ, ବାପା ନନ୍ଦ ମହାଙ୍କୁଡ, ଘର ଗୋପପାଟଣାଙ୍କୁ। ଦୁତି ସମନ ଏବଂ ପିଅନ ବହି ନେଇକିରି ପହଞ୍ଚି ଗଲେ। ଗଲା ବେଳକୁ ବୃନ୍ଦାବନର ଚନ୍ଦ୍ରମା ଯମୁନା କୂଳରେ ବୁଲୁଛନ୍ତି। ଦୁତି ତାଙ୍କୁ ଦେଖି କହିଲା,
1: କଣ କହିଲା?

0: ବୁଝିଗଲୁ ନା ବାବୁ?
1: ଆହା,
0: ଘନଶ୍ୟାମ ମହାଙ୍କୁଡ କହିଲେ ଦୂତିକେ
1: ଦୂତେ,
0: ମୁଁ ନିଶ୍ଚୟ ଆସୁଥିଲି ହେ।
1: ଆହା,
0: ଦୈବ ଦୁର୍ଘଟଣାକୁ ମଣିଷ ଦାୟୀ କିଏ?
1: ମୁଁ କଣ କରିବି,
0: ରାତିରେ ପୁରା ମେଘ ଅନ୍ଧାର ହେଇଗଲା, ଘର ଘଡ଼ି ଚଡ଼ଚଡ଼ି ବିଜୁଳି ମାରିଲା, ମୋ ପଥ ବଣା ହେଇଗଲି, ଆଉ

0: ରାସ୍ତାକୁ ବାହାରିଲା ବେଳକୁ ଦିବସ ହେଇଗଲା। ଦିବସରେ ଯାଇ କଣ ଶ୍ରୀମତୀଙ୍କ ସହିତ ରାସଲୀଳା କରିଥାନ୍ତି?
1: ନାହିଁ,
0: ଏ ବିଶ୍ୱ କଣ କହନ୍ତା? ତେଣୁ ପରା ମୁଁ ଡରିକିରି ଗଲିନି। ତୁମେ ଟିକେ ଶ୍ରୀମତୀଙ୍କି କହିଥିବ ତାଙ୍କ ପୂର୍ବ ଦେହ ପାଇବାକୁ ତାଙ୍କୁ ଗୋଟିଏ ମାସ ଲାଗିଯିବ। ହଉ, ମୁଁ କାଲି ସକାଳୁ ଯାଉଛି। ଆଜ୍ଞା, ନ ଆସିଲେ ଜିଲ୍ଲା ୱାରେଣ୍ଟ ହବତି ଘନଶ୍ୟାମ ମହାଙ୍କୁ ଏଗଲା ଦୁଲା ରହିବନି। ନାଇଁ ମା, ମୁଁ ଯିବି
1: ନିଶ୍ଚୟ
0: ବୋଲି ଶ୍ରୀକୃଷ୍ଣ କଣ୍ଠ ଦେଇ ତା ପର ଦିନ ବେଶଭୂଷା ହୋଇ ନିକୁଞ୍ଜ କଚେରୀରେ ପହଞ୍ଚି ଗଲେ।
1: କିଏ? ଘନଶ୍ୟାମ ମହାଙ୍କର ବାହାରିଲେ।
0: ହଁ, ଗଲା ବେଳକୁ କଣ ହେଇଛି?
1: କଣ?
0: କଚେରୀ ଆରମ୍ଭ ହେଇଗଲାଣି। ଦୁତି ଛିଡ଼ା ହୋଇ ଡାକୁଛି, ଘନଶ୍ୟାମ ମହାଙ୍କୁ, ଘନଶ୍ୟାମ ମହାଙ୍କୁ, ପିତାନନ୍ଦ ମହାଙ୍କୁ, ଘର ଗୋପ ପାଟଣା ଶ୍ରୀକୃଷ୍ଣ କହିଲେ ହାଜର ହେ। ଦୁତି ହାତ ଧରିକିରି ନେଇଗଲେ। ଆକୁ ଲେଖକ ଆଉ ଗୋଟିଏ ସ୍ୱରରେ ଲେଖିଛନ୍ତି।
1: କଣ?

0: ଆମର ନାଜିର ବାବୁ ବସିଛନ୍ତି, ଆପଣଙ୍କ ନାଁରେ କେଉଁ କେଉଁ ଦଫାରେ ନାଲିସ ହେଇଛି ଆପଣ ପ୍ରଥମେ ବୁଝି ନିଅନ୍ତୁ। ବୁଝିଗଲୁ? ସେଇଟା କଣ କହିଲେ,
1: କଣ
0: ଘନଶ୍ୟାମ ମହାଙ୍କୁଡ ନାଜିର ବାବୁ ପାଖରେ ପହଞ୍ଚିଲେ। କହିଲେ, ନାଜିର ବାବୁ କଣ ହେ ମତେ ଗୋଟେ ଧନ୍ଦା ଆଣିକିରି ଲଗେଇଛ?
1: ମୁଁ କଣ ଦୋଷ କରିଛି?
0: ମୋ ନାଁରେ କଣ ସାତ ଦଫାରେ ମକଦ୍ଦମା କଣ କଲଣି? ନାଜିର ବାବୁ କହିଲେ, ହଁ ଆପଣ ତ କରିଛନ୍ତି, ଆପଣଙ୍କ ନାଁରେ ହେଇଛି ଆଉ ନା କଣ କଣ ଦଫା ହେଇଛି
1: କଣ।
0: ତାକୁ ପୁଣି ବୁଝେଇଲେ
1: କଣ,
0: ଲେଖକ ଚୋଖି ଆଗରେ ଲେଖିଛନ୍ତି ନା।

0: କହିଲେ ନାଜିର ବାବୁ, ମୁଁ ଆପିଲ କରିବି, ଆପଣ ମିଥ୍ୟାରେ ମୋ ନାଁରେ ସବୁଯାକ ଯାହା କରିଛନ୍ତି ଦଫା ମୋତେ ମିଛ ପରି ମନେ ହଉଛି। ହେଲେ ନାଜିର ବାବୁ କହିଲେ, ଆପଣଙ୍କର ଇଏ କାହିଁ ଜାମିନ? ଇଏ ତ ହଉଛି ସ୍ତ୍ରୀ କଚେରୀ, ଆପଣଙ୍କୁ ତ ଜାମିନ ଆବଶ୍ୟକ। ଆପଣଙ୍କୁ ତ ପଛରେ କିଏ ନାହାନ୍ତି, ଜାମିନ କିଏ ନେବେ? ହଉ, ଆପଣ ଦରଖାସ୍ତ କରନ୍ତୁ ଜଜ୍ କଲେକ୍ଟରଙ୍କ ଆଗରେ। ଶ୍ରୀକୃଷ୍ଣ ଗୋଟିଏ ଦରଖାସ୍ତ ଲେଖି ରାଧାଙ୍କ ପାଖରେ ପହଞ୍ଚିଲେ। କଣ କଲେ?
1: କଣ

0: ଜଜ୍ କଲେକ୍ଟର ମହୋଦୟା, ଆପଣ ଯାହା ସବୁ କହିଲେ ସବୁ ମିଥ୍ୟା। ମୁଁ ନିଶ୍ଚୟ ଆପିଲ ମୋ ଦରଖାସ୍ତ ମଞ୍ଜୁରୀ କରିଦିଅନ୍ତୁ, ମୁଁ ଆପିଲ କରିବି। ଆପଣ କଣ କହୁଛନ୍ତି? କହିଲେ ହଉ, ଯଦି କରିବେ ତେବେ ଆପଣ ଜାମିନ ଆଣନ୍ତୁ।
1: ଉପାୟ ନ ପାଇ କିଛି ପ୍ରଭୁ ତାତା ପାଣେ।

0: ଜାମିନ ଦେଇ ଧାଇ ଯାଇ ପୌର୍ଣ୍ଣମାସୀ ସାନ୍ଦିପନିଙ୍କ ଝିଅ ସେ ଗୋଲ୍ଡ ମେଡାଲିଷ୍ଟ ହଉଛନ୍ତି
1: ଓକିଲ
0: MLLB ତାଙ୍କୁ ଯାଇକି ଧରିଲେ ପୌର୍ଣ୍ଣମାସୀ କହିଲେ ମୁଁ ସବୁ ତାକୁ ଦଫା ଦଫା କରିଦେବି
1: ନିଶ୍ଚୟ
0: କିଛି ଭୟ କରନି ନନ୍ଦମୋହନ ଗୁଡ ପୁଅ ମାତ୍ର ତମତେ ଦଶ ଭାର ଘିଅ ଲବଣୀ ଦବ ହଁ ମା ଦେବୀ ମତେ ଉଦ୍ଧାର କର ମା ହଁ ଉଦ୍ଧାର କରିଦେବି କିଛି ଭୟ ନାହିଁ ତାପରେ କଣ ହେଲା
1: କଣ
0: ବୁଝ ହେବି ଦୁଷ ମଣ୍ଡଳୀ
1: ଏଠୁ ଆପର ବାଳାସା
0: କେଉଁ ଉପାୟରେ
1: ମୋହନ ହୋଇ ଗଲେ ଖଲାସ
0: ପୌର୍ଣ୍ଣମାସୀ।

0: ଶୁଣିଲେ ଲୋକଗୀତ କ୍ରମରେ ଦାସକାଠିଆ ଆକାଶବାଣୀ ଜୟପୁର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ ଜୟପୁର, ଆସନ୍ତୁ ଶୁଣିବା ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଏଥିରେ ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ମୁଁ ଅଭିପ୍ସା ସାହୁ। ପ୍ରଥମ ଗୀତଟି ପାଗଳ ପ୍ରେମୀ ଚଳଚ୍ଚିତ୍ରରୁ, ଶିଳ୍ପୀ କୁମାର ବାପି, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ମନ୍ମଥ ମିଶ୍ର। ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଆମର ଶ୍ରୋତା ଭଗବାନ ଠାକରେ ଉମରକୋଟରୁ।

ଏବେ ଆସନ୍ତୁ ଶୁଣିବା ଲଭ୍ ମାଷ୍ଟର ଚଳଚ୍ଚିତ୍ରରୁ ଶିଳ୍ପୀ ସାନ୍ ଏବଂ ତପ ମିଶ୍ର, ଗୀତ ରଚନା ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର। ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଆମର ଶ୍ରୋତା ଦେବପ୍ରକାଶ ମାଳୀ କାଳିଆଗୁଡ଼ାରୁ।

ଏଥର ଚଳଚ୍ଚିତ୍ର ଧନରେ ରଖିବୁ ଶପଥ ମୋର, ଶିଳ୍ପୀ ମହମ୍ମଦ ଅଜିଜ ଓ ନିବେଦିତା, ଗୀତ ରଚନା ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତିରାଜ ଖୋସଲା। ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଆମର ଶ୍ରୋତା ସୋମନାଥ ସାହୁ କେନ୍ଦ୍ରାପଡ଼ାରୁ।

ପରବର୍ତ୍ତୀ ଗୀତଟି ଲଫର ଚଳଚ୍ଚିତ୍ରରୁ ଶିଳ୍ପୀ ସାନ୍ ଓ ତପୁ ମିଶ୍ର, ଗୀତ ରଚନା ବାପୁ ଗୋସ୍ୱାମୀ, ସଙ୍ଗୀତ ନିର୍ଦ୍ଦେଶନା ଗୁଡ଼ଲି ରଥ। ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଆମ ଶ୍ରୋତା ପ୍ରମୋଦିନୀ ତ୍ରିପାଠୀ ଏକତାଗୁଡ଼ାରୁ।

ଏଥର ଚଳଚ୍ଚିତ୍ର ମଥାରେ ଦେଇ ପାଟ ଓଢ଼ଣି, ଶିଳ୍ପୀ କୁମାର ବାପି ଓ ଶୈଳଭାମା, ଗୀତ ରଚନା ବସନ୍ତରାଜ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଶୁକ୍ଲା। ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ନୀଲୁ କୁମାର ଦାସ ବଲାଙ୍ଗୀରରୁ।

ଶୁଣିଲେ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ବର୍ତ୍ତମାନ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଏଥିରେ ସେହେନାଇ ବାଦନ ପରିବେଷଣ କରିଛନ୍ତି ଉସ୍ତାଦ ବିସ୍ମିଲ୍ଲା ଖାନ୍ ଏବଂ ସାଥୀ ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ବସନ୍ତ।

ଶୁଣିଲେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 11:00 ହେବାକୁ ଯାଉଛି। ଶୁଣନ୍ତୁ, ପ୍ରଥମେ ହିନ୍ଦୀରେ ସମ୍ବାଦ, ପରେ ପରେ ଇଂରାଜୀରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: or zero loss of life and minimal loss of property. In Uttar Pradesh, Chief Minister Yogi Adityanath today expanded his cabinet with six BJP leaders taking oath as ministers. Additionally, two ministers of state were elevated and assigned independent charge. Governor Anandibeen Patel administered the oath of office and secrecy at a ceremony held at Jan Bhavan in Lucknow. India and Trinidad and Tobago have signed 8 agreements in sectors including tourism, healthcare, infrastructure and Ayurveda during External Affairs Minister S. Jaishankar's 2-day visit to the Caribbean nation. Ministry of External Affairs in a statement said MOUs were signed between the two sides for solarization of Trinidad and Tobago's Ministry of Foreign and CARICOM Affairs building, vector control, infrastructure upgrade of Nelson Island, where the Indian immigrants were stayed initially, and for setting up of an Indian chair on Ayurveda at the University of the West Indies. In Pakistan, 15 security personnel were killed and several others injured in a suicide attack at a police post in Restib, Khyber Pakhtunkhwa province. Police said the attack took place yesterday when security personnel opened fire on an explosive-laden vehicle approaching the police post, triggering a massive blast. In shooting, Indian pair of Neeru Dhanda and Vivan Kapoor secured a bronze medal in the trap mixed team event as India concluded its campaign on a positive note at the ISSF World Cup shotgun in Almaty, Kazakhstan today. India is set to host the prestigious 2026 Asian Weightlifting Championships in Gandhinagar, Gujarat from tomorrow, marking the country's first time hosting the event in 44 years. The sporting event will conclude on the 17th of this month. Around 180 athletes from 28 countries will compete in one of Asia's biggest weightlifting events of the year. And that is the end of this news bulletin.
1: ଶୁଣିଲେ ପ୍ରଥମେ ହିନ୍ଦୀ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କୁଲୋ ଆକାଶବାଣୀ ଦିଲ୍ଲୀରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ବର୍ତ୍ତମାନ ସମୟ ରାତି 11:10 ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିନ 11:10 ଶୁଣିବେ ସୋମନାଥ ପର୍ବ ଉପଲକ୍ଷେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05 6:50 ଶୁଣିବେ ରାମଚରିତ ମାନସ ଆଜିର ଅନୁଚିନ୍ତା ଶୁଣିବେ 6:35 6:45 ପ୍ରଚାର କରିବୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଏଥିରେ ଶୁଣିବେ ସୌରା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି କୃଷ୍ଣ ସବର ଏବଂ ସାଥୀ ବର୍ଣ୍ଣବିବା ବର୍ଣ୍ଣାଳୀ କ୍ରମରେ ସୁରଭି କାର୍ଯ୍ୟକ୍ରମ ଶୁଣିବେ 7:50 ଏଥିରେ ଶୁଣିବେ ଗୀତିକାର ନିର୍ମଳ ନାୟକଙ୍କ ସହିତ କଥାବାର୍ତ୍ତାର ଦ୍ୱିତୀୟ ଭାଗ 8:30 ପ୍ରଚାର କରିବୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ସୁଗମ ସଙ୍ଗୀତ ଶୁଣିବେ 8:45 ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣିବେ 9:30 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05 ଦିନ 2:15 ସନ୍ଧ୍ୟା 6:10 ଏବଂ ରାତି 10:30 ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30 ପୂର୍ବାହ୍ନ 11:00 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ ମଧ୍ୟାହ୍ନ 12:00 ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଦିନ 1:05 ପ୍ରଚାର କରିବୁ ଯନ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆକାଶବାଣୀ ଜୟପୁର ସମୟ ରାତି 11:12 ଏଇଠି ଶେଷ କରୁଛୁ ଆଜିର ଅଧିବେଶନ ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ